ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ତାରେ ଜମିନ ପର, ଗୀତଟିକୁ ଗାଇଛନ୍ତି ଆଦନାନ ସ୍ୱାମୀ, ଅନନ୍ୟ ୱାଡକର ଏବଂ ଔରିଲେ କର୍ଡୋ।

ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 17 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର 8 ତାରିଖ ସମୟ ସକାଳ 5:58 ପଇଁତିରିଶ ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଦୁଃଖକୁ ସୁଖରେ ରୂପାନ୍ତରିତ କରନ୍ତି ବୋଲି ସେ ଦୁଃଖ ନାଶନ ରତ୍ନ ସିଂହାସନ ଉପରେ ବସି ସେ ଭକ୍ତମାନଙ୍କର ଦୁଃଖ ନିବାରଣ କରନ୍ତି। ସେ ପତିତ ପାବନ, ସେ ଅଗତିର ଗତି, ସେ ଦୀନଜନ ବନ୍ଧୁ, ସେ କରୁଣାର ସାଗର। ପ୍ରଭୁ ଜଗନ୍ନାଥ ହିଁ ସକଳ କର୍ମର ଆଧାର, ସକଳ ସୁଖର ଭଣ୍ଡାର। ତାଙ୍କ ବିହୁନେ ସାରା ଜଗତରେ ବ୍ୟାପିଯାଏ ନିରାଶାର ଅନ୍ଧକାର। ଭକ୍ତ ଚୂଡ଼ହସ୍ତ ହୋଇ ପ୍ରାର୍ଥନା କରେ, ହେ କାଳିଆ।

ନୀଳାଦ୍ରି ବିହାରୀଙ୍କ ଦର୍ଶନ ନ ମିଳିଲେ ଭକ୍ତ ଗଭୀର ଦୁଃଖରେ ଭାଙ୍ଗି ପଡ଼େ, ଆଖିରୁ ବହିଯାଏ ଧାର ଧାର ଲୁହ। ପ୍ରଭୁଙ୍କ ବିନା ଯେମିତି ଜୀବନ ମୂଲ୍ୟହୀନ ହୋଇଯାଏ। ଶ୍ରୀଜଗନ୍ନାଥ ବୋଧହୁଏ ଏମିତି ପରୀକ୍ଷା କରନ୍ତି, ଦେଖା ନ ଦେଇ ଅଦୃଶ୍ୟ ହୋଇଯାଆନ୍ତି। ଯେତେବେଳେ ଭକ୍ତ ଆତ୍ମଶକ୍ତି ହରେଇ ବସେ, ଠିକ୍ ସେତିକିବେଳେ ଦର୍ଶନ ଦେଇ ତାକୁ ଧନ୍ୟ କରିଦିଅନ୍ତି। ଭକ୍ତ ବିଭୋର ହୋଇଯାଏ ସେହି ମିଳନରେ।

ଶ୍ରୀମନ୍ଦିର ଉପରେ ଉଡ଼ୁଥାଏ ପତିତ ପାବନ ବାନା, ଉଡ଼ି ଉଡ଼ି ଭକ୍ତମାନଙ୍କୁ ଡାକୁଥାଏ, ହେ ଭକ୍ତଗଣ, ଆସ ମନ୍ଦିର ଭିତରକୁ, ପ୍ରଭୁ ଦର୍ଶନ କରି ନୟନ ମନ ପବିତ୍ର କର। ଏତେ ବଡ଼ ପତାକାର ଆହ୍ୱାନକୁ କେହି

କଣ ଉପେକ୍ଷା କରିପାରେ? ଭକ୍ତମାନେ ସାଗର ଲହଡ଼ି ପରି ମାଡ଼ି ଚାଲନ୍ତି ପ୍ରଭୁଙ୍କୁ ଭେଟିବା ପାଇଁ। ଆନନ୍ଦ ଆଉ ଭକ୍ତିର ମିଶ୍ରିତ ଅନୁରାଗରେ ବାଇଶି ପାହାଚ ଚଢ଼ି ପହଞ୍ଚି ଯାଆନ୍ତି ପ୍ରଭୁଙ୍କ ପାଖରେ।

ଯେତେ ଡାକିଲେ ବି ତୁମେ ନୀରବ କାହିଁକି ଜଗତ ଈଶ୍ୱର? ଜାଣି ଜାଣି କ'ଣ ଆମର ଦୁଃଖ କଥା ଶୁଣିପାରୁନ? କୋଉ କାଳରୁ ତୁମର ଆଶ୍ରିତ ଆମେ? ଶୟନେ ସପନେ ଆଉ ଜାଗରଣରେ ଆମେ କେବଳ ତୁମକୁ ହିଁ ସ୍ମରଣ କରୁଛୁ। ହେ ମହାବାହୁ, ହେ ଶଙ୍ଖ କ୍ଷେତ୍ରର ନାୟକ, ଆମର ଦୁଃଖ ନିବାରଣ କର। ଆମକୁ ଶରଣ ଦେଇ ନିଜର ଶରଣପଞ୍ଜର ନାମକୁ ସାର୍ଥକ କର।

ପ୍ରଭୁ ଏତେ ଆପଣାର ଯେ ନିଜ ହାତରେ ପୋଛି ଦିଅନ୍ତି ଭକ୍ତ ଆଖିର ଲୁହ। ସବୁ ଦୁଃଖ ପୋଛି ହୋଇଯାଏ ତାଙ୍କର ଅପୂର୍ବ ସ୍ପର୍ଶରେ। ବଡ଼ଦାଣ୍ଡରେ ଭିଡ଼ ଜମିଯାଏ ଭକ୍ତମାନଙ୍କର ଜୟ ଜଗନ୍ନାଥ ଡାକରେ। ପ୍ରଭୁ ବାହୁ ପ୍ରସାରି ଆଲିଙ୍ଗନ କରନ୍ତି ସମସ୍ତଙ୍କୁ। ଭକ୍ତ ଆଉ ଭଗବାନଙ୍କ ମିଳନରେ ଓମକାର ଗୁଞ୍ଜରି ଉଠୁଥାଏ ସାରା ବଡ଼ଦାଣ୍ଡରେ।

0: ଆଜିର ବନ୍ଦନାରେ କଣ୍ଠଦାନ କରିଥିଲେ ଶାନ୍ତିଲତା ଛୋଟରାଏ, ସୁବାସ ଦାସ, ଭୁବନେଶ୍ୱରୀ ମିଶ୍ର, ଭିକାରୀ ଚରଣ ବଳ, ଶ୍ୟାମାମଣି ଦେବୀ ଏବଂ ଅକ୍ଷୟ କୁମାର ଆଚାର୍ଯ୍ୟ। ଗୀତ ରଚନା ନଗେନ୍ଦ୍ର ମହାପାତ୍ର, ଦିବ୍ୟ ସିଂହ ଦେବ, ଯତୀନ୍ଦ୍ରନାଥ ହୁଇ ଏବଂ ପାରମ୍ପରିକ ରଚନା
1: ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନରେ ଥିଲେ ପଦ୍ମାବତୀ ଦ୍ୱିବେଦୀ। ବନ୍ଦନା ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ରଜତ କରା।

ଥିବା ଚିରନ୍ତନ ତଥା ସନାତନ ବଟବୃକ୍ଷର ପତ୍ରରେ ଭାସୁଥାନ୍ତି। ନିଜର ପାଦର ବୃଦ୍ଧାଙ୍ଗୁଳିକୁ ପାଟିରେ ଦେଇ ନିରୀହ ଶିଶୁ ରୂପରେ ଲୀଳା କରୁଥାନ୍ତି ପରମ ପିତା। ସେତେବେଳେ ଅନନ୍ତ ନାହାନ୍ତି, ଲକ୍ଷ୍ମୀ ମଧ୍ୟ ନାହାନ୍ତି, ସେ ଅତ୍ୟନ୍ତ ଏକା। କଳ୍ପବୃକ୍ଷ ଅର୍ଥାତ୍ କଳ୍ପ କଳ୍ପ ଜୀବନ୍ତ ବଟବୃକ୍ଷ ସନାତନ, ପ୍ରଭୁ ମଧ୍ୟ ସନାତନ, ସେ ଓ ବୃକ୍ଷ ଏକ ଓ ଅଭିନ୍ନ। ସେ କଳ୍ପତରୁ, ବୃକ୍ଷ ମଧ୍ୟ କଳ୍ପତରୁ। ପୁରୁଷେଣ ମିତି ଖ୍ୟାତଂ ବଟରାଜ ସନାତନଂ, ବଟ ମଧ୍ୟ ପୁରୁଷୋତ୍ତମ ଓ ସର୍ବକାମନା ପ୍ରଦାନକାରୀ। ମାର୍କଣ୍ଡ ଋଷି ଏହି ପ୍ରଳୟ ଜଳରେ ଭାସି ଗଲାବେଳେ ବଟବୃକ୍ଷରେ ରହି ପ୍ରଭୁ ତାଙ୍କୁ ଉଦ୍ଧାର କଲେ। ତାଙ୍କ ଗର୍ଭ ମଧ୍ୟରେ ପ୍ରବେଶ କରି ପତ୍ତା ପାଇଲେ ନାହିଁ ପ୍ରବୀଣ ଋଷି ମାର୍କଣ୍ଡେୟ। ସେହି କଳ୍ପବୃକ୍ଷ ଅନନ୍ତ କାଳରୁ ଶ୍ରୀକ୍ଷେତ୍ରରେ ରହିଛନ୍ତି। ସମୁଦ୍ର ଘୁଞ୍ଚି ଯାଇଛି, କିନ୍ତୁ ହ୍ରାସ ପାଇନାହିଁ କଳ୍ପବୃକ୍ଷର ମହିମା ଓ ତାହାର ଭକ୍ତ ବାଞ୍ଛା ପ୍ରଦାନକାରୀ ଶକ୍ତି। ଏବେ ମଧ୍ୟ କଳ୍ପଦ୍ରୁମରେ ମାନସିକ କରି ବଟଫଳ ପୋଡ଼ି ମନସ୍କାମନା ପୂର୍ଣ୍ଣ ହେବାର ଅଲୌକିକ କାହାଣୀମାନ ଶୁଣାଯାଉଛି। ବଟବୃକ୍ଷ ସ୍ପର୍ଶ କରି ତ୍ରିମୂର୍ତ୍ତିଙ୍କୁ ଚିନ୍ତା କଲେ କାମନା ପୂରଣ ହେବା ବିଶ୍ୱାସ ରହିଛି। ଏବେ ବଟମୂଳରେ ସେହି ଅଲୌକିକ ଶିଶୁ ବାଳମୁକୁନ୍ଦଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ଏହି କଳ୍ପବୃକ୍ଷ ମୂଳରେ ଜଗନ୍ନାଥ ଦାସ ଭାଗବତ ରଚନା କରିଥିଲେ। ଏହି ପବିତ୍ର ସ୍ଥାନରେ ଶ୍ରୀ ଚୈତନ୍ୟଙ୍କ ସହ ତାଙ୍କର ଦୁର୍ଲଭ ସାକ୍ଷାତ ହୋଇଥିଲା। ଏହି କଳ୍ପବୃକ୍ଷ ସାମ୍ନାରେ କେତେ ଭକ୍ତିମୂଳକ ନାଟକ ଅଭିନୀତ ହେଉଥିଲା। ଏହି ବଟମୂଳରେ ଅଛି ପ୍ରସିଦ୍ଧ ରୋହିଣୀ କୁଣ୍ଡ। ପ୍ରଳୟ କାଳରେ ଏଠାରୁ ଜଳ ନିର୍ଗତ ହୋଇ ସାରା ବ୍ରହ୍ମାଣ୍ଡଙ୍କୁ ଜଳମଗ୍ନ କଲାବେଳେ ଅର୍ଦ୍ଧଶୋଷଣୀ ଦେବୀ ସେଥିର ଅର୍ଦ୍ଧେକ ଜଳ ଶୋଷଣ କରୁଥିଲେ ବୋଲି ପ୍ରବାଦ ଅଛି। ସେହି ଅର୍ଦ୍ଧଶୋଷଣୀ ଦେବୀ ମାଉସୀମା ରୂପେ ବଳଗଣ୍ଡିଠାରେ ବିଜେ କରିଛନ୍ତି। ବାହୁଡ଼ା ବେଳେ ଲେଉଟାଣି ଯାତ୍ରା ସମୟରେ ସେ ପ୍ରଭୁଙ୍କୁ ପୋଡ଼ପିଠା ଖାଇବାକୁ ଦିଅନ୍ତି। ମା'ର ଅର୍ଥ ଲକ୍ଷ୍ମୀ। ମା ଲକ୍ଷ୍ମୀ ପ୍ରଭୁଙ୍କୁ ପ୍ରତିଦିନ ତାଙ୍କ ପ୍ରିୟ ପୋଡ଼ପିଠା ଖୁଆନ୍ତି। ଏହି ପୋଡ଼ପିଠା ଦେଇ ସେ ମା ଲକ୍ଷ୍ମୀଙ୍କ ଭଗିନୀ ମାଉସୀମା ହୋଇପାରନ୍ତି। ଶ୍ରୀଜଗନ୍ନାଥ ଯଜ୍ଞରୁ ଜନ୍ମ। ଅର୍ଦ୍ଧଶୋଷଣୀ ସେହି ଯଜ୍ଞର ଯୁପସ୍ତମ୍ଭ ବୋଲି କୁହାଯାଏ। ଯଜ୍ଞର ଅଙ୍ଗ ହେତୁ ସେ ସହୋଦରା, ତେଣୁ ସେ ଜଗନ୍ନାଥଙ୍କ ମାଉସୀମା। ଅର୍ଦ୍ଧଶୋଷଣୀ ଦେବୀ ପ୍ରଳୟ ଜଳ ଶୋଷିଲା ପରେ କଳ୍ପବୃକ୍ଷ ମୂଳରେ ରହିଲା ସେହି ରୋହିଣୀ କୁଣ୍ଡ। ସେହି ପବିତ୍ର କୁଣ୍ଡରେ କାକପକ୍ଷୀ ପତିତ ହୋଇ ଚତୁର୍ଭୁଜ ହୋଇଯିବା ପୁରାଣକାରମାନେ କହନ୍ତି। ସାରଳା ଦାସଙ୍କ ଅନୁସାରେ ପ୍ରଥମେ ଏହି ରୋହିଣୀ କୁଣ୍ଡରେ ଦେଖାଦେଲେ ମହାଦାରୁ। ଅନନ୍ତ କାଳରୁ ବିଭିନ୍ନ ରୂପ ବହନ କରି ପ୍ରଭୁ ଅନନ୍ତ ଶୟନ ପୁରୁଷୋତ୍ତମ ସେହି ସାଗର ତୀରରେ ଅବସ୍ଥାନ କରୁଛନ୍ତି। ଏହା ସୂଚାଇବା ପାଇଁ କଳ୍ପବଟ ତଳେ ଅଛନ୍ତି ଗୋଟିଏ ଗୁମ୍ଫାରୂପୀ ମନ୍ଦିରରେ ଅନନ୍ତ ପୁରୁଷୋତ୍ତମ।

କଳ୍ପବଟ ଓ ରୋହିଣୀ କୁଣ୍ଡ ପୁରୀ ଶ୍ରୀମନ୍ଦିରର ପ୍ରାଚୀନତା ପ୍ରସିଦ୍ଧି ପ୍ରକଟନ କରୁଛି। ପୁରାଣ ଅନୁସାରେ ସାରା ବ୍ରହ୍ମାଣ୍ଡରେ ଯେତେବେଳେ ପ୍ରଳୟ ସଂଘଟିତ ହୋଇ ଚତୁର୍ଦ୍ଦିଗ ଜଳମୟ ହୋଇଯାଏ, ସେତେବେଳେ ଭଗବାନ ବିଷ୍ଣୁ ଛୋଟ ଶିଶୁଟିଏ ହୋଇ ସେହି ମହାପ୍ରଳୟର ଅଥଳ ଜଳରେ ବୁଡ଼ୁ

0: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ରଜତ କରା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 89ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନାରେ ସଞ୍ଜୀବ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଜନନୀ ଦେବହୂତିଙ୍କ ଅନୁରୋଧ କ୍ରମେ ଭଗବାନ କପିଳଦେବ କହିଲେ ଯେ ଯିଏ ନିତ୍ୟ ନିରତ ହରିଚରିତ ଶୁଣେ ତାର ଆଉ କେହି ସମାନ ନୁହନ୍ତି। ଭକ୍ତଙ୍କୁ ସେ ରକ୍ଷା କରନ୍ତି। ଭକ୍ତର ସେ ଇଷ୍ଟ ବନ୍ଧୁ ଗୁରୁଦେବ, ତାଙ୍କ ବିନୁ ଅନ୍ୟ କୌଣସି ବନ୍ଧୁ ନାହାନ୍ତି। ତାଙ୍କୁ ଭୟ କରି ଯଥା ସମୟରେ ସୂର୍ଯ୍ୟ ଚନ୍ଦ୍ର ଉଦୟ ହୁଅନ୍ତି, ପବନ ବହେ, ଇନ୍ଦ୍ର ବର୍ଷା କରେ, ଯମ ଦଣ୍ଡ ଧାରଣ କରେ।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 99ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେଦାର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ, ସଙ୍ଗୀତ ପରିଚାଳନା ଓମପ୍ରକାଶ ମହାନ୍ତି, ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ

0: ଏଗାର, ତିନିଶହ ବାର, ତିନିଶହ ଚଉଦ, ତିନିଶହ ପନ୍ଦର, ସିଆର୍ଧାନ ତିନିଶହ ଷୋହଳ, ତିନିଶହ ସତର, ତିନିଶହ ଉଣେଇଶ, ସିଆର୍ଧାନ ତିନିଶହ ଏକୋଇଶ, ସିଆର୍ଧାନ ତିନିଶହ ଚବିଶ, ତିନିଶହ ଛବିଶ, ତିନିଶହ ସତେଇଶ, ସିଆର୍ଧାନ ତିନିଶହ ଅଣତିରିଶ, ସିଆର୍ଧାନ ତିନିଶହ ଏକତିରିଶ, ତିନିଶହ ବତିଶ, ତିନିଶହ ସଇଁତିରିଶ, ସିଆର୍ଧାନ ଆଠଶହ ଚାରି, ସିଆର୍ଧାନ ଆଠଶହ ପାଞ୍ଚ, ସିଆର୍ଧାନ ଆଠଶହ ନଅ ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ଧାନ ଆଠଶହ, ସିଆର୍ଧାନ ଆଠଶହ ଏକ, ଆଠଶହ ଦୁଇ, ଆଠଶହ ତିନି, ସିଆର୍ଧାନ ଚାରିଶହ ଆଠ, ଚାରିଶହ ନଅ, ଚାରିଶହ ଦଶ, ଚାରିଶହ ଏଗାର, ଚାରିଶହ ବାର, ସିଆର୍ଧାନ ଚାରିଶହ ତେର, ଚାରିଶହ ଚଉଦ, ଚାରିଶହ ଷୋହଳ। ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ଧାନ ହଜାରେ ନଅ ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ ଚାରିଶହ ପାଞ୍ଚ, ସିଆର୍ଧାନ ଚାରିଶହ ତିନି, ସିଆର୍ଧାନ ଚାରିଶହ ବାର, ସିଆର୍ଧାନ ଚାରିଶହ ଚଉଦ ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ ସାତଶହ ଏକ, ସିଆର୍ଧାନ ସାତଶହ ଦୁଇ, ସିଆର୍ଧାନ ସାତଶହ ତିନି ଏବଂ ସାତଶହ ଛଅ। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ ଏକ କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍ 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସ୍ତରୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

ଏଥିରେ ଆଳାପରେ ଶୁଣିବେ ମହିଳା ଉଦ୍ୟୋଗୀ ଲିପ୍ସା ବେହେରାଙ୍କ ସହିତ ସାକ୍ଷାତକାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଆଜି ଦିନ 2:45। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ଦୀ ଅପରାହ୍ନ 2:30। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଏବଂ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତି ଅପରାହ୍ନ 4:00 ପ୍ରଚାର କରିବୁ। ଅପରାହ୍ନ 4:55 ଦେଶଭକ୍ତି ଗୀତ। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 5:00। ଅପରାହ୍ନ 5:30 ଯୁବବାଣୀରେ ପ୍ରଚାର କରିବୁ ନାଟକ ବିଭେଦ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 72ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ରାତି 7:02 ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଜିଲ୍ଲା ହାଲଚାଲ ରାତି 7:25 ଏଥିରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30 ଏଥିରେ ରହିଛି ବର୍ଷାଦିନିଆ ସୂର୍ଯ୍ୟମୁଖୀ ଚାଷ, ଏ ସମ୍ପର୍କରେ ଡକ୍ଟର ସୁମିତା ଦାସଙ୍କ ସହିତ ଆଲୋଚନା। ରାତି 8:02 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:30। ରାତି 9:30 ଚର୍ଚ୍ଚାକା ବିଷୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ବନମଲ୍ଲିକା ରାତି 10:02। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଆଜି ରାତି 10:30। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ପୂର୍ବାଞ୍ଚଳ ପରିଷଦ ସ୍ଥାୟୀ କମିଟିର ପଞ୍ଚଦଶତମ ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆନ୍ତଃରାଜ୍ୟ ସମନ୍ୱୟକୁ ସୁଦୃଢ଼ କରିବା, ବିଭିନ୍ନ ପ୍ରସଙ୍ଗର ସମାଧାନକୁ ତ୍ୱରାନ୍ୱିତ କରିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଡାକ୍ତରମାନଙ୍କର ଦାବି ପୂରଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପାଞ୍ଚଜଣିଆ କମିଟି ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ କମିଟିର ଅଧ୍ୟକ୍ଷ ଅଛନ୍ତି। ଆସନ୍ତା 22 ତାରିଖରେ କମିଟି ସହ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଓମ୍ସାର ପ୍ରଥମ ବୈଠକ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। 10 ଦଫା ଦାବି ନେଇ ଜୁଲାଇ ପହିଲାରୁ ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ ଏବଂ 4 ତାରିଖରେ ସରକାର ଓମ୍ସା ସହିତ ଆଲୋଚନା କରିଥିଲେ। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ୍ ନମ୍ଘର ବ୍ୟବହାର କରି ଡିଜିଟାଲ୍ ସାର୍ଟିଫିକେଟ୍ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଥମ

0: ପାଇଁ ଦୁଇ ଭାଷାରେ ମୁଦ୍ରଣ କରାଯାଉଥିବାରୁ ସାମାନ୍ୟ ବିଳମ୍ବ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ନାମ ଲେଖାଇବା ପାଇଁ ଡିଜିଟାଲ୍ ସାର୍ଟିଫିକେଟ୍ର ବ୍ୟବସ୍ଥା କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରସାର ହେଉଥିବା ଶିଶୁ ବାଟିକାରେ ଶିକ୍ଷକ ନିଯୁକ୍ତି ସମ୍ବନ୍ଧୀୟ ଖବରକୁ ଅର୍ଥ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି। ଅର୍ଥ ବିଭାଗର ସୂଚନା ଅନୁସାରେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଏଭଳି ବିଭ୍ରାନ୍ତ ଅନଧିକୃତ ମନଗଢ଼ା ଖବରରୁ ଦୂରେଇ ରହିବା ପାଇଁ ଜନସାଧାରଣଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ଗସ୍ତରେ ଯାଇ ଜଗନ୍ନାଥ ସଂସ୍କୃତିର ଆଦିପୀଠ ମହାପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ମନ୍ଦିର ପୂଜକମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ଆଇଟିଡିଏ ପକ୍ଷରୁ ଜାଫ୍ରା ଚାଷ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବାଡ଼ା ପଞ୍ଚାୟତର ଘାଟୁକୋଣ୍ଡା, ପୋପୁଲୁର ପଞ୍ଚାୟତର ସାନ୍ଦେରୀ ଏବଂ କୁର୍ମାନୁର ପଞ୍ଚାୟତର ଆଲୁରୁକୋଟା ଗ୍ରାମରେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି। ଏହି ଅଭିଯାନରେ ପ୍ରାୟ 1000 ହେକ୍ଟର ଜମିରେ 800,000 ଜାଫ୍ରା ଚାରା ରୋପଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ସ୍ୱାଭିମାନ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରି ଜାଫ୍ରା ମଞ୍ଜି ସଂଗ୍ରହ ଓ ବିକ୍ରି ମାଧ୍ୟମରେ ସ୍ଥାନୀୟ ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆସନ୍ତା 11 ତାରିଖରୁ ପୁରୀରୁ ସପ୍ତାହକୁ 3 ଦିନ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚାଲିବ ଏବଂ 12 ତାରିଖରୁ କୋରାପୁଟରୁ ଟ୍ରେନ୍ଟି ବାହାରିବ। ସୋମବାର, ଗୁରୁବାର ଓ ଶନିବାର ଦିନ ଟ୍ରେନ୍ଟି ସକାଳ 7:00 ପୁରୀରୁ ବାହାରି ରାତି 11:30 କୋରାପୁଟରେ ପହଞ୍ଚବ। କୋରାପୁଟରୁ ସକାଳ 5:00 ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରି ରାତି 10:20 ପହଞ୍ଚବ। ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଟ୍ରେନ୍ଟି କୋରାପୁଟରୁ ଯାତ୍ରା କରିବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ବନ୍ଦଲୋ ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସଞ୍ଚୟ ଅର୍ଥର ମହତ୍ୱ ଜଣାଇବା ସହ ଆର୍ଥିକ ସାକ୍ଷରତା ଏବଂ ସାଇବର ଅପରାଧରୁ ସୁରକ୍ଷିତ ରହିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ନବରଙ୍ଗପୁରସ୍ଥିତ ଆର୍ସିଡି ଉଚ୍ଚ ବିଦ୍ୟାଳୟରେ ସ୍ୱନକ୍ଷତ୍ର ଦିବସ 2026 ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହାଇଦ୍ରାବାଦର ଜିଏମ୍ସି ବାଲାଯୋଗୀ ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ସେଭେନ୍ସ ରଗ୍ବି ଚମ୍ପିୟନ୍ସିପ୍ରେ ଓଡ଼ିଶା ଚମ୍ପିୟନ୍ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ରେ ମହାରାଷ୍ଟ୍ରକୁ 15-0 ହରାଇ ଓଡ଼ିଶା ବାଳିକା ଦଳ ଟାଇଟଲ୍ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଯକ୍ଷ୍ମା ରୋଗର ଚିକିତ୍ସା। ଆଲୋଚିକା ଡାକ୍ତର ଗୀତାଞ୍ଜଳି ପଣ୍ଡା।
2: ଯକ୍ଷ୍ମା ବା ଟିବି ରୋଗ ବିଷୟରେ ଆମ ସମସ୍ତଙ୍କର କିଛିଟା ଜ୍ଞାନ ରହିଛି। ଏହା ଏକ ଅତି ପୁରାତନ ରୋଗ। ମାଇକୋବ୍ୟାକ୍ଟେରମ୍ ଟ୍ୟୁବରକୁଲୋସିସ୍ ନାମକ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ରବର୍ଟ କକ୍ ପ୍ରଥମେ 1882 ଏହି ରୋଗ ଜୀବାଣୁକୁ ଚିହ୍ନଟ କରିଥିଲେ। ଯକ୍ଷ୍ମା ରୋଗ ବାଳ ଓ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ। କିନ୍ତୁ ଆଜି ଆମେ ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ବା ପଲ୍ମୋନାରୀ ଟ୍ୟୁବରକୁଲୋସିସ୍ ବିଷୟରେ ଆଲୋଚନା କରିବା। ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ଏକ ମାରାତ୍ମକ ବାୟୁବାହିତ ଡିଆଁ ରୋଗ। ସଂକ୍ରମିତ ରୋଗୀର କାଶ, ଛିଙ୍କ ଏବଂ ଏଣେତେଣେ ଛେପ ପଡ଼ିବା ଦ୍ୱାରା ସୁସ୍ଥ ଲୋକମାନଙ୍କୁ ଏହି ରୋଗ ବ୍ୟାପିଥାଏ। ଜଣେ ସଂକ୍ରମିତ ରୋଗୀ ଯଦି ଔଷଧ ନ ଖାଏ ତାହେଲେ ବର୍ଷକୁ 10-15 ଜଣ ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ରୋଗର ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମ ଭାରତବର୍ଷରେ ବହୁ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି। ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ଆମ ସରକାର ଏହି ରୋଗର ସଂକ୍ରମଣ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଥମେ ଏନ୍ଟିସିପି ଆଉ ଏବେ ଆର୍ଏନ୍ଟିସିପି ପ୍ରୋଗ୍ରାମ ବା ପରିବର୍ଦ୍ଧିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସାହାଯ୍ୟରେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ଡଟ୍ସ ପଦ୍ଧତିରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଯେଉଁ କାରଣରୁ ଏହି ରୋଗ ହୋଇଥାଏ ସେଗୁଡ଼ିକ ହେଲା ଦେଖାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଜିନ୍ ବା ଗୁଣସୂତ୍ର ପାଇଁ ଲୋକମାନଙ୍କୁ ଏହି ରୋଗ ବେଶୀ ସଂକ୍ରମଣ କରିବାର ସମ୍ଭାବନା ଥାଏ। ମାଲ୍ ନ୍ୟୁଟ୍ରିସନ୍

0: ଉପଯୁକ୍ତ ଖାଦ୍ୟ ନ ଖାଉଥିବା ବ୍ୟକ୍ତି, ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତି ବା ପାକସ୍ଥଳୀରେ ଅପରେସନ୍ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରୋଗ ଅଧିକ ହେବାର ସମ୍ଭାବନା ଥାଏ। ଅଧିକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହି ରୋଗ ବେଶୀ ଆକ୍ରାନ୍ତ କରିଥାଏ। କ୍ରମାଗତ ଭାବେ ଯଦି କିଛି ରୋଗ ଲାଗି ରହେ, ଯଥା ପିଲାଦିନେ ମିଳିମିଳା ବା ହୁପିଙ୍ଗ କଫ୍ ରୋଗ, ବଡ଼ ପିଲାମାନଙ୍କୁ ଟାଇଫଏଡ୍ ଭଳି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ। ଛୋଟ ଜାଗାରେ ବହୁତ ଲୋକ ଏକା ସାଙ୍ଗରେ ବାସ କରୁଥିଲେ ଜଣେ ରୋଗୀଠୁ ବହୁତ ଲୋକଙ୍କୁ ବ୍ୟାପିବାର ସମ୍ଭାବନା ବଢ଼ିଯାଏ। କେତେକ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରେ କମିଗଲେ ବା ବଢ଼ିଗଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେମିତିକି ଷ୍ଟିରଏଡ୍ ଜାତୀୟ ଔଷଧ ବେଶୀ ଦିନ ସେବନ କଲେ, ଡାଇବେଟିସ୍ ରୋଗ କଣ୍ଟ୍ରୋଲରେ ନଥିଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେଉଁ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି ବା ଟିବି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଗରିବ ଲୋକମାନେ ଅର୍ଥାଭାବରୁ ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ, ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତା ଲାଗି ରହିଥାଏ ଏବଂ ଛୋଟ ଛୋଟ ଅନ୍ଧାରୁଆ ଘରେ ବହୁତ ଲୋକ ବାସ କରୁଥିବାରୁ ସେମାନଙ୍କୁ ଏହି ରୋଗ ଅଧିକ ଆକ୍ରାନ୍ତ କରିଥାଏ। ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ଭାବରେ କମିଯିବା ଯୋଗୁଁ ସେମାନଙ୍କୁ ସୁସ୍ଥ ଲୋକମାନଙ୍କଠାରୁ ପ୍ରାୟ 5 ଗୁଣ ଅଧିକ ମାତ୍ରାରେ ଟିବି ରୋଗ ସଂକ୍ରମଣ ହୋଇଥାଏ। ଯକ୍ଷ୍ମା ରୋଗର ଲକ୍ଷଣଗୁଡ଼ିକ ହେଉଛି ଶୁଖିଲା କାଶ ବା କାଶ କଫ ବହୁ ଦିନ ଧରି ଲାଗି ରହିବା, କଫରେ ରକ୍ତ ପଡ଼ିବା, ଜ୍ୱର ହେବା, ରାତିରେ ଶରୀରରୁ ଝାଳ ଦେବା, ଓଜନ କମିଯିବା, ଭୋକ କମିଯିବା, ଦୁର୍ବଳ ଲାଗିବା, ଧଇଁସଇଁ ଲାଗିବା ବା କୌଣସି କାମ କଲେ ଅତିଶୀଘ୍ର ହାଲିଆ ହୋଇଯିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଆଣ୍ଠୁ ଆଣ୍ଠି ବିନ୍ଧିବା ଇତ୍ୟାଦି। କୌଣସି ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏବେ ଏହି ରୋଗ ପାଇଁ ବହୁତ ଫଳପ୍ରଦ ଔଷଧ ସବୁ ବାହାରିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରୁଛନ୍ତି। ସଂକ୍ରମିତ ରୋଗୀର ତୁରନ୍ତ ଏବଂ ନିୟମିତ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ସହିତ ଅନ୍ୟମାନଙ୍କୁ ରୋଗ ବ୍ୟାପିବା ଏବଂ ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ ରୋଗ ହେବାର ସମ୍ଭାବନା ବହୁତ ପରିମାଣରେ କମିଯାଇଥାଏ। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଆମେ ରୋଗୀଙ୍କୁ କାଶିବା ଛିଙ୍କିବା ସମୟରେ ମୁହଁ ଓ ନାକକୁ କନାରେ ଘୋଡ଼ାଇବା ଏବଂ ଛେପକୁ ଇଆଡ଼େ ସିଆଡ଼େ ନ ପକାଇବା ପାଇଁ ପ୍ରବର୍ତ୍ତାଇ ପାରିବା। ଜନ୍ମ ପରେ ସବୁ ପିଲାମାନଙ୍କୁ ଅନ୍ୟାନ୍ୟ ଟିକା ସହିତ ବିସିଜି ଟିକା ଦେବା ନିହାତି ଜରୁରୀ। ସଂକ୍ରମିତ ମାଆର ଶିଶୁମାନଙ୍କୁ ଟିବି ରୋଗ ନ ହେବା ପାଇଁ ଆଇଏନ୍ଏଚ୍ ଔଷଧ କେମୋପ୍ରୋଫାଇଲାକ୍ସିକ୍ସ ଆକାରରେ ଦିଆଯିବା ଦରକାର। ଏହି ଔଷଧ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ମିଳିଥାଏ। ରୋଗୀର ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା ଦରକାର। ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର। ମଦ ଓ ସିଗାରେଟ୍ଠାରୁ ଦୂରେଇ ରହିବା ଉଚିତ। ରୋଗୀ ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖିଲେ ଭଲ। ଏହିସବୁ ଉପାୟ ଅବଲମ୍ବନ କଲେ ବସନ୍ତ ରୋଗ ପରି ଆମ ସମାଜରୁ ଟିବି ରୋଗର ମୂଳୋତ୍ପାଟନ ହୋଇପାରିବ ଏବଂ ଏକ ଯକ୍ଷ୍ମାମୁକ୍ତ ଭାରତ ସୃଷ୍ଟି ହୋଇପାରିବ।
1: ଆମର ଶାସ୍ତ୍ରୀ ଶୁଣୁଥିଲେ ଆଲୋଚନା, ଯକ୍ଷ୍ମା ରୋଗର ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଗୀତାଞ୍ଜଳି ପଣ୍ଡା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ. ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ୍ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା. ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ ଟି20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ. ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନାରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋଚନା କାଳରେ ମତ ଉପସ୍ଥାପନ କରିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଡକ୍ଟର ଜୟଶଙ୍କର ବାହାରିନ୍ର ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କରଙ୍କର କାତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସକୁ 11-ଦିନିଆ ଗସ୍ତରେ ଅଛନ୍ତି। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଇରାନ୍ ବିରୁଦ୍ଧରେ ଆମେରିକୀୟ ସେନା ନୂତନ ସାମରିକ ପଦକ୍ଷେପ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଇରାନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠର ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ
ড্রোন উৎক্ষেপণ স্থলক লক্ষ্য রক্ষে আমেরিকা সেনা পক্ষ পদক্ষেপ গ্রহণ করা কোয়েসন এবং বন্দর নিকটবর্তী আবাসস্থলীগুড়িক বিস্ফোরণ হয়ে ইরানর সরকারী গণমাধ্যম সূচনা দিয়েছে। ইরানর উপবৈদেশিক মন্ত্রী কাজেম ঘারিবাবাদি কিন্তু আমেরিকার এভাবে পদক্ষেপ যুদ্ধবিরতি চুক্তি উল্লঙ্ঘন করছে। অন্যপক্ষে ইরান তৈল বিক্রয় নিয়ে গ্রহণ করা নিষ্পত্তিকে আমেরিকা প্রত্যাহার করে জনাপড়ি।

0: ଏଭଳି ପଦକ୍ଷେପକୁ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 3685କୁ ବୃଦ୍ଧି ପାଇଛି। ଗତମାସ 24 ତାରିଖରେ କ୍ରମାଗତ ଭାବେ ସେଠାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ 7.2 ଏବଂ 7.5 ରେକର୍ଡ କରାଯାଇଛି। ଗତ କିଛିଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 16,740 ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ଲୋକ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ସିମୋନ୍ ବୋଲିଭର ଆନ୍ତର୍ଜାତିକ ବିମାନ ବନ୍ଦର ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆନ୍ତଃଦେଶୀୟ ଏବଂ ବହିର୍ଦେଶୀୟ ବିମାନ ପରିବହନ ପ୍ରଭାବିତ ହେଉଛି। ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କହିଛନ୍ତି, ବିକଳ୍ପ ରନ୍ୱେ ବ୍ୟବହାର ମାଧ୍ୟମରେ ବିମାନ ବନ୍ଦରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର କିମ୍ବା ହ୍ରାସ ପାଇଲେ ଘରୋଇ କ୍ଷେତ୍ରର ମୂଲ୍ୟ ନିର୍ଦ୍ଧାରଣ ଦିଗରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ବିକଶିତ ଭାରତ ସମ୍ମିଳନୀ 2026କୁ ଗତକାଲି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, କୂଟନୈତିକ ସମ୍ପର୍କ, ସମୟୋଚିତ ନୀତିଗତ ନିଷ୍ପଭି, ଘରୋଇ ଉତ୍ପାଦନ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାମ୍ପ୍ରତିକ ବିଶ୍ୱ ଆହ୍ୱାନକୁ ଭାରତ ସଫଳତାର ସହ ମୁକାବିଲା କରିପାରିଛି। ଶକ୍ତି ଯୋଗାଣ କ୍ଷେତ୍ରରେ ସଠିକ୍ ତଥା ସମୟୋଚିତ ପଦକ୍ଷେପ ଯୋଗୁଁ ଘରୋଇ କ୍ଷେତ୍ରରେ ଏଲ୍ପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିଛି। ପ୍ରଭାବଶାଳୀ କୂଟନୈତିକ ପ୍ରୟାସ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ପରିବହନ ଜାହାଜଗୁଡ଼ିକ ସହଜ ତଥା ସୁଗମ ଭାବେ ଅତିକ୍ରମ କରିପାରିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଇନ୍ଧନ ମୂଲ୍ୟ ଉପରେ ଆଲୋକପାତ କରି ଶ୍ରୀ ପୁରୀ କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ରହିଛି। ଭାରତ ଇଂଲଣ୍ଡ ଚଳିତ ଟି20 ପୁରୁଷ କ୍ରିକେଟ୍ ସିରିଜ୍ର ଗତକାଲିର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ନଟିଂହାମ୍ର ଟେଣ୍ଟବ୍ରିଜ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ 125 ରନ୍ରେ ଭାରତକୁ ପରାସ୍ତ କରିଛି। ପାଞ୍ଚଟିକିଆ ସିରିଜ୍ରେ ଇଂଲଣ୍ଡ 2-0 ଆଗୁଆ ହୋଇଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଇଂଲଣ୍ଡ 7 ୱିକେଟ୍ରେ 201 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଫିଲିପ୍ ସଲ୍ଟ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। 202 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର ଏବଂ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଜୋଫ୍ରା ଆର୍ଚର୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭାଙ୍କୋଭର୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ 4-3 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଟ୍ଲାଣ୍ଟାଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା 3-2 ଗୋଲ୍ରେ ଇଜିପ୍ଟକୁ ପରାସ୍ତ କରିଛି। ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ୍ ବିରୁଦ୍ଧରେ ପୁଣିଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟବ୍ରିଜ୍ ଟି20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଉପସ୍ଥାପନରେ ସମୀର ମିଶ୍ରା।

ବିଚାର କରିପାରେ ନା ଭୁଲ ଠିକ୍ର, ସିଦ୍ଧାନ୍ତ କରିପାରେ ନା କେଉଁଟା ଉଚିତ ମାର୍ଗ ଆଉ କେଉଁଟା ଅନୁଚିତ। ମଣିଷ ଦ୍ୱନ୍ଦ୍ୱରେ ପଡ଼ିଯାଏ, ଯାହାକୁ ନେଇ ଦେଖାଦିଏ ବିବାଦ। କେତେକ ସମୟରେ ଏଇଭଳି ସମସ୍ୟା ଉଗ୍ର ରୂପ ବି ନେଇଥାଏ। ଛୋଟିଆ ଛୋଟିଆ ଭୁଲ ପାଇଁ ବି ତାକୁ ଅନେକ ମୂଲ୍ୟ ଦେବାକୁ ହୋଇଥାଏ, ଅନେକ କିଛି ହରାଇବାକୁ ମଧ୍ୟ ପଡ଼ିଥାଏ। କିଛି ଲୋକଙ୍କ ସହ ଅପ୍ରିୟ ହୋଇଥାଏ, ନିନ୍ଦା ଅପବାଦ ବି ସହିବାକୁ ପଡ଼ିଥାଏ। ଏଇଭଳି ସମୟରେ ମଣିଷର ମନ ବିଚଳିତ ହୋଇଯାଏ, ଖୁବ୍ କଷ୍ଟକର ସେ ସମୟ। ହେଲେ ଶ୍ରୋତାବନ୍ଧୁ, ଏସବୁ ଜୀବନର ଗୋଟିଏ ଗୋଟିଏ ଅଂଶ। ସୁଖ ସମୟ ଖୁବ୍ ଶୀଘ୍ର କଟିଯାଇଥାଏ, ହେଲେ ଦୁଃଖର ସମୟ ଭାରି ଲମ୍ବା ଲାଗେ। ଦୁଃଖ ସମୟରେ ମଣିଷକୁ ଧୈର୍ଯ୍ୟର ସହ ସମସ୍ୟାକୁ ସାମ୍ନା କରିବାର ଆବଶ୍ୟକତା ରହିଛି। ଅସୁବିଧା ସମୟରେ ଧୈର୍ଯ୍ୟହରା ହେଲେ ସମସ୍ୟା ବହୁ ପରିମାଣରେ ବଢ଼ିଯାଇଥାଏ, ସମାଧାନର ବାଟ ଆହୁରି ଦୂରକୁ ଚାଲିଯାଇଥାଏ, ଜୀବନ ଆହୁରି ଦୁର୍ବିସହ ଲାଗେ। ଯେକୌଣସି ଆପଦ ବିପଦ ବେଳେ ଧୈର୍ଯ୍ୟହରା ନ ହୋଇ ସାହସର ସହ ସମସ୍ୟାକୁ ସାମ୍ନା କରି କର୍ତ୍ତବ୍ୟ କରିବା ବୁଦ୍ଧିମାନ ଲୋକର କାମ। ଏଇଭଳି କଲେ ସମସ୍ୟା ଆପେ ଆପେ ଚାଲିଯାଇଥାଏ।

0: ବା ଶ୍ରମିକ ଆଉ ଗୋ ସମ୍ପଦ କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଏମାନଙ୍କର ଜୀବନ ଅକାଳରେ ଚାଲିଯାଉଛି। ବଜ୍ରପାତ ଯେ ଆଗରୁ ହେଉନଥିଲା ସେ କଥା ନୁହେଁ। ଗତ କିଛି ବର୍ଷ ହେବ ବିଲ ଗହୀର ଭିତରେ ଥିବା ଉଚ୍ଚା ଉଚ୍ଚା ତାଳ ଗଛ ଏବେ ଆଉ ନାହିଁ। ସେହି ସୁଉଚ୍ଚ ତାଳ ଗଛ ବଜ୍ରପାତର ନିୟନ୍ତ୍ରକ ଥିଲା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଉଚ୍ଚା ଉଚ୍ଚା ତାଳ ଗଛର ଅଭାବ ପରିବେଶ ଓ ଜଳବାୟୁ ପ୍ରତି ଅନେକ ସମସ୍ୟା ସୃଷ୍ଟି କରିଛି। ଏଥିସହିତ ବାୟା ଚଢ଼େଇ ଓ ଶାଗୁଣା ଭଳି ପକ୍ଷୀମାନେ ମଧ୍ୟ ବାସହରା ହୋଇଛନ୍ତି ଏହି ତାଳ ଗଛର ଅଭାବ ଯୋଗୁଁ। ଅନେକ ଜାଗାରେ ଦେଖାଯାଏ ତାଳ ମାଟିରେ ପଡ଼ି ନଷ୍ଟ ହେଉଛି। ତାଳ ଗଛରୁ ତାଳ ପାଚି ପଡ଼ିବା ପରେ ସେସବୁକୁ ସଂଗ୍ରହ କରି ଖୋଲା ଜାଗାରେ ବିଲ ହୁଡ଼ାରେ ନଦୀ ବନ୍ଧରେ ପୋଖରୀ ହୁଡ଼ାରେ ପୋତି ଦେଲେ କିଛିଦିନ ପରେ ସେସବୁ ମଧ୍ୟ ବଡ଼ ବଡ଼ ଉଚ୍ଚା ଉଚ୍ଚା ଗଛ ହୋଇଯିବ, ଯାହା ବଜ୍ରପାତକୁ ନିୟନ୍ତ୍ରଣ କରିବ ଏବଂ ଅନେକ ଧନଜୀବନ ରକ୍ଷା ପାଇପାରିବ। ଏହି ତାଳ ଗଛ ସମ୍ପର୍କରେ ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ସମାଜସେବୀ ସିଦ୍ଧାର୍ଥ ମିଶ୍ର।
1: ଦେଖିଥିବେ ଯେତେ ବଡ଼ ବଡ଼ ବିଲ୍ଡିଂ ଥାଏ, ହଠାତ୍ ଯଦି ବିଜୁଳି ମାରେ ଘର ଭିତରେ ଥିବା ଲୋକର କ୍ଷତି ହେବ ନାହିଁ। କାହିଁକି ନା ଘର ଉପରେ ଗୋଟେ ଲାଇଟନିଂ ଆରେଷ୍ଟର ଲାଗିଥାଏ। ପ୍ରତ୍ୟେକ ଘରେ ଆମେ ଆଜିକାଲି ଲାଇଟନିଂ ଆରେଷ୍ଟର ଲଗଉଛୁ, କିନ୍ତୁ ପ୍ରକୃତିର ଲାଇଟନିଂ ଆରେଷ୍ଟର କୁହାଯାଏ ଆମର ତାଳ ଗଛ। କାହିଁକି ନା ଏ ତାଳ ଗଛର ହାଇଟ୍ ହଉଛି ସବୁଠୁ ଅଧିକ। ଯେତେବେଳେ ବିଲ ଭିଡ଼ରେ ଏଇ ତାଳ ଗଛ ଥାଏ, ଯେତେବେଳେ ବିଜୁଳି ଘଡ଼ଘଡ଼ି ମାରେ, ସେତେବେଳେ ଏଇ ଉଚ୍ଚ ତାଳ ଗଛ ଏଇ ବିଜୁଳି ଘଡ଼ଘଡ଼ିକି ଆକର୍ଷିତ କରି ତା ଆଡ଼କୁ ଟାଣି ଆଣେ, ଯାହାଫଳରେ ବିଲ ବାଡ଼ିରେ ଚାଷବାସ କରୁଥିବା ଲୋକ ଆଉ ମୃତାହତ ହୁଅନ୍ତି ନାହିଁ। ତାଳ ଗଛ ସେମାନଙ୍କ ପାଇଁ ଲାଇଫ୍ ସେଭିଂ ରହିଥାଏ। ବର୍ତ୍ତମାନ ପରିସ୍ଥିତିରେ ତାଳ ଗଛ ଗୁଡିକ ଆଉ ଆମର ଦେଖାଯାଉ ନାହିଁ। ଆମେ ଛୋଟବେଳେ ଦେଖିଥିଲେ ବିଲରେ ତାଳ ଗଛ ଥିଲା ଏବଂ ଲୋକଙ୍କର କାଜୁଆଲିଟି ଘର ଘରୁ କମ ହଉଥିଲା। ଏବେ ଯେହେତୁ ସେମାନଙ୍କର ବଂଶ ଆସ୍ତେ ଆସ୍ତେ ଲୋପ ପାଇଗଲାଣି, ସେଥିପାଇଁ ବିଲ ବାଡ଼ିରେ ଲୋକ ଯେତେ କାମ କରୁଛନ୍ତି ହଠାତ୍ ଝଡ଼ ବତାସ କି ଘଡ଼ଘଡ଼ି ଆସୁଛି, ସେଠି ଲୋକଙ୍କର କାଜୁଆଲିଟି ହେଇଯାଉଛି। ବର୍ତ୍ତମାନ ଆଷାଢ଼ ମାସ, ଏଇ ଆଷାଢ଼ ମାସରେ ତାଳ ମଞ୍ଜିତାକୁ ଯେକୌଣସି ଜାଗାରେ ପୋତି ଦେଲେ ଇଏ ଖରାକୁ ବି ସେମାନେ ଟଲରେଟ୍ କରେ, ମାନେ ପାଣି ଆ ପାଇଁ ଏତେ ଦରକାର ନାହିଁ, ଖରାରେ ବି ଉଠିଯାଏ। ତେଣୁ ବିଲ ବାଡ଼ିର ହୁଡ଼ାରେ ତାଳ ଗଛଟି ପଞ୍ଜିଟି ପୋତି ଦେଲେ ଗଛ ଆସ୍ତେ ଆସ୍ତେ ବଢିବ। ଏଟା ହଉଛି ନ୍ୟାଚୁରାଲ ଲାଇଟନିଂ ଆରେଷ୍ଟର। ଆଗାମୀ ଦିନରେ ଘଡ଼ଘଡ଼ି ବିଜୁଳି ଜନିତ ଯୋଉ କ୍ଷୟକ୍ଷତି କି ତାଳ ଗଛ ହିଁ ଘଣା କରିବ। ବିଲ ବାଡ଼ି ଜାଗାରେ ଏଇ ତାଳ ଗଛ ହିଁ ପ୍ରକୃତ, ସିଧା ଆର ଛାଇ କମ, ଫଳ ବି ଭାରି ଉପକୃତ, ନ୍ୟୁଟ୍ରିଅନ୍ସ ଫଳ ଏଥିରେ ଥାଏ, ବଢିଆ କାଣ୍ଡି ମିଶ୍ରି ହୁଏ। ତେଣୁ ଗଛର ବହୁ ପ୍ରକାର ଉପକାର ଅଛି। ତେଣୁ ତାଳ ଗଛ ସମସ୍ତେ ଲଗାନ୍ତୁ। କୋଦାଳରେ ଗୋଟେ 6 ଇଞ୍ଚ ଗାତ କରି ଖୋଦେଲେ ଇଏ ଛାଁ ଛାଁ ଉଠିବ। ତେଣୁ ପ୍ରକୃତିକୁ ଆମେ ନଷ୍ଟ କରୁଛେ, ଆମେ ହିଁ ଚାହିଁଲେ ବଞ୍ଚେଇ ପାରିବା। ତେଣୁ ଆମେ ସମସ୍ତେ ସାବଧାନ ହେଇ ଏ ବର୍ଷ ତାଳମଞ୍ଜି ରୋପଣରେ ଏହା ଗୋଟେ ମିଶନ ଭାବିକିରି ଆମେ ତାକୁ ଆଗେଇ ନେବା।

0: ଯାଇଥିବା ଔଷଧ ଇତ୍ୟାଦି। ଏହିସବୁ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ଉତ୍ପାଦନ ଉତ୍ସ ଅର୍ଥାତ୍ ଯେଉଁଠାରେ ଏସବୁ ସୃଷ୍ଟି ହେଉଛି ସେହିଠାରୁ ହିଁ ତିନି ଗୋଟି ଅଲଗା ଅଲଗା ବିନ୍ରେ ରଖିବା ପାଇଁ ଜନସାଧାରଣଙ୍କୁ ପ୍ରବର୍ତ୍ତା ଯାଉଛି। କାରଣ ଉତ୍ସ ସ୍ତରରେ ଅଲଗା ନହେଲେ ଏହି ବର୍ଜ୍ୟବସ୍ତୁକୁ ସଂଗ୍ରହ ପରେ ଅଲଗା ଅଲଗା କରିବା ଏକ ପ୍ରକାର ଅସମ୍ଭବ ବ୍ୟାପାର। ଆର୍ଦ୍ର ବର୍ଜ୍ୟବସ୍ତୁକୁ ସବୁଜ ବିନ୍ରେ, ଶୁଷ୍କ ବର୍ଜ୍ୟବସ୍ତୁକୁ ନୀଳ ବିନ୍ରେ ଏବଂ ବିପଜ୍ଜନକ ବର୍ଜ୍ୟବସ୍ତୁକୁ ନାଲି ବିନ୍ରେ ସଂଗ୍ରହ କରିବା ପାଇଁ ଜନସାଧାରଣଙ୍କୁ କୁହାଯାଉଛି। ଜନସଚେତନତା ପାଇଁ ସ୍ୱୟଂ ସହାୟକ ଦଳ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ବେସରକାରୀ ସଂସ୍ଥାର ସଦସ୍ୟ, ଆବାସିକ ସଂଘ, ପୂଜା କମିଟି ଇତ୍ୟାଦିର ସଦସ୍ୟଙ୍କ ସହଯୋଗ ନିଆଯାଉଛି, ଯାହାଦ୍ୱାରା ପ୍ରତ୍ୟେକ ଘର ଓ ଅନୁଷ୍ଠାନରେ ବର୍ଜ୍ୟବସ୍ତୁକୁ ସଠିକ୍ ଭାବରେ ପୃଥକକରଣ କରି ତିନୋଟି ଅଲଗା ଅଲଗା ପାତ୍ରରେ ରଖାଯିବ ଏବଂ ପୌର ସଂସ୍ଥା ଦ୍ୱାରା ଅଲଗା ଅଲଗା ଭାବରେ ଘର ଘର ବୁଲି ସଂଗ୍ରହ କରାଯିବ। ସହରବାସୀଙ୍କୁ ଏହି ପୃଥକ ପୃଥକ ଭାବରେ ବର୍ଜ୍ୟବସ୍ତୁ ସଂରକ୍ଷଣ କରିବା ପାଇଁ ସଚେତନ କରାଯିବା ସହିତ ଆନିମେଟର ଜରିଆରେ ଏହାକୁ ଅଭ୍ୟାସରେ ପରିଣତ କରାଯିବ। ସଂଗୃହୀତ ସବୁ ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ପାତ୍ରରେ ପୌରପାଳିକା ଦ୍ୱାରା ନିଯୁକ୍ତ ବ୍ୟକ୍ତି ବା ସଂସ୍ଥା ଜରିଆରେ ସଂଗ୍ରହ କରାଯିବ। ଏହି ବର୍ଜ୍ୟବସ୍ତୁକୁ ସୁରକ୍ଷିତ ଭାବରେ ଆବୃତ ଯାନ ଦ୍ୱାରା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସ୍ଥାନକୁ ନିଆଯିବ। ଆଦ୍ୟ ବର୍ଜ୍ୟବସ୍ତୁକୁ କମ୍ପୋଷ୍ଟକରଣ କରାଯାଇ ଜମିର ଉର୍ବରତା ବୃଦ୍ଧି ପାଇଁ ବିନିଯୋଗ କରାଯିବ। ବଡ଼ ବଡ଼ ସଂସ୍ଥା ଏବଂ ଅନୁଷ୍ଠାନମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଆଦ୍ର ବର୍ଜ୍ୟବସ୍ତୁ ସେମାନଙ୍କ ନିଜ ପରିସର ମଧ୍ୟରେ କମ୍ପୋଷ୍ଟକରଣ କରିବା ପାଇଁ ପ୍ରବର୍ତ୍ତା ଯିବ। ଶୁଷ୍କ ବର୍ଜ୍ୟବସ୍ତୁକୁ ପୃଥକୀକରଣ ପ୍ରକ୍ରିୟାରେ ପୁନଃଚକ୍ରଣ ବା ରିସାଇକ୍ଲିନ୍, ପୁନର୍ବିନିଯୋଗ ଯୋଗ୍ୟ ପଦାର୍ଥ ଭାବରେ ଅଲଗା ଅଲଗା କରାଯିବ, ଫଳରେ ଶୁଷ୍କ ବର୍ଜ୍ୟବସ୍ତୁର ପରିମାଣ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଅବଶିଷ୍ଟ ଅଣ ଉପଯୋଗୀ ଶୁଷ୍କ ବର୍ଜ୍ୟବସ୍ତୁକୁ ମ୍ୟୁନିସିପାଲିଟିର ନିର୍ଦ୍ଧାରିତ ଖାଲୁଆ ସ୍ଥାନରେ ବିଜ୍ଞତାର ସହିତ ବିଜ୍ଞାନସମ୍ମତ ମତରେ ପରିଚାଳନା କରାଯିବ। ପୁନଃବିନିଯୋଗକ୍ଷମ ପୃଥକୀକୃତ ଶୁଖିଲା ଆବର୍ଜନାକୁ ଉପଯୁକ୍ତ ସଂସ୍ଥାକୁ ଉଚିତ ମୂଲ୍ୟରେ ବିକ୍ରି କରାଯିବ ଏବଂ ଏଥିରୁ ସଂଗୃହୀତ ଅର୍ଥରେ ଯେଉଁ କର୍ମଚାରୀମାନେ ଏଥିରେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ଲାଭାଂଶ ପ୍ରଦାନ କରାଯିବ। ସେହିପରି ବିପଜ୍ଜନକ କଠିନ ବର୍ଜ୍ୟବସ୍ତୁକୁ ବର୍ଜ୍ୟବସ୍ତୁ ପରିଚାଳନା ଆଇନ ଅନୁଯାୟୀ ବିଜ୍ଞାନସମ୍ମତ ଭାବରେ ପରିଚାଳନା କରାଯିବ। ପ୍ରତ୍ୟେକ ୱାର୍ଡର ପରିମଳ ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ୱାର୍ଡ ପରିମଳ କମିଟି ଗଠନ କରାଯିବ। ଏହି କମିଟିରେ କର୍ପୋରେଟର, ଟ୍ୟାକ୍ସ କଲେକ୍ଟର, ସାନିଟାରି ଇନ୍ସପେକ୍ଟର, ବିଭିନ୍ନ ପୂଜା କମିଟି, ସାହି କମିଟି, ଆବାସିକ ସଂଘ ଆଦିର ସଦସ୍ୟ ପ୍ରତିନିଧିତ୍ୱ କରିବେ। ଏହି କମିଟି ୱାର୍ଡର ପରିମଳ ଓ ପରିଚ୍ଛନ୍ନତା ତଦାରଖ କରିବା ସହିତ ପରିମଳ ସଂକ୍ରାନ୍ତୀୟ ଅଭିଯୋଗ ଶୁଣାଣି କେନ୍ଦ୍ର ଭାବରେ କାର୍ଯ୍ୟ କରିବ। ଖିଲାପକାରୀଙ୍କ ଉପରେ ଜୋରିମାନା କରିବା ଏବଂ ଜୋରିମାନା ମୁକ୍ତ କରିବା କ୍ଷମତା ମଧ୍ୟ ଏହି କମିଟିର ରହିବ। ପ୍ରତି ୱାର୍ଡ ପାଇଁ ଜଣେ ଜଣେ ୱାର୍ଡ ଅଫିସର ନିଯୁକ୍ତ ହେବେ। ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାରେ ଖର୍ଚ୍ଚ ବାବଦକୁ ସହରବାସୀ, ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟବସାୟିକ ଅନୁଷ୍ଠାନଠାରୁ ୟୁଜର ଚାର୍ଜେସ୍ ବା ବ୍ୟବହାରିକ ଖର୍ଚ୍ଚ ଆଦାୟ କରାଯିବ। ବାରମ୍ବାର ସଚେତନତା କରିବା ସତ୍ତ୍ୱେ ମଧ୍ୟ ଯେଉଁମାନେ ଖିଲାପ କରିବେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ। ନିଜ ଅଧିକୃତ ଅଞ୍ଚଳ ମଧ୍ୟରେ ପ୍ରତିଦିନ ଓ ବର୍ଷ ସାରା ସର୍ବସାଧାରଣ ରାସ୍ତା, ସ୍ଥାନ, ଅସ୍ଥାୟୀ ଜନବସତି, ବସ୍ତି ଅଞ୍ଚଳ, ବଜାର, ବଗିଚା, ପର୍ଯ୍ୟଟନ କ୍ଷେତ୍ର ଇତ୍ୟାଦି ଭଲ ଭାବରେ ସଫେଇ କରି କଠିନ ବର୍ଜ୍ୟବସ୍ତୁକୁ ସଠିକ୍ ପରିଚାଳନା କରିବା ଯେପରି ପୌରପାଳିକାର ଦାୟିତ୍ୱ, ସେହିପରି ସହରବାସୀ ସଚେତନ ହୋଇ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୃଥକ ପୃଥକ ଭାବରେ ଅଲଗା ଅଲଗା ପାତ୍ରରେ ଶୁଷ୍କ ବର୍ଜ୍ୟବସ୍ତୁକୁ ପୌର ସଂସ୍ଥାକୁ ହସ୍ତାନ୍ତର କରିବା ମଧ୍ୟ ତାଙ୍କର ଦାୟିତ୍ୱ। ଜନସଚେତନତା ଓ ସହଯୋଗ ହିଁ ଏକ ସୁବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନାର ମୂଳପିଣ୍ଡ। ଆସନ୍ତୁ ଓଡ଼ିଶାର ସମସ୍ତ ସହରାଞ୍ଚଳରେ ଏହି ବ୍ୟବସ୍ଥାକୁ ସଠିକ୍ ଭାବରେ କାର୍ଯ୍ୟକ୍ରମ କରିବାରେ ସହଯୋଗର ହାତ ବଢ଼ାଇବା ଏବଂ ସହରାଞ୍ଚଳକୁ ସୁସ୍ଥ, ସ୍ୱଚ୍ଛ ଏବଂ ପରିମଳଯୁକ୍ତ ବାସସ୍ଥାନରେ ପରିଣତ କରିବା।
1: କଥିକାରେ ଶୁଣିଥିଲେ ଆଲୋଚନା ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା। ଆଲୋଚକ ଥିଲେ ବିଚିତ୍ରାନନ୍ଦ ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଗମଞ୍ଜରୀରେ ପ୍ରଚାର କରୁଛୁ ରାଗ ଉପରେ ଆଧାରିତ କେତୋଟି ଗୀତ। ଶିଳ୍ପୀ ସୌମ୍ୟାଶ୍ରୀ ମିଶ୍ରଙ୍କ କଣ୍ଠରେ, ସଙ୍ଗୀତ ଶାନ୍ତନୁ ମହାପାତ୍ର। ଶିଳ୍ପୀ ପ୍ରଥମେ ଗାଇଛନ୍ତି ଶିବବ୍ରତ ଦାସଙ୍କ ରଚନାରୁ।

ରାଗ ମଞ୍ଜୁରୀରେ ଆପଣମାନେ ଶୁଣିଥିଲେ ରାଗ ଉପରେ ଆଧାରିତ କେତୋଟି ଗୀତ ଶିଳ୍ପୀ ସମୟସ୍ତ୍ରୀ ରଥଙ୍କ କଣ୍ଠରେ। ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଏବଂ ଦେବଦାସ ଛୋଟରାୟ। ରାଗମଞ୍ଜୁରୀ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ସମସ୍ତ ରୋଷେଇ ଘରେ ନିଷ୍ଠାର ସହିତ ରନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗ ଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯୋଉ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣ ମାନଙ୍କରେ ମଧ୍ୟ ଏହା ବର୍ଣ୍ଣନା ଅଛି। ମହାସ୍ୱାର ମାନେ ଭୋଗ ପ୍ରସ୍ତୁତି ହେବା ପୂର୍ବରୁ ପ୍ରତ୍ୟେକ ରୋଷ ନାୟକଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ଥିବା ସମସ୍ତ ରୋଷଶାଳାକୁ ଯାଇ ତଦାରଖ କରନ୍ତି, ଦେଖନ୍ତି ପୂର୍ବରୁ ଶଙ୍କୁଡ଼ି ପଡ଼ିଛି ନା ନାହିଁ ଏବଂ ତା ଭଲ ଭାବରେ ଧୁଆ ଯାଇଛି ନା ନାହିଁ, ଧୁଅ ପଖାଳ ଠିକ୍ ଭାବରେ ତାକୁ ସଫା କରିକି ଗୋବର ପାଣି ଛିଞ୍ଚିଛି ନା ନାହିଁ, ଏସବୁ ନିଶ୍ଚିନ୍ତ ଭାବରେ ଦେଖିବେ। ଦେଖିଲା ପରେ ସେ ରୋଷରେ ହୋମ ହେବା ନିମନ୍ତେ ଅନୁମତି ଦେବେ। ମହାସ୍ୱାର ମାନେ ହୋମ ହେଲା ପରେ ନିଜେ ଉପସ୍ଥିତ ରୁହନ୍ତି। ବଡ଼ୁସ୍ୱାର ମାନେ ପ୍ରସ୍ତୁତ କରୁଥିବା ସମସ୍ତ ନୈବେଦ୍ୟ ସେ ଦେଖନ୍ତି ଏମାନେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, କୌଣସି ଖାଦ୍ୟ ପୋଡ଼ିଯାଉନି କି କଞ୍ଚା ରହୁନି କିମ୍ବା ସେମାନେ ଯେଉଁ ଖାଦ୍ୟ କରୁଛନ୍ତି ସେ ଜଗନ୍ନାଥଙ୍କ ଉପଯୋଗୀ ନା ନାହିଁ, ସେ ନିଜେ ସେଗୁଡ଼ାକ ତଦାରଖ କରନ୍ତି। ଶ୍ରୀମନ୍ଦିର ରୋଷରେ ଆମର ପାରମ୍ପରିକ ମତେ ଯେଉଁ ଦ୍ରବ୍ୟ ମାନେ କଣ୍ଟକିତ ହୋଇନଥିବ, ଯେଉଁ ଦ୍ରବ୍ୟ ନାଳଯୁକ୍ତ ହୋଇନଥିବ, ଯେଉଁ ଦ୍ରବ୍ୟ ରାଗ ହୋଇନଥିବ, ବିଦେଶୀ ଜିନିଷ ଯେମିତି ଆଳୁ ହେଲା, ବିଲାତି ବାଇଗଣ ହେଲା, କଞ୍ଚା ଲଙ୍କା ହେଲା କି ଶୁଖିଲା ଲଙ୍କା ହେଲା, ବାହାରର ବିଭିନ୍ନ ଫଳ ଯେଉଁଟାକି ଓଡ଼ିଶାରେ ନୁହେଁ, ସେଗୁଡ଼ାକ ସବୁ ଶ୍ରୀମନ୍ଦିର ରୋଷକୁ ଯାଏ ନାହିଁ।

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ସଂଖୁଡ଼ି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରୀ, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମାହାସୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ। ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକିରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷ ଭିତରେ ସମସ୍ତ ଜିନିଷ ରେଡ଼ି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତୁ। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କ ପ୍ରଧାନୀ ଲେଙ୍କା ସେମାନେ ସମସ୍ତେ ଏକାଠି ହେଇକି ରୋଷ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲା ପରେ ତାଙ୍କ ସାମ୍ନାରେ ବିଡ଼ୁଆ ପନ୍ତିବଡ଼ୁ ଯେଉଁ ସେବକ ଆମର ଥାନ୍ତି ସେମାନେ ଘିଅ ପକେଇବେ। ସେହି ସମୟରେ ମହାସୁଆର ଉପସ୍ଥିତ ରହିବେ, ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡୁଛି ନା ପଡୁନି, ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାସୁଆର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ। ତାଙ୍କ

ପରେ ଅନ୍ୟାନ୍ୟ ସୁଆର ମାନେ ଛେକ ନେଇକି ଶ୍ରୀଶ୍ୟାମଙ୍କୁ ଯିବେ, ଏବଂ ସେ ନେଲା ପରେ ଭିତରେ ସେ ପ୍ରଥମେ ଛେକ ରଖିବେ। ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ, ଅନ୍ୟାନ୍ୟ ଭୋଗ ସବୁ ଠିକ ଭାବରେ ଠିକ ପଙ୍କ୍ତି ଭିତରେ ରହୁଛି ନା ନାହିଁ, ଏବଂ କୋଉ ପଙ୍କ୍ତି କୋଉଠି ରହିବ, କାହା ପରେ କିଏ ରହିବ, ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀଶ୍ୟାମରେ ରଖେଇବେ।

0: ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରୀ, କଅଁଳପୁଳି, ସୁବାସ ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି ମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣି ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାମୀମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏହି ଶ୍ରୀଛାମୁରେ ଲଗେଇବାର ଅଧିକାର କେବଳ ମହାସ୍ୱାମୀମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି, ତେଣୁ ମହାସ୍ୱାମୀମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହେଇକିରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି ମହାପ୍ରଭୁ ଯେଉଁଭଳି ଭାବରେ ଗରମ ନ ହବ ତାକୁ ଦେଖନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱାମୀମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ୍ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକିରି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯେଉଁ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ୍ ଭାବରେ ପ୍ରସ୍ତୁତ ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ। କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯେଉଁଟାକି ମହାସ୍ୱାର ତାଙ୍କ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱାର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିବଡ଼ୁ ସେବକ, ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱାରମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ିପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାର ବାଳଭୋଗ ପ୍ରସ୍ତୁତି ଯିଏ କରୁଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠ ବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ଶୁଦ୍ଧ ସ୍ୱାରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକିରି ବଲ୍ଲଭ ଉଠେଇଥାନ୍ତି ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି ଏବଂ ଯେଉଁ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକିରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱାରମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱାରମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଉଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ, ଆଉ ସେଇଟା ଭୋଗ ଲାଗେ। ସେଇଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱାରଙ୍କର।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗ ମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେହି ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ସାଣପଥରରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାର ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମୁଗୁନି ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା ଯମୁନାଙ୍କ ମୂର୍ତ୍ତି। କଳାମୁଗୁନି ପଥରରେ ନିର୍ମିତ ଏହି 4ଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ 1.5 ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନସିଂହାସନ ସମୀପରେ ସକାଳ ଧୂପ, ପ୍ରଥମେ ଅର୍ଣ୍ଣଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ 3 ଜଣ ପୂଜାପଣ୍ଡା ଉତ୍ତରକୁ ମୁହଁ କରି 3ଟି କାଠପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ। ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀ ଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହିକ ବିଳାସର 78ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

29 ଛାନ୍ଦ ଆରମ୍ଭରୁ କବି ଉପେନ୍ଦ୍ର ଭଞ୍ଜ କହୁଛନ୍ତି ଯେ ତାଙ୍କ ମନରେ ବିରୋଧାଭାସ ଅଳଙ୍କାର ପ୍ରୟୋଗ କରିବା ପାଇଁ ଇଚ୍ଛା ହେଲା। ବିରୋଧାଭାସ ଅଳଙ୍କାରର ଅର୍ଥ ହେଲା ଯେକୌଣସି ଘଟଣାର ବର୍ଣ୍ଣନାରେ ବାସ୍ତବରେ କିଛି ବିରୋଧ ନ ହେଲେ ମଧ୍ୟ ବିରୋଧ ହେଲା ଭଳି ଆଭାସ ବା ସୂଚନା ମିଳେ। ସୁଗ୍ରୀବକୁ ବର୍ଷାକାଳ ଉପଭୋଗ କରିବାକୁ ଦେଇ ପ୍ରଭୁ ଶ୍ରୀରାମ ନିଜେ ବର୍ଷାକୁ ଦେଖି ବିରହରେ ବିଶେଷ କଷ୍ଟ ପାଇଲେ। ଏ ବର୍ଷାକାଳୀନ ବିରହ ତାଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କଲା। ପ୍ରଭୁଙ୍କର ବିଭ୍ରମ ଓ ମନର ଭାବ ସହ ଭାଷାର ତାଳ ରଖି କବି ବିରୋଧାଭାସ ଅଳଙ୍କାର ପ୍ରୟୋଗ କଲେ। ବର୍ଷା ଆସିବାରୁ ପୃଥିବୀ ସୁନ୍ଦର ଓ ଭୟଙ୍କର ହେଲା, ଏହା ପ୍ରଥମ ବିରୋଧାଭାସ। ଶବ୍ଦର ବାହ୍ୟ ଅର୍ଥରେ ଘନା ଘନ ବା ବଡ଼ ହାତୀ ହରି ବା ସିଂହକୁ ଗ୍ରାସ କଲା, ସିଂହ ମଧ୍ୟ ଆନନ୍ଦରେ ପ୍ରାଣ ଦେଲା। ଦୈବ ଯୋଗରେ ଦୁର୍ଗା ମହିଷାସୁରର ସନ୍ତାପନ ଆସି ତାକୁ ଆନନ୍ଦ ଦେଲେ। ପ୍ରକୃତ ଅର୍ଥରେ

ଘନା ଘନ ବା ବରଷିବା ମେଘମାଳା ଶୋଭା ସବୁ ଦିଗରେ ପ୍ରସରିଗଲା। ଅନ୍ଧକାର ହେତୁ ଦିଗମାନେ ଭୟଙ୍କର ଦିଶିଲେ। ମେଘ ହରି ବା ସୂର୍ଯ୍ୟଚନ୍ଦ୍ର ଉଭୟଙ୍କୁ ଗ୍ରାସ କଲା ଓ ବଡ଼ ଆନନ୍ଦରେ ଜୀବନ ବା ଜଳଦାନ କଲା। ଏଭଳି ବିରୋଧାଭାସ ଭିତରେ ବର୍ଷା ଋତୁର ବର୍ଣ୍ଣନା ସାତ ପଦରେ କରିଛନ୍ତି କବି। କୁକୁର ସହ ମେଷର ସଙ୍ଗମ ଘଟି ଜନ୍ମ ହୋଇଥିବା ବିଚିତ୍ର ଜୀବ ସରଭ ଭଳି କାଳ୍ପନିକ ମହାବଳଶାଳୀ ଜୀବକୁ ଚମକିତ କଲା। କରକ ବା କମଣ୍ଡଳ ଆଘାତରେ ଦ୍ୱିଜମାନଙ୍କୁ ବା ବ୍ରାହ୍ମଣଙ୍କୁ ଆଘାତ କଲା। ପ୍ରକୃତ ଅର୍ଥରେ ମେଘ ଗର୍ଜନ ଭୟ ସୃଷ୍ଟି କଲା। କରକ ବା କୁଆପଥର ମାଡ଼ରେ ଦ୍ୱିଜ ବା ପକ୍ଷୀମାନେ ବ୍ୟତିବ୍ୟସ୍ତ ହେଲେ। ଆକାଶର ବିଜୁଳି ଓ ବର୍ଷାକାଳୀନ ଜାଇଜୁଇ ଫୁଲର ପ୍ରକାଶ ବିରୋଧାଭାସ ପ୍ରୟୋଗରେ ବର୍ଣ୍ଣନା ଗଭୀର ଭ୍ରାନ୍ତି ସୃଷ୍ଟି କଲା। ଗିରିଜା ବା ପାର୍ବତୀଙ୍କ ଦୁଃଖରେ ବିଷକଣ୍ଠ ମହାଦେବ ଆନନ୍ଦିତ। ବାସ୍ତବରେ ବିଷକଣ୍ଠ ବା ବଗ ଆନନ୍ଦିତ ହୋଇଉଠିଲା। ଗିରିଜା ବା ଛୋଟ ପର୍ବତ ବଜ୍ରମାଡ଼ ସହିଲା। ମେଘର ଘଟ ଘଟ ଶବ୍ଦ ଶୁଣି ଶ୍ରୀରାମ କହିଲେ ସେ ତାଙ୍କ ଘଟ ବା ଦେହରୁ ଘଟ ବା ପ୍ରାଣକୁ ନେଇଯିବ। ପତ୍ନୀ ବିରହୀକୁ ଘେରିବା ପାଇଁ ବିଧାତା ମେଘକୁ ପଠେଇଛି କି? ପର୍ଣ୍ଣକୁଟୀର ବା ପତ୍ର କୁଡ଼ିଆରୁ ବାହାରି ବିଭ୍ରମ ହେତୁ କହିଲେ ଏତେ ରାବ ବା ଶବ୍ଦ କରୁଥିବା ମେଘ ରାବଣ କି? ଆକାଶରେ ବସି ସରବୃଷ୍ଟି କରୁଛି, ବୋଧହୁଏ ବଡ଼ ରାବ କରିଥିବାରୁ ତାର ନାମ ରାବଣ। କୋକିଳ ସ୍ୱର ମୋ ପ୍ରିୟାର କ୍ରନ୍ଦନ କି? ମୁଁ ଯୁଦ୍ଧ କରି ଏହି ରାବଣଠାରୁ ସୀତାକୁ ଛଡ଼ାଇ ଆଣିବି।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 78ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର, ଗୀତାରାଣୀ ଦାସ। ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ସାଧାରଣତଃ ବରଷକ ବାର ମାସ ଛଅ ଋତୁ ଋତୁ ଆସି ଋତୁ ଚାଲିଯିବା ଭିତରେ ଆଜି ପ୍ରକୃତିର ଭାରସାମ୍ୟ ନ ରହିବା ହେତୁ ଋତୁଚକ୍ରରେ ଆଜି ପରିବର୍ତ୍ତନ, ସେଥିପାଇଁ ବିପଦର ସାମ୍ନା କରୁ ଆମେ, ଆମ ଜନ ଆଉ ଜୀବନ। ଏଥିପାଇଁ ଶ୍ରୋତାବନ୍ଧୁ ଆମେ କ'ଣ ଦାୟୀ ନୁହନ୍ତି?

ସଦାମନ୍ତ ସବୁ ସୁଖର କାରଣ ଆମେ, ସବୁ ଦୁଃଖର କାରଣ ଆମେ। ଏ ମାଟି ଉପରେ ବସବାସ କରୁଥିବା ଜୀବନ, ଯାହାର ମୁଣ୍ଡ ଉପରେ ନୀଳ ଆକାଶ, ପବନ, ସୂର୍ଯ୍ୟଙ୍କ କିରଣ, ଜଳ, ନଦ, ନଦୀ, ପାହାଡ଼, ପର୍ବତ, ଝରଣା। କିନ୍ତୁ ଆମେ ଜାଣିଛେ ଜଳ ହିଁ ଆମ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। କିନ୍ତୁ ଆଜି ପୃଥିବୀ ପୃଷ୍ଠରେ ଜଳସ୍ତର ବଢ଼ିବା ପରିବର୍ତ୍ତେ କମି କମି ଆସୁଛି। ଭବିଷ୍ୟତରେ ଜଳ ସଙ୍କଟକୁ ଏଡ଼ାଇବା ପାଇଁ ଆଜି ସରକାରୀ ବା ବେସରକାରୀ ସ୍ତରରେ ବିଭିନ୍ନ ଯୋଜନାମାନ ହାତକୁ ନିଆଯିବା ସହିତ ତାକୁ ସଠିକ୍ ରୂପରେ କାର୍ଯ୍ୟକାରୀ କରିବା ପାଇଁ ବିଭିନ୍ନ ସଚେତନତାର କାର୍ଯ୍ୟକ୍ରମ କରାଯାଉଛି। ତଥାପି ଶ୍ରୋତାବନ୍ଧୁ, ଡର ଡର ଲାଗୁଛି, ଏ ମନରେ ଲାଗେ ସତେ ଯେମିତି ଆମେ ସେତିକି ସଚେତନ ନୁହୁଁ ଏଇ ଜଳକୁ ନେଇ।

ନମସ୍କାର ଶ୍ରୋତାବନ୍ଧୁ, ସାଧାରଣତଃ ଖରାଦିନେ ନଈ, ନାଳ, ଗାଡ଼ିଆ, ପୋଖରୀ, ଝରଣା ପ୍ରଭୃତି ଶୁଖିଯିବା ଦ୍ୱାରା ଜଳ ସଙ୍କଟକୁ ଆମେ ସାମ୍ନା କରିଥାଉ। ତେଣୁ ଭରପୁର ଜଳ ପାଇଁ ଆମେ ସାଧାରଣତଃ ବର୍ଷା ଦିନେ ବର୍ଷା ଜଳକୁ ସଂଗ୍ରହ କରି ରଖିପାରିବା। କାରଣ ବର୍ତ୍ତମାନ ସଭ୍ୟତାର ଆଧୁନିକକରଣ, ସହର ବଜାର, ରାସ୍ତାଘାଟ ନିର୍ମାଣ ତଥା ଶିଳ୍ପ କାରଖାନା ପ୍ରତିଷ୍ଠା ଯୋଗୁଁ ଆମେ ଜଙ୍ଗଲକୁ କାଟି କଂକ୍ରିଟର ରାସ୍ତା କରିବା ଦ୍ୱାରା ବର୍ଷା ଜଳ ମାଟିକୁ ଆଜି ଛୁଇଁପାରେ ନା। ତେଣୁ ଏହି ବର୍ଷା ସମୟରେ ବହୁ ପରିମାଣରେ ଜଳ ନାଳ ଦେଇ ନଦୀରେ ମିଶୁଛି ଏବଂ ଅନେକ ଜଳ ମଧ୍ୟ ନଷ୍ଟ ହେଉଛି। ତେଣୁ ବର୍ଷା ଜଳକୁ ସଂଗ୍ରହ କରି ଆମେ ଆମ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରିପାରିବା।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: एनपीएस संचय होउछि भारत सरकारक प्राधिकरण पीएफआरडीए द्वारा परिचालित एक पेंशन योजना जेउथिरे मात्र 250 टंकारे खाता खुली टंका जमा करथिले आपणकर वृद्धावस्था रे मासिक पेंशन मिलिबो। आजि ही एनपीएस संचय रे जमा करबा आरंभ करंतु आउ निजो भविष्यत सुरक्षित करंतु। अधिक विवरण पई निकटस्थ जनसेवा केंद्र किंबा निजो बैंक सहित जोगाजोग करंतु। एनपीएस संचय सहित भविष्यत पई प्रस्तुत रहंतु।
2: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକ ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
3: କହୁଥିଲି ଶ୍ରୋତାବନ୍ଧୁ, ଏହି ବର୍ଷା ଜଳକୁ ଆମେ କିଭଳି ଭାବରେ ସଂଗ୍ରହ କରି ରଖିପାରିବା ବା ତାର ସଂରକ୍ଷଣ କରିବା, ଯେମିତିକି ଆପଣଙ୍କ ଛାତ ଉପରେ ବର୍ଷା ଜଳକୁ କେଉଁଆଡ଼େ ବୋହିବାକୁ ନ ଦେଇ ନଳ ବା ପାଇପ୍ ମାଧ୍ୟମରେ କୁଣ୍ଡରେ ସେହି ଜଳକୁ ଆମେ ସଂଗ୍ରହ କରି ବର୍ଷା ସମୟରେ ରଖିପାରିବା। ମାଟିର ଜଳସ୍ତରକୁ ବୃଦ୍ଧି କରିବା ପାଇଁ ଏହି ବର୍ଷା ଜଳକୁ ମାଟି ଭିତରକୁ ମଧ୍ୟ ଯିବାକୁ ଦେଇପାରିବା, ଯାହାଦ୍ୱାରା ବର୍ଷା ଜଳ ମାଟି ଭିତରକୁ ଯାଇ ଜଳ ଅଧିକ ପରିମାଣରେ ସଞ୍ଚିତ ହୋଇପାରିବ ଏବଂ ଭବିଷ୍ୟତରେ ଆମେ ଜଳ ସଙ୍କଟରୁ ନିଜକୁ ରକ୍ଷା କରିପାରିବା।

ଶ୍ରୋତା ମଧ୍ୟ ସବୁପରେ ଏଠି ମନ କହେ, ମନ ଶୁଣେ, କିଛି କଥା ମନ ମନେ ରଖେ, କିଛି କଥା ଏ ମନ ପାଶୁରି ଦିଏ ବା ସେତିକି ଅଣଦେଖା କରେ। କିନ୍ତୁ ଇଏ ଏମିତି କଥାଟେ ଯାହାକୁ ଅଣଦେଖା କଲେ ଜୀବଜଗତ ଲୋପ ପାଇଯିବେ, କାହିଁକିନା ଈଶ୍ୱରଙ୍କ ସୃଷ୍ଟିରେ ଜୀବନ ସେତିକି ଅମୂଲ୍ୟ ଯେଉଁ ଜଳ ଦ୍ୱାରା ଆମ ଜୀବନ ବଞ୍ଚେ। ସେହି ଜଳର ସଂରକ୍ଷଣ ନକଲେ ଆମେ ଦିନେ ବିପଦର ସମ୍ମୁଖୀନ ହେବା, ସେ କଥା କିଏ କହିବା।

ତାହେଲେ ଶ୍ରୋତାବନ୍ଧୁ, ସବୁବେଳେ ଆପଣ କୁହନ୍ତୁ ତ, ଯେଉଁ ଜଳ ଯୋଗୁଁ ଆଜି ଏ ଜୀବଜଗତ, ଜଳ ବିନା ଆମେ ବଞ୍ଚିପାରିବା ତ? ମାଟିରେ ମଞ୍ଜିଟିଏ ପୋତିଦେଲେ ସେ ଚାରାଟିଏ ବା ଗଛଟିଏ ହେଇ ଉଠିବାକୁ ସେତିକି ଜଳର ଆବଶ୍ୟକତା ପଡ଼ିଥାଏ। ଯେଉଁ ଗଛ ଆମକୁ ଅମ୍ଳଜାନ ଦିଏ, ବର୍ଷାକୁ ଡାକି ଆଣେ, ମାଟିକୁ ନିଜ ଚେରରେ ଜାବୁଡ଼ି ଧରି ମାଟି ତଳକୁ ବର୍ଷା ଜଳକୁ ଯିବାକୁ ରାସ୍ତା ଦେଖାଏ, ବାଟ ହୋଇକି ଛାଇ ଦିଏ, ଆମକୁ ଶୀତଳ ପବନ ଦିଏ, ଝାଡ଼ ବତାସରେ ପବନ ସାଥିରେ ଲଢ଼ି ଆମ ଘରକୁ, ଆମ ଜନଜୀବନକୁ ରକ୍ଷା କରେ ଏହି ଗଛ। ତାହେଲେ କୁହନ୍ତୁ ତ, ଆଜି ଜଳ ସଙ୍କଟ କାହା ପାଇଁ? ଆମ ଏ ମଣିଷ ସମାଜ ପାଇଁ ନା? ଆମେ ଶ୍ରୋତାବନ୍ଧୁ, ଗଛଟିଏ କାଟିବା ବଦଳରେ ଗଛଟିଏ ଲଗାଇଲେ ପୁଣି ସବୁଜିମାରେ ଭରିଯିବ ପୃଥିବୀ, ଭାରସାମ୍ୟ ପୁଣି ଫେରିପାଇବ ଏ ମା ମାଟି। ଖରା ବର୍ଷା ଶୀତ କାକର ଭିତରେ ପୁଣି ଋତୁ ଆସି ଋତୁ ଚାଲିଯିବ ତା ବାଟରେ, କିନ୍ତୁ ଯେଉଁ ଋତୁରେ ଯେଉଁ କଥା ଅନୁଭବ କରିବା କଥା ଏ ମଣିଷ, ସତରେ କେତେ ଖୁସି ଲାଗନ୍ତା, କେତେ ଖୁସି ହୁଅନ୍ତା ଏ ଜୀବନ ଆଉ ଏ ଜଗତ।

ତେଣୁ ଶ୍ରୋତାବନ୍ଧୁ, ଆପଣ ସହରରେ ଥାଆନ୍ତୁ ବା ଗାଁରେ, ଯେଉଁଠି ମାଟି ଅଛି ସେଠି ଜଳର ମଧ୍ୟ ସେତିକି ଆବଶ୍ୟକତା ରହିଛି। କାହିଁକି ନା ମାଟି ଉପରେ ଗଢ଼ି ଉଠିଥିବା ବା ବଢ଼ୁଥିବା କଥାମାନ ଏ ମଣିଷ ସମାଜ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ପଶୁପକ୍ଷୀ କୀଟପତଙ୍ଗମାନଙ୍କ ଲାଗି ଜଳ ହେଉଛି ଜୀବନ, ଆମ ପାଇଁ ଜୀବନ।

ଶ୍ରୋତାବନ୍ଧୁ, ଆଜି ବର୍ଷା ଜଳକୁ ସଂରକ୍ଷଣ କରିବାର କଥା ଭାବିଲା ବେଳେ ମାଟି ଆଜି ମାର୍ବଲ ତଳେ। ଆପଣ ମନେ ପକାନ୍ତୁ ତ ଆମ ଅତୀତ, ଆମ ଅତୀତରେ ସେ ମାଟିର ଚଉରା, ବନମାଟିରେ ଲିଫା, ଧାନ ବେଙ୍ଗଳା ଖଳା, ଅବା ଧାନ କଥା ଲାଗି ମାଟିରେ ତିଆରି ସେହି ମାଟିପିଣ୍ଡି, ସେହି ନୂଆଣିଆ ଚାଳଘର, ଚାଳରୁ ଖସି ପଡ଼ୁଥିବା ଝିପିଝିପି ବରଷର ପାଣି, ଗାଁ ନାଳରେ ଆପଣଙ୍କ ପିଲାବେଳେ ହାତ ତିଆରି ସେହି କାଗଜର ଡଙ୍ଗା, କଦଳୀ ଗଛରୁ ପତ୍ରରୁ ଖସି ପଡ଼ୁଥିବା ଟପ ଟପ ପାଣି, ବରଷା ଦିନରେ

ବାଡ଼ି ବଗିଚାରେ ଶାଗ କନିସିରି କୁଆଡ଼େ ଚାଲିଗଲା ସେଦିନ। ଆଜି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସାଥି କରି ଶ୍ରୋତାବନ୍ଧୁ ଆମେ ଆଜି ଲଢ଼ିବା ଶିଖିସାରିଛେ ସତ, ସେହି ବାତ୍ୟା ମହାବାତ୍ୟା ସହିତ ତାକୁ ସାମ୍ନା କରିବା ଶିଖିଛେ, ନିଜକୁ ଦୂରେଇ ରଖିପାରିଛେ ସେହି ମହାମାରୀ ପାଖରୁ। କିନ୍ତୁ ଆଜି ସହର ବଜାରର ନବୀକରଣ ଯୋଗୁଁ ମାଟି ଆଉ ଲାଗୁନି ଏ ପାଦରେ। ଚାଷ ଜମିକୁ ପଡ଼ିଆ ପକାଇ ନିଜ ଗାଁ ମାଟି ଛାଡ଼ି ବାବୁମାନେ ଆଜି ସହର ବଜାରର କୋଣ ଅନୁକୋଣରେ। କିଏ ପଚାରୁଛି, କିଏ ଭାବୁଛି ଏ ପାଣିର କଥା, ଲାଗୁଛି ଖାଲି କଥା ହିଁ କଥା। କିନ୍ତୁ କଥା ଭିତରେ ଶ୍ରୋତାବନ୍ଧୁ କଥାଟିଏ, ଜଳ ହିଁ ଆମ ଜୀବନ, ଜଳ ସଂରକ୍ଷଣ କରିଲେ ଭାଇ ଜୀବନ ଜିଇଁବ ଜାଣ, ଆସ ବର୍ଷା ଜଳ କରିବା ସଂରକ୍ଷଣ।

ଶ୍ରୋତାବନ୍ଧୁ, ସବୁ ପରେ ଆଜି ବି ସମୟ ମାଗୁଛି ମେଲାଣି, କିନ୍ତୁ ସମୟ ସାଥିରେ ଯିବ ନା? ନିଜ ଲାଗି କେବେ ଛିଡ଼ା ହୋଇଛି ଖରାରେ, କେବେ ଛାଇରେ, କିନ୍ତୁ ସବୁ ପରେ ଏହି ବର୍ଷା ଦିନେ ବର୍ଷା ଜଳକୁ ଏଣେତେଣେ ଯିବାକୁ ନ ଦେଇ ବିଭିନ୍ନ ଉପାୟରେ ଜଳକୁ ସାଇତି ରଖିଲେ ଏ ବିଶ୍ୱର ମଣିଷ ତଥା ପ୍ରାଣୀ ଜଗତ ଲାଗି କଲ୍ୟାଣକାରୀ ପଦକ୍ଷେପଟିଏ, ନୂଆ ଭାବନାଟିଏ, ଅନ୍ୟ ଲାଗି ନିଜେ ଗୋଟିଏ ନୂଆ ଉଦାହରଣଟିଏ। ତେଣୁ ଆମେ କେବେ ବି ଜଳର ଅପବ୍ୟବହାର କରିବା ନାହିଁ। ସମନ୍ୱିତ ଜଳ ବଣ୍ଟନ ଏବଂ

ନିଜେ ଗୋଟିଏ ନୂଆ ଉଦାହରଣଟିଏ। ତେଣୁ ଆମେ କେବେ ବି ଜଳର ଅପବ୍ୟବହାର କରିବା ନାହିଁ। ସମନ୍ୱିତ ଜଳ ବଣ୍ଟନ ଏବଂ ନିଜ ଆବଶ୍ୟକତାଠାରୁ ଅଧିକ ଜଳର ବ୍ୟବହାର ନ କରିବା ଏବଂ ବିଭିନ୍ନ ବୈଜ୍ଞାନିକ ପଦ୍ଧତିରେ ଜଳକୁ ବ୍ୟବହାର କରିପାରିଲେ ଏ ବିଶ୍ୱ କେବେ ବି ଜଳ ସଙ୍କଟର ସମ୍ମୁଖୀନ ହେବ ନାହିଁ, ବରଂ ଜଳ ସଂରକ୍ଷଣ ଯୋଗୁଁ ପରବର୍ତ୍ତୀ ପିଢ଼ି ଲାଗି ନୂଆ ରାସ୍ତାଟିଏ ତିଆରି କରିବାରେ ସେତିକି ଆମେ ସହାୟ ହୋଇପାରିବା। ଏହି କଥା ସହ ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ମୁଁ ଥିଲି ନଳିନୀକାନ୍ତ ବିଶ୍ୱାଳ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ଅଧା ଦେଖା ସ୍ୱପ୍ନର ନକ୍ସା, ରଚନା ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ନାଟକ ଅଧା ଦେଖା ସ୍ୱପ୍ନର ନକ୍ସା।

0: ମୁଁ ଫେରେ ଦେଖିବା।
1: ହଁ ନନା, କାଲି ମଧୁଆ ଦୋକାନକୁ ବୋଉ ପଠେଇଥିଲା ଯେ, ସେ ଆଉ ବାକି ଦବନି ବୋଲି ମନା କଲା। କହିଲା ଗୋସେଇ ଏତେ ବାକି ଖାଇଲେ ଶୁଝିବେ କେମିତି, ବାଡ଼ି ଗୋବରରେ ତ ଗୋବେ ଜମି ନାହିଁ, ଶେଷକୁ ମୁଁ ଭାସିଯିବି।
0: ହଉ ହଉ ମୁଁ ଯାଉଛି, ଶୀଘ୍ର ଠାକୁରାଣୀଙ୍କ ମନ୍ଦିରରେ ପୂଜା ପଢି 10ଟା ବେଳକୁ ଫେରି ଆସିବି। ଦେଖିବା ଯିଏ ପେଟ ଦେଇଛି ସେ କଣ ଆମକୁ ଉପାସ ରଖିବ। ଆସେ
2: ଆସିଲେ ଠାକୁର ପୂଜା କରିବ।
0: ହଉ
3: ଆରେ ମନୁ, ଆ ସାଙ୍ଗ ହେଇ ଖାଇବା।
1: ମତେ ଭୋକ ନାହିଁ, ଆଜି ବହୁତ ଖାଇଛି।
4: ହଁ କାଲି ତ ଦୀପକର ଜନ୍ମଦିନ ଥିଲା, ତ ନନା ନିଶ୍ଚୟ ପୂଜା କରିବାକୁ ଆସିଥିବେ। କେତେ କଣ ଜିନିଷ ଯେ ନେଇଥିବେ, ସେସବୁ ଖାଇ ତୋର ଅଜୀର୍ଣ୍ଣ ହେଇଥିବ ନୁହେଁ?
3: ସେମିତି କହନ୍ତିନି, ବାବା ମନା କରିଛନ୍ତି ପରା, ସେ ଆମ କୁଳ ପୁରୋହିତଙ୍କ ପୁଅ, ପୁଣି ଆମ ସାଙ୍ଗ।
4: ଜାମ ସେ ଯୋଉ ଦରଓଦା ଗାମଛା କାନିରେ ବନ୍ଧା ହେଇଥିବା ସିପା ଉଖୁଡା ଆଉ ପଚା କଦଳୀ, ମୁଁ ଯେମିତି ଜମା ଦେଖିନି ଆଉ, ମୁଁ ଧିଅ ବୁଲେଇ ଦଉଛି ପରା।
1: ନନା କହିଛନ୍ତି ଖାଇବା ପଦାର୍ଥକୁ ଘୃଣା କରିବା ଜମା ଠିକ କଥା ନୁହଁ।
4: ହଁ ନନା ତ ସବୁ କିଛି କହିଛନ୍ତି, ଆଉ ତୁ କଣଟା କହୁଛୁ? ଯଦି ତତେ ଭଲ ଖାଇବା ଜିନିଷ ମିଳୁଥାନ୍ତା, ତୁ କଣ ସେଇ ଗାମୁଛା କାନିରେ ଗଣ୍ଠି ପଡିଥିବା ଦରବକୁ ଖାଆନ୍ତୁ? ସତ କହିଲୁ
3: ପ୍ରତାପ, କାହିଁକି ତା ସାଙ୍ଗରେ ଏମିତି ଲାଗିଛୁ କହିଲୁ? ଆରେ ମନୁ ଚାଲ ଯିବା ଚାଲ।
1: ସତ କଥା କହିଲୁ ରେ ଦୀପୁ, ମୁଁ ଯଦି ତୁମ ମାନଙ୍କ ଭଳି ହେଇଥାନ୍ତି।
3: କାହିଁକି, ତୁ କଣ ଆମଠୁ ଭିନ୍ନ କି?
1: ନାଇଁ ଯେ।
3: ସେ ପ୍ରତାପଟା କଥା ଧରନା, ସେଟା ଭାରି ମୁହଁ ବଢିଆ ହେଇଛି। ହଁ ଅଫିସର ବାବୁଙ୍କ ପୁଅ ଯେତେ ହେଲେ ତ।
1: ନାଇଁ ରେ ଦୀପୁ, ଦେଖିଲୁ ଦେଖ, ମୋ ଜାମାରେ ବୋତାମ ନାହିଁ, ବେକ ପାଖରେ ବୋଝେ ମଳି, ଚପଲ ଛିଣ୍ଡା, ତୋଠୁ ବହି ମାଗି ମୁଁ ପଢୁଛି। ତୁମମାନଙ୍କ ସାଙ୍ଗରେ ସାଙ୍ଗ ହେବାର ଯୋଗ୍ୟତା କଣ ମୋର ଅଛି?
3: ଚାଲ କ୍ଲାସକୁ ଯିବା, ଆଜି ଯେ ସନ୍ଧ୍ୟାରେ ଆସନ୍ତୁ କି ବିଜ୍ଞାନ ପଢନ୍ତେ, ଘରେ ତ ସବୁଦିନ ତୋ କଥା ବାପା ମା ପକାନ୍ତି, କେମିତି ତୋର ଏତେ ପାଠ ମନ ରହୁଛି କି ରେ?
1: ଦୀପକ ଟିକେ ଇଂରାଜୀ ବହିଟା ଦବୁ ମତେ, ଦି ଦିନ ରଖି ଫେରେଇ ଦେବି। ମୁଣ୍ଡ ଉପରେ ଟେଷ୍ଟ ପରୀକ୍ଷା, ଆଗକୁ ତ ଫାଇନାଲ ପରୀକ୍ଷା ଅଛି, ଦେଖାଯାଉ ଦେଇପାରୁଛି କି ନାହିଁ।
3: କାହିଁକି, ତୁ ଜମା ବ୍ୟସ୍ତ ହନା, ମୁଁ ବାବାଙ୍କୁ କହିବି ତୋର ଫର୍ମ ଫିଲ୍ଅପ୍ ଲାଗି ପଇସା ଦେଇଦେବେ।
1: ଆଉ କେତେ ସାହାଯ୍ୟ କରିବୁ ରେ ଭାଇ, ତୋ ଋଣ ମୁଁ ଶୁଝିପାରିବିନି ରେ ଭାଇ।
3: କଣ ଭାରି ବଡ ମଣିଷ ଭଳିଆ କଥା କହିଲୁଣି, ବାବାଙ୍କୁ କହିଦେବି ଯେ।
1: ନାଇଁ ରେ ଦୀପୁ, ବାବା ମନ ଖରାପ କରିବେ, ତାଙ୍କ ସ୍ନେହକୁ ମୁଁ ଦୟା ବୋଲି ଭାବୁଛି, ତାଙ୍କୁ ମୋର କୋଟି ପ୍ରଣାମ।
3: କଣ ବାହାରିଲା ପଣ୍ଡିତ ପଣିଆ, ହଉ ବାବୁ ଚାଲ କ୍ଲାସକୁ, ସନ୍ଧ୍ୟାରେ ଚଞ୍ଚଳ ଆସିବୁ, ମନେ ରହିଲା ତ?
1: ତୋ ଭଳିଆ ସାଙ୍ଗ ସମସ୍ତଙ୍କୁ ମିଳନ୍ତୁ ରେ ଦୀପୁ, ତୋ ବାବାଙ୍କ ଭଳିଆ ମନ ସମସ୍ତେ ପାଆନ୍ତୁ।

0: ମୁଁ ଗରିବ ସତ, କିନ୍ତୁ ମୋଠୁ ଧନୀ କିଏ ଅଛି କହ ତ? କଥାରେ ଅଛି ପରା, ପୁଅ ଯୋଗ୍ୟ ହେଲେ ଧନ କାହା ପାଇଁ ସଞ୍ଚୁ? ଜାଣିଛୁ ମନୁ, ତୋ ଜେଜେଙ୍କୁ ରଜା ବି ପ୍ରଣାମ କରୁଥିଲେ, ସେ ଜଳ ତୁଳସୀ ନଦେଲେ ରାଜା ପାଣି ଛୁଉ ନଥିଲେ।
1: କଣ ଏମିତି ଟାଉକିଙ୍କା ଭଳିଆ ଖାଇଦଉଛୁ ରେ? ଏଡ଼େ ଝିଅଟିଏ ହେଲୁଣି, ନନା ଭାଇଙ୍କ ପାଇଁ ସିନା ଆଗ ରଖିଥାନ୍ତୁ, ଅଇଠା କରିଦେଲୁ।
0: ଯା ମା ଖା, ତୁ ଖା ଲୋ, ବୋଉ କଥା ଶୁଣ ନା। ଚିନ୍ମୟୀ ମା ମୋର ଦୁର୍ଗତି ନାଶିନୀ ସାକ୍ଷାତ ମା ଦୁର୍ଗା।
1: ହଁ ଗାଇ ଯା ଶ୍ଳୋକ ଗୁଡାକ, ଆଉ କଣ ଜାଣିଛ କହିଲେ? ଚାହୁ ଚାହୁ 12 ବର୍ଷ ହେଲାଣି ଝିଅକୁ, ସିଆଡ଼କୁ ତମ ନଜର ଅଛି?
0: ଦେଖିବ ଦେଖିବ ମନୁବୁ, ରାଜକୁମାର ପକ୍ଷୀ ରାଜ ଘୋଡ଼ାରେ ଚଢି ଆସିବ, ମୋ ଚିନୁର ହାତ ଧରି ଘୋଡ଼ାରେ ବସେଇ ନେଇ ଚାଲିଯିବ। ମୋ ମା ପାଇଁ କଣ ବର ଅଭାବ ହବ ମନୁବୁ?
1: ହେଲା, ଆଜିକାଲି ଯୋଉ ଯୌତୁକ ଦାବି, ହେ ଭଗବାନ, ଆମ ଭଳି ଲୋକଙ୍କ ଘରେ ଝିଅ ଜନ୍ମ ଦିଅନ୍ତି କାହିଁକି?
2: ତୁମେ ବୋଉ କଥା ଜମା ଶୁଣନି ନାନା, ମୁଁ ପାଠ ପଢିବି, ବହୁତ ପାଠ ପଢି ଅଫିସର ହେବି, ଦେଖିବ। ଆମ ସ୍କୁଲରେ ଯେମିତି ପ୍ୟାରେଡ୍ ହେଉଛି ନା, ସେମିତି ଜୋଇମାନଙ୍କୁ ଲମ୍ବା ଲାଇନରେ ଠିଆ କରି ପ୍ୟାରେଡ୍ କରେଇଦେବି। ଲେଫ୍ଟ ରାଇଟ୍ ଲେଫ୍ଟ ରାଇଟ୍ ଲେଫ୍ଟ ରାଇଟ୍।
3: ଯା ହୁଣ୍ଡିଟା, କହିଲା କଣ ନା ଜୋଇ ଗୁଡାଙ୍କୁ ପ୍ୟାରେଡ୍ କରେଇବ। ହଉ ଯା ଯା, ତୋର କଣ ଗଣିତ ଆଉ ବିଜ୍ଞାନ ପଢିବାକୁ ଥିଲା ପରା? ମୁଁ ଦୀପକ ଘରୁ ଫେରେ ତତେ ବୁଝେଇଦେବି, ତୁ ଆଉ ସବୁ ପାଠ କରୁଥା।
0: ଚଞ୍ଚଳ ଆସି ମନୁଆ, ଗାଈ ଧୁଆ ହବ, କିରୋସିନ କମ ଅଛି ଲଣ୍ଠନରେ, ଚଞ୍ଚଳ ଖା ପିଆ ସାରିବାକୁ ପଡିବ।
1: ହେଇଟି ଦୀପକ ଘରେ ସେ ଏଇ କେତେ ରାତି ରହିଗଲେ ହୁଅନ୍ତାନି, ଟିକେ ଲାଇଟ୍ରେ ତ ପଢନ୍ତା।
0: ହଁ ହଁ, ଭଲ କଥା ଭଲ କଥା। ଆଚ୍ଛା ମନୁ, ଚାଲ ଗାଈଟା ଦୁଇଁ ଦବା, ତୁ ଖାଇଦେଇ ଦୀପକ ଘରକୁ ଚାଲିଯା ବହି ପତ୍ର ନେଇ, କାଲି ସକାଳୁ ଚିନୁକୁ ପାଠ ପଢେଇ ଦବୁ।
3: ହଁ ଚାଲ ନନା।
0: ହଁ।

0: ପୁଅ ସେଇଠି ବସି ଗପୁଥିବ ନା ଘରକୁ ଆସିବ? ମୋ ପୁଅ କି ପାଠ ପଢିବ ସେ କଥା ଗାଁ ଲୋକେ କହିବେ, ମୁଁ ଚୁପ୍ ହେଇ ରହିବି
1: ଆରେ
0: ନୁହେଁ?
1: କିଏ କହୁଛି ଚୁପ୍ ରହିବାକୁ ସାନ୍ତାଣୀ? ଆରେ ହେ ମନୁ, କହିବୁ ଟିରେ ବାପା କଣ ପଢିବୁ ତୁ?
2: ଆଇଏ ସି ବୋଉ, ନାଇଁ ନାଇଁ ଆଇଏ, ମୁଁ ଭୁଲିଗଲି।
3: ଭୁଲିନୁ ଯେ ତୋ ମନ କଥା ତୋ ପାଟିକୁ ଚାଲି ଆସିଲା। କଣ ମୁଁ କରିବି କହିଲୁ ପୁଅ, ମୋର ସାଧ୍ୟ କାହିଁ ତତେ ବିଜ୍ଞାନ ପଢେଇବାକୁ।
2: ମତେ ଆଶୀର୍ବାଦ କର ନନା, ମୁଁ ଯେମିତି ତୁମର ଟେକ ରଖେ, ଗାଁର ନାଁ ରଖେ। ଆର୍ଟସ ପଢି ତ ପୁଣି ଲୋକେ ଆଇଏଏସ୍ ହେଉଛନ୍ତି, ତେଣିକି ମୋ ଭାଗ୍ୟ।
3: ମୋର ଆଶୀର୍ବାଦ ତୋ ସାଙ୍ଗରେ ଅଛି ମନୁ, ଭଗବତୀର ଆଶୀର୍ବାଦ ବି ତୋ ସାଙ୍ଗରେ ଅଛି। ତୁ ଦମ୍ଭ ହୁଅ, ତୋ ଭଲ ପାଇଁ ମୁଁ ଦେବଦେବ ମହାଦେବଙ୍କ ମନ୍ଦିରରେ ଜଳ ଲାଗି କରେଇବି, ତୋର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହବ।
4: ନନା ଭାଇନା ଆସ, ଭାତ ବେଳା ହେଇଛି, ମୋର ପରା ସ୍କୁଲ ବେଳ ହେଲାଣି।
1: ହଁ ହଁ ହଁ ଚାଲ ଚାଲ ଚାଲ।

0: ବୋ, ମତେ ଟିକେ ନ ପଚାରି ତୁ ଚିନିର ବାହାଘର ଠିକ କରିଦେଲୁ? ହ୍ୟାଲୋ, ମୋ ଭଉଣୀ କଣ ବୁଢ଼ୀ ହେଇଯାଉଥିଲା?
1: ତୁ କୁଆଡେ ବୁଝିବୁ ରେ, ତୁ ତ ଗାଁରେ 3 ବର୍ଷ ହେଲା କୁଣିଆ, ଆଉ କେତେ ବର୍ଷ ଘରେ ବସିକି ରଖିଥାନ୍ତି ବଢିଲା ଝିଅଟାକୁ?
0: ବୋ, ସହରରେ ତ 27-28 ବର୍ଷର ଝିଅମାନେ ଆରାମରେ ଅଛନ୍ତି, ପାଠ ପଢୁଛନ୍ତି, ରୋଜଗାର କରୁଛନ୍ତି, ଗାଡି ମଟର ବି ଚଲଉଛନ୍ତି, ତାଙ୍କର ତ ପୁଣି ବାପା ମା ଅଛନ୍ତି, ତୋ ଭଳି ପାଗଳି ଆଉ କିଏ ଅଛି କହିଲୁ?
1: ମତେ କିଛି କହ ନା ରେ, ତୋ ନନାଙ୍କୁ ପଚାରେ।
0: ଆରେ ସେ କଥା ଆ ଠିକ ତ କଲଣି, କହ ସେ କଣ ସବୁ ନବ କହିଲୁ?
2: ନବ କଣ? 10,000 ମାଗିଛି।
0: 10,000?
2: ତାର କଣ କାମରେ ଲଗେଇ ବେପାର ବଢେଇବ? ତୋ ବୋଉର ଯୋଉ ହରଡ଼ ଫାଳିଆ ହାରଟା ଅଛି ତାକୁ ଭାଙ୍ଗି ଚେନ୍ଟା ଆଉ କାନଫୁଲ ହଳେ ଗଢି ଆଣିବି ବୋଲି ଭାବିଛି, ଆଉ ଗାଈ ଦିଟା ବିକିଦେଲେ ବୁଝିବା ତ ଉଠିଯିବନି କି?
0: 10,000 ତମେ କୋଉଠୁ ଆଣିବ ନନା?
2: ଭାବୁଛି ଜମିଦାରଙ୍କୁ ମାଗନ୍ତି ଯେ, ତାଙ୍କ ଦେହ ଆଜିକାଲି ଭଲ ରହୁନି, ଦୀପକ ବାବୁଙ୍କୁ ହାତ ପତେଇବାକୁ ମନ ଆଦୌ ଡାକୁନି।
1: ମଲା, ଆମ ମନୁ ଚାକିରି ଗଲେ ସୁଝିଦବନି କି? ଧାର ତ ଦେବେ, ଦାନ ଦଉଛନ୍ତି ନା କଣ?
2: କେତେ ସୁଝି ପାରିବ ମନ ବୋ, ଜମିଦାର ବାବୁଙ୍କ ଦାନରେ ତ ଏତେ ବାଟ ଚଳି ଆସିଲା ଏ ଡଙ୍ଗା, ଏ ବର୍ଷ ଘର ଛପର କେମିତି ହବ ଦେଖ।
0: ଜାଣିଛ ନା, ମୋର ୟା ଭିତରେ ରେଜଲ୍ଟ ବାହାରିବ, ତାପରେ ଦେଖିବ ମଫସଲି ମନୁଆ କୋଉଠି ପହଞ୍ଚିବ ଯାଇ।
1: ହେ ମା ଠାକୁରାଣୀ, ତତେ କଳା ଶାଢ଼ୀ ଦେବିଲ ମା, ମୋ ଅନ୍ଧାର ଘରକୁ ଆଲୁଅ କରିଦେ।
0: ବୋ, ତୁ ଠାକୁରଙ୍କୁ ଡାକେ, ମୁଁ ତ ପରିଶ୍ରମ କରିଛି, ଫଳ ତାଙ୍କ ହାତରେ, ଆମର ଆଉ କିଏ ଅଛି କହିଲୁ?
1: ବାଇ, ଏଟା କୋଉଦିନ ତ ତୁଣ୍ଡ ସୁତୁଣ୍ଡ ହବ ସତରେ। ହେ ମା ଠାକୁରାଣୀ, ତୁ ତାକୁ ଭରସା ହ ମା।

0: କେତେ ଆଉ ଇଣ୍ଟରଭ୍ୟୁ ଦେବି? ଚଟିଆଳେ ଘୋଡ଼ି ହେଇଗଲାଣି। ଥରେ ଥରେ ଫର୍ମ ଫିଲ୍ଅପ୍ କଲାବେଳକୁ 100-150 ଟଙ୍କା ଲାଗିଯାଉଛି, ଆଉ ଯୋଉଠି ଗଲେ ଗୋଟାଏ ପ୍ରଶ୍ନ।
1: ବାପା କଣ କରନ୍ତି?
2: ସାର୍ଟିଫିକେଟ ଛଡ଼ା ଆଉ କଣ ଅଛି ଏକ୍ସଟ୍ରା?
1: କୋଉ ଭିଆଇପିଙ୍କର ସୁପାରିଶ ଅଛି?
2: କେତେ ଦେଇପାରିବ?
1: କେତେ ଦେଇପାରିବ?
2: କେତେ ଦେଇପାରିବ?
1: କେତେ ଦେଇପାରିବ?
0: ନା, ମୋ ପକ୍ଷେ ଏସବୁ ସମ୍ଭବ ନୁହେଁ।
1: କେରେ ମନୁ, ଆରେ ଏମିତି ଝାଳନାଳ ହେଇ ପାର୍କରେ ଏକୁଟିଆ ବସୁଛୁ କାହିଁକି? କଣ ଦେହ ଭଲ ନାହିଁ କିରେ?
0: ନାଇଁ ଭାଇ, ଏମିତି। ଆଉ ଏବେ ତୁ କୋଉଠି କଣ କରୁଛୁ?
1: ଏଇ ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟରେ ଗୋଟେ ନୂଆ ଇଣ୍ଡଷ୍ଟ୍ରି କରିଛି।
0: ଆଉ ବାହାସା ହେଲୁ ନା ନାଇଁ ମୋ?
1: ଆରେ ଝିଅଟା ପୁରା ରୀତିମତ ପଛରେ ପଡିଗଲା। ଆଜି କାଲିକା ଝିଅ ତ ଦେଖିଲା, ଗାଡି ଅଛି, ବ୍ୟାଙ୍କ ବାଲାନ୍ସ ଅଛି, ସୋସିଆଲ ଷ୍ଟାଟସ ଅଛି, ଆଉ କଣ ଦରକାର? ଛାଡ଼ ସେ କଥା। ଆଚ୍ଛା ତୋ କଥା କଣ କହ ତ।
0: କଣ ମୋ କଥା?
1: ଆରେ ଭାଇ, ତୋର ତ ବ୍ରିଲିଆଣ୍ଟ କ୍ୟାରିୟର, ଆମେ ସିନା ପଛ ବେଞ୍ଚ ବାଲା, କୋଉଠି ଚାକିରି ବାକିରି କିଛି ହେଲାଣି ନା ନାହିଁ?
0: ତୁ କଣ ଭାବୁଛୁ ମତେ ଦେଖିକି?
1: ଦେଖ, ଗୋଟେ କଥା କହିବି ମନୁ, ରାଗିବୁନି। ପିଲାବେଳେ ଥଟା ଥଟାରେ ତତେ କେତେ ଅପମାନିତ କରିଛି, ଆଜି କିନ୍ତୁ ଆଇ ଆମ୍ ସିରିୟସ। ତୋର ଯାହା ଚେହେରା ହେଇଛି ନା, ଯିଏ ଦେଖିବ ସେ ଚାକିରି ଦେବାକୁ ମନ ଥିଲେ ବି ଦବନି। ଆରେ ଟିକେ ଟିପ୍ଟପ୍ ହ, ପ୍ରେଜେଣ୍ଟେବୁଲ ହ ଟିକେ।
0: ସେଇଥିପାଇଁ କେତେ ପଇସା ପଡିବ ଜାଣିଛୁ ପ୍ରତାପ? ଏବେ ବୋଉ ଦେହ ଭଲ ରହୁନିରେ, ବାପାଙ୍କୁ ଶ୍ୱାସ।

0: ଭାବୁଛି ଚାକିରି ଖଣ୍ଡେ ପାଆନ୍ତି କି, ସବୁରି କାମରେ ଲାଗନ୍ତି।
1: ଶୁଣିଥିଲି ତୋ ଭଉଣୀ ବାହାଘର ହୋଇଗଲା ବୋଲି।
0: ହଁ, ଚାହୁଁ ଚାହୁଁ ଦେଢ଼ ବର୍ଷ ହୋଇଗଲାଣି। ସେ ଯାଇଥିଲି ତା ସାଙ୍ଗରେ ତା ଶାଶୁ ଘରକୁ, ଚାକିରି ପାଇଲେ ତା ପାଇଁ ଭଲ ଶାଢ଼ୀ କିଣିଦେବି ବୋଲି କଥା ଦେଇଛି ରେ। କୋଉଠୁ ପାଇବି ଏତେ ଟଙ୍କା? ମୋ ଚିହ୍ନ କେତେ ଚାହିଁଥିବ।
1: ସେ ଭଲରେ ଅଛି ତ?
0: ହଁ, ନନା ଲେଖିଥିଲେ ତାର ପୁଅ କି ଝିଅ ହବ। ମୁଁ ମାମୁଁ ହେବି ରେ, ମାମୁଁ ହେଲେ ମାମୁଁ ହେଇ ଖାଲି ହାତରେ କଣ ଭଣଜାକୁ ଦେଖିବାକୁ ଯାଆନ୍ତି?
1: ହେ, ତୁ କଣ ପାଗଳ ହେଇଛୁ ମନୁ? ଦେଖ, ମନ ଖରାପ କରନା, ଚେଷ୍ଟା କର, ଚେଷ୍ଟା କର, ତୁ ଈଶ୍ୱର ଚାକିରି ପାଇବୁ।
0: ହଁ, ନନା କହୁଥିଲେ ଉଦ୍ଯୋଗୀ ଜନ ଲକ୍ଷ୍ମୀ ନନ୍ଦନ ହୁଅନ୍ତି ସର୍ବକାଳେ, ହେଲେ ମୁଁ କଣ ଉଦ୍ଯୋଗରେ ହେଳା କରିଛି? ଆରେ, ମୋ ଠାରୁ ପାଠ ବୁଝି ଲେଖୁଥିବା ସବୁ ପିଲା ଏବେ ଉପାର୍ଜନ କଲେଣି, କେବଳ ମତେ ଛାଡ଼ି। ମୋ ଜୀବନଟା ବେକାରରେ ପ୍ରତାପ।
1: ମୁଁ ଆସେ ଭାଇ, ଆଜି ପେମେଣ୍ଟ ଡେ, ସମସ୍ତେ ସେଆଡ଼େ ଅପେକ୍ଷା କରିଥିବେ। ଦେଖ, କେତେବେଳେ ବେଳ ପାଇଲେ ଆମ ଆଡ଼େ ଆ ଟିକେ।
0: ଆଚ୍ଛା ପ୍ରତାପ, ତୋ ଇଣ୍ଡଷ୍ଟ୍ରିରେ ମୋ ଲାଗି କିଛି କାମ ନାହିଁ?
1: ଅଛି, କିନ୍ତୁ ୟୁନିଭର୍ସିଟିର ସ୍କଲାର ଷ୍ଟୁଡେଣ୍ଟ ମାନସ ରଞ୍ଜନ ଆମ ଫ୍ୟାକ୍ଟ୍ରିରେ ଲେବର ହେଲେ ଲୋକ କଣ କହିବେ?
0: ମୁଁ ସତ କହୁଛି ପ୍ରତାପ, ମୁଁ ସତ କହୁଛି। କେବେ ଦିନେ ମୁଁ ତୋ ସାଙ୍ଗ ଥିଲି ବୋଲି କେହି ଜାଣିବେନି ରେ। ତୁ ମୋତେ ନିରାଶ କରନା, ଚାକିରି ଖଣ୍ଡେ ମୋର ନିହାତି ଦରକାର।
1: ମନୁ ଦେଖ, ମୁଁ ବନ୍ଧୁକୁ କର୍ମଚାରୀରେ ପରିଣତ କରିବାକୁ ଚାହେଁନି। ହଁ, ମୁଁ ତତେ କିଛି ସାହାଯ୍ୟ କରିପାରେ, ଯଦି ଚାହୁଁଛୁ କହ, କିନ୍ତୁ ଚାକିରି ମୁଁ ଦେଇପାରିବିନି, ସରି ଭାଇ।
0: ଶୁଣିଯା, ଶୁଣିଯା ପ୍ରତାପ, ଭୟ କଲୁ କିରେ? କାହାକୁ? ମହାବିଦ୍ୟାଳୟର କୃତି ଛାତ୍ର ମାନସ ରଞ୍ଜନକୁ ନା ଅଭାବୀ ବନ୍ଧୁ ମନକୁ? ମୁଁ ଏ ଉଭୟ ସମ୍ପର୍କର ଫାଇଦା ଉଠାଇବାକୁ ଚାହେଁନି ରେ ପ୍ରତାପ।

0: କାହିଁକି ଟେଲିଗ୍ରାମ କରି ଡକେଇଲ ନନା? ଏଠି ଏମିତି ମୁଣ୍ଡରେ ହାତ ଦେଇ ବସିଛ କାହିଁକି? କିଛି କହୁନ କାହିଁକି ଯେ ନନା? ବୋଉ କଣ ହେଲା? ତୁ ଏମିତି ବିକଳ ହେଇ କାନ୍ଦୁଛୁ କାହିଁକି? ଆରେ କିଛି କହୁନ କେହି କାହିଁକି?
1: ମୋ ସଂସାର ସରିଗଲା ରେ ମନୁ, ମୋ ଝିଅ ଗଳାରେ ରୋଷି ଦେଇଛି ରେ ମନୁ।
0: ଆମ ଚିନୁ।

0: ଗୁହାଳ ପିଣ୍ଡାରେ ଝୁଲି ପଡିଥିଲା ମୋ ଝିଅରେ
1: ନନା ଶୁଭୁଛୁନା ନାଇଁ ନନା ଚାଲ ଆମେ ଥାନାକୁ ଯିବା ସେ ନୃଶଂସ ହତ୍ୟାକାରୀମାନଙ୍କର ନାଁ କହିବା ଚାଲ ପୋଲିସ ଡକି ଆଣି ତା ବର ଶାଶୁ ଶ୍ୱଶୁର ସମସ୍ତଙ୍କୁ ବାନ୍ଧି ପକେଇବା ନନା ଚାଲ ଉଠ ଉଠ ନନା
2: ଆଉ କି ଲାଭ ହବ ମନୁ ଦୁର୍ଗା ଦେବୀଙ୍କ ଆଶୀର୍ବାଦରୁ ଜନ୍ମ ସେଇଥିପାଇଁ ତା ନାଁ ରଖିଥିଲି ଚିନ୍ମୟ ମତେ କହିଥିଲା
3: ଦେଖିବ ନନା ମୁଁ ପାଠ ପଢିବି ବହୁତ ପାଠ ପଢି ଅଫିସର ହେବି ଦେଖିବ ଆମ ସ୍କୁଲରେ ଯେମିତି ପ୍ୟାରେଡ୍ ହୁଏନି ସେମିତି ଜୋଇ ମାନଙ୍କୁ ଲମ୍ବା ଲାଇନରେ ଠିଆ କରି ପ୍ୟାରେଡ୍ କରେଇଦେବି ଲେଫ୍ଟ ରାଇଟ୍ ଲେଫ୍ଟ ରାଇଟ୍ ଲେଫ୍ଟ ରାଇଟ୍
0: ନାଇଁ ରେ ମନୁ ତୁ ସହରକୁ ଫେରିଯା ଦୁଃଖ ଆମକୁ ଏକୁଟିଆ ସହିବାକୁ ଦିଏ ବାପା ଏମିତି କେତେ ଗରିବ ଘର ଝିଅ ତ ଅଧା ବୟସରେ ମରୁଛନ୍ତି ରେ କିଏ ରଖିଛି ସେସବୁର ହିସାବ
1: ମୋ ମନ କହୁଛି ସେ ମରି ନାହିଁ ବୋଉ ତାକୁ ମାରି ଦିଆ ହେଇଛି ଲୋକ ଗୁଡାକ ଆଚ୍ଛା ବୋଉ ସେ 10,000 ମାଗିଥିଲେ ପରା ତାଙ୍କୁ ଦିଆ ହେଇନଥିଲା ତ
0: କୋଉଠୁ ଆଣିଥାନ୍ତି ରେ ବାପା ନନା କହୁଥିଲେ ତୁ ଚାକିରି ବାକିରି କଲେ ଦେଇଦେବେ ଝିଅର ଧାରୁଆ ହେବାକୁ କୋଉ ବାପା ଚାହେଁ କହିଲୁ
1: ଚିହ୍ନ ଚିଠି ପତ୍ର କିଛି ଦେଇଥିଲା
0: ଦି ତିନି ଖଣ୍ଡ ଚିଠି ଲେଖିଛି 1.5 ବର୍ଷ 2 ବର୍ଷ ଭିତରେ ସବୁଥିରେ ସେଇ ଟଙ୍କା ଲାଗି ବିକଳ ହେଇ ମାଗିଛି ଲେଖିଛି।

0: ବୋହୁ ଦୌଡ଼ି ଆଲୋ ବୋହୁ, ଚିଠିର ଚିଠି ଆସିଛି।
1: କ'ଣ ଲେଖିଛି ପଢ଼ିଲୁ?
2: ନନା ବହୁତ ସହିଲି, ଆଉ ପଥେ ନୁହେଁ, ଏମାନେ ମଣିଷ ନୁହନ୍ତି ନନା।
3: ମୋ ଭାଗ୍ୟରେ ମା ହେବା ମଧ୍ୟ ନାହିଁ, ଆଉ ମୋର ବେଶି ଦିନ ନୁହେଁ। ଭାବିଥିଲ ଝିଅ ବୋଝ ଖସି ଶାନ୍ତିରେ ରହିଥାନ୍ତ, ନାଇଁ ନନା, ନାଇଁ, ଶାନ୍ତି ଆମ ଭାଗ୍ୟରେ ନାହିଁ। ଏ ଚିଠି ଲୁଚେଇ ଲୁଚେଇ ଲେଖୁଛି, ପଡ଼ିଶା ଘର ଝିଅ ହାତରେ ପକେଇବାକୁ ଦେବି, କିଏ ଦେଖିଲେ ଜୀବ ରହିବ ନାହିଁ ନନା।
2: ହତ ଭାଗିନି ଚିଲୁ, ଶୁଣିଲୁ ତ ବୋଉ ମୁଁ କଣ କହୁଥିଲି? ଆମ ଚିଲୁକୁ ସେମାନେ ମାରିଦେଲେ ଲୋ ବୋଉ, ସେମାନେ ମାରିଦେଲେ।
1: ବାପାରେ ପାଟି କନା, ପାଟି କନାରେ ନନା ବୋଧେ ଶୋଇପଡ଼ିଲେଣି। ସେ ଥାନା ପୋଲିସ କୋର୍ଟ କଚେରି କଥା ଶୁଣି ଶୁଣି ମୁଁ ହାଲିଆ ହେଇପଡ଼ିଲି। କୋଉଠି କଣ ସାଇତିଛି ଯେ ବିକି ଭାଙ୍ଗି କୋର୍ଟ କଚେରି କରିବି?
4: ମୁଁ ସବୁ ଶୁଣିଛି ମନୁ ବୋଉ, ମୁଁ ସବୁ ଶୁଣିଛି। ଅକ୍ଷମ ଲୋକର କ୍ରୋଧ ସବୁଦିନେ ନିଷ୍ଫଳ। ମୋର ମୁଁ କଣ ଜମା ଅଛି? ଯେତକ ମଣିଷ ପଣିଆ ଜମା କରିଥିଲି, ତୁମ୍ଭାନେ ଯେଉଁଥିପାଇଁ ଗର୍ବ କରୁଥିଲ ସେ ସବୁ ସରିଗଲାଣି କୋଖାଳରୁ। ନହେଲେ ମୋ ଝିଅ ଆଜି
2: ନଲା, ତମେ ଏତେ ଭାଙ୍ଗି ପଡ଼ନି ନଲା, ତମେ ଭାଙ୍ଗି ପଡ଼ିଲେ ମତେ କିଏ ଧୈର୍ଯ୍ୟ ଦେବ କହିଲ?
4: ଏ ଯୁଗରେ ଧର୍ମ ବଳ ବୋଲି କିଛି ନାହିଁ ରେ, ସବୁ କର୍ମ। ଯା ବାପା, ତୁ ଯା, ମନ ଦେଇ ପଢାପଢି କର, ଯା। ଆଉ ସେ ବଡ଼ ବଡ଼ ପାଠ, ବ୍ୟାଙ୍କ ଅଫିସର ଚାକିରିର ସ୍ୱପ୍ନ ଏସବୁ ଦେଖିବା ଦରକାର ନାହିଁ। ପେଟ ପୋଷ ନାହିଁ ଟୋଷ,
2: ନନା
4: ଯା ବାପା, ଯା
2: ନନା।

0: ମନୁ ଭାଇ, ମନୁ ଭାଇ, କ'ଣ ଗାଡ଼ି ହର୍ନ ଶୁଭୁଛି ନା କ'ଣ? ମନୁ ଭାଇ,
1: ଓ
0: ଦେହ ଭଲ ଅଛି ତ? କ'ଣ ହେଇଛି ତମର?
1: ନାଇଁ
0: କୁହନା ମନୁ ଭାଇ, ତମ ଭଳି ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟର ଆଜି ଏ କ'ଣ ଅବସ୍ଥା?
1: ମୋ ଭଉଣୀ ସୁଇସାଇଡ୍ କରିଛି, ସେ ମା ହବାକୁ ଯାଉଥିଲା।
0: ହଁ, ଏଇ ଯୋଉ କେତେ ମାସ ତଳେ ପେପରରେ ବାହାରିଥିଲା ତ, କଣ୍ଟି ସେ ଝିଅର ନାଁଟା ମନେ ପଡ଼ୁନି।
1: ଚିନ୍ମୟୀ।
0: ହଁ, ବାସ ଏତିକି କଥା, ଏଥିପାଇଁ ଚେହେରା ଏମିତି କରିଛ? ଚାଲ ଚାଲ, ରାସ୍ତା ଉପରେ ଠିଆ ହବନି, କୋଉଠି ଟିକେ ବାଟରେ ଟିକେ ଚା ପିଇବା, କଥାବାର୍ତ୍ତା ହେବା, ବସ ନା ଗାଡ଼ିରେ।
1: କୁଆଡ଼େ ନଉଛ ମତେ? ମୋ ଟ୍ୟୁସନ ଯିବା ବେଳେ ହେଇଗଲାଣି ପରା, ପିଲାଟାର ପରୀକ୍ଷା ପାଖ ହେଇଗଲାଣି, ଭଦ୍ରଲୋକ ବିରକ୍ତ ହେବେନି।
0: ମନୁ ଭାଇ, ସେଦିନ ଯଦି ମୋ କଥା ଶୁଣିଥାନ୍ତା ନା।
1: କୋଉ କଥା?
0: ବାପା ଚାହୁଁଥିଲେ ତମେ ତାଙ୍କ ଫ୍ୟାକ୍ଟ୍ରି କଥା ବୁଝ, ତାଙ୍କ ଦାୟିତ୍ୱ ମୋ ଦାୟିତ୍ୱ ନିଅ।
1: ଛାଡ଼ ସେ କଥା, ମୋ ନନା କଣ ମୁଣ୍ଡ ଟେକି ବାଟ ଚାଲି ପାରିଥାନ୍ତେ?
0: ଆଉ ତମେ ଯଦି ଆଜି ସଫାରି ପିନ୍ଧି ଗଗଲେସ ଲଗେଇ କାର ଓହ୍ଲେଇଥାନ୍ତ, କେହି ତମକୁ ତମ ଜାତି ପଚାରି ନଥାନ୍ତେ ମନୁ ଭାଇ।
1: ହୁଏତ ତମ କଥା ସତ, କିନ୍ତୁ
0: କିନ୍ତୁ କଣ, ତମେ ତମ ସଂସ୍କାରକୁ ଜାବୁଡ଼ି ଧରି ଜବରଦସ୍ତ ଅନ୍ୟମାନଙ୍କ ଉପରେ ଚାପି ଦେଉଛ। କୁହ ମନୁ ଭାଇ, ହୀରା କଣ ମାଟି ତଳେ ପୋତି ହେଇଗଲେ ତାର ଗୁରୁତ୍ୱ ହରେ?
1: ମୁଁ ବୁଝିପାରିଲିନି।
0: ସେଇ ଲାଜକୁଳା ସରଳ ଯୁବକ ଭିତରେ ମୁଁ ହୀରାର ସନ୍ଧାନ କରିଥିଲି ମନୁ ଭାଇ, ଭାବିଥିଲି ଭାବିଥିଲି ତମକୁ ବୁଝେଇ ପାରିବି, ହାତ ଧରି ଟାଣି ନେବି ପୂର୍ବ।
1: ତମେ ଏମିତି କାନ୍ଦୁଛ କାହିଁକି? ମୁଁ ଜାଣେ ଦରିଦ୍ରର ଜାତି ନାହିଁ, ତାର ଜାତି ହେଉଛି ତାର କ୍ଷୁଧା, କିନ୍ତୁ କେମିତି କେମିତି ମୁଁ ମୋ ନନା ବୋହୂଙ୍କର ସ୍ୱପ୍ନ ଭାଙ୍ଗି ଦେଇଥାନ୍ତି? ମୋର ତ ସେଦିନ ଅର୍ଥନୈତିକ ସ୍ୱାଧୀନତା ବି ନଥିଲା, ଆଉ ଆଜି ବି ନାହିଁ।
0: କେହି କାହାକୁ ସୁଯୋଗ ଦିଏନି, ସୁଯୋଗ ଛଡ଼େଇ ନେବାକୁ ହୁଏ। ଆଜି ଯାଏ ଯେଉଁମାନେ ବଡ଼ ଲୋକ ହେଇଛନ୍ତି, ନିଜ ଚାହିଁବା ଭଳି ବଞ୍ଚିଛନ୍ତି,

0: କାଠୁ ମାଗି ଆଣି ନହେଲେ କାଠୁ ଛଡ଼ି ଆଣି ବଞ୍ଚିଛନ୍ତି ମନୁ ଭାଇ। ଛାଡ଼, ତମେ ସେସବୁ କଥା ବୁଝିପାରିବନି। ଚାଲ ଚାଲ, ତମକୁ ହଷ୍ଟେଲରେ ଛାଡ଼ିଦେବି।
1: ହଷ୍ଟେଲ ରହିବାର ଆଉ ପରମିସନ ମିଳୁନି। ଚାହୁଁ ଚାହୁଁ ବିଏ କମ୍ପ୍ଲିଟ କରିବା 6 ବର୍ଷ ହେଲାଣି, ମନେ ନାହିଁ କି?
0: ଆଉ ଆଉ ମୋ କଥା ପଚାରିବନି, କେମିତି ଅଛି, କଣ କରୁଛି।
1: ନିଜ ଦୁଃଖରେ ମୁଁ ଏତେ ବିବ୍ରତ ଯେ ତମ କଥା ପଚାରିପାରୁନି। କେମିତି ଅଛ? ତମ ସ୍ୱାମୀ ଏବେ କୋଉଠି?
0: ମୁଁ ଖୁବ୍ ଭଲରେ ଅଛି। ବିଦେଶ ଯାଇ ବୁଲି ଆସିଲେଣି। ମୋ ସ୍ୱାମୀ ଚାହାନ୍ତିନି ମୁଁ ଏଠି ରହେ, ସେ ବିଦେଶରେ ସେଟଲ କରିବାକୁ ଚାହାନ୍ତି ତ।
1: ଆରେ ଏଥିରେ ମନ୍ଦ କଣ?
0: ମୋ ବାପା କଣ ଏଇଥିପାଇଁ ପଇସା ଖର୍ଚ୍ଚ କରି ତାଙ୍କୁ ବିଦେଶକୁ ପଠେଇଥିଲେ? କୁହ ତ ମନୁ ଭାଇ, ତାଙ୍କ ବୁଢା ବେଳେ ପାଖରେ ଠିଆ ହେବ ବୋଲି ଅତି ସାଧାରଣ ପରିବାରରୁ ଶିକ୍ଷିତ ପିଲାଟିଏ ବାଛି ଜଏନ୍ କରିଥିଲେ।
1: ତାଙ୍କୁ ଯାଇ କନଭିନ୍ସ କର।
0: ସବୁ ବେକାର ମନୁ ଭାଇ, ସବୁ ବେକାର। ମୁଁ ବହୁତ ଚେଷ୍ଟା କରିଛି, କିନ୍ତୁ ସେ କହୁଛନ୍ତି ତମେ ଚାହିଁଲେ ବାପାଙ୍କ ପାଖରେ ରହିପାର, କିନ୍ତୁ ମୋ ଆଶା ଛାଡ଼। ଜାଣିଛ ମନୁ ଭାଇ, ସେଠିକାଳେ ସେଠିକାଳେ ଅନେକ ସ୍ତ୍ରୀ ଲୋକ ତାଙ୍କୁ ବିବାହ କରିବାକୁ ରାଜି।
1: ଏ କଥା ସେ କହିଲେ? ସେ କହିପାରିଲେ?
0: ମନ୍ଦ କଣ କଲେ? ତମେ ତମ ଭାବନା ଲୁଚେଇ ରଖିଲ ଆଉ ମୋଠୁ ଦୂରେଇ ଗଲ। ବାପାଙ୍କ ଅହଙ୍କାର ପାଖରେ ମୋ ପ୍ରେମ ନଇଗଲା।
1: ବେବି, ସତରେ ତମେ ମୋତେ?
0: ଆରେ ବିଧାତା, ତମେ ଆଜି ଯାଏ ଜାଣିପାରିଲନି ଯାହା। ଆଚ୍ଛା କହିଲ, କେମିତି ମୁହଁ ଖୋଲି କହିଥାନ୍ତି? ତମ କ୍ୟାରିୟର, ତମ କ୍ୟାରେକ୍ଟରରେ ଯେଉଁ ଦାଗ ଲାଗିଥାନ୍ତା, ତାକୁ ମୁଁ ସହିଥାନ୍ତି କେମିତି?
1: ଭଲ କଲ ବେବି, ଭଲ କଲ। ମୋ ଦାରିଦ୍ର୍ୟରେ ମୁଁ ଏତେ ବ୍ୟସ୍ତ ଥିଲି ଯେ କୋଉ ଦିଗକୁ ଚାହିଁବାକୁ ମୋ ପାଖରେ ବେଳ ନଥିଲା। ଭଲ କଲ, ମୋ କନସେନ୍ଟ୍ରେସନ ଭାଙ୍ଗି ଯାଇଥାନ୍ତା। ମୁଁ ତମର ଯୋଗ୍ୟ ନଥିଲି, ମୋ ଭାଗ୍ୟ ମୁଁ ଏକୁଟିଆ ଭୋଗୁଛି।
0: ଦୁଃଖ କର ନା ମନୁ ଭାଇ, ପୁରୁଷ ପିଲାର ଭାଗ୍ୟ ପତର ତଳେ। ଚେଷ୍ଟା କରୁଥାଅ, କାଲି ସକାଳୁ ଠାକୁର ଚାହିଁଲେ ତମର ସବୁ ଦୁଃଖ ନିଶ୍ଚୟ ଦୂର ହୋଇଯିବ।
1: ସେଇ ଠାକୁର ଯାହାକୁ ଡାକି ଡାକି ମୋ ନନା ଆଜି ଅଦିନରେ ବୁଢ଼ା ହୋଇଯାଇଛନ୍ତି, ସେହି ଠାକୁର ଯିଏ ମୋତେ ପାଠ ଦେଲେ ହେଲେ ଅନ୍ୟ ସଂସ୍ଥାନର ସୁଯୋଗ ଦେଲେନି, ସେହି ଠାକୁର।
0: ତମେ ଚାଲ ଚାଲ ମନୁ ଭାଇ, ତମ ମୁଣ୍ଡ ଠିକ ନାହିଁ, ମୁଁ ତମକୁ ତମ ଭଡ଼ା ଘରେ ଛାଡ଼ ଦେଇ ଆସିବି। ଚାଲ,
1: ତମେ ଯାଅ ବେବି, ତମେ ଯାଅ, ମୁଁ ଚାଲିଯିବି। ମୁଁ ଯୋଉ ଗଳିରେ ରହୁଛି ସେଠିକି ତମ ଗାଡ଼ି ପଶିପାରିବନି।
0: ଆଉ କେତେ କଷ୍ଟ ଦବ ମନୁ ଭାଇ, ନିଜେ ତ ଏତେ କଷ୍ଟ ଏକୁଟିଆ ସମ୍ଭାଳି ଯାଉଛ, ଆଉ ମୋତେ କଷ୍ଟ ନ ଦେଲେ କଣ ତମର?
1: ମୋର ସନ୍ତୋଷ ଯେ ମୁଁ ତମକୁ ଅସମ୍ମାନ କରିନାହିଁ। ମୋ ଲାଗି ତମ ବାପା ମନ କଷ୍ଟ କରିଛନ୍ତି, ସେଇଥିପାଇଁ ମୁଁ ଦୁଃଖିତ। କିନ୍ତୁ ସତ କୁହ ବେବି, ଉଚ୍ଚକୂଳରେ ଜନ୍ମ ହେବା କଣ ପାପ?
0: ଏ ପ୍ରଶ୍ନର ଉତ୍ତର ମୋତେ ଜଣା ନାହିଁ ମନୁ ଭାଇ, ମୁଁ ଆସିଛି। ହଁ, ଗୋଟେ କଥା ମନେ ରଖିଥାଅ, କାହା ଉପରେ ଅଯଥା ଅଭିମାନ କରି ନିଜର ଟ୍ୟାଲେଣ୍ଟକୁ ନଷ୍ଟ କରିଦିଅନି, ପ୍ଲିଜ୍। ମୁଁ ଆସୁଛି।
1: ଆଜ୍ଞା, ଟିକେ ଡେରି ହେଇଗଲା।
2: ଡେରି ହେଇଗଲା ମାନେ? ଆପଣ ଜାଣନ୍ତି ମୋ ପୁଅର ପରୀକ୍ଷା ନେକ୍ସଟ ୱିକ୍ରେ।
1: ମୁଁ ବଡ଼ ଦୁଃଖିତ ସାର୍, ମୋ ପିଲାଦିନର ସାଙ୍ଗ ଜଣେ ରାସ୍ତାରେ ଦେଖା ହେଇଗଲେ ତ।
2: ମୁଁ ସେଇ ରାସ୍ତାରେ ଆସୁଥିଲି, ଦେଖିଛି ଆପଣଙ୍କ ସାଙ୍ଗକୁ। ବଡ଼ ଘରର ଝିଅ ବୋହୂ ମାନଙ୍କ ସହିତ ଏଭଳି ଗପିବା କଣ ଭଦ୍ରଲୋକର କାମ?
1: ଆଜ୍ଞା, ମୁଁ ତାଙ୍କର କ୍ଲାସମେଟ୍, ବହୁ ବର୍ଷ ପରେ ଦେଖା ହେଇଗଲା ଆଜ୍ଞା, ସେଇଥିଲାଗି।
2: ବୁଝିଲେ, ମୁଁ ଆପଣଙ୍କୁ ନିଡି ଭାବି ସାହାଯ୍ୟ କରିବାକୁ ଚାହିଁଥିଲି। ମୋ ପୁଅ ପାଇଁ 5ଟା ଟ୍ୟୁସନ ମାଷ୍ଟର ରଖିବାର କ୍ଷମତା ମୋର ଅଛି।
1: ଛାଡ଼ ଆଜ୍ଞା। ଆରେ ବଣ୍ଟି, କୁଆଡ଼େ ଗଲ? ଆସ,
2: ଆପଣ ଫେରିଯାଆନ୍ତୁ ମାନସ ବାବୁ। ଆଇ ଏମ୍ ସରି, ମୋର ସମବେଦନା ଗ୍ରହଣ କରିବାକୁ ଆପଣଙ୍କର ଯୋଗ୍ୟତା ନାହିଁ।
1: ସତରେ ମୁଁ ଚାଲିଯିବି, କେମିତି ବଞ୍ଚିବେ ମୋ ରୋଗଣା ନନା ବୋଉ?
2: ବଞ୍ଚିବେ ମାନସ ବାବୁ, ବଞ୍ଚିବେ। କପାଳରେ ଲେଖେଇ ଆଣିଥିଲେ ମରିବେ କେମିତି ଏତେ ଶୀଘ୍ର? ତେବେ ଆଇ ଏମ୍ ସରି, ୟୁ ମେ ଗୋ ନାଓ।
1: ମୁଁ ଆସୁଛି ଆଜ୍ଞା। ଆପଣଙ୍କର ପଇସା ଅଛି, କିନ୍ତୁ ମାନସ ଅନ୍ତତଃ ଏଭଳି ଯୁବକ ନୁହେଁ ଯେ କିଛି ସୁବିଧା ସୁଯୋଗ ପାଇବାକୁ ଆପଣଙ୍କ ଘରକୁ ବାରମ୍ବାର ଧାଇଁ ଆସିବ। ବଣ୍ଟି,

0: ପିଲାଟା କେତେ ମାୟା ଲଗେଇଥିଲା।
1: ସାର୍ ଆପଣ କାଲି ଆସିବେ ତ? ମୁଁ ଅପେକ୍ଷା କରିଥିବି।
0: ହଁ ବଣ୍ଟି, ମୁଁ ଆସିବି।
1: ସାର୍ ଆପଣଙ୍କର କଣ ଜାମା ପ୍ୟାଣ୍ଟ ନାହିଁ? ଏଇ ଦିଖଣ୍ଡ କାହିଁକି ସବୁବେଳେ ପିନ୍ଧୁଛନ୍ତି?
0: ମୋ ଭାଗ୍ୟ।
1: ଭାଗ୍ୟ କଣ ସାର୍, ସେ କୋଉଠି ଥାଏ? ମା ବି କୁହନ୍ତି ସବୁ ମୋ ଭାଗ୍ୟ।
0: ତମେ ବୁଝିପାରିବନି ବଣ୍ଟି, ତମେ ସାନ ପିଲା।
1: ସାର୍ ଆପଣଙ୍କ ବାପା ଅଛନ୍ତି? ସେ କଣ ଆପଣଙ୍କୁ ଡ୍ରେସ୍ ଆଣିଦିଅନ୍ତିନି? ଆମ ବାପା ମୋ ପାଇଁ ବହୁତ ଡ୍ରେସ୍ ଆଣନ୍ତି। ସାର୍ ଆପଣଙ୍କ ବାପା ଆପଣଙ୍କୁ ମାରନ୍ତି ଯେମିତି ଆମ ବାପା ମତେ?
0: ନାଇଁ ବଣ୍ଟି ନାଇଁ, ତମେ ସୁନା ପିଲା, ବାବା ମାଙ୍କ କଥା ମାନିବ, ଆଉ ସେମାନେ ତମକୁ ମାରିବେ କାହିଁକି?
1: ସେମାନେ ତ ସବୁବେଳେ ବିଜି, ମୋ କଥା ବୁଝିବେ କେତେବେଳେ? ଖାଲି ଟିକେ କୋଉଠି ଭୁଲ କଲେ ମାଡ଼ ଖାଏ।
0: ଥାଉ ବଣ୍ଟି ଥାଉ, ବହି ଆଣ। ବାପା ମା ପରା ଠାକୁର।
1: ହଁ ଠାକୁର ନା ଆଉ କିଛି?
0: ଆଉ ତମ ସହିତ ଦେଖା ହବନି ବଣ୍ଟି, ମୋ ମାନସ। ବାପା ବୋଉଙ୍କର ଅନେକ ମାନସିକରୁ ମୋର ଜନ୍ମ, ମୋର ବହୁତ ଦାୟିତ୍ୱ।
2: ସନ୍ଧ୍ୟାବେଳୁ ଆଉ ଟିକେ ଗଲାଣି ନା କଣ? ନା ନୂଆ ନୂଆ ଚାଲିବା ଅଭ୍ୟାସ କରୁଛ ବାବୁ? ଦେଖି ଯାଇ ଚାଲ, ନହେଲେ ଜୀବନଟା ଚାଲିଯିବ ଯେ।
0: ନାଇଁ ମୋର କିଛି ହେଇନି ଆଜ୍ଞା, ଆପଣ ଆସନ୍ତୁ।
2: କିଛି ହେଇନି ତ, ମଣିଷ ଫସିଥାନ୍ତା ହେଇନି। ହଉ ଯାଅ।
0: ଭୋକ କଲାଣି, ଦେଖେ କେତେ ପଇସା ଅଛି ପକେଟରେ। ଆରେ କଣା ପକେଟରୁ ସବୁତକ ଖୁଚୁରା ପଇସା ଖସି ପଡ଼ିଛି କେତେବେଳେ? ଏଇ ମସିହା ପାଞ୍ଚ ଟଙ୍କିଆ ନୋଟଟା। ଚାଲ ମାନସ ରଞ୍ଜନ, ଠୁକେ ପି ଦଣ୍ଡେଛି, ଜୀବନ ଗାଡ଼ିଟାକୁ ଆଉ ଦିନେ ଆଗକୁ ଭିଡ଼ି ନିଅ। ଚାଲ ଜଳଖିଆ ପାଉଁରୁଟି ଦୋକାନକୁ ଚାଲ, ଚାଲ ମାନସ ରଞ୍ଜନ ଚାଲ। ବୋଉ
3: କେମିତି ଆସିଲୁ ରେ ମନୁ? ମୁଁ ଭାବୁଥିଲି ପଡ଼ିଶା ଘର ରଘୁକୁ ତୋ ପାଖକୁ ପଠେଇବି ବୋଲି।
0: କାହିଁକି? ନନା ଭଲ ଅଛନ୍ତି ତ?
3: ନାଇଁ ରେ ମନୁ, ତାଙ୍କୁ ଭାରି ଜ୍ୱର, କାଶରେ ଭାରି କଷ୍ଟ ପାଉଛନ୍ତି। ଜାଣିଛୁ ନା ଜମିଦାର ବାବୁ ଚାଲିଗଲା ଦିନଠୁ ସେ ଚିନ୍ତାରେ ତୋ ନନା ବିଛଣା ଧରିଛନ୍ତି।
0: ମୁଁ ଯାଏ ଦୀପକକୁ ଦେଖା କରି ଆସେ।
3: ସେ କଣ ତା କାରଖାନା କାମରେ କଲିକତା ଯାଇଛି, ତୁ ଯା ନନାଙ୍କ ସାଙ୍ଗରେ ଦେଖା କର। ମୁଁ ଚଉରାରେ ପାଣି ଦେଇକି ଯାଉଛି।
0: ନନା ତମର କଣ ହେଲା? ନନା ଆଖି ପଶି ଯାଇଛି, ମୁହଁରେ କୋଉ କାଳର ଦାଢ଼ି, ଦେହ ଖଇ ଫୁଟୁଛି, ମତେ ଟିକେ ଖବର ଦେଲନି?
4: ମୋ ଠାକୁରାଣୀ ପରା ତତେ ଡାକି ଆଣିଲା ଯାଇ, କାହାକୁ ଦଶ ଟଙ୍କା ନଦେଲେ କିଏ ତୋ ପାଖକୁ ଯିବାକୁ ରାଜି ହେଇଥାନ୍ତା କହିଲୁ ପୁଅ?
0: ନନା କେତେ ଦିନ ହେଲା ତମ ଦେହ ଖରାପ ହେଲାଣି କହିଲ?
3: ନନା ତ ବୁଢା ହେଲେ, ତୁ ଏଥର ଘରର ଦାୟିତ୍ୱ ନେବା କଥା, ଦିନକୁ ଦିନ ସେ ହାଲିଆ ହେଇ ପଡୁଛନ୍ତି।
0: ମୁଁ ଅଯୋଗ୍ୟ ବୋଉ, ମୋ ନିରୁପାୟ, ତୁ ମତେ ଯେତେ ଅଭିଶାପ ଦଉଛୁ ଦେ।
4: ମନୁ ବୋଉ ପିଲାଟା ଥକି ଯାଇଛି, ସେ କଣ କରିବ? ମଣିଷ ତ ପରିସ୍ଥିତିର ଦାସ, ତୁମେ କହୁନ ମନୁ କଣ ଆମର ଭଲ ପଡ଼ୁନଥିଲା? କେତେ ସାର୍ଟିଫିକେଟ ମେଡେଲ ତୁମେ ପରା ଦଶ ଥର ଛାଡ଼ି ଛୁଡ଼ି ବାକ୍ସ ଭିତରେ ସାଇତି ରଖିଛ। ଗଲ ଯା ଟିକେ ଚା କରି ଆଣିବ ଯା। ଆରେ ମନୁ ତୁ ବୋଉ କଥା ଧରିବୁନି ରେ, ମା ମନୁ ତ ଛାଡ଼ ସେ କଥା, ତୁ ତୁ କହିଲୁ କଣ ହେଲା ତୋ ଚାକିରି କଥା?
0: ଚାକିରି
4: କଣ କଲା?
0: ଚାକିରି କେମିତି ହବ ନନା, ମୋଠୁ ସବୁ ବିଷୟରେ କମ୍ ନମ୍ବର ରଖିଥିବା ପିଲା କେତେ ଉପାୟରେ ଚାକିରି ପାଇଯାଉଛନ୍ତି? ପରଦିନ ସାଇକେଲରେ ଚଢୁଥିବା ପିଲା କାଲିକୁ ସ୍କୁଟରରେ ଆଉ ଆଜି କାର୍ରେ ଯାଉଛନ୍ତି। କିଏ ବଡ଼ ବାପର ପୁଅ ତ କିଏ ବଡ଼ ଶ୍ୱଶୁରର ଜ୍ୱାଇଁ। ମୋର କଣ ଅଛି ନନା, ଯୋଉଠି

0: ଗଲେ ମୋ ସାଙ୍ଗରେ ଯାଉଛି ମୋର ଦାରିଦ୍ର୍ୟ, ମୋ ପରମ୍ପରା ଆଉ ବୁନିଆଦି ପ୍ରତି ସବୁରି ପରିହାସ। ତମେ ପରା କହିଥିଲ ନନା, କୁଶଳେ ରହନ୍ତୁ ସକଳେ ଭବେ, ଦୁଃଖ ଭାଗୀ କେହି ନ ହେଉ ଲବେ। ସମସ୍ତେ କୁଶଳରେ ରହିଲା ବେଳେ ମୁଁ ଯଦି ଦୁଃଖରେ ରହିଲି, ସେତିକି ମୋର ଉପାୟ କଣ ନା?
1: ମୋ କଥା ମନେ ରଖିଛୁ ତାହେଲେ? ଖୁବ ଭଲ, ଖୁବ ଭଲ। ଏଥର ଆଉ ମୋର ଦୁଃଖ କିଛି ନାହିଁ, କିଛି ନାହିଁ।
0: କଣ କହୁଛ ନନା?
1: କିଛି ନାହିଁ।
0: ମୁଁ କଣ ତମ କଥା କିଛି କେବେ ବି ଭୁଲିଛି?
1: ନାହିଁ, ସେ ଭାବୁଛି ତୁ ପେଟ ଅପସା ରହିବୁନି ରେ, ଠାକୁରାଣୀ ତା କାମ କରେଇ ନବ। ତୁ ଟିକେ
0: ନନା, ଚାହୁଁ ଚାହୁଁ ଚାକିରି କରିବା ବୟସ ସୀମା ଟପି ଆସିଲାଣି। ଶହ ଶହ ଇଣ୍ଟରଭ୍ୟୁ ଦେଇସାରିଛି, ପରୀକ୍ଷାରେ ବସିସାରିଛି, ଟ୍ୟୁସନ ପଇସାରେ ଫର୍ମ କିଣେ ଆଉ ବହି କିଣି ପଢ଼େ, ବକତେ ଖାଇ ରହେ। ଯାହା ଘରେ ଟ୍ୟୁସନ କରୁଥିଲି ସେ ଶେଷରେ ମନା କରିଦେଲେ, କହିଲେ ଅନ୍ୟ ସାର ରଖିବେ।
1: ସବୁ ସବୁ ସେଇ ମଙ୍ଗଳମୟୀ ମାର ଇଚ୍ଛା। ତାର ପରୀକ୍ଷା ସରେନି ରେ, ଥରେ ପାସ୍ କଲେ ବି ପୁଣି କଠିନ ପରୀକ୍ଷାରେ ବସିବାକୁ ହୁଏ। ସେ ଦେଖେ ତୁମେ ନିଜ ପାଠ ନିଜେ ଅଭ୍ୟାସ କରୁଛ ନା ନାହିଁ, ତା ଉପରେ ବୋଝ ଥୋଇ ନିଶ୍ଚିନ୍ତ ହେଇଯାଇଛ।
0: ମୁଁ ଟିକେ ଯାଉଛି ନନା, ନୟାଡୁ ବୁଲି ଆସେ, ସାରା ଦିନ ତମ ସାଙ୍ଗରେ ଗପିବି।
1: ମୋର ଆଉ ବେଳ ଅଛି ଗପିବାକୁ? ଏବେ ଖାତା ପତ୍ର ଠିକ କରି ଟିକେଟ କାଟିବା ବେଳ ହେଲା ପରା, ସେଇଥିପାଇଁ ତୁ ଆସିଲୁ ମନକୁ ମନ। ନ ଜାନାମି ଧର୍ମ ନ ଚମେ ପ୍ରଭୃତି, ନ ଜାନ ଧର୍ମ ନ ଚମେ ନିବୃତି, ତୟା ଋଷିକେଶ ହୃଦି ସ୍ଥିତ ନ ଯଥା ନିଯୁକ୍ତୋସ୍ମି ତଥା କରୋମି।

0: ମନୁ କୁଆଡ଼େ ଯିବୁ କିରେ? ଯା ବୁଲି ଆସିବୁ, ଯା ଦୀପ ଘର ଆଣେ ବୁଲି ଆସିବୁ। ସେ କଲିକତାରେ ଫେରିଛି କି ନା କଣ? ଜମିଦାର ବାବୁ ମଲା ପରେ ଏ ଗାଁରୁ ଲକ୍ଷ୍ମୀ ଛାଡ଼ିଗଲାଣି ଯେ।
1: ହଁ, ମୁଁ ଯାଉଛି ବୋଉ, ପାଠ ପଢ଼ିବି, ଟଙ୍କା କମେଇବି ବୋଲି ଦିନେ ଜନ୍ମ ମାଟିକୁ ପର କରି ସହରକୁ ଯାଇଥିଲି। ଏଇ ହାରି ଯାଇଥିବା ପିଲାଟାକୁ ସେ ଆଦର କରୁଛି କି ଠେଲି ଦେଉଛି ଦେଖେ।
2: ମନୁକୁ କୁହ ସେ ଆଗ ଦୀପକକୁ ଦେଖା କରୁ, ତାର ଏଭଳି ତୃତି ନେଲେ ବନ୍ଧୁ ଭାବରେ ତା ପାଖରେ ଠିଆ ହେବା ନିହାତି ଦରକାର।
0: ହଁ ହଁ, ସେ ଗଲାଣି। ତମ ପୁଅଟି ତାର କଣ ଏତିକି ବୁଦ୍ଧି ନାହିଁ ଭାବୁଛ? ବୁଦ୍ଧି ଥିଲେ ତା ଭାଗ୍ୟ ଛୋଟ, ମୋରି ପେଟରୁ ଜନ୍ମ ହେଇଛି ବୋଲି ଏଡ଼େ ଛୋଟ କପାଳ ଆଣିଛି ବୋଧେ। ହେ ମା ଠାକୁରାଣୀ, ତାକୁ ତୁଇ ଭରସା ହ ମା।

0: ଆରେ ମନୁ ମନୁ, ଏଇଠି ନଈକୂଳେ ବସି ହାୱା କହୁଛୁ? ତୁ ଆସିଛୁ ଶୁଣି ତମ ଘରକୁ ଯାଇଥିଲି, ଠାକୁର ମା କହିଲେ ତୁ ଆମ ଘରକୁ ଆସିଲୁନି, ହେଲେ ତୁ ଏଠି କଥା କହ।
1: ଇଚ୍ଛା ହେଲାନି ତମ ଘରକୁ ଯିବାକୁ, ପିଲାଦିନର ବହୁତ କଥା ମନେ ପଡ଼ିଲା। ଏଠି ବସି ନଈକୁ ଚାହିଁ ଭାବୁଛି, ଆମେ ସବୁ ପିଲାଦିନେ ଗାଧେଇଲା ବେଳେ ଯୋଉ ପାଣି ଏଇଠି ଥିଲା ସେ ପାଣି ଆଜି କେତେ ଦୂରରେ।
0: ହଉ ଦାର୍ଶନିକ ବାବୁ, ସେସବୁ ଥାଉ, ଏବେ ତମ କଥା କୁହ, କେମିତି ଚାଲିଛି ସେଠି?
1: ଆଉ ସହର ଯିବାର ନାହିଁ ରେ ବନ୍ଧୁ, ଗାଁରେ ରହିବି, ନନାଙ୍କ ଦେହ ଭଲ ରହୁନି।
0: ଆଉ ତୋ ଚାକିରି?
1: ଚାକିରି କଥା? ଆରେ ଚାକିରି କଥା ବୋଉ ବୁଝିପାରୁନି ବୋଲି ତୁ ବି ବୁଝିପାରୁନୁ? ଆମ ପାଇଁ ଚାକିରି କାହିଁ, ଆମ ପରେ ଆମ ପିଲା ଆଉ ତାଙ୍କ ପିଲାଙ୍କ ପାଇଁ ବି ଚାକିରି ନାହିଁ ରେ।
0: ହଁ ରେଡ଼ିଓ ଖବରକାଗଜରୁ କିଛି ଜାଣିଛି, ହେଲେ ତୋ ଭଳି ତ ଅଙ୍ଗେ ନିଭେନି, ବୁଝିଲୁ ମନୁ? ବାବାଙ୍କ ଦେହାନ୍ତ ପରେ ମୋ ଦାୟିତ୍ୱ ଏତେ ବଢ଼ିଯାଇଛି ଯେ ସବୁ ପାସୁରି ଗଲେଣି, ବେଳ କାହିଁ ଖବର ରଖିବାକୁ।
1: ଏଠି ଭଲ ଘରେ ଜନ୍ମ ହେବା, ଭଲ ପାଠ ପଢିବା,

0: ସବୁ କୋଉ ଜନ୍ମର ପାପର ଫଳ। ଯିଏ ସେ ଚୌକିରେ ବସିବ ତା ଲାଗି ଚାରିଆଡ଼ର ଦୁଆର ଖୋଲା। ଦାଣ୍ଡପଟେ ଲକ୍ଷେ ମୁଣ୍ଡ ବୁଲଉଥା, ପାଠ ମୁଖସ୍ଥ କରି ପରୀକ୍ଷା ଦଉଥା।
1: ଆରେ ସବୁ କ୍ଷେତ୍ରରେ ସେଇ କଥା। ମୁଁ କୋଉ ଭଲରେ ଅଛି କହିଲୁ? ଖାଲି ବାବା କିଛି ଜମିବାଡ଼ି କରିଯାଇଛନ୍ତି ବୋଲି ସେଥିରେ ତ ମୂଲିଆ ମାନଙ୍କୁ ଲକ୍ଷେ ମୁଣ୍ଡିଆ ନ ମାରିଲେ ହଉନି।
0: ସତରେ ଭାଇ, ସିରିୟସଲି ଭାବୁଛି ମତେ କିଏ ପୁଅ କରି ନିଅନ୍ତାନି, ଜଇ କରନ୍ତା ହେଲେ।
1: ଆରେ ତୁ ଏମିତି ସବୁ କଣ କହୁଛୁ?
0: ମୁଁ ସତ କହୁଛି, ବାରମ୍ବାର ଶିଖୁଛି ପରା, ବେଗର୍ସ ଆର୍ ନଟ୍ ଚୁଜର୍ସ। ଭୋକିଲା ପେଟ କଣ ଜାଣେ ଖାଦ୍ୟ ଅଖାଦ୍ୟର ଫରକ। ଏ ଦାରିଦ୍ର୍ୟ ଆଉ ସହି ହଉନି ରେ। ଇଆଡ଼େ ବୋ ମୁଣ୍ଡରେ ପୁଣି ବିଛା କାମୁଡ଼ିଲାଣି, ମତେ ବାହା କରିବ।
1: ଆରେ ତୁ ପୁରା ଜୁଇଁ ବୋଲି କହୁଛୁ, ମନ୍ଦ କଣ? ଆରେ କଥାର ଅଛି, ପୂର୍ବ ଜନ୍ମରୁ କନ୍ୟା ମଧ୍ୟ ସ୍ଥିର ହୋଇ ରହିଥାଏ।
0: ହଁ, ବା ହେବି, ପୁଅ ଝିଅର ବାପ ବି ହେବି। ତାଙ୍କୁ ଭଲ କରି ମୁଠେ ଖାଇବାକୁ ଦେଇପାରିଲେନି ବୋଲି ରାତିଦିନ ନିଜକୁ ଅଭିଶାପ ଦେବି। ଠିକରେ ମୋ ପାଠପଢ଼ାକୁ ଛିଛି, ଆତ୍ମହତ୍ୟା କରିଦିଅନ୍ତି ଭଲା।
1: ଆରେ ତୁ ଯଦି ଆତ୍ମହତ୍ୟା କରିବୁ ଆମେ ସବୁ କରିବୁ କଣ କହିଲୁ? ତୁ ପୁରା ସ୍କୁଲ ଟୁ କଲେଜ ଯାଏ ଆମ ସମସ୍ତଙ୍କର ଆଦର୍ଶ ଥିଲୁ। ବାବା କଣ କହୁଥିଲେ ଜାଣିଛୁ? ମନୁ କେବଳ କୁଳ ଉଜ୍ଜଳ କରିବନି, ଆମ ଗାଁର ନାଁ ବି ଉଜ୍ଜଳ କରିବ।
0: ଦେଖିଲୁ ତ, ଭଲ ହେଲା। ମୋର ଏ ପରିସ୍ଥିତି ଦେଖିବାକୁ ଜମିଦାର ବାବୁ ନାହାନ୍ତି, ତାଙ୍କ ସ୍ୱପ୍ନ ଭାଙ୍ଗି ଯାଇଥାନ୍ତା।
1: ତୁ ସିନା ଅଭାବରେ ପଢ଼ିଲୁ, ଦେଖିବୁ ମନୁ ତୋ ପୁଅ ଝିଅ ଖୁବ୍ ଭଲରେ ରହିବେ। କଥାର ଅଛି, ବାପର ସୁକୃତରୁ ପିଲା ସୁଖରେ ରୁହନ୍ତି।
0: ସେସବୁ ରାସ୍ତା ବନ୍ଦ ରେ ଦୀପୁ, ମୋ ପିଲା ଗାଁ ଛାଡ଼ି ସହରର ମୁହଁ ବି ଦେଖିପାରିବେନି। ଏବେ ବାପା ମାଙ୍କ ଚାଲିଚଳଣି ଉପରେ ପିଲାର ନାଁ ଲେଖା ହଉଛି।
1: ସତେ ନା କଣ?
0: ଆଉ ଆମ ପିଲା ସେମାନଙ୍କ ସରିବେ କେମିତି? ସେମାନଙ୍କ ପିଲା ଭଲ ଘରେ ରହିବେ, ଭଲ ପୋଷାକ ପିନ୍ଧିବେ, ଭଲ ସ୍କୁଲରେ ପଢ଼ିବେ, ଭଲ ରୋଜଗାର ବି କରିବେ, ସବୁ ଆଗରୁ ନିର୍ଦ୍ଧାରିତ। ଆଉ ଆମ ପିଲା ଅଧା ପାଠୁଆ ହେଇ କୋଉଠି ଯାଇ ଗାଁରେ ରାଜନୀତି କରି ହଣାମରା ହେବେ, କି ଅତି ବେଶୀରେ କୋଉ କାରଖାନା କି ଚଟକଳାରେ ମଜୁରିଆ ହେବେ।
1: ଆରେ ଆଗରୁ ତ ତତେ ଏମିତି ଉତ୍ତେଜିତ ହେବା ମୁଁ କେବେ ଦେଖିନଥିଲି।
0: ସରି ଭାଇ ସରି। ଆରେ ତୁ ଭାବୁଛୁ ମୁଁ ଈର୍ଷା କରୁଛି ସେମାନଙ୍କୁ? ନାଇଁ, ଖାଲି ମୋ ଫିଲିଙ୍ଗସଟା ତତେ କହିଦେଲି ନା। ଅନେକ ଦିନ ଏମିତି ମୋ କଥା ଶୁଣିଲା ଭଳି ମଣିଷଟିଏ ପାଇନଥିଲି ତ।
1: ହଉ ଚାଲ ଆମ ଘରକୁ ଯିବା, ମା ତତେ ଦେଖିଲେ ଭାରି ଖୁସି ହବ।
0: ନାଇଁ ରେ, ମୁଁ ତାଙ୍କୁ ସାମ୍ନା କରିପାରିବିନି। ସେ ଦେବୀ ମୂର୍ତ୍ତି ଯାହା ଦେଖିଥିଲି ସେତିକି ସ୍ମୃତି ମୋ ପାଇଁ ଯଥେଷ୍ଟ। କାହିଁକି ତାଙ୍କୁ ଏ ବୟସରେ ଆଉ କଷ୍ଟ ଦେବି? ଆଜି ନୁହେଁ, ଆଉ ଦିନେ ଯିବି, ଗାଁରେ ତ ଅଛି।
1: ଜାଣିଛୁ ମନୁ, ଆମ ଘରେ କାମ କରୁଥିବା ଗୋପିଆ କଣ କହୁଛି?
0: କଣ କହୁଛି?
1: ତମେ ଆଉ ନାଲିଆକି ଦେଖେଇ ପାରିବନି ସାନ୍ତେ, ତମ ବାପ ଅଜା ଢେର କଷ୍ଟ ଦେଇଛନ୍ତି ଆମକୁ, ଏଣିକି ଆମ ସଂସାର।
0: ଆଉ ଜମିଦାର ଯେଉଁମାନଙ୍କ ଘରେ ବର୍ଷା ଦିନିଆ ସଞ୍ଜବେଳେ ଚାଉଳ ପହଞ୍ଚାଇ ଦେଉଥିଲେ, ତାଙ୍କ ପିଲା ପାଠ ପଢ଼ିବା ପାଇଁ ଅବଧାନ ରଖି ଚାଟଶାଳି ବସେଇଥିଲେ, ସେମାନେ ପାସରି ଗଲେ ସେସବୁ?
1: ଏବେ ତ ନେତାମାନେ ତାଙ୍କର ଦେବତା, ଆମକୁ ପଚାରେ କିଏ? କିଏ କୂଅ ପୋଖରୀ କରେଇଦେବ, କିଏ ଚାକିରି କରେଇଦେବ, ସେଠି ଆମେ।
0: ଠିକ କଥା, ତାହେଲେ ମୁଁ ବି ତ କରିପାରିଥାନ୍ତି ଏଇଭଳି, କୋଉ ସଂସ୍ଥାରେ ମୁଣ୍ଡ ଗୁଞ୍ଜିଦେଲେ ଗୁଜୁରାଣ ମେଣ୍ଟି ଯାଇଥାନ୍ତା।
1: ଏ ମନୁ, ତୁ ପୁରା ଏତେ ପାଠ ପଢ଼ୁଛୁ?
0: ହଁ, ମୋ ପାଠ, ମୋ ଫଟା ପାଦ, ଫଟା ଜାମା ଆଉ ନୁଖୁରା ମୁଣ୍ଡକୁ ଦେଖି ତୁ କିଛି ବୁଝିପାରୁନୁ। ଏଠି ଭଲ ମଣିଷ ହେବା ନିହାତି ବୋକାମି, ଇଚ୍ଛା କଲେ ବି ନିଜର ଦାବି ସାବ୍ୟସ୍ତ କରିପାରିବିନି। ଆରେ ତମେ ପରା ସୁନା ପିଲା।
1: ବ୍ୟସ୍ତ ନା ମନୁ, ଘରକୁ ଯା। ଆରେ ମୋର ବି ଇଆଡ଼େ କାମ ଥିଲା, କାଲି ବିଲ ବଛା ଆରମ୍ଭ ହବ ତ। ହଉ ମୁଁ ଆସୁଛି ମନୁ, ମୁଁ ଆସୁଛି, ଆମ ଘରକୁ ଆସିବୁ।
0: ତୁ ତ ଭୋକରେ ରହିନୁ ଦୀପୁ, ତଥାପି ଏତେ ଦୁଃଖ। ଯାହାର ମା ଛିଣ୍ଡା ଲୁଗା ପିନ୍ଧୁଥିବ, ବାପା ଔଷଧ ଟିକିଏ ନ ପାଇ ବିଛଣାରୁ ଉଠିପାରୁନଥିବ, ଯୌତୁକ ପାଇଁ ଭଉଣୀ ଆତ୍ମହତ୍ୟା କରିଥିବ, ଘରେ ଦି ଦିନରେ ଥରେ ଚୁଲି ଜଳୁନଥିବ, ସେ କେତେ ଦୁଃଖୀ କହିଲୁ ଦୀପୁ।

0: ଆରେ ମନୁ ମନୁ ଶୁଣିଲୁ?
1: କଣ ନନା?
0: ଆରେ ଗାମୁଛାଟା ବଦଳେଇ ଦେଇ ଆସେ, ଟିକେ ଠାକୁର ଘରେ କାମ ଅଛି, ଆସେ।
1: ଆସୁଛି ନନା।
0: ନ ଜାନାମି ଧର୍ମଂ ନ ଚ ମେ ପ୍ରବୃତି, ନ ଜାନାମ୍ୟଂ ଧର୍ମଂ ନ ଚ ମେ ନିବୃତି, ତ୍ୱା ଋଷିକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋସ୍ମି ତଥା କରୋମି। ଏଇ ବନୁ
1: କଣ କୁହ ନନା।
0: ସେ ପେଟରଟା କାଢ଼ିଲୁ, ମୁଁ ତ ଦୁଇ ଦିନ ହେଲା ଗାଧେଇନି, ଠାକୁରଙ୍କ ପାଖକୁ ଯିବି କେମିତି କହିଲୁ? ଏ ପାଖକୁ ଆଣିଲୁ ଆଣିଲୁ
1: ଆଣିଲି ନନା।
0: ଦେଖିଲୁ ସେଥିରେ କଣ ସବୁ ଅଛି? ଦେଖିଲୁ
1: ଏଇ ଗାମୁଛା କେତେ ଖଣ୍ଡ, ବହି କିଛି, ଏ ଚିତ୍ରା ଗାମୁଛାଟା କଣ ନନା, କଣ କହନ୍ତି ତ ନାଟା ମନେ ପଡୁନି।
0: ନାମାବଳୀ ହରି ନାମର ଛବି, ଜମିଦାର ପରା ବୃନ୍ଦାବନ ରୁ ଆଣି ଦେଇଥିଲେ। ହଉ ଦେଖ ଦେଖ ଆଉ କଣ ଅଛି ଦେଖ।
1: ହଁ ଗୀତା ଖଣ୍ଡେ ଅଛି, ଆଉ ପୁରୋହିତ ସର୍ବସ୍ୱ ବି ଅଛି, ଆଉ ଏ କି ବଙ୍ଗଳା ବହି, ମୁଁ ତ ପଢିପାରୁନି ନନା।
0: ଏତିକି? ଆରେ ଆଉ କିଛି ନାହିଁ।
1: ହଁ ନନା, ତମ ହାତ ଲେଖା ଖଣ୍ଡେ ଖାତା ଅଛି।
0: ଦେଖ ଦେଖ ପୁଅ, ଯେତେବେଳେ ମତେ ଅଭାବ ବାଧେ ମୁଁ ବସି ଗୀତ ଲେଖେ, ଠାକୁରଙ୍କୁ ଚନ୍ଦନ ଦେଲାବେଳେ ଗୁଣୁଗୁଣ ହେଇ ଗାଏ।
1: ମୁଁ ପଢିବି ସେ ଗୀତ ସବୁ, କେତେ ଛନ୍ଦ କେତେ ସ୍ୱର।
0: ନାଇଁ ନାଇଁ ରେ, ଥାଉ ମା ସରସ୍ୱତୀ ଟିକେ ଆଡ଼ଭାଙ୍କ ଆଖିରେ ଚାହିଁ ଦେଇଥିଲେ ବୋଲି କି କଣ, ମା ଲକ୍ଷ୍ମୀ ସାରା ଜୀବନ କରୁଣା କଲେନି, ସେ ଚାହିଁଥିଲେ ଆମେ କଣ ଏମିତି ଥାନ୍ତେ।
2: ଛାଡ଼ ସେସବୁ କଥା, ଭାବିଲ ଚଳିବା କେମିତି, ନିର୍ଦ୍ଧନ ଲୋକର ବନ୍ଧୁମାନେ ବି କର ଛଡ଼ା ଦିଅନ୍ତି, ଏବେ କୋଉଠି ହାତ ପତେଇବା କହିଲ?
0: ଦରକାର ନାହିଁ ଦରକାର ନାହିଁ, ପୁଅକୁ ପାଠ ପଢେଇଲା ବେଳେ କେତେ ପରିହାସ କରିନାହାନ୍ତି ସେମାନେ। ମୁଁ କିନ୍ତୁ ଭାବିଥିଲି ମନୁ ମୋର ଆଖି ବହୁ, ମୁଁ ଏବେ ଆଖି ମୋର ବାପା, ଭାଗ୍ୟରେ ନାହିଁ ମନୁ ବୋଉ, ଭାଗ୍ୟରେ ନାହିଁ।
2: କୋଉ ହୁଣ୍ଡା ମୂର୍ଖ ହେଇଥାନ୍ତା କି,
1: ତାହେଲେ ତ ମୁଁ ଗାଈ ଜଗି ପାରନ୍ତି, ମୂଲ ଲାଗି ପାରନ୍ତି, ମୋ ଡିଗ୍ରୀ ମୋ ଗୋଡ଼ର ବେଡ଼ି ପାଲଟି ଗଲା ବୋଉ, ନା ଆକାଶରେ ଉଡ଼ି ପାରିଲି ନା ଭୂଇଁରେ ଦମ୍ଭରେ ଠିଆ ହେଇପାରିଲି।
2: ପୁଅ କଥାରୁ କଣ ବୁଝିପାରିଲ କିଛି? ଦେଖ ଏଇ ଆସନ୍ତା ତିଥିରେ ମନୁର ବାହାଘରଟା ଯେମିତି ଉଠି ଯାଆନ୍ତା ଭଲ ହୁଅନ୍ତା।
0: ତୁମେ କଣ କହୁଛ ମନୁ ବୋଉ, ତମେ କଣ କହୁଛ କହିଲ, ଏମିତି ତରତରରେ ହିଚିନିକୁ ବାହାଘର ଥିଲା ପରା, ଦେଖିଲ ତ ଝିଅ ମୋର ଅଭିମାନ କରି ଆମକୁ ଛାଡି ଚାଲିଗଲା, ତୁମେ ପସନ୍ଦ କରିବ ବୋଲି ମୁଁ
2: ସେଇଥିଲାଗି। ପୁଅ କଣ ଅବିବାହିତ ରହିବ,
0: କିଏ ତାକୁ ବୁଝିବ ମନୁ ବୋଉ, ତାକୁ କିଏ ବୁଝିବ କହିଲ, ତୁମେ ତ ବୁଝିପାରୁନ, ପର ଝିଅ ଚାହିଁବ ଆରାମ ଅୟସ, ମନୁଆଟା ଆହୁରି ବିବ୍ରତ ହବ, ଯାହା ଆହୁରି ଭାଙ୍ଗି ପଡିବ।
2: ତୁମ ନନା ପୁଅଙ୍କର ସେ ପଣ୍ଡିତିଆ କଥା ଛାଡ, ମୁଁ ମୋର ଯାଉଛି, ତେଣେ କେତେ କାମ କରିଛି।
0: କି କାମ ମନୁ ବୋଉ, ରନ୍ଧା ତ କାଲିଠୁ ହେଇନି, ଅଇଁଠା ବାସନ ତ ନଥିବ, କୋଉ ଗାଈ ବାଛୁରୀ ଅଛନ୍ତି ନା ଗୁହାଳ ଗୋବର ଅଛି, କି କାମ ଅଛି କହି ଉଠି ଯାଉଛ କହିଲ ବୋଲ।
2: କାହିଁକି ତୁମେ ମତେ ଏତେ ନିଷ୍ଠୁର ହଉଛ କହିଲ, ସବୁ ଜାଣିଶୁଣି ଏତେ କଷ୍ଟ ଦେବାର ଅଭ୍ୟାସ ତୁମର ଗଲାନି, ଯାହା ଦେଖୁଛି ହେ ମା ଠାକୁରାଣୀ ଲୋ।
0: ଡାକ ଡାକ ସେଇ ଠାକୁରାଣୀଙ୍କୁ ଡାକ ମନୁ ବୋଉ, ସେ ଆମକୁ ବାଟ ଦେଖେଇବେ, ଆଜି ଯାଏ ଜାଣଥରେ ପାପ କରିନି, କାହା ମନରେ କଷ୍ଟ ଦେଇନି, ମଣିଷ ଆଗରେ ଦୁଃଖ ବଖାଣିନି, ସବୁ ତାକୁ ହିଁ ଜଣେଇଛି, ସେ ବୁଝନ୍ତୁ ନହେଲେ ଉଠେଇ ଦିଅନ୍ତୁ ଏ ସଂସାରରୁ, ତାଙ୍କ ବାନାରେ କଳଙ୍କ ଲାଗୁ ପଛେ ମନୁ ବୋଉ, ମତେ ଉଠେଇ ନିଅନ୍ତୁ।

0: ଭଲୁ ପଢି ପଢି ବାପା ନ ଝୁଣ୍ଟି ହୁଏ ଯେମିତି ସେମିତି ପଢ ପଢ
1: ଓଂ ଭୂର୍ଭୁବଃ।

0: ଛାଡ଼ି ଆଗକୁ ମାଡ଼ିଯିବୁ, ହେଲେ ମୁଁ ଏଡ଼େ ହତଭାଗା ଜାଣିପାରି ନଥିଲି ଅର୍ଥ ପଛରେ ଗୋଡ଼େଇଲେ ଅର୍ଥ ଧରା ଦିଏ ନାହିଁ ବୋଲି। ଆରେ ବାପା, ଢେର ହେଇଗଲା ଢେର ହେଇଗଲା। ତୁ ଆମର ସେ ଠାକୁରାଣୀଙ୍କ ପାଖରେ ହାତ ପତେଇଲେ ମନ୍ଦ କଣ ହବ? ମନ୍ଦ କଣ ହବ କହିଲୁ? ଦୁଃଖୀ ରଙ୍କି ସୁଖୀ ଧନୀ ଦରିଦ୍ର ସମସ୍ତେ ତ ତା ପାଖରେ ଭିକାରୀ। ମଣିଷକୁ ହାତ ପତେଇଲେ ସିନା ଲାଜ ଲାଗିବ, ସେ ତ ସବୁରି ମା, ତା ପାଖରେ ଲାଜ ଗୋଟାଏ କଣ?
1: ନନା, ହେଲେ ବୋଉ ଶୁଣିଲୁଣି ନନା କଣ କହୁଛନ୍ତି?
2: କଣ କିରେ ମନୁ, କଣ କହୁଛନ୍ତି? ଆରେ ଗାଳି ଦଉଥିବେ ରେ, ପଡି ପଡି ତ ବିଛଣାରେ ଚିଡ଼ଚିଡ଼ି ହେଇଯାଉଛନ୍ତି।
0: ନାଇଁ ନାଇଁ ନାଇଁ ମନୁ, ବିବାହର ପ୍ରାୟ 10 ବର୍ଷ ପରେ ଠାକୁରାଣୀଙ୍କୁ ମାନସିକ କରି ପୁଅଟିଏ ପାଇଥିଲି, ଅତି ଆଦରରେ ନାଁ ରଖିଥିଲି ମାନସ। ମାନସ ସେ କଥା ତୁମେ ମନେ ଅଛି ତ?
2: ସେଗୁଡାକ ଆଜି କାହିଁକି କହୁଛ?
0: ମୋ କଥା ଶୁଣ, ଶୁଣି ଦେଇଯା, ଆଉ ହୁଏତ ଶୁଣିବାକୁ ପାଇବନି। ସେଇ ମାନସ ପାଇଁ ମନରେ ମୋର ଢେର ଆଶା ଥିଲା, କିନ୍ତୁ ସେଥିରୁ ଗୋଟେ ହେଲେ ପୂରଣ ହେଲାନି। ଠାକୁରାଣୀ ବି ଆଶା ରଖିଥିବ ମାନସ ଠାରୁ କିଛି ପାଇବାକୁ। ଜାଣିଲୁ ମାନସ, ତୋ ପାଖରୁ କିଛି ଆଶା କରିଛି।
1: ଠାକୁରାଣୀଙ୍କୁ ମୁଁ କଣ ଦେଇପାରିବି ନନା, ମୋର ସେ ସଖ୍ୟ କାହିଁ?
0: ଆରେ ପୂଜା ତ କରିପାରିବୁ, ସବୁଦିନେ ସକାଳୁ ଗାଇ ତ ପାରିବୁ, ସର୍ବମଙ୍ଗଳ ମଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ସୃଷ୍ଟି ସ୍ଥିତି ବିନାଶନେ ଶକ୍ତିଭୂତା ସନାତନୀ ଗୁଣାଶ୍ରୟ ଗୁଣାମୟେ ନାରାୟଣୀ ନମସ୍ତୁତେ।
1: ରହିଥ ନନା, ମୁଁ ଚଣ୍ଡୀ ବହିଟା ଆଣି ଆସେ ପଢିବା, ତମେ ଉଚ୍ଚାରଣ ବତେଇଦବ।
0: ବାଇଆଟା, ଆରେ ବତେଇଦେବି କଣ, ତତେ ଦାୟିତ୍ୱ ଦେଲେ ପରା ମୁଁ ଯିବି, ମାର ସେବା ପୂଜା ପୁଣି ଚାଲୁ ରହିବ କେମିତି?
1: ଯାଉଛି ନନା, ଅନ୍ଧାର ହେଲାଣି, କାଲି ସକାଳୁ ଗାଧୋଇ ତମ ପାଖରେ ବସି ଚଣ୍ଡୀ ଶ୍ଳୋକ ପଢିବି।
0: ହଁ ବାପା, ସେଇଆ କର, କୁଳ ବ୍ୟବସାୟ ଛାଡ଼ିଲେ କଣ କରିବୁ ଆଉ, ସେମିତି ମାତୃ ଆଶୀର୍ବାଦର ସିନ୍ଦୁର ଦଉଥିବୁ, ବେଲପତ୍ର ଦଉଥିବୁ, ତୋ ପାଖକୁ ଲମ୍ବି ଆସୁଥିବ କେତେ ହାତ, ତୁ କିନ୍ତୁ କୋଉଠି ହାତ ପତେଇବୁନି, ଏ କଥା ତୋର ମନେ ରହିଲା ତ ବାପ?
1: ମନେ ରହିଲା ନନା, ଆଜି ଯାଏ ମୁଁ ବାଟ ପାଇନଥିଲି, ବୁଲି ବୁଲି ଭାବୁଥିଲି ମୁଁ ବୋଧେ ବୁଦ୍ଧିମାନ ପଣ୍ଡିତ। ନାଇଁ ନନା, ସେ ଖୁବ୍ ବୁଦ୍ଧିମତୀ, ସେ ପରା ମହାମାୟା।
0: ବୁଝିଲୁ ତ, ସେଠି ପୋଷାକ ପତ୍ର ଲୋଡ଼ା ହବନି, କେହି ପାଠ ସାଠ ପଚାରିବେନି, ସମସ୍ତେ ମାଗିବେ ପାଦୁକ ଟୋପାଏ। ଦେଖେ ମା, ଦେଖ ତୋରି ଇଚ୍ଛା ପୂରଣ ହେଇଛି, ମୋ ଅନ୍ତେ ତୋ ସେବା ପୂଜା ଆଉ ବନ୍ଦ ହବନି। ମୋ ପାଠୁଆ ପୁଅ ବୁଝିଯାଇଛି, ତା ବାଟ ସେ ଖୋଜି ପାଇଛି ମା, ମୁଁ ଏଥର ନିଶ୍ଚିନ୍ତ ହେଲି ମା, ତୁ ତାକୁ ସମ୍ଭାଳିବୁ।
1: ଦେଖିଲା ଦେଖିଲା ନନା, କେମିତି ମାନୁଛି ଏ ମଠା ଆଉ ନାମାବଳୀ।
2: ଆରେ ମନୁ, ଏଇ କଥା ଯୋଉ ମନରେ ଯଦି ଥିଲା ମତେ ଏତେ କାଳ କାହିଁକି ହନ୍ତ ସନ୍ତ କରୁଥିଲୁ ରେ?
1: ବୋଉ, ତୁ ବ୍ୟସ୍ତ ହଉଛୁ, ତମେ ସବୁ ବୁଢାବୁଢ଼ୀ ହେଲଣି, କେଇଟା ଟଙ୍କାରେ ଚାକିରି ପାଇଁ ତମକୁ ସବୁ ଛାଡ଼ି ପଦାରେ ରହିବାଟା କଣ ଭଲ ହବ? ତା ଛଡ଼ା ମାର ସେବା ପୂଜା ହବ କେମିତି, କରିବ କିଏ?
0: କରିବ କିଏ? ଠିକ କହିଛୁ ବାପା, ତୁ ଯା, ମୁଁ ଏଇଠି ବସିଲି ମନ୍ତ୍ର ପଢିବି, ଭୁଲ ହେଲେ ଡରିବୁନି, ସେ ମା ସବୁରି ମା, ଜଗତ ଜନନୀ, ସମସ୍ତଙ୍କୁ ସେ କ୍ଷମା କରିଦବ। ତତେ ବେଶୀ ଭଲ ପାଏ ବୋଲି ତ ସେ ତା କାମରେ ତତେ ଲଗେଇ ଦେଲା ନା।

ଆପଣମାନେ ଶୁଣିଥିଲେ ନାଟକ ଅଧାଦେଖା ସ୍ୱପ୍ନର ନକ୍ସା। ରଚନା କରିଥିଲେ ଡକ୍ଟର ସଂଘମିତ୍ରା ମିଶ୍ର, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନନା ଶ୍ରୀ ଜଗନ୍ନାଥ ଦାସ, ବଡ଼ମନୁ ଶ୍ରୀ ଧୀରାଜ ଚୌଧୁରୀ, ରିମଦାର ଶ୍ରୀ ତପନ କୁମାର ସାବତ, ଭଦ୍ରଲୋକ ଶ୍ୟାମାପଦ ଚାଟ୍ଟାର୍ଜୀ, ବଡ଼ପ୍ରତାପ ଦେବଦୟାଲ ଦେବ ବର୍ମା, ଦୀପକ ପାର୍ଥବୀର ଭୂୟାଁ, ବୋଉ ଆଶାଲତା ଦେବୀ, ବେବି ଆରତୀ ସାହୁ, ସାନ ଦୀପକ ପ୍ରୀତିଛନ୍ଦା ମିଶ୍ର, ସାନ ମନୁ ସ୍ୱୟଂଦୀପ୍ତ ସ୍ୱାଇଁ, ବଣ୍ଟି ଅର୍ପିତା ପ୍ରିୟଦର୍ଶିନୀ ଏବଂ ସାନ ପ୍ରତାପ କୁମକୁମ ଦାସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅଭୁଲା ଗୀତ ପ୍ରଚାର କରିବୁ ଦିନ 11:10। ଏଥିରେ ଶୁଣିବେ କେତୋଟି ଆଧୁନିକ ଗୀତ ଶିଳ୍ପୀ ମିତାଲି ଚିନ୍ନାର ଏବଂ ସନ୍ତୋଷୀ ପ୍ରସାଦ ମିଶ୍ରଙ୍କ କଣ୍ଠରେ। ଲୋକଗୀତରେ ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ ରସାନନ୍ଦ ପାତ୍ର ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଶୁଣିପାରିବେ ଆଜି ଦିନ 12। ଦିନ 1:10 ଲୋକସଙ୍ଗୀତରେ ଶୁଣିବେ ଏକତାରା ଭଜନ, ପରିବେଷଣ କରିବେ ରମେଶ ଚନ୍ଦ୍ର ମହାପାତ୍ର।

ନାରୀମହଲ ଦିନ ଗୋଟେ ବାଜି 20 ମିନିଟ୍ରେ ଏଥିରେ ଆଳାପରେ ଶୁଣିବେ ମହିଳା ଉଦ୍ୟୋଗୀ ଲିପ୍ସା ବେହେରାଙ୍କ ସହିତ ସାକ୍ଷାତକାର। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଆଜି ଦିନ 2:45। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ ଶୁଣିପାରିବେ ଆଜି ଦିନ 3ଟାରେ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଶୁଣିପାରିବେ ଆଜି ଅପରାହ୍ନ 4ଟାରେ।

ଅପରାହ୍ନ 4:00 ବାଜି 55 ମିନିଟ୍ରେ ପ୍ରଚାର କରିବୁ ଦେଶଭକ୍ତି ଗୀତ। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଅପରାହ୍ନ 5:00। 5:30 ଯୁବବାଣୀରେ ପ୍ରଚାର କରିବୁ ନାଟକ ବିଭେଦ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 72ତମ ଭାଗ ପ୍ରଚାର କରିବୁ ଆଜି ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ପ୍ରଚାର କରିବୁ ସନ୍ଧ୍ୟା 6:30। ରାତି 7:02 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଜିଲ୍ଲା ହାଲଚାଲ ରାତି 7:25 ଏଥିରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30 ଏଥିରେ ବର୍ଷାଦିନିଆ ସୂର୍ଯ୍ୟମୁଖୀ ଚାଷ ଏ ସମ୍ପର୍କରେ ଡକ୍ଟର ସୁମିତା ଦାସଙ୍କ ସହିତ ରହିଛି ଆଲୋଚନା। ରାତି 8:02 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଓଡ଼ିଆ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:30। ରାତି 9:30 ଚର୍ଚ୍ଚା କା ବିଷୟ ହେ ରିଲେ କରି ପ୍ରଚାର କରିବୁ ଆକାଶ।

ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରୁ ରାତି 10:30 ବନମଲ୍ଲିକ ଆଜି ରାତି 10:02 ପ୍ରଚାର କରିବୁ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅଭୁଲା ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ପ୍ରଥମେ ଶିଳ୍ପୀ ମିତାଲି ଚିର୍ନାରା, ଶିଳ୍ପୀ ଗାଇଛନ୍ତି ରଜନୀକାନ୍ତ ନାୟକଙ୍କ ରଚନାରୁ।

0: ଅଭଲାଗୀତ ଆଜି ପାଇଁ ଏତିକି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ। ପରିବେଷଣ କରିଛନ୍ତି ରସାନନ୍ଦ ପାତ୍ର ଏବଂ ସାଥୀ। ହେଲେ ତା ପୂର୍ବରୁ ଏହି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଗୁରୁ ପରମ ବ୍ରହ୍ମ ମନ୍ତ୍ର ଚତୁର୍ଦିନ ଚୈତନ୍ୟ ପିତିଆର ଭୁଲ ଆନନ୍ଦ।

ହସ୍ତିନା ଙ୍କର ମହାରାଜା ପରୀକ୍ଷିତ ମୃଗ ଶିକାର କରିବା ପାଇଁ ଧନୁସରକୁ କରରେ ଧରି କାନନ ମଧ୍ୟରେ ଭ୍ରମଣ କରିବା ସମୟରେ

ଟିକସରଟି କୁ ଲକ୍ଷ୍ୟ କରି ଛାଡିବା ମାତ୍ରକେ ହଠାତ୍ ଯେତେବେଳେ ମୃଗସାପ ଦେହରେ ବାଜି ଯାଇଛି, ତୀକ୍ଷ୍ଣସ୍ୱର ଆଘାତରେ ଧାର ଧାର ରକ୍ତ ବହିବାରେ ଚାଲିଛି, ମୃଗ ପଳାଇଛି, ରାଜା ପଛେ ପଛେ ଅନୁଧାବନ କରୁଛନ୍ତି।

0: ସୁବର୍ଣ୍ଣ ମୁକୁଟ କୁ ମସ୍ତକରେ ରାଜା ରଖିଦେଇ ପୁନର୍ବାର ମୁଗ ପଥରେ ଯିବା ସମୟରେ ଦେଖିଲେ ଜଣେ ଋଷି ବସି ତପସ୍ୟା କରୁଛନ୍ତି।
1: ନାରାୟଣ ନାରାୟଣ ନାରାୟଣ।
0: ଋଷିଙ୍କୁ ଦେଖି ରାଜା ଆଜି କହୁଛନ୍ତି କଣ?

ମହାଶୟ, ଏଇ ବାଟ ଦେଇ ମୃଗସା ପଡିଯିବାର ଆପଣ ଦେଖିଛନ୍ତି କି? ରାଜା ପ୍ରଶ୍ନ କଲେ, ଋଷିଙ୍କ କାନକୁ ଗଲା ନାହିଁ, ନଯିବାର କାରଣ

ତୁମର କିଛି ଆସ୍ପର୍ଦ୍ଧା କମ ନୁହେଁ। ଧରିଥିବା ତୀକ୍ଷ୍ଣ ସ୍ୱରରେ କାନ୍ଧରୁ ମୁଣ୍ଡଟାକୁ ଖସାଇ ଦିଅନ୍ତି, ମାରିଲେ ଲାଭ ହେବ ନାହିଁ। କିନ୍ତୁ ତୁମ କର୍ମ ପାଇଁ ଉପଯୁକ୍ତ ମାଟିଏ ରଖିଛି, କାରଣ ମୁଁ

ରାଜା କ୍ରୋଧାନ୍ୱିତ ହୋଇ ଋଷିଙ୍କ ବେକରେ ମଲାସାପ ମାଳଟି ପକାଇ ଦେଇ ପୁନର୍ବାର ସେ ହସ୍ତିନାକଟକୁ ଫେରିଗଲେ। ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ଅତିବାହିତ ହେବାରେ ଚାଲିଛି। ତେଣୁ ଘଟଣାଟା ହେଲା।

ଋଷି ପୁତ୍ର ଶୃଙ୍ଗି ଯଜ୍ଞ ସାମଗ୍ରୀ ସଂଗ୍ରହ କରି ଜଙ୍ଗଲ ଆଶ୍ରମକୁ ଫେରି ଆସନ୍ତି। ପିତାଙ୍କ ବେକରେ ମଳା ସର୍ପ ମାଳଟା, ମଳା ସର୍ପ ମାଳକୁ ଦେଖି କ୍ରୋଧାନ୍ୱିତ ହୋଇ କହୁଛନ୍ତି।

0: ତୁ ଆଜି ଏଇ ଦୁଷ୍କର୍ମ କରିପାରିଛୁ, ଯାହାଙ୍କୁ ଦେଖିଲେ ବେଦପତି ବ୍ରହ୍ମା ସ୍ୱୟଂ ନାରାୟଣ ଦେବଦେବ ମହାଦେବ
1: ନମସ୍କାର କରନ୍ତି,
0: ତାଙ୍କ ବେକରେ ପୁନର୍ବାର ପୁଣି ମଲା ସାପ।

0: ଆମର ତୁମ ବାପାଙ୍କ ବେକରେ ମଲାସର ପମାଳଟି ପକାଇଛୁ, ତତେ ମୁଁ ଏଇ ବ୍ରହ୍ମ ବିଶାପ ଦେଉଛି। ସାତ ଦିନ ସାତ ରାତ୍ର ଶେଷରେ ଯେତେବେଳେ ଋଷି ପୁତ୍ର ଆଜି ବ୍ରହ୍ମ ବିଶାପ ଦେଇଛନ୍ତି, ଋଷିଙ୍କର ତପସ୍ୟା ଭାଙ୍ଗିଗଲା। ଡାକିଲେ ଶୃଙ୍ଗୀ, କଣ କଲୁ ଶୃଙ୍ଗୀ? ମହାରାଜା ପରୀକ୍ଷିତ ମୁଁ ବ୍ରହ୍ମ ବିଶାପ ଦେଇପାରିଲୁ।
1: ବାପା ଆପଣ କହୁଛନ୍ତି ଧର୍ମପରାୟଣ ରାଜା, ଧର୍ମପରାୟଣ ରାଜା ହୋଇ ସେ କଣ ଆପଣଙ୍କ ବେକରେ ମଲାସାପ ମାଳ ପକେଇଥାନ୍ତେ?
0: ରାଜାଙ୍କର କୌଣସି ପ୍ରକାର ଦୋଷ ନାହିଁ।
1: କାହିଁକି ବାପା?

ଶୃଙ୍ଗୀ କଳି ଅନେକ ଦିନ ଧରି ଅପେକ୍ଷା କରି ରହିଲା, ଫସି ନିକଟର ଗୋଡ଼ି ମାଟି ସମସ୍ତ ହେଲା ଧର୍ମ, ପ୍ରବେଶ କରିପାରିଲା ନାହିଁ। ଦିନଙ୍କର ସିଂହଦ୍ୱାର ସମ୍ମୁଖରେ ଛୋଟ ବୃଷବକୁ ଲୁହା ଛଡ଼ ଧରି ପିଟିବା ସତ୍ତ୍ୱେ ରାଜା ଯେତେବେଳେ ସ୍ୱର ଉତ୍ତୋଳନ କରିଛନ୍ତି, କଳି ରାଜାଙ୍କ ପାଦ ତଳେ ପଡିଯାଇଛି। କଳି ଆଜି କହୁଛି କଣ, ଆଷାଢ଼ ବର୍ବ

ଶୃଙ୍ଗୀ କଳି ଆଶ୍ରୟ ପାଇବା ମାତ୍ରକେ ରାଜାଙ୍କ ଆଗେ ଆଗେ କାନନରେ ମୃଗ ରୂପ ଧାରଣ କରି ବୁଲିଲା। ରାଜା ଯେତେବେଳେ ମୃଗ ପଛରେ ଅନୁଧାବନ କଲେ ସୁବର୍ଣ୍ଣ ମୁକୁଟ ହୋଇଗଲା। ରାଜା ଏଇ ସୁବର୍ଣ୍ଣ ମୁକୁଟ ମସ୍ତକରେ ରଖିବା ସତ୍ତ୍ୱେ କଳି ପ୍ରବେଶ କରି ଏ କର୍ମ କରିଛି। ଭାଗବତରେ ଜଗନ୍ନାଥ ଦାସ ଲେଖନ୍ତି।

0: ଶୃଙ୍ଗୀ, ରାଜାଙ୍କର କୌଣସି ପ୍ରକାର ଦୋଷ ନାହିଁ। ଧର୍ମ ପରାୟଣ ରାଜାଙ୍କୁ ଯଦି ବ୍ରହ୍ମ ଅଭିଶାପରୁ ଉଦ୍ଧାର ନ କରୁ, ପୁଅ ବୋଲି ମୁଁ ଗ୍ରହଣ କରିବି ନାହିଁ।
1: ବର୍ତ୍ତମାନ ରାତି ଅଧିକ ହୋଇଗଲାଣି
0: ବାପା, ପାଇଗଲେ ବି

0: ପାଇ ଯାଇଛି ପ୍ରଭାତରୁ ଉଠି ଋଷି ପୁତ୍ର ଶୃଙ୍ଗୀ ହସ୍ତିନା କଟକର ସିଂହଦ୍ୱାର ନିକଟରେ ବ୍ରହ୍ମବେତା ଉଚ୍ଚାରଣ କରିଛନ୍ତି ଧର୍ମପରାୟଣ ରାଜା ସିଂହାସନ ଭିତରେ ବାହାରି ଆସିଛନ୍ତି ଦେଖିଲେ ଜଣେ ଋଷି ସନ୍ମୁଖରେ ଠିଆ ହୋଇଛନ୍ତି
1: ପ୍ରଣାମ ଗ୍ରହଣ କରନ୍ତୁ
0: ଋଷିଙ୍କୁ ଦେଖିବା ମାତ୍ର କେ

0: ରାଜା ମୁଁ ଭିକ୍ଷା ପାଇଁ ଆସି ନାହିଁ।
1: ଆଉ କୁଆଡେ ଆସିଛ?
0: ଆସିଛି କେବଳ ତୁମକୁ ମୁଁ ଭ୍ରମ ଅଭିଶାପ ମୁକ୍ତ କରିବା ପାଇଁ।
1: କଣ ହେଲା ମୋତେ ପୁଣି ଭ୍ରମ ଅଭିଶାପ?
0: ଆପଣ କାଲି ମୃଗ ଶିକାର କରିବା ପାଇଁ କାନନକୁ ଯାଇଥିଲେ, ପିତାଙ୍କ ବେକରେ ଯେଉଁ ମଲା ସାର୍ପ ମାଳଟି ପକାଇଲେ, ସନ୍ଧ୍ୟାବେଳେ ଆଶ୍ରମକୁ ଆସି ଦେଖିଲି ପିତାଙ୍କ ବେକରେ ମଲା ସାର୍ପ ମାଳ ଦେଖିବା ମାତ୍ର କେ ହତଜ୍ଞାନ ହୋଇଗଲି। ହଠାତ୍ ତୁମକୁ ମୁଁ ଭ୍ରମ ଅଭିଶାପ ଦେଇଛି, ତେଣୁ ପିତା ମୋତେ ଆଦେଶ ଦେଇଛନ୍ତି ତୁମକୁ ଭ୍ରମ ଅଭିଶାପରୁ ମୁକ୍ତ କରିବା ପାଇଁ। ଶୁଣିବା ମାତ୍ର କେ ଦୁଃଖ ପ୍ରକାଶ କରି
1: ରାଜା କହୁଛନ୍ତି।

0: ସମୟରେ ଆମ ଆଜ୍ଞାନୀ ଶୁକମୁନି ନିମନ୍ତ୍ରଣ ପାଇ ଆସି ପହଞ୍ଚିଯାଇଛନ୍ତି। ଭାଗବତୀ ପୋଥୀ ନେଇଯେ ପହଞ୍ଚିଲେ ରାଧାଙ୍କର ଦୁଃସହ ବାରତାକୁ ପାଇ ଅନ୍ୟାନ୍ୟ ମୁନି ଋଷି ମାନେ ଆସି ସମସ୍ତେ ପହଞ୍ଚିଲେ
1: କୁଶାସନରେ ବସିଲେ।
0: ପବିତ୍ର ଜଳରେ ପାଦ ହସ୍ତ କରାଇ କୁଶାସନରେ ବସିଲେ ଏବଂ କୁଶକେତୁ ଆସନର ପାଦରେ ମନୋନିବେଶନ କରି ଭାଗବତ ଅଧ୍ୟୟନ ଆରମ୍ଭ କଲେ। ଯେତେବେଳେ ଆଜ୍ଞା ଭାଗବତ ଆରମ୍ଭ କରିଛନ୍ତି ମହାରାଜା ପରୀକ୍ଷିତଙ୍କର ପ୍ରମ ବିଷାପ ଖଣ୍ଡନ ହେବ ଆନନ୍ଦ।

ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କଲେ ରସାନନ୍ଦ ପାତ୍ର ଏବଂ ସାଥୀମାନେ ହେଲେ ଜିତେନ୍ଦ୍ର ସାମଲ, କୃଷ୍ଣଚନ୍ଦ୍ର ଚୌଧୁରୀ, ପ୍ରହ୍ଲାଦ ପଲେଇ, ପ୍ରମୋଦ କୁମାର ସ୍ୱାଇଁ ଏବଂ ମହେନ୍ଦ୍ର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଅଛି ଗିରିଜା। ତାହେଲେ ଦେଖିନେବା ପ୍ରଥମେ ଏସ୍ଏମ୍ଏସ୍ଟି କିଏ ପଠାଇଛନ୍ତି। ପ୍ରଥମେ ଏସ୍ଏମ୍ଏସ୍ଟି ପଠାଇଛନ୍ତି ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ନାରାୟଣ ବାବୁ, ଆପଣ ପ୍ରଥମେ ଏସ୍ଏମ୍ଏସ୍ଟି ପଠାଇଛନ୍ତି, ଆପଣଙ୍କୁ ସ୍ୱାଗତ ନମସ୍କାର। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ଲଭ୍ ଷ୍ଟୋରୀରେ ଲତା ମଙ୍ଗେସ୍କର ଏବଂ ଅମିତ କୁମାର ଗାଇଥିବା ଗୀତଟି ଶୁଣିବାକୁ ପାଇଁ। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ରାଇସୁଙ୍ଗୁଡ଼ା ସାଲେପୁର କଟକରୁ। ପଠାଇଛନ୍ତି ବାସୁଦେବ ତ୍ରିଲୋଚନ କାଳିଆ ପଳିଆ କୁନି ନିନି ଲିଟୁନି ବାପା ବୋଉ ଲେଖିଛନ୍ତି ପ୍ରଣାମ ଶୁଭ ମଧ୍ୟାହ୍ନ ସମସ୍ତଙ୍କୁ। ଶ୍ରୋତାବନ୍ଧୁ ଆପଣଙ୍କୁ ମଧ୍ୟ ପ୍ରଣାମ ଶୁଭ ମଧ୍ୟାହ୍ନ। ଆପଣ ଆଜି ଅନୁରୋଧ କରିଛନ୍ତି ଫୁଲୋର କାଣ୍ଟେ କଥାଚିତ୍ରରେ ଅଲକା ଅଗ୍ନିକ ଏବଂ କୁମାର ସାନୁ ଗାଇଥିବା ଗୀତଟି ଶୁଣିବା ପାଇଁ ପ୍ରେମୀ ଆଶିକ ଆୱାରା। ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଗୀତଟିଏ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆମ ପାଖରେ ପହଞ୍ଚି ଯାଇଛି। ପଠାଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ସୁଦାମ ଭାଇ ଏବଂ ରଥ ଭାଇ। ସବୁ ଭାଇମାନଙ୍କୁ ଆମର ନମସ୍କାର ଏବଂ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଆଜି ଅନୁରୋଧ କରିଛନ୍ତି ଡାଡି କଥା ଚିତ୍ରରେ ବିଭୁ କିଶୋର ଗାଇଥିବା ଗୀତଟି ଶୁଣିବା ପାଇଁ ସମୟର ଏହି ମୋଡ଼ରେ ସୁନ୍ଦର ଗୀତଟି। ତାହେଲେ ଶୁଣିନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରେ ପରେ ପୁଣି ଏକ ଏସ୍ଏମ୍ଏସ୍ ଆସି ଆମ ପାଖରେ ପହଞ୍ଚିଛି। ପଠାଇଛନ୍ତି ବାଙ୍କିରୁ ଆସିଛି ଏସ୍ଏମ୍ଏସ୍ଟି, ପଠାଇଛନ୍ତି ଟୁକୁ ଏବଂ ଲିଜା। ଟୁକୁ ବାବୁ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଅନେକ ଦିନ ହେଲାଣି ଆପଣଙ୍କର ଏସ୍ଏମ୍ଏସ୍ ଆମକୁ ମିଳିନଥିଲା, ବହୁତ ଦିନ ପରେ ଆପଣଙ୍କର ଏସ୍ଏମ୍ଏସ୍ଟି ଆମେ ପାଇଛୁ। ଆପଣ ଆଜି ଅନୁରୋଧ କରିଛନ୍ତି ଛଲିଆ କଥା ଚିତ୍ରରେ ମୁକେଶ ଗାଇଥିବା ଗୀତଟି, ବହୁତ ପୁରୁଣା ଚଳଚ୍ଚିତ୍ର ଏବଂ ସୁନ୍ଦର ଗୀତଟି। ଚଳଚ୍ଚିତ୍ରଟି 1950 ମସିହାରେ ରିଲିଜ୍ ହୋଇଥିଲା। ଗୀତଟିକୁ ସଙ୍ଗୀତରେ ସଜାଇଥିଲେ କଲ୍ୟାଣଜୀ ଏବଂ ଆନନ୍ଦଜୀ। ତାହେଲେ ଟୁକୁ ବାବୁ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି, ଡମ୍ ଡମ୍ ଡିଗା ଡିଗା।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପ୍ରମୋଦ କୁମାର ସାହୁ, ଡିହ ସାହି, କାଦୁଆପଡ଼ା, ଜଗତସିଂହପୁରରୁ। ପ୍ରମୋଦ ଭାଇ, ଆପଣ ଆଜି ଅନୁରୋଧ କରିଛନ୍ତି ଦିଲ୍ ହେ ତୁମାରା କଥାଚିତ୍ରରେ ଅଲକା ଅଗ୍ନି, କୁମାର ସାନୁ ଏବଂ ଉଦିତ ନାରାୟଣ ଗାଇଥିବା ଗୀତଟି ଶୁଣିବା ପାଇଁ। ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ଏସଏମଏସଟି ଆସିଛି ଘାସିବର ଜେନାପୁର ଯାଜପୁରରୁ ପଠାଇଛନ୍ତି ଝରଣା ବେହେରା ଆପଣ ଅନୁରୋଧ କରିଛନ୍ତି ଶେଷଶ୍ରାବଣ କଥାଚିତ୍ରରେ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା ଗୀତଟି ଶୁଣିବା ପାଇଁ ତାହେଲେ ଶ୍ରୋତା ଭଉଣୀ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରେ ପରେ ଏସଏମଏସଟି ଦେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ ଏବଂ ପ୍ରଜ୍ଞା ବନ୍ଦନା ପଠାଇଛନ୍ତି ସୌରୀ ମହାସିଂହପୁର ବହୁଗ୍ରାମ ଜିଲ୍ଲା କଟକରୁ। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ଗିରଫଦାରରେ କିଶୋର କୁମାର ଏବଂ ଆଶା ଭୋସଲେ ଗାଇଥିବା ଗୀତଟି ଶୁଣିବା ପାଇଁ। ଧୂପ ମେ ନିକଲା ନା କରୋ ରୂପ କି ରାନୀ, ଶ୍ରୋତାବନ୍ଧୁ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଏହି ସୁନ୍ଦର ଗୀତଟିଏ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ ପହଞ୍ଚିଛି। ପଠାଇଛନ୍ତି ଦିଲୀପ ନାୟକ ପାରାଦୀପରୁ। ଲେଖିଛନ୍ତି ଆକାଶବାଣୀର ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଏବଂ ଜୟ ଶ୍ରୀରାମ। ଦିଲୀପ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ଆଜି ଅନୁରୋଧ କରିଛନ୍ତି ସୁନୟନା କଥାଚିତ୍ରରେ ୟେସୁଦାସ ଗାଇଥିବା ଗୀତଟି ଶୁଣିବା ପାଇଁ, ତାହେଲେ ପହଞ୍ଚାଇ ଦେଉଛୁ ଆପଣଙ୍କ ପାଖରେ ଆପଣଙ୍କ ପସନ୍ଦର ଗୀତଟିଏ।

ପରେ ପରେ ଆମ ପାଖରେ ପୁଣି ଏକ ଏସ୍ଏମ୍ଏସ୍ ଆସି ପହଞ୍ଚିଛି। ପଠାଇଛନ୍ତି ବାମଦେବ ପୃଷ୍ଟି ବଳରାମ ସାହୁ ଦକ୍ଷିଣକୂଳ ଯାଜପୁରରୁ। ଲେଖିଛନ୍ତି ଶୁଭ ମଧ୍ୟାହ୍ନ, ନମସ୍କାର, ଜୟ ଜଗନ୍ନାଥ। ବାମଦେବ ଭାଇ, ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା, ଆପଣଙ୍କୁ ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି ଭାଇ? ଆଶା କରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ଆଜି ଅନୁରୋଧ କରିଛନ୍ତି ସୌତୁଣୀ କଥାଚିତ୍ରରେ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ବାମଦେବ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ସ୍ୱାଗତ ରଞ୍ଜନ ସାହୁ କେନ୍ଦ୍ରାପଡ଼ାରୁ। ସ୍ୱାଗତ ଭାଇ, ଆପଣ ଆଜି ଅନୁରୋଧ କରିଛନ୍ତି ରାମ ତିରି ଗଙ୍ଗା ମିଲି କଥା ଚିତ୍ରରେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡକର ଗାଇଥିବା ଗୀତଟି ଶୁଣିବା ପାଇଁ ୟାରା ଓ ୟାରା। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଗୋପାଳପୁର ନିଶ୍ଚନ୍ଦ କୋଇଲି କଟକରୁ ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଚନ୍ଦ୍ରକାନ୍ତ ଭାଇ ଆଜି ଆପଣ ଅନୁରୋଧ କରିଛନ୍ତି ମୁସ୍ୟ ସାଧିକରୁ କି କଥାଚିତ୍ରରେ ସୋନୁ ନିଗମ ସୁନିଧି ଚୌହାନ ଏବଂ ଉଦିତ ନାରାୟଣ ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ଶୁଣି ନିଅନ୍ତୁ ଆପଣଙ୍କର ସୁନ୍ଦର ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦେଓକାଲି ସଙ୍କତରାସ କଟକରୁ। ପଠାଇଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଲେଖିଛନ୍ତି, ନମସ୍କାର, ଶୁଭ ମଧ୍ୟାହ୍ନ, ଆଶା କରେ କୁଶଳରେ ଥିବେ। ପ୍ଲିଜ୍ ଏହି ଗୀତଟି ଶୁଣାଇବାକୁ ଅନୁରୋଧ। ସୁନୀଲ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଏବଂ ନମସ୍କାର। ଆପଣ ତ ହେଉଛନ୍ତି ଆମର ନିୟମିତ ଶ୍ରୋତା। ଆପଣ ଲେଖିଛନ୍ତି, ପ୍ଲିଜ୍ ଶୁଣାଇବେ, ନିରାଶ କରିବେନି। ସୁନୀଲ ଭାଇ, ଆମେ ତ ଅପେକ୍ଷା କରିରହିଛୁ ଆପଣଙ୍କର ଏସ୍ଏମ୍ଏସ୍ ଦେଖିବା ପାଇଁ, ଆପଣଙ୍କୁ ସୁନ୍ଦର ସୁନ୍ଦର ଗୀତ ଶୁଣାଇବା ପାଇଁ। ଥରେ କହିଥିଲି ନା, ଆପଣ ନଥିଲେ ଆମେ ନଥାନ୍ତୁ, କି ଆମେ ନଥିଲେ ଆପଣ ମଧ୍ୟ ନଥାନ୍ତେ। ଆପଣଙ୍କର ଭଲ ପାଇବା ଏମିତି ଆମ ପ୍ରତି ଥାଉ, ଆପଣ ଏମିତି ଆମକୁ ସୁନ୍ଦର ସୁନ୍ଦର ଏସ୍ଏମ୍ଏସ୍ ପଠାଉଥାନ୍ତୁ, ଆମକୁ ଭଲ ପାଉଥାନ୍ତୁ, ଆଉ ଆମେ ବି ଆପଣଙ୍କୁ ଏମିତି ସୁନ୍ଦର ଗୀତ ଶୁଣାଉଥାଉ। ଆଜି ଆପଣ ଅନୁରୋଧ କରିଛନ୍ତି ବାଜେ ବଇଁଶି ନାଚେ ଘୁଙ୍ଗୁର କଥା ଚିତ୍ରରେ ହୈମନ୍ଦି ଶୁକ୍ଳା ଗାଇଥିବା ଗୀତଟି ଶୁଣିବା ପାଇଁ। ତାହେଲେ ସୁନୀଲ ଭାଇ, ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ପଦ୍ମିନୀ ରାୟ ଏବଂ ରାଜେନ୍ଦ୍ର ରାୟ। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ରେହନା ହେ ତେରେ ଦିଲ ମେ। ଗୀତଟିକୁ ଗାଇଛନ୍ତି କେକେ ସଚକେ ରାହା ହେ। ତାହେଲେ ଶ୍ରୋତାବନ୍ଧୁ ଶୁଣି ନିଅନ୍ତୁ ଆପଣଙ୍କର ମନପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ଶେଷରେ ଏସଏମଏସଟି ପଠାଇଛନ୍ତି ରେଡିଓ ଲଭର ରତିକାନ୍ତ ବାଲେଶ୍ୱର ସ୍ୱର କୁରୁଣିଆରୁ ଏସଏମଏସଟି ଆସିଛି। ଶ୍ରଦ୍ଧାବନ୍ଧୁ ଆପଣ ଆଜି ଅନୁରୋଧ କରିଛନ୍ତି ସାଧନା ସରଗମ ଗାଇଥିବା ସାଧନା ସରଗମ ଏବଂ ପଙ୍କଜ ଉଦାସ ଗାଇଥିବା ଗୀତଟି ଶୁଣିବା ପାଇଁ କଥାଚିତ୍ର ମୋହରା।

ଶ୍ରୋତା ବନ୍ଧୁ, ଆଜି ଆମେ ଏଇଠି ଶେଷ କରୁଛୁ। ଆପଣମାନଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଆପଣଙ୍କ ସହ ମୁଁ ଥିଲି ଗିରିଜା।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶୁଣୁଥିଲେ ଏକତାରା ଭଜନ ପରିବେଷଣ କଲେ ରମେଶ ଚନ୍ଦ୍ର ମହାପାତ୍ର ଆକାଶବାଣୀ କଟକ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
0: ପ୍ରଚାର କରୁଛୁ ନାରୀ ମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ବର୍ତ୍ତମାନର ସମୟରେ ବର୍ଜ୍ୟବସ୍ତୁର ସଦ୍ବ୍ୟବହାର ପରିବେଶ ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ। ଘରେ ବ୍ୟବହାର ହେଉନଥିବା ଅଦରକାରୀ ସାମଗ୍ରୀରୁ ଆମେ ଅନେକ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିପାରିବା। ଏହାଦ୍ୱାରା ଅର୍ଥ ସଞ୍ଚୟ ହେବା ସହିତ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ। ହଁ ଭଉଣୀ, ଆଜି ଆମ ସହିତ ଅଛନ୍ତି ଏମିତି ଜଣେ ଭଉଣୀ ଯିଏକି ବର୍ଜ୍ୟବସ୍ତୁକୁ ନେଇ ସେଥିରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର ଘରକରଣା ଉପକରଣ। ଆସନ୍ତୁ ତାଙ୍କୁ ଭେଟିବା ଆମ କାର୍ଯ୍ୟକ୍ରମରେ। ସେ ହେଲେ ଲିପ୍ସା ବେହୁରା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆପଣ ତ ଏଇ ବର୍ଜ୍ୟବସ୍ତୁରେ ଅନେକ କିଛି ଉପକରଣ ପ୍ରସ୍ତୁତ କରୁଛନ୍ତି, ଏମିତି ଗୋଟିଏ ଭିନ୍ନ ଧାରଣା ଆପଣଙ୍କ ମନକୁ କେମିତି ଆସିଲା ସେ ବିଷୟ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ପରିବେଶ ପ୍ରତି ସବୁବେଳେ ଆଗ୍ରହ ଥିଲା ମୋର, ତ ଛୋଟବେଳଠୁ ମୁଁ ନେଚରକୁ ନେଇକିନା ହଉ ପେଣ୍ଟିଂକୁ ନେଇକିନା ହଉ ସବୁବେଳେ ମୋର ଇଣ୍ଟରେଷ୍ଟ ଥିଲା। କିନ୍ତୁ କ୍ୟାରିୟର ବହୁତ ଡିଫରେଣ୍ଟ ହେଇଗଲା। ମୋର ୱାଇଲ୍ଡ ଲାଇଫ୍ରେ ମାଷ୍ଟର୍ସ ଥିଲା, କର୍ପୋରେଟ୍ରୁ ଯେତେବେଳେ ଏମ୍ବିଏ ପାଇଁ ଛୁଟି କରିକିନା ପୁଣି କଟକ ଆସିଲି, ସେତେବେଳେ ଏମ୍ବିଏ ବେଳେ ଇଣ୍ଟରେଷ୍ଟ ଆସିଲା କି ଯେହେତୁ ମୁଁ ନେଚର ଆଉ ଆର୍ଟ ଦୁଇଟାକୁ ଏକାଠି ଭଲ ପାଏ, ମୁଁ ଛୋଟମୋଟ ପେଣ୍ଟିଂ କରୁଥିଲି। ଏମିତି ଖାଲି ପେପରରେ ନ କରିକିନା ମୁଁ ଯେତେକ ୱେଷ୍ଟ ଜିନିଷ ମିଳେ ଆଖପାଖରେ ସେଇଠୁ ମୁଁ ପେଣ୍ଟିଂ କରିବା ଷ୍ଟାର୍ଟ କରିଥିଲି। ମୋତେ ଲାଗୁଥିଲା ମେବି ଏଇଟା ମୁଁ ବିଙ୍ଗ ଏନ୍ ଆର୍ଟିଷ୍ଟ, ଏଇଟା ମୁଁ ବି ନେଚରକୁ ରିଟର୍ନ କରିବାର, ଗୋଟେ ଆର୍ଟିଷ୍ଟ ଯଦି ଆର୍ଟ ଥ୍ରୁ ନେଚରକୁ ସେଲିବ୍ରେଟ୍ କରିବାକୁ ଚାହିଁବ କେମିତି କରିବ। ତ ସେମିତି ବିୟଣ୍ଡେଷ୍ଟ ପରିକଳ୍ପନାଟା ଷ୍ଟାର୍ଟ ହେଇଥିଲା 2020ରେ। ଫାର୍ଷ୍ଟ ତ ମୁଁ ବଟଲ୍ ଆର୍ଟ କରୁଥିଲି, ଘରେ ଯେଉଁ ସସ୍ ବଟଲ୍ ଗୁଡ଼ା ବାହାରେ, ତେଲ ବଟଲ୍ ଗୁଡ଼ା ବାହାରେ, ତା ଉପରେ ମୁଁ ପେଣ୍ଟିଂ କରୁଥିଲି। ପୁରୁଣା ସିଡି ଯେଉଁ ଡିଭିଡି ଗୁଡ଼ାକ ବାହାରେ, ତା ଉପରେ ପେଣ୍ଟିଂ କରୁଥିଲି। ସେମିତି ଷ୍ଟାର୍ଟ ହେଇଥିଲା, ତାପରେ ରିସର୍ଚ୍ଚ କରୁ ଏକ୍ସପେରିମେଣ୍ଟ କରୁ ଏବେ ଆମ ପାଖରେ 50ରୁ ଅଧିକ ପ୍ରକାର ପ୍ରଡକ୍ଟ ଅଛି।
0: ତେବେ ଆପଣ କହିଲେ ଯେ ପ୍ରଥମେ ବୋତଲ ଉପରେ ଆପଣ ଆର୍ଟ କରୁଥିଲେ, ସେଇଠୁ ଆପଣଙ୍କର ଆରମ୍ଭ ହେଇଥିଲା, ତେବେ ଏଇ ଯୋଉ ବୋତଲ ଉପରେ ଯୋଉ ଆର୍ଟ କରନ୍ତି କେମିତି କଣ ହୁଏ ସେ ବିଷୟ ଟିକେ କୁହନ୍ତୁ। ତ
1: ନର୍ମାଲି ଯୋଉ ମାର୍କେଟରେ କଲର ମିଳେ, କଲର ନେଇକିନା ଆସି ମୁଁ ବଟଲ ଉପରେ ପେଣ୍ଟିଂ କରୁଥିଲି। ସେ ପେଣ୍ଟିଂ ଗୁଡ଼ା କେତେବେଳେ ଘରେ ସଜାଉଥିଲି ବହୁତ ସୁନ୍ଦର ଦେଖାଉଥିଲା। ସେମିତି ସାଙ୍ଗସାଥି ଯେତେକ ଘରକୁ ଆସନ୍ତି କି ମାନେ ରିଲେଟିଭ ମାନେ ଆସନ୍ତି, ସେମାନଙ୍କୁ ଲାଗେ କି ସୁନ୍ଦର ଲାଗୁଛି, ସେମାନେ ଗୋଟେ ଗୋଟେ ନବା ଷ୍ଟାର୍ଟ କଲେ। ଜର୍ନି ତ ସେମିତି ହିଁ ଷ୍ଟାର୍ଟ ହେଇଥିଲା, ତାପରେ ଧୀରେ ଧୀରେ ଜଣେ ଜଣେ ଅଲଗା ଅଲଗା ପ୍ରଡକ୍ଟରେ ଷ୍ଟାର୍ଟ କଲେ।
0: ଏବେ ଏଇ ବର୍ଜ୍ୟବସ୍ତୁକୁ ନେଇ କଣ ସବୁ ତିଆରି କରୁଛନ୍ତି?
1: ଏବେ ଆମେ ବଟଲ୍ ଆର୍ଟକୁ ନେଇ କାମ କରୁ, ବଟଲ୍ରେ ପେଣ୍ଟିଂ କରୁ, ବଟଲ୍କୁ କଟ୍ କରିକି ତା ଦେହରେ ଗ୍ଲାସେସ୍ ବନାଉ, ତା ଦେହରେ ଡିଫରେଣ୍ଟ ଡିଫରେଣ୍ଟ ପ୍ରଡକ୍ଟ ବନାଉ। ଯେଉଁ ପ୍ରଡକ୍ଟ ଗୁଡ଼ା ଫୋପାଡ଼ି ଦିଅନ୍ତି କତ୍ରନ୍ ଯୋଉଟା କରନ୍ତି, ଯେଉଁଟା ଟେଲର ମାନଙ୍କ ପାଖରେ ଛୋଟ ଛୋଟ ପିସ୍ ବାହାରେ, ଯେଉଁଟା ରିସାଇକଲ କି ଅପସାଇକଲ ହୁଏନି କି ଇଣ୍ଡଷ୍ଟ୍ରିକୁ ଯାଏନି କୌଣସି, ସେଗୁଡ଼ା ଗୋଟେ ମେଜର ୱେଷ୍ଟ କ୍ରିଏସନ୍ କରେ। ଆମେ ତାକୁ ନେଇକି ଜୁଏଲାରୀ ବନାଉ, ବ୍ୟାଗ୍ସ ବନାଉ, ଡିଫରେଣ୍ଟ ପ୍ରଡକ୍ଟ ବନାଉ। କୋକୋନଟ୍ ସେଲ୍ ଯୋଉଟା, ନଡ଼ିଆ ଖୋଳ ଯୋଉଟା, ସଢ଼େଇ ଯୋଉ ଫୋପଡ଼ା ହେଇଯାଏ, ତାକୁ ନେଇକି ଆମେ ପଲିସ୍ କରିକି ବାଉଲ୍ ବନାଉ। ତା ଦେହରେ ଆପଣ ଖାଇବି ପାରିବେ, ତାଟିଆ ଫାଟିଆ ତାକୁ ୟୁଜ୍ କରିପାରିବା କଟ୍ଲେରିଜ୍। ତା ଦେହରେ ଆମେ କ୍ୟାଣ୍ଡେଲ୍, ଯେହେତୁ ଏବେ ଗୋଟେ ବହୁତ ବଡ଼ ମାର୍କେଟ, ତାର ଚାହିଦା ବହୁତ ଅଛି ଦେଶ ବିଦେଶରେ ପ୍ରିମିୟମ୍ କ୍ୟାଣ୍ଡେଲ୍ସର, ଆମେ ତା ଦେହରେ କ୍ୟାଣ୍ଡେଲ୍ର ବେସ୍ ବନାଉ, ତାକୁ କଟ୍ କରିକିନା ଡିଫରେଣ୍ଟ ଡିଫରେଣ୍ଟ ଲ୍ୟାମ୍ପ ବନାଉ। ତାପରେ ପେପର ୱେଷ୍ଟ ହେଇଗଲା, ତାପରେ କପଡ଼ାର ଯୋଉ ୱେଷ୍ଟ ହେଇଯାଏ

0: ପୁଣି ଆମେ ରିସାଇକଲ କରିକିନା ପେପର ବନାଉ, ନୂଆ ପେପର ବନାଉ, ତ ଆଖପାଖି ଯାହା ବି ଆମକୁ ମିଳେ, କାଚ ହେଇଗଲା, ମାନେ ପ୍ଲାଷ୍ଟିକକୁ ଛାଡ଼ିଦେଲେ ଯୋଉ ବି ୱେଷ୍ଟ ମିଳେ ଆମକୁ, ଆମେ ଭାବୁ କି ତାକୁ ମୁଁ ରିଟର୍ନ ପୁଣି ଆଣିପାରିବି ଲାଇଟକୁ, ଦେନ୍ ତାକୁ ନେଇକିନା କାମ କରେ।
1: ଆଚ୍ଛା, ଏ ଯୋଉ ବର୍ଜ୍ୟବସ୍ତୁ ତାହା କେତେ ପ୍ରକାରର ଥାଏ?
0: ବର୍ଜ୍ୟବସ୍ତୁ ତ ଆମେ ଯଦି ବୁକ୍ ୱାଇଜ୍ ଦେଖିବା ଚାରି ପ୍ରକାର ଥାଏ, କିନ୍ତୁ ଆମେ ଯୋଉ ବର୍ଜ୍ୟବସ୍ତୁ ସହିତ ନର୍ମାଲି ଡେଲି ଲାଇଫ୍ରେ ଡିଲ୍ କରୁ, ଯୋଉଟା ଆମର ମ୍ୟୁନିସିପାଲିଟି ଆସି ଘରୁ ନୁହେଁ, ସେ ଗୋଟେ ଥାଏ ସଲିଡ୍ ୱେଷ୍ଟ, ଆଉ ଗୋଟେ ଲିକ୍ୱିଡ୍ ୱେଷ୍ଟ। ଲିକ୍ୱିଡ୍ ୱେଷ୍ଟକୁ ନେଇକିନା ତ ଆମେ କାମ କରୁନି, ସଲିଡ୍ ୱେଷ୍ଟକୁ ନେଇକିନା ଆମେ କାମ କରୁ। କିନ୍ତୁ ଏଇଠି ମୁଁ ଗୋଟେ ଜିନିଷ କହିବାକୁ ଚାହିଁବି କି ଲୋକମାନଙ୍କ ଭିତରେ ଆୱେର୍ନେସ୍ ନଥାଏ, ଆମେମାନଙ୍କ ପାଖରେ ଯୋଉ ମ୍ୟୁନିସିପାଲିଟି ବାଲା ଆସନ୍ତି ସକାଳୁ ନେବା ପାଇଁ, ଆମେ ଗୋଟିଏ ଜାଗାରେ ସବୁତକ ତାଙ୍କୁ ଯୋଉ ମିଶେଇକିନା ଦେଇଦେଉ, ସେଥିପାଇଁ ସେଗ୍ରିଗେଟ୍ ହେଇପାରେନି। ଆଣ୍ଡ ସବୁଠୁ ବଡ଼ ଆମେ ଭାବୁନେ କି ମ୍ୟୁନିସିପାଲିଟି ହେବ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟକୁ ନେଇକି କାମ କରିବେ, ଯଦି ଆମେ ଯଦି ଆମ ୱେଷ୍ଟକୁ ସେଗ୍ରିଗେଟ୍ କରିବୁନି, ଅଲଗା କରିବୁନି, ସେମାନଙ୍କ ଉପରେ ସେଟା ସବୁଠୁ ବଡ଼ ହେଡେକ୍ ହେଇଯାଏ। ଆଉ ସେଇଟା ଆମମାନଙ୍କ ଭିତରେ ସେ ଆୱେର୍ନେସ୍ଟା ବହୁତ ଥିବା ଦରକାର କି ଆମ ଘରୁ ଯେତିକି ୱେଷ୍ଟ ଆମେ ଦଉଛେ, ଆଟଲିଷ୍ଟ ଆମେ ଛୋଟ ମୋଟ ଜିନିଷ ଆମେ ଯଦି ଅଲଗା ଅଲଗା କରିକି ତାଙ୍କୁ ଦବୁ, ସେଟା ଠିକ୍ ଜାଗାକୁ ଯିବ ରିସାଇକଲ କି ଅପସାଇକ୍ଲିଂ ହବା ପାଇଁ।
1: ଆପଣ କ'ଣ ସେମିତି କରନ୍ତି?
0: ହଁ, ଆମ ଘରେ ଛୁଆବେଳଠୁ ୱେଷ୍ଟ ମ୍ୟାନେଜମେଣ୍ଟକୁ ନେଇକି ଆମେ କାଫି କାମ କରୁ।
1: ରିଡ୍ୟୁସ୍, ରିୟୁଜ୍, ରିସାଇକଲ, ଏହାର ଅର୍ଥ କ'ଣ?
0: ରିଡ୍ୟୁସ୍ ହେଲା କି ମୋ ଲାଇଫ୍ରେ ମୋର ଯେତିକି ନିଡ୍ ନାହିଁ, ଯେତେ ମୋ ଜିନିଷ ୟୁଜ୍ କରିବାଟା କମ୍ କରିପାରିବି ସେଇଟାକୁ ଦେଖାଏ। ଗୋଟେ କନ୍ସେପ୍ଟ ଯୋଉଟା ଆମେ ଲାଇଫ୍ରେ ଇମ୍ପ୍ଲିମେଣ୍ଟ କରିବା କଥା, ଯୋଉଟା ବହୁତ ଜଣ କରୁନି, ସେଟା ହେଉଛି ନିଡ୍ ଭର୍ସେସ୍ ୱାଣ୍ଟର ଡିଫରେନ୍ସଟା ଜାଣିବା। ଗୋଟେ ମୋତେ ଦରକାର ଅଛି, ଆଉ ଗୋଟେ ମୋତେ ଖୁସିରେ କିଣିବାର ଅଛି, ବହୁତ ଡିଫରେନ୍ସ ଅଛି। ଯେମିତି ଆଜିକା ଯୁବପିଢ଼ି ହେଇଗଲେ, ଫାଷ୍ଟ ଫ୍ୟାସନ୍ଟା ବହୁତ ବଢ଼ି ବଢ଼ି ଯାଇଛି। ଆଜି ଗୋଟେ ଡ୍ରେସ୍ କିଣିଲେ, ପିନ୍ଧିଲେନି, ଫୋପାଡ଼ି ଦେଲେ, ଆମେ ଭାବୁନେ କି ସେଇଟା ବେଶୀ ୱେଷ୍ଟ ମ୍ୟାନେଜମେଣ୍ଟକୁ କେତେ ବେଶୀ ବଢ଼ଉଛି। ତ ଯୋଉଟା ଦରକାର ଅଛି ସେତିକି ୟୁଜ୍ କରିବା, ଯେତିକି ଦରକାର ନାହିଁ ସେଟାକୁ କଣ୍ଟ୍ରୋଲ କରିବା, ସେଟା ରିଡ୍ୟୁସ୍ରେ ଯିବ। ରିୟୁଜ୍ରେ ଯିବ କି ସବୁଠୁ ବେଷ୍ଟ ଏକ୍ସାମ୍ପଲ୍ ହେଲା ଆମେମାନେ ମାଆର ଶାଢ଼ୀ ଗୁଡ଼ାକ ହେଇଗଲା, ତ ନେକ୍ସଟ ଜେନେରେସନ୍କୁ ଯାଇକି ଆମେ ତାକୁ କାଟିକି କନ୍ଥା କରୁ କି ଟେବୁଲ୍ କ୍ଲଥ୍ କରୁ, ତାକୁ ଆମେ କେମିତି ଡିଫରେଣ୍ଟ ଡିଫରେଣ୍ଟ ୱେରେ ରିୟୁଜ୍ କରିପାରିବୁ। ଆଉ ରିସାଇକଲ୍ରେ ସେଇ ଜିନିଷ ଗଲା କି ଆମେ ଯେମିତି ପ୍ଲାଷ୍ଟିକ୍ ୱେଷ୍ଟାରି ସାଇକେଲ ୟୁନିଟ୍କୁ ଗଲା, ସେଟା ତା ନୂଆ ପ୍ରଡକ୍ଟ ବନିଲା, ତ ତିନିଟାର ଡିଫରେନ୍ସ ସେୟାର ହେଲା। ତ ଗୋଟେ ଜିନିଷ ମୁଁ ଯେତେବେଳେ ମାର୍କେଟ୍ରେ ଗୋଟେ ଗ୍ୟାପ୍ ଦେଖିଲି, ଜୁଏଲେରୀ ତ ବହୁତ ବେଶୀ କ୍ଲଥ୍ରେ ବନୁଛି, କିନ୍ତୁ ସେଇ କ୍ଲଥ୍ ଯେତେବେଳେ ଆମେ ନୂଆ କିଣିକିନା ଆଣୁଛେ, ଆମେ ଅଗେନ୍ କୋଉଠି ନା କୋଉଠି ଗୋଟେ ୱେଷ୍ଟ ନୂଆ ବନଉଛେ। ତ ଯଦି ଆପଣ ଟେଲର ଇଣ୍ଡଷ୍ଟ୍ରି ଦେଖିବେ, ଯୋଉ ଛୋଟ ଛୋଟ ଫ୍ୟାବ୍ରିକ୍ ୱେଷ୍ଟ ବାହାରେ, ସେଗୁଡ଼ା କୌଣସି କାମରେ ଆସେନି, ଆଉ ସେଗୁଡ଼ା ପୁରା ବସ୍ତା ବସ୍ତା ଧରିକିନା ବାହାରେ। ଆପଣ ଯଦି ଗୋଟେ ଚାରି ପାଞ୍ଚ ଦିନର ବି ଗୋଟେ ଟେଲରର ଫ୍ୟାବ୍ରିକ୍ ୱେଷ୍ଟ ଦେଖିଦେବେ, ଗୋଟେ ଗୋଟେ ବସ୍ତାର ବାହାରିଛି, ସେଟା କୌଣସି ବି କାମରେ ଆସେନି, ସେଟା ଲ୍ୟାଣ୍ଡଫିଲ୍କୁ ଗଲା, ଲ୍ୟାଣ୍ଡଫିଲ୍କୁ ମାନେ ଅଧିକ ହିଁ କରେଇଲା। ତ ଆମେ ସେଗୁଡ଼ା ଯେତେବେଳେ ପ୍ରୋକ୍ୟୋର୍ କରିବା ଷ୍ଟାର୍ଟ କଲୁ, ସେଗୁଡ଼ାକୁ ଆମେ ଦେଖିଲୁ କୋଉ କୋଉ କଲର୍ ସହିତ କୋଉ କଲର୍ ଯିବ, ମ୍ୟାଚ୍ କରିକି ଜୁଏଲେରୀ ବନେଇବା, ବ୍ୟାଗ୍ସ ବନେଇବା, ତା ଦେହରେ ଆମେ ଯୋଉ ଡାଇରିଜ୍ ବନାଉ, ଡାଇରିଜ୍ର କଭର୍ ବନେଇବା। ତ ଧୀରେ ଧୀରେ ଆମେ ଏମିତି ବି ଗୋଟେ ସେଗମେଣ୍ଟକୁ ଟ୍ୟାପ୍ କଲୁ, ଟେଲରମାନଙ୍କୁ ଆମେ ଜୁଏଲେରୀ ଶିଖେଇବା ଷ୍ଟାର୍ଟ କଲୁ। ମୋ ଘର ପାଖରେ ଯୋଉ ଚାରି ପାଞ୍ଚ ଜଣ ଟେଲର ଅଛନ୍ତି, କି ତମରି ୱେଷ୍ଟ ତମେ ଆମ ପାଇଁ ଜୁଏଲେରୀ ବନେଇକିନା ଦିଅ, ତ ତମ ପାଇଁ ଗୋଟେ ସାଇଡ୍ ଇନକମ୍ ଭଳିଆ ସେଟା କାମ କରିବ। ତ ତମେ ଯେଉଁ ସେଟାକୁ ଫୋପାଡ଼ି ଦଉଛ, ସେଟା ତମ ପାଇଁ ହିଁ ଆଉ ଗୋଟେ ଇନକମ୍ର ୱେ ହେଇଯିବ। ଜୁଏଲେରୀକୁ ଆମେ କଟ୍ କରୁ, ତା ଭିତରେ ଛୋଟ ଛୋଟ କାଠ ପିସ୍ ଦିଆ ହୁଏ, ନହେଲେ ଯୋଉ ମୋଟା କାର୍ଡବୋର୍ଡ ଆସେ ତାକୁ ଆଜି ବେସ୍ ଦିଆ ହୁଏ, ତାକୁ ଅଠା ଆସେ, ତା ଦେହରେ ଡିଫରେଣ୍ଟ ମାଳି ହେଇଗଲା, ଚୁମକି ହେଇଗଲା, ତାକୁ ଇଏ କରିକିନା ଆମେ ଜୁଏଲେରୀ ବନାଉ। କାନଫୁଲ ହେଇଗଲା, ଆମର ବେକର ହେଇଗଲା, ଚୁଡ଼ି ହେଇଗଲା, ଯୋଉ ବି ପ୍ରକାର ଆପଣ ଜୁଏଲେରୀ କହିପାରିବେ ଆମେ ସେମିତି ବନାଉ।
1: ତା ଛଡ଼ା ଶଢ଼େଇରେ କ'ଣ କରନ୍ତି?
0: ଶଢ଼େଇକୁ ଆମେ ପଲିଶ କରିକି ବାଉଲ୍ ବନାଉ, ତାକୁ ଯୋଉ କ୍ୟାଣ୍ଡେଲର ବେସ୍ ବନାଉ, ତାକୁ ଲ୍ୟାମ୍ପ ବନାଉ, ଇଭେନ୍ ଶଢ଼େଇକିନା କାଟିକିନା ବି ଆମେ କିଚେନ୍ ବନାଉ, ତା ଦେହରେ ବି ଜୁଏଲେରୀ ବନା ହୁଏ, ତାକୁ କଟ୍ କରିକିନା ପଲିଶ କରାହେଇକିନା। ତାପରେ ଗ୍ଲାସ୍ ୱେଷ୍ଟ ଆପଣ କହିଲୁ, ଗ୍ଲାସ୍କୁ ନେଇକି ଆମେ ଖାଲି ପେଣ୍ଟିଂ କରୁନି, କାରଣ ବହୁତ ସାରା ବ୍ରାଣ୍ଡ ଅଛନ୍ତି ଗ୍ଲାସ୍ ୱେଷ୍ଟକୁ ନେଇକିନା ପେଣ୍ଟିଂ ହିଁ କରୁଛନ୍ତି। ଆମେ ଗ୍ଲାସ୍କୁ ଧୀରେ ଧୀରେ କଟ୍ କରିବା ଷ୍ଟାର୍ଟ କରୁ, କଟ୍ କରିକି ତା ଦେହରେ ନୂଆ ଗ୍ଲାସ୍ ବନେଇବା, ବାଉଲ୍ ବନେଇବା, ସେଇଟା ଗୋଟେ ସେଗମେଣ୍ଟ ହେଇଗଲା। ପେପର ଇଣ୍ଡଷ୍ଟ୍ରି ଗୋଟେ ହେଇଗଲା, ୱାନ୍ ଅଫ୍ ଦ ମେଜର୍, ଯେମିତି ଆପଣ ନ୍ୟୁଜ୍ ପେପର ପଢୁଛନ୍ତି କି ଯୋଉ ଛୁଆମାନଙ୍କ ଲେଖାଲେଖି ହେଇଗଲା ଖାତା ପତଲା, ତାପରେ କୌଣସି କାମରେ ଆସୁନି, ଆମେ ସେଗୁଡ଼ାକୁ ପ୍ରୋକ୍ୟୋର୍ କରୁ, ସେଟାକୁ ଗ୍ରାଇଣ୍ଡ କରିକି ଆମ ପାଖରେ ପ୍ରପର୍ ସେଟ୍ଅପ୍ ଅଛି, ତା ଦେହରେ ପୁଣି ଆମେ ନୂଆ ପେପର ବନାଉ। ତ ସେଇଟା ଗୋଟେ ସେଗମେଣ୍ଟ ହେଇଗଲା। କଟନ୍ ଫ୍ୟାବ୍ରିକ୍ ୱେଷ୍ଟ ହେଇଗଲା, ତାକୁ ନେଇକିନା ଆମେ ପେପର ବନାଉ, ତାକୁ ଏଗେନ୍ ଗ୍ରାଇଣ୍ଡ କରିକି ତାକୁ ପୁଣି ରିସାଇକଲ୍ କରିକି ଆମେ ପେପର ବନାଉ।
1: ଆପଣ ଯୋଉ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁକୁ ନେଇ ବିଭିନ୍ନ ସାମଗ୍ରୀ ତ ପ୍ରସ୍ତୁତ କରୁଛନ୍ତି, ଆପଣଙ୍କୁ ସହଯୋଗ କରିବା ପାଇଁ କିଏ ସବୁ ଅଛନ୍ତି?
0: ଷ୍ଟାର୍ଟ ତ ମୁଁ ଏକଲା କରିଥିଲି, ମୋ ଘରେ ଟିମ୍ ଅଛି, ଚାରି ଜଣ ଆର୍ଟିଷ୍ଟ ଅଛନ୍ତି, ଆଉ ଦୁଇ ଜଣ ଇଣ୍ଟର୍ନ ଅଛନ୍ତି ଯୋଉମାନେ ଆମର ପୋଷ୍ଟ ଆଉ ସୋସିଆଲ ମିଡିଆ ଏଭ୍ରିଥିଙ୍ଗରେ ହେଲ୍ପ କରନ୍ତି।
1: ଆଚ୍ଛା, ସେମାନେ କ'ଣ ସେମିତି ଟ୍ରେନିଂ ନେଇଥିଲେ କି?
0: ତାଧିରୁ ଦୁଇ ଜଣ ଅଛନ୍ତି ଯେ ପ୍ରପର ଆର୍ଟ କଲେଜର ହିଁ ଷ୍ଟୁଡେଣ୍ଟ, ତ ସେମାନେ ଯେହେତୁ ଆର୍ଟ ବିଷୟରେ ବହୁତ ଭଲ ନଲେଜ୍ ଅଛନ୍ତି, ଆଉ ଦୁଇ ଜଣ ଅଛନ୍ତି ଯେଉଁମାନେ ପାର୍ଟ ଟାଇମ୍ କାମ କରୁଛନ୍ତି, ଯେଉଁମାନେ ଷ୍ଟୁଡେଣ୍ଟ ଅଲଗା, କିନ୍ତୁ ଆର୍ଟ ଯେହେତୁ ତାଙ୍କୁ ଜଣା ଓ ଆର୍ଟ ହିସାବରେ ତାଙ୍କର ଇଣ୍ଟରେଷ୍ଟ, ସେମାନେ କାମ କରୁଛନ୍ତି।
1: ଏ ଯେଉଁ ସାମଗ୍ରୀ ଆପଣ ପ୍ରସ୍ତୁତ କରୁଛନ୍ତି, ତାକୁ କରିବା ପାଇଁ ଗୋଟେ ଗୋଟେ କେତେ ଦିନ ଲାଗିଥାଏ?
0: ଟାଇମ୍ ତ ଲାଗିଯାଏ, କାରଣ ଆମେ ଯେହେତୁ ୱେଷ୍ଟରୁ କାମ କରୁ, ତାର କଲେକ୍ସନ୍ଠୁ ନେଇକି କ୍ଲିନିଂ, ସେପରେସନ୍, ସେଗ୍ରିଗେସନ୍, ତାପରେ ଡିଜାଇନ୍ ଫାଇନାଲାଇଜ୍ କରିକିନା ଦୁଇ ଦିନରୁ ନେଇକି ଦୁଇ ମାସ ଯାଇକି ଗୋଟେ ଗୋଟେ ପ୍ରଡକ୍ଟ ଲାଗିଯାଏ। ଯେମିତି କ୍ୟାଣ୍ଡେଲ ମ୍ୟାଣ୍ଡେଲ୍ଟା ଗୋଟେ ଦୁଇ ଦିନରେ ବି ଆମେ ବନେଇଦେଉ, କିନ୍ତୁ ପେପରରୁ ଯେଉଁ ପ୍ରଡକ୍ଟ ହେଇଗଲା, ସେଗୁଡ଼ା ଗୋଟେ ପ୍ରୋସେସ୍ ଥାଏ, ଆମେ କେତେଟା ଜାଗାରୁ କଲେକ୍ଟ କଲୁ, ତାପରେ ତାକୁ ସେଗ୍ରିଗେଟ୍ କରାହେଲା କୋଉଟା କୋଉ ଜାଗାରେ ଯିବ, ତାର ପ୍ରିଣ୍ଟିଂ

0: କରା ହେଲା, ଖରା ଦେଖିକିନା ବର୍ଷା ଦେଖିକିନା ଡିପେଣ୍ଡ କରେ, ତାପରେ ଶୁଖିବ ନ ଶୁଖିବ ସେମିତି ଇଏ ହିସାବରେ ସେ ଟାଇମ୍ ଲାଗିଯାଏ, ପେପର ପ୍ରଡକ୍ଟ ଗୁଡା ଟାଇମ୍ ଲାଗେ ଆମର।
1: ଏଇ ଯୋଉ ଆପଣ ସାମଗ୍ରୀ ସବୁ ପ୍ରସ୍ତୁତ କରୁଛନ୍ତି, କାହାର ଡିମାଣ୍ଡ ବେଶୀ ରହିଛି?
0: କର୍ପୋରେଟ୍ ଗିଫ୍ଟିଂରେ ଏବେ ଡିମାଣ୍ଡ ବହୁତ ବେଶୀ ଅଛି, କାରଣ ଯେହେତୁ ସଷ୍ଟେନେବିଲିଟିକୁ ନେଇକିନା ଆୱେର୍ନେସ୍ ବହୁତ ବଢ଼ିଲାଣି କର୍ପୋରେଟ୍ସରେ, ଆଣ୍ଡ ସେମାନଙ୍କ CSR ଅଣ୍ଡର୍ରେ କର୍ପୋରେଟ୍ ସଷ୍ଟେନେବିଲିଟି ଆସିଯାଉଛି। ତ ଦିୱାଲି ଟାଇମ୍ ହେଇଗଲା, ହୋଲି ଟାଇମ୍ ହେଇଗଲା, ସେ ଟାଇମ୍ରେ କର୍ପୋରେଟ୍ସ ମାନଙ୍କର ବହୁତ ବେଶୀ ଡିମାଣ୍ଡ ରହୁଛି।
1: ଏସବୁର ମୂଲ୍ୟ କେତେ ଆସିଯାଉଛି?
0: ତ ଆମର ଷ୍ଟାର୍ଟ ହେଉଛି 50-60 ରୁ ବି ପ୍ରଡକ୍ଟ ଅଛି, ଯେମିତି ଛୋଟ ଛୋଟ ଚାବେରିଂ ହେଇଗଲା, ଛୋଟ କ୍ୟାଣ୍ଡେଲ ହେଇଗଲା, ସେ 50-60 ରୁ ବି ଷ୍ଟାର୍ଟ ହେଇଯାଉଛି, କିନ୍ତୁ ବଡ଼ ପେଣ୍ଟିଂ ଯାକେ କି ଡାଇରି ଯାକେ ସେ 400-500 ଯାକେ ଯାଉଛି, ପେଣ୍ଟିଂ ଯାକେ 3,000-4,000 ଯାକେ ବି ପ୍ରଡକ୍ଟ ଅଛି। ତ ଏସବୁ ଜିନିଷ ଜନ୍ମଦିନ ହେଇଗଲା, କାହାର ବର୍ଥଡେ ହେଇଗଲା, କି କାହାର ୱେଡିଂ ଗିଫ୍ଟ ହେଇଗଲା, ଇନ୍ ଜେନେରାଲ ବି ଆମର କର୍ପୋରେଟ୍ ଗିଫ୍ଟିଂ ହେଇଗଲା, କି ଏବେ ଯେମିତି ଗୋଟେ ନୂଆ ଚାଲିଛି କି ବାହାଘର ରିଟର୍ଣ୍ଣ ଗିଫ୍ଟ ଦେଉଛନ୍ତି, କି କୌଣସି ହାଉସ ୱାର୍ମିଂ ପାର୍ଟି ହେଲା ରିଟର୍ଣ୍ଣ ଗିଫ୍ଟ ଦେଉଛନ୍ତି, ସେସବୁରେ ବହୁତ ଚାହିଦା ରହୁଛି।
1: ଆଜ୍ଞା, ଏସବୁ ଆପଣ ବିକ୍ରି ବଟା ସାମାଜିକ ଗଣମାଧ୍ୟମରେ କରୁଛନ୍ତି, କେତେ ବର୍ଷ ହେଲା କରି ଆସିଲେଣି?
0: ବିୟଣ୍ଡ ରିସ୍କ ତ ମୁଁ ଷ୍ଟାର୍ଟ କରିଥିଲି 2020ରେ, ସେତେବେଳେ ମୁଁ MBA ଟାଇମ୍ରେ ହିଁ ଗୋଟେ ହବି ହିସାବରେ ଷ୍ଟାର୍ଟ କରିଥିଲି, ଯେତେବେଳେ ବିଜନେସ୍ ପ୍ଲାନ୍ କିଛି ନଥିଲା, ମୁଁ ବନାଉଥିଲି ଏଣ୍ଡ ପୋଷ୍ଟ କରୁଥିଲି ସୋସିଆଲ ମିଡ଼ିଆରେ କି ଗୋଟେ ମେମୋରିଜ୍ ଭଳିଆ ରହୁ ବୋଲି। କିନ୍ତୁ 3 ବର୍ଷ ହେଲା ରେଜିଷ୍ଟର୍ଡ କମ୍ପାନୀ ହିସାବରେ, 3 ବର୍ଷ ପୁରିଲା ବିୟଣ୍ଡ ରିସ୍କ ରେଜିଷ୍ଟର୍ଡ କମ୍ପାନୀ ହିସାବରେ।
1: ଏ ଯୋଉ ବର୍ଜ୍ୟବସ୍ତୁ ଆଉ କୋଉଠୁ ଯାଇକି ଆପଣମାନେ ସଂଗ୍ରହ କରିଥାନ୍ତି?
0: ଇନିସିଆଲି ତ ଘରୁ ହିଁ ଆମେ କରୁଥିଲୁ, କିନ୍ତୁ ଯେତେବେଳେ ଆମର ଅଧିକ ରିକ୍ୱାୟାରମେଣ୍ଟ ହେଲା, ଯୋଉ ଜିନିଷ ସବୁବେଳେ ଆଭେଲେବଲ ହେଇପାରେନି, ତ ଡିଫରେଣ୍ଟ ଡିଫରେଣ୍ଟ ଯେତକ କବାଡ଼ିବାଲା ହେଇଗଲା, ଆମେ କବାଡ଼ିବାଲାଙ୍କ ପାଖକୁ ଯାଏ, ତାଙ୍କ ପାଖରେ ବଟଲ୍ସ କଲେକ୍ଟ କରେ, ବଡ଼ ବଡ଼ ଟ୍ରଙ୍କ ଗୁଡାକ ଯୋଉ ପୁରୁଣା ଥାଏ, ଆମେ ଟ୍ରଙ୍କ ଗୁଡା ବି ତାଙ୍କଠୁ କଲେକ୍ଟ କରୁ, ତାକୁ ତାଙ୍କୁ ପେଣ୍ଟିଂ କରିକି ଗୋଡ଼ ଲଗେଇକି ତାକୁ ଆଜି ଅଫିସର ଟେବୁଲ ପିସ୍ ଆମେ ୟୁଜ୍ କରୁ, ଆପଣ ଯଦି ଡାଇନିଂ ଟେବୁଲ ଭଳିଆ ତାକୁ ୟୁଜ୍ କରିପାରିବେ, ଟିପଏ ଭଳିଆ ଆପଣ ୟୁଜ୍ କରିପାରିବେ, ତାପରେ ଟିକେ ଆପଣ ସୌନ୍ଦର୍ଯ୍ୟକରଣ ଆଡ୍ କଲା ପରେ, ତାପରେ ଛୋଟ ଛୋଟ ଯୋଉ କାଠ ପିସ୍ ବାହାରେ ଆମେ ତାକୁ ନେଇକିନା ବି କାମ କରୁଛୁ, କାଠ ଦୋକାନକୁ ଯାଇକିନା ସେଠୁ ତାଙ୍କର ୱେଷ୍ଟ କଲେକ୍ଟ କରୁ, ପୁରା ଛୋଟ ଛୋଟ ପିସ୍, ଯେହେତୁ ଆଟ୍ ଦ ଏଣ୍ଡ ମୁଁ ଗୋଟେ ପେଣ୍ଟର, ମତେ ଗୋଟେ ବେସ୍ ଦରକାର ପେଣ୍ଟିଂ କରିବା ପାଇଁ, ତ ଆମେ ପେଣ୍ଟିଂର ବେସ୍ ଗୁଡା କିଣୁନି, ସେ କାଠ ଦୋକାନରୁ ତାଙ୍କର ଯୋଉ ଛୋଟ ପିସ୍ ଥାଏ ସେଇଟା କଲେକ୍ଟ କରିକି ତାକୁ ପଲିସ୍ କରିକି ତା ଉପରେ ଆମେ ପେଣ୍ଟ କରୁ, ତା ଦେହରେ କୋଷ୍ଟର ବନାଉ, ଫ୍ରିଜ୍ ମ୍ୟାଗ୍ନେଟ୍ ଏବେ ବହୁତ ଚାହିଦାରେ ଅଛି, ଫ୍ରିଜ୍ ମ୍ୟାଗ୍ନେଟ୍ସ ବନାଉ, ଆଉ ବହୁତ ସାରା ଆମର ଡୋନର ଅଛନ୍ତି, ଆମେ ଯେତେବେଳେ ନୂଆ ନୂଆ ଆରମ୍ଭ କରିଥିଲୁ, ଯେହେତୁ ଜର୍ଣ୍ଣି ଏବେ 5 ବର୍ଷ ଅଲମୋଷ୍ଟ ହେଇଗଲାଣି, ବହୁତ ଲୋକ ଆମକୁ ତାଙ୍କର ୱେଜ୍ ଡୋନେଟ୍ ବି କରନ୍ତି, ମାନେ ଆଖପାଖି ପଡ଼ୋଶୀରେ ଏମିତି ଅଛନ୍ତି, ତାଙ୍କର ବସ୍ତା ବସ୍ତା ସଢ଼େଇ ଆମକୁ ଡୋନେଟ୍ କରନ୍ତି, କିଏ ପୁରୁଣା ଶାଢ଼ୀ ତାଙ୍କର ଆମକୁ ଡୋନେଟ୍ କରନ୍ତି, କାହା ତାଙ୍କର ପୁରୁଣା କାଚ ବୋତଲ ହେଲେ ଆମକୁ ଡୋନେଟ୍ କରନ୍ତି, ଏମିତି ଆମର ଏମିତି ବି ଡୋନର ଅଛନ୍ତି ଯେ ମୁମ୍ବାଇ ଡେଲିରୁ ବି ଆମକୁ ୱେଷ୍ଟ ମାନେ ତାଙ୍କର ଘରକୁ ପଠାନ୍ତି।
1: ତେବେ ଆମେ ଯୋଉ ସବୁ ଦୈନନ୍ଦିନ ଜୀବନରେ ଘରୋଇ ବର୍ଜ୍ୟବସ୍ତୁ ସବୁ ବାହାରୁଛି, ତାକୁ ନେଇ ଆମେ କଣ ସବୁ କରିପାରିବା?
0: ଯେମିତି ମୁଁ କହିଲି, ଆମେ ଘରକରଣା ଜିନିଷ, ବହୁତ ବଡ଼ ଜିନିଷ ନହେଲେ ବି ଛୋଟ ମୋଟ ଜିନିଷ ଆମେ ବନେଇ ପାରିବା, ଯେମିତି ଆମର ଘରୁ ସସ୍ ବୋଟଲ ବାହାରିଗଲା, ତାକୁ ନେଇକି ଆମେ କାମ କରିପାରିବା, ଆଉ ଘରୁ ଯେହେତୁ କିଚେନ ଆମର ୱେଷ୍ଟ ବାହାରୁଛି, ଆଜିକା ଡେଟ୍ରେ ଯେମିତି ସମସ୍ତଙ୍କ ପାଖରେ ଜାଗା ନାହିଁ କିଛି ଲଗେଇବା ପାଇଁ, କିନ୍ତୁ କିଚେନ ଗାର୍ଡେନ ଯୋଉ ଛାତରେ ଗଛ ଗୁଛ ଦୁଇଟା ଲଗାଉଛନ୍ତି, ତା ପାଇଁ ଆମକୁ ଖତ ତ ଦରକାର, ତ ମାନ୍ୟୁର ଆମେ ଘରେ କମ୍ପୋଷ୍ଟିଂ କରିପାରିବା କିନ୍ତୁ କିଚେନ ୱେଷ୍ଟକୁ ନେଇକିନା, ଶାଢ଼ୀ ଯେତିକି ବାହାରିଲା ଆଗେ ସେ
1: ମାନେ ଯୋଉ କହିଲେ ଯେ କିଚେନ ୱେଷ୍ଟ, ଯୋଉ ଆମ ରୋଷେଇ ଘରୁ ଯୋଉ ସବୁ ବର୍ଜ୍ୟବସ୍ତୁ ବାହାରୁଛି, ତାକୁ ନେଇ କେମିତି ଆମେ ବ୍ୟବହାର କରିପାରିବା,
0: ତାକୁ ଆମେ ଖତ କରିପାରିବା, ସେ ଜିନିଷଟା ଆମେ ବହୁତ ବର୍ଷ ହେଲାଣି କରିକରି ଆସୁଛେ, କିନ୍ତୁ କୋଉଠି ନା କୋଉଠି ସହରରେ ସେ ଲୋକମାନେ ସେ ଜିନିଷଟାକୁ ଭୁଲି ଭୁଲି ଗଲେଣି, କିଛି ନହେଲେ ଗୋଟେ ଛୋଟିଆ ହାଣ୍ଡି ରଖିକି ଗୋଟେ ଛୋଟିଆ ପୁରୁଣା ଟ୍ରଙ୍କ ରଖିକିନା ଆମେ ତାକୁ ଡେଲି ଯଦି ସେ ଖତ ପକେଇ ପକେଇ ପକେଇ ପକେଇ ଗଲେ, ତା ଦେହରେ ଆମ ଘରେ କିଛି ଲଙ୍କା ଗଛଟା ହେଇଗଲା, ଧନିଆ ଗଛଟା ହେଇଗଲା, ଆମ ନିଜର କାରଣ ଆଜିକା ଡେଟ୍ରେ
1: କିଚେନ ଗାର୍ଡେନ କରି,
0: କାରଣ ଏତେ କେମିକାଲ ହିଁ ହେଇଗଲାଣି ମାର୍କେଟରେ, ସବୁ ଜିନିଷ ଯୋଉ ମିଳୁଛି ସବୁ ଜିନିଷ ଠିକ୍ ବି ନୁହଁ, ଛୋଟ ମୋଟ ଜିନିଷ ଆମେ ଘରେ ହିଁ କରିପାରିବା। କପଡ଼ା ଗୋଟେ ଜିନିଷ କହିବେ କି ଆଗେ ଯେମିତି ହେଇ ହେଇ ଆସୁଥିଲା, ଆମର ପୁରୁଣା ଶାଢ଼ୀ ହେଇଗଲା, ଆମେ କନ୍ଥା ବନାଉଥିଲେ, ତା ଦେହରେ ବେଡ୍ସିଟ୍ ବନାଉଥିଲେ, କି ତା ଦେହରେ ପର୍ଦ୍ଦା ବନାଉଥିଲେ, ସଷ୍ଟେନେବିଲିଟିଟା କେବେ ନୂଆ ଜିନିଷ ନୁହେଁ, ଏବେ ଯେମିତି ଗୋଟେ ଯୁବପିଢ଼ି ଗୋଟେ ବହୁତ ବଡ଼ ଟର୍ମ ବନେଇ ଦେଇଛନ୍ତି କି ସଷ୍ଟେନେବିଲିଟି ଗୋଟେ ବୋଧେ ପାଶ୍ଚାତ୍ ଇଏରୁ ଆସିଛି, କିନ୍ତୁ ମତେ ଲାଗେ କି ଇଣ୍ଡିଆରେ ସଷ୍ଟେନେବିଲିଟି ଛୁଆବେଳଠୁ ହିଁ ଅଛି, ଆମେ ମାନେ କାଳକାଳ ଧରି ତ କରିକରି ଆସୁଛୁ, ସବୁଠୁ ବଡ଼ ଏକ୍ସାମ୍ପଲ ହେଲା ଏବେ ବି ଆମ ଘରେ ଥିବ ଯେ ଟିଣ ଡବା, ତା ଦେହରେ ମଣିଷ ମା ଆଉ ଗୋଟେ କ'ଣ ପୁରେଇକି ରଖୁଥିବ ନ ଫୋପାଡ଼ିକିନା, ତ ସେ ପ୍ରାକ୍ଟିସ୍ ଗୁଡାକ ଆମେ ବସ୍ କୋଉଠି ନା କୋଉଠି ଭୁଲି ଯାଇଛେ, ସେ ପ୍ରାକ୍ଟିସ୍ ଗୁଡାକ ଆମେ ଯଦି କଣ୍ଟିନ୍ୟୁ କରିକରି ଆସିବା, ଆମକୁ ବାହାରୁ କିଛି ଜିନିଷ ଶିଖିକି କରିବା ଦରକାର ନାହିଁ, ଆମ ଲାଇଫ୍ ଷ୍ଟାଇଲ୍ ଅଲରେଡି ସେମିତି ଥିଲା, ବାରମ୍ବାର ନୂଆ ଜିନିଷ ନ କିଣିକି କ'ଣ ରଖୁଛେ କ'ଣ ନା ନାହିଁ, ସେଇଟା ସବୁଠୁ ଗୋଟେ ଛୋଟ ଏକ୍ସାମ୍ପଲ ଆମ ଘରେ ଆମେ କ'ଣ ମାନେ ୱେଷ୍ଟକୁ ମ୍ୟାନେଜ୍ କରିପାରୁଛେ, ଆମେ ସବୁ ଜିନିଷ ଖାଲି ନୂଆ ନୂଆ କିଣିବା ନ ଭାବିକି କୋଉ ଜିନିଷଟା ଆମେ ମେବି ଏଇଟା ରିୟୁଜ୍ କରିଦେବି କି ଏଇଟା ରିସାଇକଲ୍ କରିଦେବି, ସେ କନ୍ସେପ୍ଟଟା ଯଦି ଭାବିବା ଲାଇଫ୍ଟା ବହୁତ ଇଜି ହେଇଯିବ।
1: ଧରନ୍ତୁ ଘର ସଜେଇବା ଜିନିଷ କ'ଣ ସବୁ ପ୍ରସ୍ତୁତ କରନ୍ତି?
0: ଘର ସଜାଇବା ଯେମିତି ମୁଁ କହିଲି, ଆମର କିଛି ନହେଲେ ଗୋଟେ ଠିକ ଅଛି, ଆର୍ଟିଷ୍ଟ ସମସ୍ତେ ନୁହେଁ, କିନ୍ତୁ କିଛି ନହେଲେ ସପୋଜ୍ ଆମେ ମନି ପ୍ଲାଣ୍ଟ ଲଗାଉଛେ, ସସ୍ ବଟଲ୍ଟା ବାହାରିଲା, ପାଣି ପୁରେଇଦେଲି, ମନି ପ୍ଲାଣ୍ଟ ଲଗେଇଦେଲି, ଇଜି ଜିନିଷ ମୁଁ କହୁଛି, ସବୁବେଳେ ସବୁ ଡିଫିକଲ୍ଟ ଜିନିଷ ସମସ୍ତଙ୍କୁ ମେବି ଜଣା ନାହିଁ, ସେତିକି କରିପାରିବା କି ଆମର ଯୋଉ ବଡ଼ ବଡ଼ ପ୍ଲାଷ୍ଟିକ୍ର ବଟଲ୍ ଆସୁଛି ତାକୁ କଟ୍ କରି ତା ଦେହରେ ଗଛ ଲଗାନ୍ତୁ, ସବୁ ଜିନିଷ ନ ଫୋପାଡ଼ିକି କେମିତି ମୁଁ ତାକୁ ଘରେ ରଖିବି କି ତାକୁ ମୁଁ କେମିତି ଗୋଟେ ରିୟୁଜ୍ କରିପାରିବି, ସେ ଜିନିଷରେ ଭାବନ୍ତୁ, ଆଉ ଯଦି ବି ନ କରିପାରୁଛନ୍ତି, ଯଦି ବି ଫୋପାଡ଼ୁଛନ୍ତି, ତାକୁ ସେଗ୍ରିଗେଟ୍ କରିକି ୱେଷ୍ଟକୁ ଫୋପାଡ଼ନ୍ତୁ, କି ସେ ରାଇଟ୍ ଜାଗାକୁ ଯାଉ କି ରିସାଇକଲ୍ କୋଉଠି ହେଉଛି, କୋଉ ୟୁନିଟ୍ କି ଯାଉଛି।

0: ଏଇ ଯୋଉ ପ୍ଲାଷ୍ଟିକ ୱେଷ୍ଟ କୁ ନେଇ କେବେ କାମ କରିଛନ୍ତି?
1: ଇନିସିଆଲି ଆମେ କାମ କରୁଥିଲୁ ପ୍ଲାଷ୍ଟିକ ୱେଷ୍ଟ କୁ ନେଇକିନା, କିନ୍ତୁ ଧୀରେ ଧୀରେ ଯେତେବେଳେ ମୁଁ ରିସର୍ଚ୍ଚ କଲି ଏ ଇଣ୍ଡଷ୍ଟ୍ରିରେ ଆସିଲା ପରେ, ମତେ ଜଣାପଡ଼ିଲା କି ଆମେ ଯେତେବେଳେ ପ୍ଲାଷ୍ଟିକ୍କୁ ବହୁତ କଟ୍ କରି ଛୋଟ ଛୋଟ ପିସ୍ କରିଦେଉ, ସେଇଟାକୁ ରିସାଇକଲ୍ କରିବା ଡିଫିକଲ୍ଟ ହେଇଯାଏ, ଆଉ ସେଇଟା ମାଟିରେ ଇଜିଲି ମିଶେନି, ଆଉ ସେଇଟା ମାଇକ୍ରୋ ପ୍ଲାଷ୍ଟିକ୍ ଅଧିକ ଜେନେରେଟ୍ କରେ, ଆଉ ମାଇକ୍ରୋ ପ୍ଲାଷ୍ଟିକ୍ଟା ବେଶୀ ଡେଞ୍ଜରସ୍ ଆମର ଖାଇବା ପାଇଁ, ଦେହ ପାଇଁ, ମାଟି ପାଇଁ, ସମସ୍ତଙ୍କ ପାଇଁ। ତ ଆମେ କନସିୟସ୍ଲି ପ୍ଲାଷ୍ଟିକ୍ଟାକୁ ଡିସ୍କାର୍ଡ କରିଦେଲୁ। ମୋ ବ୍ରାଣ୍ଡରେ ଆମେ ଜିରୋ ପ୍ଲାଷ୍ଟିକ୍ର ସ୍ଲୋଗାନ ଦେଇକିନା କାମ କରୁ କି ଗିଫ୍ଟିଂ ଗୋଟେ ଏମିତି ଇଣ୍ଡଷ୍ଟ୍ରି ଯୋଉଟା ଚାଇନା କମ୍ପାନୀମାନଙ୍କଠୁ ବେଶୀ ମାନେ ଘେରି ହେଇକିନା ରହିଛି, କିନ୍ତୁ ଆମେ କେମିତି ପ୍ଲାଷ୍ଟିକ୍ରୁ ବାହାରିକି ଆମ ପାଖରେ ଏତେ ସାରା ଅଲ୍ଟରନେଟିଭ୍ ଅଛି, ଆମେ ଜିରୋ ପ୍ଲାଷ୍ଟିକ୍ ୱେରେ କାମ କରିପାରିବା, ତାକୁ ନେଇକିନା କାମ କରୁଛି।
0: ପ୍ଲାଷ୍ଟିକ୍ ବିନା ଆମେ କ'ଣ ସବୁ ବ୍ୟବହାର କରିପାରିବା?
1: ବହୁତ ଜିନିଷ, ଯେମିତି ମୁଁ ଗିଫ୍ଟିଂ ସେଗମେଣ୍ଟରେ ଅଛି, ଗିଫ୍ଟିଂରେ ଘରକରଣା ହଉ କି ଆମର ଜୁଏଲାରୀ ହଉ କି କିଛି ବି ହଉ, ଆମେ ବିନା ପ୍ଲାଷ୍ଟିକ୍ରେ ଦେଖିଲେ ବହୁତ ଅପସନ୍ସ ଅଛି। ଆମ ପାଖରେ କପଡ଼ା ଅଛି, ଆମ ପାଖରେ କାଠ ଅଛି, ଆମ ପାଖରେ ଟେରାକୋଟା ଅଛି, ଆମ ପାଖରେ ଜୁଟ୍ ଅଛି, ଆମ ପାଖରେ ସବାଇ ଗ୍ରାସ୍ ଅଛି, ଆମ ପାଖରେ ଅଲରେଡି ଏତେ ସାରା ଅଲ୍ଟରନେଟିଭ୍ ଅଛି। କିନ୍ତୁ ଆମେ ଯଦି ସେ ପ୍ଲାଷ୍ଟିକ୍ଟାକୁ କନସିୟସ୍ଲି କାଟିଦେବା ନିଜ ଲାଇଫ୍ରେ, ସବୁ ଜାଗାରେ ତ କାଟି ହବନି, କିନ୍ତୁ ଯେତିକି ଯେତିକି ଜାଗାରୁ ଆମେ କମ୍ କରାଇପାରିବା। କାରଣ ଲୋକମାନଙ୍କ ଭିତରେ ଗୋଟେ ଜିନିଷ ଥାଏ କି 100% ଆମେ ଯଦି ଚେଞ୍ଜ ନ ହଉଛୁ, ଚେଞ୍ଜଟା ଚେଞ୍ଜ ନୁହଁ, ଆଉ ସେଇଠି ହିଁ ପ୍ରୋବ୍ଲେମ୍ ଆରାଇଜ୍ ହୁଏ କି ଠିକ୍ ଅଛି 100% ହବାଟା ପସିବଲ୍ ନୁହଁ ଆମ ଲାଇଫ୍ରେ, କିନ୍ତୁ ଯୋଉ 10% କି 20% କି 30% ମୁଁ ଚେଞ୍ଜ ଲାଇଫ୍ରେ ଆଣିପାରିବି, ସେଇ 10ଟା ଲୋକ ମିଶିକି 10-20% କଲେ ବି ବହୁତ ଅଧିକ ଚେଞ୍ଜ ଆସିପାରିବ।
0: ଆଜ୍ଞା, ତେବେ ଆପଣ କେବଳ ବର୍ଜ୍ୟବସ୍ତୁ ନୁହଁ, ଆପଣ ବିଭିନ୍ନ ପ୍ରକାରର ଅର୍ଗାନିକ୍ କଲର୍ ମଧ୍ୟ ବ୍ୟବହାର କରିଥାନ୍ତି, ଏମିତି ଗୋଟିଏ ଭିନ୍ନ ଧାରଣା କାହିଁକି ମନକୁ ଆସିଲା?
1: କାରଣ ମତେ ଲାଗେ କି ହିନ୍ଦୁ ଫେଷ୍ଟିଭାଲ ସ୍ପେଶାଲି ଆମର କେବେ ନେଚରକୁ ପଲ୍ୟୁଟ୍ କରିବା ପାଇଁ ନଥିଲା, ଆମର ସବୁତକ ଫେଷ୍ଟିଭାଲ ସବୁବେଳେ ନେଚରକୁ ସେଲିବ୍ରେଟ୍ କରିବାର ହିଁ ଥିଲା। ଯେମିତି ହୋଲି ହେଇଗଲା, ହୋଲିରେ ଆମର କେବେ କେମିକାଲ କଲର୍ ନଥିଲା, କିନ୍ତୁ ଆପଣ ଯଦି ଏବେ ହୋଲି ଦେଖିବେ, ମୁଣ୍ଡଫଟା ରଙ୍ଗ ସେଇଥିରେ ହିଁ ସମସ୍ତେ ଖେଳୁଛନ୍ତି, ସେଇଟା ପାଣିକୁ ହିଁ ଯାଉଛି, ପାଣିକୁ ଦୂଷିତ କରୁଛି, ମାଟିକୁ ଦୂଷିତ କରୁଛି, ପରିବେଶକୁ ଦୂଷିତ କରୁଛି, ଏୟାର କ୍ୱାଲିଟିକୁ ଖରାପ କରୁଛି। ତ ସେଇଟା କେବେ ଆମେ ସେଲିବ୍ରେସନ ଥିଲା ହିଁ ନେଇକି, ଆମ କଲଚର ବି ସେଇଟା କେବେ ନଥିଲା। ତ ଆଗେ ଯେମିତି ଧୀରେ ଧୀରେ ସେଲିବ୍ରେଟ ମାନେ ମୁଁ ରିସର୍ଚ୍ଚ କରିବା ଷ୍ଟାର୍ଟ କଲି, ଆଗେ କେମିତି କଲର୍ ବନୁଥିଲା ନ୍ୟାଚୁରାଲି, ତ ଆମେ ତା ଦେହରେ କଲର୍ ବନାଉ, କାରଣ ଆମ ନେଚର ପାଖରେ ସବୁ ଅଛି। ମତେ ଲାଗେ କି ଆମ ପାଖରେ ଆନ୍ସର ଦରକାର ନାହିଁ, ଆମେ ଯଦି ଟିକେ ଖୋଜିବା ଆମ ଆଖପାଖରେ ପରିବେଶରେ ସବୁକିଛି ଜିନିଷ ଅଲରେଡି ଅଛି। ତ ଆମେ ୱେଷ୍ଟକୁ ନେଇକିନା କାମ କଲୁ, ମନ୍ଦିରରୁ ଆମେ ମାନେ ବେଲପତ୍ର କଲେକ୍ଟ କରୁ, ଗୋଲାପ ଫୁଲ କଲେକ୍ଟ କରୁ, ତ ତା ଦେହରେ ନେଇକିନା ଆମେ ଡିଫରେଣ୍ଟ ଡିଫରେଣ୍ଟ କଲର୍ ବନାଉ, ଯେମିତି ଆମର ବିଟ୍ରୁଟ୍ ଆଉ ଗୋଲାପରୁ ପିଙ୍କ କଲର୍ଟା ବନେ। ପଳାଶ ଫୁଲ ହୋଲି ଟାଇମ୍ରେ ସବୁଠୁ ବେଶୀ ହୁଏ, ପଳାଶ ଫୁଲରୁ କାଳରୁ ଯେମିତି କଲର୍ ବନି ଆସୁଥିଲା, କେଉଁଠି ନା କେଉଁଠି ଆମେ ସେଟାକୁ ଭୁଲିଗଲେ, ତା ଦେହରେ ଆମେ ଅରେଞ୍ଜ ବନାଉ, ବେଲ, ନିମ, ତୁଳସୀ, ପାଳଙ୍ଗ, ପୁଦିନା ଏସବୁରୁ ଆମେ ଗ୍ରୀନ୍ କଲର୍ ବନାଉ, କଞ୍ଚା ହଳଦୀରୁ ହଳଦୀ କଲର୍ ବନାଉ। ତ ମତେ ଲାଗେ କି କେଉଁ ବି ଫେଷ୍ଟିଭାଲ ଆମର ହେଇଗଲା, ଆମେ ଯଦି ତା ରୁଟ୍କୁ ପଳେଇବା, ପରିବେଶ ପାଇଁ ଟିକେ ବେଶୀ ସଚେତନ ଭିତରେ ଆସିଯିବ, ମାନେ ମୋ ଘରଟା ଖାଲି ସଫା ନ ରହୁ, ମୋ ଚାରିପଟଟା ସଫା ରହୁ, ପୃଥିବୀଟା ହିଁ ମୋର।
0: ଏଇ ଯୋଉ ଆପଣ କହିଲେ ଯେ ବିଭିନ୍ନ ଫୁଲ ହେଲା, ବେଲପତ୍ର ହେଲା, ସେଥିରୁ ବିଭିନ୍ନ କଲର୍ ଆପଣ ପ୍ରସ୍ତୁତ କରୁଛନ୍ତି, ବିଭିନ୍ନ ରଙ୍ଗ ପ୍ରସ୍ତୁତ କରୁଛନ୍ତି, କେମିତି କୋଉ ଉପାୟରେ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
1: କଲର୍ ଡିଫରେଣ୍ଟ ଡିଫରେଣ୍ଟ ଏକ୍ସଟ୍ରାକ୍ଟ କରିବା ତ ଡିଫରେଣ୍ଟ ପ୍ରୋସେସ ଥାଏ, ଯେମିତି ବିଟ୍ରୁଟ୍ ହେଇଗଲା, ବିଟ୍ରୁଟ୍ ହେଇଗଲା କି ଗୋଲାପ ଫୁଲ ହେଇଗଲା, ଗୋଲାପ ଫୁଲକୁ ଶୁଖେଇକିନା ଯଦି ଗ୍ରାଇଣ୍ଡ କରିଦେବେ, ଆଉ ବିଟ୍ରୁଟ୍ଟାକୁ ବତୁରେଇକିନା ତାକୁ ଗ୍ରାଇଣ୍ଡ କରିଦେବେ, ତାକୁ କଲର୍ଟାକୁ ଯଦି ଆପଣ ପୁରା ଚିପୁଡ଼ି ଦେବେ, ତା ଦେହରୁ ଗୋଟେ ଗାଢ଼ କଲର୍ ଗୋଲାପୀ କଲର୍ଟା ବାହାରିବ, ତା ଦେହରେ ଆପଣ ଏଇଟା ଟିକେ ଅଟା ହଉ, ଆଉ ନହେଲେ ମଇଦା ହଉ, ନହେଲେ ସ୍ପେଶାଲି କନଷ୍ଟାର୍ଚ ଚାମଚଟା, କର୍ଣ୍ଣଫ୍ଲୋର୍ ଯୋଉଟା ହଉ, ତାକୁ ଗୋଳେଇକିନା ଶୁଖେଇ ଦେବେ, ଶୁଖେଇ ଦେବେ ଗୋଟେ ଦିନ ଦୁଇ ଦିନ, ତା ଯୋଉ କଲର୍ଟା ବାହାରିବ ତାକୁ ଗ୍ରାଇଣ୍ଡ କରିଦେବେ, ସେଇଟା ବହୁତ ଫାଇନ୍ ପୁରା ଅବିର ଭଳିଆ ବାହାରେ, ତାକୁ ଆପଣ ହୋଲି ଖେଳିପାରିବେ। ତା ଦେହରେ ଟିକେ ଚାଉଳ ଗୁଣ୍ଡ ମିଶେଇ ଦେଇକି ଆପଣ ବି ଯୋଉ ପଡୁଛି ଘରେ ଡେଲି ରଙ୍ଗୋଲି ରଙ୍ଗୋଲି ପକେଇ ପାରିବେ, ତ ଘରେ ସବୁ ଜିନିଷ ବନେଇ ହବ। ରାକ୍ଷୀରେ ଆଗେ ଯଦି ଆପଣ ଦେଖିବେ, ମତେ ଲାଗେ କି ସବୁଠୁ ବେଶୀ କି ରାକ୍ଷୀର ମିନିଂ ହେଉଛି ରକ୍ଷାବନ୍ଧନ, ଆଉ ଆମେ କୋଉଠି ନା କୋଉଠି ସେଇ ଭିତରେ ତାର ଏସେନ୍ସଟା ଭୁଲିଯାଉ, ପୃଥିବୀଟାକୁ ବି ରକ୍ଷା କରିବା ଆମର ରେସ୍ପନ୍ସିବିଲିଟି। ରାକ୍ଷୀରେ ଯୋଉ ମାଇକ୍ରୋ ପ୍ଲାଷ୍ଟିକ ୟୁଜ୍ ହୁଏ, ଚିକ୍ମିକ୍ ରାକ୍ଷୀ, ଚୁମ୍କି ରାକ୍ଷୀ, ସେଗୁଡ଼ା ତ ମାଇକ୍ରୋ ପ୍ଲାଷ୍ଟିକ ନା, ଛୋଟ ଛୋଟ ପ୍ଲାଷ୍ଟିକ ଯୋଉଗୁଡ଼ାକ ରିସାଇକଲ ତ ହୁଏନି, ରାକ୍ଷୀ ହେଇଗଲା ଫୋପାଡ଼ି ଦେଲେ, ସେ ମାଟିରେ ମିଶିଲା, ବର୍ଷ ବର୍ଷ ଶହ ଶହ ବର୍ଷ ଯଦି ମାଟିରେ ପଡ଼ିକି ରହିଲା, ପଲ୍ୟୁଟ୍ କରିକି ଗଲା। ତ ଆମେ ଯଦି ନର୍ମାଲ ରକ୍ଷା ସୁଦ୍ଧା ୟୁଜ୍ କରିପାରିବା, ଆଗେ ଯେମିତି ଧାଗା ୟୁଜ୍ କରୁଥିଲେ, ଖାଲି ନର୍ମାଲ ସୂତା ୟୁଜ୍ କରୁଥିଲେ, ଅବିକା ସିଡ୍ ରାକ୍ଷୀର ବହୁତ ବେଶୀ ଚଳନ ଅଛି, ଆମେ ସିଡ୍ ରାକ୍ଷୀ ବନାଉ, ରାକ୍ଷୀରେ ଗୋଟେ ଛୋଟିଆ ମଞ୍ଜି ଲାଗିଥିବ, ଆପଣ ରାକ୍ଷୀ ୟୁଜ୍ କରିପାରିଲେ ବର୍ଷା ଦିନ ଆସୁଛି, କୋଉଠି ବି ପକେଇଦେବେ, କୋଉଠି ନା କୋଉଠି ଗଛ ହେଇଯିବ, ତା ଦେହରେ ଆମେ ଫୁଲର ମଞ୍ଜି ଦଉ, ଆମେ ତା ଦେହରେ ପରିବାର ମଞ୍ଜି ଦଉ, ତାପରେ ଆମେ ଓଡ଼ିଶାରେ ଯେମିତି ପଟ୍ଟଚିତ୍ର ଆମେ ଯୋଉ ବନାଉ ତାଳପତ୍ରରୁ, ଆମେ ତା ଦେହରେ ରାକ୍ଷୀ ବନାଉ, ତ ଆମର ହେରିଟେଜ୍ଟା ବି ଆଗକୁ ବଢ଼ିଲା, ଆମର କଲଚରଟା ବି ସେଲିବ୍ରେଟ୍ ହେଲା। ଛୋଟ ରାକ୍ଷୀରେ ଆମେ କାଠରେ ରାକ୍ଷୀ ବନାଉ, ଆମେ ମାଟିର ରାକ୍ଷୀ ବନାଉ, ତ ସେ ପ୍ଲାଷ୍ଟିକ୍ଟାକୁ ଯଦି ଆମେ ଭୁଲିଯିବା, ଆମ ସେଲିବ୍ରେସନ ଗୁଡାକ ବେଶୀ ସୁନ୍ଦର ହେଇଯିବ।
0: ଆଜ୍ଞା, ତେବେ ଆପଣ ଯୋଉ ଏତେ ସୁନ୍ଦର ସୁନ୍ଦର ବର୍ଜ୍ୟବସ୍ତୁକୁ ନେଇ ବିଭିନ୍ନ ପ୍ରକାରର ଉପକରଣ ପ୍ରସ୍ତୁତ କରୁଛନ୍ତି, ଏହାର ବିକ୍ରି ବଟାର ବ୍ୟବସ୍ଥା କ'ଣ କରିଛନ୍ତି?
1: ଆମେ ଡିଫରେଣ୍ଟ ଡିଫରେଣ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେଲ୍ କରୁ, ଗଭର୍ଣ୍ଣମେଣ୍ଟ ଆଉ ପ୍ରାଇଭେଟ୍ ଏକ୍ଜିବିସନ୍ ଆମେ ବହୁତ କରୁ, ବାଲିଯାତ୍ରା 3 ବର୍ଷ ହେଲାଣି ଆମେ ଷ୍ଟଲ୍ ପକାଉଛୁ।

0: ତୋଷାଳିରେ ଆମେ ଷ୍ଟଲ ପକାଉ, ଓଡ଼ିଶାରେ ଯାହା ବି ଆମର ଏକ୍ଜିବିସନ ସବୁ ଆମେ କରୁ। ତାପରେ ମୋର ଯେତିକି ରିଲେଟିଭ୍ସ ହେଲେ ସାଙ୍ଗସାଥି ହେଲେ ଆମର ଗୋଟେ ଛୋଟିଆ ଷ୍ଟୁଡିଓ ଅଛି, ଲୋକ ଆସିକି ସେଠୁ କିଣିକି ନା ଯାଆନ୍ତି। କଟକରେ ଆମର ଷ୍ଟୁଡିଓ ଅଛି ଆଉ ଲୋକଙ୍କ ଭିତରେ ଧୀରେ ଧୀରେ ଆୱେରନେସ୍ ବଢ଼ିଲାଣି। କାରଣ ଆପଣ ଯଦି କର୍ପୋରେଟ୍ ଗିଫ୍ଟିଂ ଦେଖିବେ, କର୍ପୋରେଟ୍ ଗିଫ୍ଟିଂଟା ବି ସଷ୍ଟେନେବିଲିଟିଟା ହିଁ ନୂଆ ଜିନିଷ, ସେମାନେ ବି ସଷ୍ଟେନେବିଲିଟାକୁ ବେଶୀ ପ୍ରିଫର କରୁଛନ୍ତି ଟ୍ରାଡିସନାଲ ଗିଫ୍ଟିଂ ଉପରେ। ତ ଆମେ କର୍ପୋରେଟ୍କୁ ଆପ୍ରୋଚ୍ କରୁ, ସେମାନଙ୍କ ଠୁରେ ଆମେ କର୍ପୋରେଟ୍କୁ ଡିଫରେଣ୍ଟ ଡିଫରେଣ୍ଟ ସେଲ୍ କରୁ। ସେ ବି ଚାହିଦା ବଢ଼ିଲାଣି ଲୋକଙ୍କ ଭିତରେ, ସଷ୍ଟେନେବିଲିଟିକୁ ନେଇକିନା ଚାହିଦା ଧୀରେ ଧୀରେ କ୍ରିଏଟ୍ ହେଲାଣି।
1: ଆଜ୍ଞା, ଏତେ ଗୁଡ଼ିଏ ସାମଗ୍ରୀ ମଧ୍ୟରୁ କୋଉ ସାମଗ୍ରୀ ବେଶୀ ଆମର ନବାକୁ ଆସନ୍ତି ଗ୍ରାହକମାନଙ୍କ ପାଖରେ, କୋଉ ଜିନିଷଟାକୁ ବେଶୀ ଭଲ ଭାବେ ସେମାନେ ପସନ୍ଦ କରନ୍ତି?
0: ଆମ ଜୁଏଲେରୀଟା ବହୁତ ଯାଏ, କ୍ୟାଣ୍ଡେଲ ବହୁତ ଯାଏ, ଡାଇରିଜ ବହୁତ ଯାଏ। କାହିଁକିନା ଯେହେତୁ ଆମର ପେଣ୍ଟର ଆଉ ରାଇଟର କମ୍ୟୁନିଟିରେ ବହୁତ ପ୍ରିମିୟମ ଡାଇରୀ ଆମେ ବନାଉ, ଡାଇରୀଟା ଆମର ବହୁତ ଯାଏ କର୍ପୋରେଟ୍ରେ। ଜୁଏଲେରୀ ବହୁତ ଯାଏ, ରଜ ଜୁଏଲେରୀ ବହୁତ ଯାଇଥିଲା।
1: ଆଜ୍ଞା, ରଜରେ ଆପଣ ବିକ୍ରି ବଟା ବେଶୀ ହେଇଥିଲା। ତେବେ ଏଇ ଯୋଉ ଆପଣ କାମଟି କରୁଛନ୍ତି, ଆପଣ ଏକା କରନ୍ତି ନା ଆପଣଙ୍କୁ କେହି ସହଯୋଗ କରିବା ପାଇଁ ରଖିଛନ୍ତି?
0: ଷ୍ଟାର୍ଟ ତ ମୁଁ କରିଥିଲି ଏକଲା ହିଁ, କିନ୍ତୁ ଏବେ ମୋର ଟିମ୍ ଅଛନ୍ତି, ଚାରି ଜଣ ଆର୍ଟିଷ୍ଟ ଅଛନ୍ତି, ସୋସିଆଲ ମିଡିଆ ହ୍ୟାଣ୍ଡେଲ କରିବା ପାଇଁ ଦୁଇ ଜଣ ଇଣ୍ଟର୍ନ ଅଛନ୍ତି, ତ ଏବେ ଛୋଟ ମୋଟ ଟିମ୍ଟା ଅଛି ଏବେ।
1: ଆଜ୍ଞା, କେତେ ଉପାର୍ଜନ କରୁଛନ୍ତି ଆପଣ?
0: ଏତିକି ତ କରିଦେଉ କି ଚାରି ଜଣଙ୍କର ଛଅ ଜଣଙ୍କର ସାଲାରୀ ଦେଇକିନା ବି ଆମର କମ୍ପାନୀରେ ସବୁ ଚଲେଇକିନା ବି ନିଜେ ଚଳୁଛି। ମାନେ ଆପଣ ଯଦି ଠିକ୍ସେ ଚଲେଇବେ ସବୁ ଜିନିଷର ବିଜନେସ୍ କରିହବ, ବିଜନେସ୍ କରିଜାଣିଲେ ଆପଣ କିଛି ବି କରିପାରିବେ।
1: ଆଜ୍ଞା, ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: କାମ କଲା ଭିତରେ ଗୀତ ଶୁଣି ଶୁଣି କାମ କରୁ, ସେଇଟା ଗୋଟେ, ସାଙ୍ଗସାଥୀଙ୍କ ସହିତ ବୁଲିବା, ଆଉ ଆମେମାନେ ନା ବହୁତ ସାରା କ୍ଲିନ୍ଲିନେସ୍ ଡ୍ରାଇଭ୍ କରୁ। ହଁ, ସେଇଟା ହେଇପାରେ ଗୋଟେ ଜିନିଷ କି ଆମେ ଯେତେବେଳେ ଟାଇମ୍ ମିଳିବ ଆମେ ସାଙ୍ଗସାଥୀମାନେ ଯାଇକି କୋଉଠି ମାନେ କଚରା ପଡ଼ିଛି କ'ଣ କରିଛି ତାକୁ ସଫା କରୁ, ସେଇଟା ଆମର ଗୋଟେ ଟାଇମ୍ ପାସ୍ ଭଳିଆ ବି କାମ ହୁଏ।
1: ଆପଣ କହିଲେ ଯେ ଗୀତ ଶୁଣିବାକୁ ଭଲ ଲାଗେ, ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ମତେ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ଗୋଟେ ଗୀତ ଶୁଣନ୍ତୁ।
1: ତାହେଲେ ଶୁଣନ୍ତୁ ଆପଣଙ୍କର ମନ ପସନ୍ଦର ଗୀତଟି।

0: ଆଉ ସମୟ ପାଇଲେ ବୋଉକୁ ମୁଁ ରୋଷେଇରେ ହେଲ୍ପ କରେ, ରୋଷେଇ ଘରକୁ ଯାଏ। ତାପରେ ମୋଷ୍ଟଲି ପେଣ୍ଟିଂରେ ହିଁ ମୋ ଟାଇମ୍ ପଳାଏ, ତା ଛଡା ଘର କାମ ଯେତିକି
1: କରନ୍ତି। ରୋଷେଇ କଣ କରନ୍ତି?
0: ମତେ ଓଡ଼ିଆ କୁଜିନ୍ ଟିକେ ବେଶୀ ପସନ୍ଦ, ମାନେ ସାଧା।

0: ସେଦିନ ଖାଇବା ବେଶୀ ପସନ୍ଦ, ଆମର ପଖାଳ ହେଇଗଲା, ବଡିଚୁରା ହେଇଗଲା, ଶାଗ ମତେ ବହୁତ ପସନ୍ଦ, ସବୁ ପ୍ରକାର ଶାଗ ମୁଁ ଖାଏ।
1: ଆପଣଙ୍କୁ ତ ଶାଗ ଖାଇବାକୁ ଭଲ ଲାଗେ, ଶାଗରେ କଣ ସବୁ ରେସିପି ପ୍ରସ୍ତୁତ କରନ୍ତି?
0: ମତେ ମୁଗ ପାଳଙ୍ଗଟା ଭଲ ଲାଗେ, ସଜନା ଶାଗ ନଡ଼ିଆ କୋରା କ୍ଷୀର ପଡିକି କଲେ ଭଲ ଲାଗେ।
1: ଏ ଯୋଉ ମୁଗ ପାଳଙ୍ଗ କହିଲେ କେମିତି ପ୍ରସ୍ତୁତ କରନ୍ତି?
0: ମୁଗ ଡାଲିକି ସିଝେଇକି ନା ତାକୁ ପ୍ରପର ରଖା ହୁଏ, ତାପରେ ପାଳଙ୍ଗକୁ ତା ଦେହରେ ପକେଇକି ନା ଛିଙ୍କ ମରା ହୁଏ।
1: ମୁଗଟା ସିଝିଗଲା ପରେ ତାପରେ ପାଳଙ୍ଗ ପକେଇଥାନ୍ତି, ଏମିତି ଆପଣ କରିଥାନ୍ତି।
0: ତାକୁ କଟା ପିଆଜ ଧନିଆ ପତ୍ର ରସୁଣ ସେସବୁ ଦେଇକି ଛୁଙ୍କ ଦେଲେ ଭଲ ଲାଗେ।
1: ଆପଣ କଥା ପ୍ରସଙ୍ଗରେ କହୁଥିଲେ ଯେ ସମୟ ପାଇଲେ ପରିବେଶ କେମିତି ପରିଷ୍କାର ପରିଚ୍ଛନ୍ନ ରହିବ ସେ ଦିଗ ପ୍ରତି ଦୃଷ୍ଟି ଦିଅନ୍ତି, ଆଉ ଏଥିପାଇଁ କାମ ମଧ୍ୟ କରନ୍ତି, କେମିତି କଣ କରନ୍ତି ସେ ବିଷୟ ଟିକେ କୁହନ୍ତୁ।
0: ଅବଭିୟସ୍ଲି ଆମେ ଯେତେ ଗୋଟେ ଯେ ପରିବେଶରେ ଆମେ ରହୁଛେ, ସେ ପରିବେଶଟା ଯଦି ସୁସ୍ଥ କି ସ୍ୱଚ୍ଛ ରହିବନି, କି ଆମେ ଛୋଟବେଳେ ପାଠ ପଢୁଥିଲେ କି ଏନ୍ଭାୟରନମେଣ୍ଟ ଚେଞ୍ଜ ଗୋଟେ ଜିନିଷ ଅଛି, ଗୋଟେ କେବେ ହବ, ଅବିକା ତ ଆମେ ସବୁ ଭୋଗୁଛେ। ସେଟା ଇଣ୍ଡିଆ ହେଇଗଲା ୱାନ୍ ଅଫ୍ ଦ ମୋଷ୍ଟ ପଲ୍ୟୁଟେଡ୍ କଣ୍ଟ୍ରି, ନିଶ୍ୱାସ ନେବାରେ ପ୍ରୋବ୍ଲେମ, ଆମର ଦେହ ଖରାପରେ ପ୍ରୋବ୍ଲେମ, ଆମର ସବୁ ଜିନିଷରେ ପ୍ରୋବ୍ଲେମ। ଆମେ ଯଦି ତାକୁ ନେଇକିନା ଅବିକା କନସିୟସ୍ ନ ହବା କି ତାକୁ ନେଇକିନା ଚେଞ୍ଜ ନ କରିବା, ଆମ ପର ପିଢ଼ି ଯୋଉ ଆସିବ ଆମେ ତାଙ୍କୁ କ'ଣ ତାଙ୍କ ହାତରେ ବଢ଼େଇବା? କାରଣ ସଷ୍ଟେନେବିଲିଟି ହେଲା ସେ କି ଆମକୁ ପୃଥିବୀଟା ଯେମିତି ମିଳିଥିଲା ଆମେ ତାଠୁ ବେଟର କଣ୍ଡିସନରେ ଆମେ ପର ପିଢ଼ିକୁ ନେବା, ଯଦି ନହେଲେ ଆମ ପର ପିଢ଼ି ଚଳିବା ପାଇଁ ସେଇ ଲେବଲର ଗୋଟେ ରାଇଟ୍ ଏନ୍ଭାୟରନମେଣ୍ଟ ଏକ୍ଜିଷ୍ଟ ହେଇପାରିବନି।
1: ତେବେ ଆଜି ଯୋଉ ଭଉଣୀମାନେ ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କୁ କ'ଣ କହିବେ?
0: ଆପଣ ଯାହା ବି ଲାଇଫରେ ଭଲ ପାଆନ୍ତି, କାହିଁକିନା ମୁଁ ବି ସବୁ ଜିନିଷ ଛାଡ଼ିକିନା ମୁଁ ଯାହା ଭଲ ପାଏ ତାକୁ ନେଇକିନା କାମ କରୁଛି, ତା ପାଇଁ ଖୁସି ଅଛି। ତ ସ୍ୱପ୍ନ ଦେଖନ୍ତୁ, ସ୍ୱପ୍ନକୁ ନେଇକିନା କାମ କରିବାର ସାହସ ରଖନ୍ତୁ।
1: ଆପଣ ତ ଏହାକୁ ନେଇ କାମ କରୁଛନ୍ତି, କିନ୍ତୁ ଆଗକୁ କ'ଣ ଯୋଜନା ସବୁ ରଖିଛନ୍ତି ଆପଣଙ୍କ ମନରେ?
0: ଆପଣ ଯେମିତି କହିଲେ ମତେ ଆକୁ ଗ୍ଲୋବାଲ କରିବାର ଅଛି, ଏବେ ଆମ ବ୍ରାଣ୍ଡଟାକୁ ଓଡ଼ିଶାରେ ହିଁ ଜାଣିଛନ୍ତି, ଧୀରେ ଧୀରେ ଇଣ୍ଡିଆରେ ଜାଣୁଛନ୍ତି, ଆମେ ବାହାରକୁ ବି ପ୍ରଡକ୍ଟ ପଠାଉଛୁ। ମତେ ଏଇଟା ଗୋଟେ ବଡ଼ ବ୍ରାଣ୍ଡ କରିବାର ଅଛି, ଯେମିତି ଲୋକମାନେ ଯେତେବେଳେ ଭାବିବେ କି ମୁଁ କ'ଣ ଗୋଟେ କିଣୁଛି, କି ସେକେଣ୍ଡ ଟାଇମ୍ ଗୋଟେ ଥଟ୍ ଦେବେ କି ଗୋଟେ ମୁଁ ଏନ୍ଭାୟରମେଣ୍ଟାଲ ଫ୍ରେଣ୍ଡଲି ପ୍ରଡକ୍ଟଟେ କିଣେ କି ସଷ୍ଟେନେବିଲିଟି କଣ୍ଟେକ୍ସଟେ ପ୍ରଡକ୍ଟଟା କିଣେ, ତ ସେ ଆୱେର୍ନେସ୍ଟା ମତେ କ୍ରିଏଟ୍ କରିଅଛି ମୋ ବ୍ରାଣ୍ଡ ଥ୍ରୁରେ।
1: ଆପଣ ଯୋଉ ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ଆପଣ କେବଳ ଏଇ ଓଡ଼ିଶା ନା ଆମର ଭାରତରେ ନା ଭାରତ ବାହାରେ ବିକ୍ରି ବଟନର ବ୍ୟବସ୍ଥା କରୁଛନ୍ତି?
0: ଅଲ୍ ଇଣ୍ଡିଆ ଅଛନ୍ତି, ପ୍ୟାନ୍ ଇଣ୍ଡିଆ ମାନେ ଡେଲିଭର କରୁ, ବାହାରେ ବି ଆମେ ପ୍ରଡକ୍ଟ ପଠେଇଛୁ, ଯେମିତି ପ୍ରବାସୀ ଭାରତୀୟ ଅଛନ୍ତି ଯେଉଁମାନେ ଆମ ବିଷୟରେ କିଛି ଜାଣିଛନ୍ତି, ଆମେ ୟୁଏସ୍ଏ ବି ପ୍ରଡକ୍ଟ ପଠେଇଛୁ, କାନାଡ଼ା ବି ପ୍ରଡକ୍ଟ ପଠେଇଛୁ, ଆଉ ଇଣ୍ଡିଆ ଭିତରେ ଆମର ବାଙ୍ଗାଲୋର ହେଇଗଲା, ପୁନେ ହେଇଗଲା, ଦିଲ୍ଲୀ ହେଇଗଲା, ଏସବୁ ସିଟିରେ ବହୁତ ସାରା କଷ୍ଟମର୍ସ ଅଛନ୍ତି।
1: କୋଉ ସାମଗ୍ରୀକୁ ସେମାନେ ବେଶୀ ପସନ୍ଦ କରନ୍ତି?
0: କର୍ପୋରେଟ୍ ଗିଫ୍ଟିଙ୍ଗସ୍କୁ ନେଇକି ଆମେ ଯେତେ ବେଶୀ କାମ କରୁ, ଯେତେବେଳେ ଦିୱାଲି ଆସେ କର୍ପୋରେଟ୍ସ ମାନେ ବେଶୀ କାମ କରନ୍ତି, କର୍ପୋରେଟ୍ ଗିଫ୍ଟିଙ୍ଗକୁ ନେଇ କାମ କରୁ। ହୋଲି ଆମେ ପ୍ରାୟ ଇଣ୍ଡିଆର ସବୁ ଜାଗାରେ ପଠେଇଛୁ, ବାହାରକୁ ଆମେ ପ୍ରଡକ୍ଟ ସ୍କାଇ ଜୁଏଲେରୀ ପ୍ରଡକ୍ଟ ଗୁଡ଼ା ବାହାରକୁ ପଠେଇଛୁ।
1: ଯାହା ହଉ, ଆପଣ ତ ଏଇ ବର୍ଜ୍ୟବସ୍ତୁକୁ ନେଇ ଅନେକ କିଛି କାମ କରୁଛନ୍ତି, ଏହାର କେମିତି ସଦ୍ବ୍ୟବହାର ହେଇପାରିବ ସେ ବିଷୟରେ ମଧ୍ୟ କାମ କରୁଛନ୍ତି। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆପଣଙ୍କର ସେଇ ସଫଳତାର କାହାଣୀ ଆପଣଙ୍କ ମୁହଁରୁ ଶୁଣିଲୁ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
1: ଆଜି ଆପଣମାନେ ଶୁଣୁଥିଲେ ଲିପ୍ସା ବେହୁରାଙ୍କ ସହିତ ସାକ୍ଷାତକାର। ଆପଣମାନେ ତ ଆମ କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟି ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ, ନମସ୍କାର।

ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।

0: ആകാശവാണി സംവാദ പഠുചന്തി മളയരഞ്ജൻ മിശ്ര മുഖ്യ സംവാദ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚବେ ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ ସେଠାରେ ଉଭୟ ଦେଶର ବ୍ୟବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ ଗେମ୍ଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି
1: ଯୋଗ୍ୟକର୍ତ୍ତା କେ ଇସ୍ ଭବ୍ୟ ମନ୍ଦିର କମ୍ପ୍ଲେକ୍ସ ଅବ ଜବ୍ ହମ୍ ପୁନର୍ନିର୍ମାଣ କା କାମ କରନେ ଜା ରହେ ହେଁ ଔର ୟେ ୟୁନେସ୍କୋ କା ୱର୍ଲ୍ଡ ହେରିଟେଜ୍ ହେ ଦୁନିଆ କେ ଦୂର ଦୂର କ୍ଷେତ୍ରୋ ମେ କହିଁ ପର ଭି ଜାଏ ହମେ କହିଁ ନା କହିଁ ଭାରତ କେ ସାଂସ୍କୃତିକ ବିରାସତ କେ ଦର୍ଶନ ହୋତେ ହେଁ ୟେ ପୁରେ ସାଉଥ ଇଷ୍ଟ ଏସିଆ କା ଦୂସରା ସବସେ ବଡ଼ା ହମାରୀ ବିରାସତ କି ପହଚାନ ହେ
0: ଇଣ୍ଡୋନେସିଆରେ ଆଇଆଇଏମ୍ ବେଙ୍ଗାଲୁରୁ ଏହାର କ୍ୟାମ୍ପସ୍ ପ୍ରତିଷ୍ଠା କରିବ ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଏ ସମ୍ପର୍କରେ ଘୋଷଣା କରିଥିଲେ ଜାଭାର ପୂର୍ବାଞ୍ଚଳସ୍ଥିତ ସିଂହସାରୀ ସ୍ୱତନ୍ତ୍ର ଆର୍ଥିକ ଜୋନ୍ରେ ଏହି କ୍ୟାମ୍ପସ୍ ପ୍ରତିଷ୍ଠା ହେବା ନେଇ ନିଷ୍ପତ୍ତି ହୋଇଛି ଆସିଆନ୍ କ୍ଷେତ୍ରର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତଙ୍କୁ ଏହି ଅନୁଷ୍ଠାନ ମାଧ୍ୟମରେ ଆନୁଷ୍ଠାନିକ ଶିକ୍ଷା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପ୍ରଦାନ କରାଯିବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଉଚ୍ଚଶିକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ଆସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ତ୍ରୟୋଦଶ ମିଳିତ କମିଟି ବୈଠକ ଆୟୋଜିତ ହେଉଛି ଆସନ୍ତା ଦଶ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଚାଲିବ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆସିଆନ୍ ଭାରତ ବାଣିଜ୍ୟ ସାମଗ୍ରିକ ଚୁକ୍ତିନାମା ମିଳିତ କମିଟି ଏହା ଅଧୀନରେ ଗଠିତ ଉପକମିଟିଗୁଡ଼ିକୁ ସେମାନଙ୍କର କାର୍ଯ୍ୟକ୍ଷେତ୍ର ପାଇଁ ମାର୍ଗଦର୍ଶନ କରୁଛି ଚୁକ୍ତିନାମାର କାର୍ଯ୍ୟାନ୍ୱୟନକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ବକେୟା ପଡ଼ିଥିବା ପଦକ୍ଷେପଗୁଡ଼ିକୁ ଚୂଡ଼ାନ୍ତ କରିବା ନେଇ ମିଳିତ କମିଟି ପଦକ୍ଷେପ ଗ୍ରହଣ କରିଛି ଉପକମିଟିଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି ମନ୍ତ୍ରଣାଳୟ କହିଛି ଚଳିତ ତ୍ରୟୋଦଶ ମିଳିତ କମିଟି ବୈଠକ ଅବସରରେ ଆଠଟି ଉପକମିଟି ମଧ୍ୟରୁ ତିନିଟିର ବୈଠକ ଅନୁଷ୍ଠିତ ହେଉଛି ମିଳିତ କମିଟି ବୈଠକ ଗତକାଲି ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ନୀତିନ କୁମାର ଯାଦବ ଏବଂ ମାଲେସିଆର ନିବେଶ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଉପସଚିବ ମାସ୍ତୁର ଅହମ୍ମଦ ମୁସ୍ତାଫାଙ୍କ ସହ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଆସିଆନ୍ ସଦସ୍ୟ ରାଷ୍ଟ୍ର ବ୍ରୁନେଇ କାମ୍ବୋଡିଆ ଇଣ୍ଡୋନେସିଆ ଲାଓପିଡିଆର ମାଲେସିଆ ମ୍ୟାମାର ଫିଲିପାଇନ୍ସ ସିଙ୍ଗାପୁର ଥାଇଲାଣ୍ଡ ଏବଂ ଭିଏତନାମର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଏବଂ ତଜ୍ଜନିତ ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି ପରିସ୍ଥିତିର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ଶାହା ପ୍ରତିଶ୍ରତି ଦେଇଛନ୍ତି

କିଛିଦିନ ଧରି ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଦୈନନ୍ଦିନ ଜୀବନଯାତ୍ରା ବ୍ୟାହତ ହୋଇଛି। ବର୍ଷା ଏବଂ ଜଳବନ୍ଦୀ ଜନିତ ପରିସ୍ଥିତି ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ଶ୍ରୀ ଶାହା ଆଲୋଚନା କରିଛନ୍ତି। କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନୀଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ

0: ବିକାଶ ମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ସଚିବ ଅନିଲ ମଲ୍ଲିକ ବୈଠକର ମୁଖ୍ୟ ଅଧିବେଶନରେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଅନୁଷ୍ଠିତ ଅନ୍ୟ ଏକ ପୂର୍ଣ୍ଣାଙ୍ଗ ବୈଠକରେ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ସଚିବ ଅନିଲ ମଲ୍ଲିକ ଯୋଗ ଦେଇଥିଲେ। ଗ୍ରାମୀଣ ବିକାଶ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବୈଷୟିକ ଏବଂ ଗଣିତ, ପୁଷ୍ଟିସାର ଶିକ୍ଷା ଭଳି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଧାରିତ ଦେଶର ସଫଳତାକୁ ପ୍ରତିପାଦନ କରୁଥିବା ଏକ ପ୍ରଦର୍ଶନୀ ମଧ୍ୟ ସେଠାରେ ଆୟୋଜନ କରାଯାଇଛି। କେରଳର ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ଏହି ସମ୍ମିଳନୀରେ ଆଜି ସନ୍ଧ୍ୟାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଏହି ଦୁଇଦିନିଆ ସମ୍ମିଳନୀ ଉଦ୍ଯାପିତ ହେବ। ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଚଳିତ ଶ୍ରୀ ଅମରନାଥ ଜୀ ଯାତ୍ରା ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ପଞ୍ଜିକରଣ ପ୍ରକ୍ରିୟା ଏବଂ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କରାଯାଇଛି। ଆମ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଦୈନିକ ତୀର୍ଥଯାତ୍ରୀଙ୍କ ଯାତ୍ରା ସୀମା ବଳବତ୍ତର ରଖାଯାଇଛି। ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିବା ତାରିଖରେ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ତତ୍କାଳ ପଞ୍ଜିକରଣ ବ୍ୟବସ୍ଥା ସୀମିତ ସଂଖ୍ୟାରେ ଉପଲବ୍ଧ ରହିଛି ବୋଲି ପ୍ରଶାସନ ସ୍ୱଷ୍ଟ କରିଛି। ପଞ୍ଜିକୃତ ନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଯାତ୍ରା ମାର୍ଗରେ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ଦିବସ ପୂର୍ବରୁ ପଞ୍ଜିକୃତ ଯାତ୍ରୀଙ୍କୁ ଶ୍ରୀ ଅମରନାଥଜୀ ଯାତ୍ରାରେ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। କେତେକ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ମସାହାର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତସ୍ଥିତ ଅଲ୍ସାଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସେଇ ଦିଆଯାଇଛି ବୋଲି ରେଭଲ୍ୟୁସନାରୀ ଗାର୍ଡ କର୍ପସର ମୁଖପାତ୍ର ସୂଚନା ଦେଇଛନ୍ତି। ଚୀନ୍ର ଉତ୍ତର ପଶ୍ଚିମ ପର୍ବତମାଳ ଅଞ୍ଚଳରେ ଭୂସ୍କଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 21 ହୋଇଛି। ଉଦ୍ଧାର ପାଇଥିବା 12 ମଧ୍ୟରୁ 7 ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍କଳନ ସମୟରେ ଜଙ୍ଗଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶ୍ରମିକମାନେ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦେଶର କେନ୍ଦ୍ରାଞ୍ଚଳ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ହରିୟାଣା, ହିମାଚଳ ପ୍ରଦେଶର ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ୍, ବିହାର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ଘଡ଼ଘଡ଼ି, ବିଜୁଳି ଏବଂ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ।
1: This is Akashwani. I am Anuja Kumar with the Midday News. The headlines. Prime Minister Narendra Modi visits UNESCO World

0: ଏବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ। ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀର ସେବାତୀର୍ଥଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ୍ ପକ୍ଷରୁ ଆଜି ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନ କରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜିକୃତ ହେଲେ ସ୍ୱୟଂଚାଳିତ ଭାବେ ଇ0 ଏଫ୍ଆଇଆର୍ କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜିକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ

0: 61ଟି ଗେଟ୍ ଖୋଲାଯାଇଥିବା ବେଳେ 5ଟି ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ ଛତିଶଗଡ଼ ଜଳସମ୍ପଦ ବିଭାଗର ପ୍ରତିନିଧି ପ୍ରତିକ୍ରିୟାରେ କହିଛନ୍ତି,
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है और दो बार होता है। तो वहां से जो रिलीज होता है वाटर का, उसका जो जानकारी समय पे मिले, तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ରାଜ୍ୟ ପୁଲିସ୍ ବିଭାଗରେ ପ୍ରାୟ 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଜନସଂଖ୍ୟା ତୁଳନାରେ ଓଡ଼ିଶା ପୁଲିସ୍ ବିଭାଗରେ ମାନବ ସମ୍ଭଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ 2 ବର୍ଷ ମଧ୍ୟରେ 17,000 ନୂଆ ପଦବୀ ସୃଷ୍ଟି କରାଯାଇଛି। ସମସ୍ତ ଖାଲିଥିବା ପଦବୀଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର ଓ ରାଜ୍ୟ ଶ୍ରମିକ ବୋର୍ଡ ତତ୍ତ୍ୱାବଧାନରେ ଆସନ୍ତା ଶୁକ୍ରବାର ଦିନ ଏକ ରକ୍ଷା ପେନ୍ସନ୍ ସମାଧାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟରେ ରହୁଥିବା ପ୍ରତିରକ୍ଷା ପେନ୍ସନ୍ଭୋଗୀମାନଙ୍କର ପେନ୍ସନ୍ ସମ୍ଭନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ଭୋଗୀମାନେ ଉପଯୁକ୍ତ ଦସ୍ତାବିଜ୍ ସହ ରେଳ ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ଏହି ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପାଇଁ 93.4%, ବାଣିଜ୍ୟ ବିଭାଗ ପାଇଁ 82.4%, କଳା ବିଭାଗ ପାଇଁ 81% କଟ୍ ଅଫ୍ ସ୍ଥିର କରାଯାଇଛି। ଆବେଦନ କରିଥିବା 4,61,000 ଶିକ୍ଷାର୍ଥୀଙ୍କ ମଧ୍ୟରୁ 4,29,000 ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗାଡ଼ି ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି। ପରିବହନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ 3,057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟ୍ନେସ୍ ଓ ପଞ୍ଜୀକରଣ ନଥିବା 478 ଗାଡ଼ିର, ଇ ଚାଲାଣ ସହିତ ପର୍ମିଟ୍ ନଥିବା 172 ଗାଡ଼ିର ମଧ୍ୟ ଚାଲାଣ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପରିବହନ ବିଭାଗ ପକ୍ଷରୁ ବାହନ ଏବଂ ଇ ଚାଲାଣ ଡ୍ୟାସ୍ବୋର୍ଡରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 7,80,599 ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଟ୍ରାଫିକ୍ ନିୟମ ପାଳନ ଓ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ପୁଲିସ୍, ଅବକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାକୁ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡକୁ ସୁସଜ୍ଜିତ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
2: ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବେ। ଶ୍ରୀବିଗ୍ରହଙ୍କର ତିନିରଥର ପ୍ରଭାଗୁଡ଼ିକର ରଙ୍ଗଚିତ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଦରଜି ସେବକଙ୍କ ଦ୍ୱାରା ରଥକନା କଟା ସିଲେଇ କାର୍ଯ୍ୟ ଏବଂ ହଂସପଟା ବାଡ଼ିଆ କାର୍ଯ୍ୟ ଆଜି ଜାରି ରହିଛି। ପରେ କଳସ ଉଠାଯିବା ସହ ଠେକେରାବାଡ଼ ଓ କନକମୁଣ୍ଡିରେ ପିତ୍ତଳ ଛାଉଣି କରାଯିବ। ଏହା ମଧ୍ୟରେ ତିନିରଥର ମହାରଣା ସେବକମାନେ 10 ଲେଖାଏଁ ରଥମୋଡ଼ ଚକଫାଳି ନିର୍ମାଣ ଶେଷ କରିଛନ୍ତି। ଶ୍ରୀମନ୍ଦିରର ଅଣସର ଗୃହରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ଜାରି ରହିଛି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥିବା ଓସୋଲାଗି ନୀତି ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁ ଜ୍ୱରରୁ ଉପଶମ ଲାଭ କରିବା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ବାହାରିବେ। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ 12 ମାସରେ 13 ପର୍ବ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସଂସ୍କୃତି, ସେବା, ପରମ୍ପରା ଓ ସାମାଜିକ ସମନ୍ୱୟର ନିଚ୍ଛକ ଉଦାହରଣ। ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ସେହି ମହାର୍ଘ୍ୟ ମୁହୂର୍ତ୍ତକୁ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
0: ବୌଦ୍ଧ ଜିଲ୍ଲାର 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ 26ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ

ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ପ୍ରଭାବରେ କନ୍ଧମାଳ ଜିଲ୍ଲାର 37 ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11 ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନ୍ଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନ୍ରେ ମକ୍ଡ୍ରିଲ୍ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ 8 ଦିନ ବାକି ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ କଥାଚିତ୍ର ସୂର୍ଯ୍ୟମୁଖୀ, ଗୀତଟିକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ।

ଆକାଶବାଣୀ କଟକ ଅସରନ୍ତି ଅପରାହ୍ନରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ଅକେଲେ ହମ୍ ଅକେଲେ ତୁମ୍। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଅଗ୍ନିକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଚିରହରିତ, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତା ବନ୍ଧୁ, ଆସନ୍ତୁ ଆପଣମାନଙ୍କ ଏସ୍ଏମ୍ଏସ୍ରେ ଅନୁରୋଧରେ କେତୋଟି ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଶୁଣିବା। ଆପଣମାନଙ୍କର ଏସ୍ଏମ୍ଏସ୍କୁ ଅପେକ୍ଷା କରି ଶୁଣାଇ ଦେଉଛି କାର୍ଯ୍ୟକ୍ରମର ପ୍ରଥମ ଗୀତଟି, ମହମ୍ମଦ ଅଜିଜ୍ଙ୍କ କଣ୍ଠରେ।

ବନ୍ଧୁ ଆପଣମାନେ ଶୁଣୁଛନ୍ତି ଚିରହରିତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣୁଛନ୍ତି କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପ୍ରେମାନନ୍ଦଙ୍କ କଣ୍ଠରେ।

ଚିରହରିତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଦୂରଦର୍ଶନର DTH ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ଅକ୍ଷୟ କୁମାର ମହାନ୍ତି ଗାଇଥିବା ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ରଘୁନାଥ ମହାନ୍ତି।

ଶୁଣୁଥିଲେ ଅକ୍ଷୟ କୁମାର ମହାନ୍ତି ଗାଇଥିବା ଦେଶଭକ୍ତି ଗୀତ। ଗୀତ ରଚନା କରିଥିଲେ ରଘୁନାଥ। ଗୀତ ରଚନା କରିଥିଲେ ରଘୁନାଥ ମହାନ୍ତି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଡୋରା କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଦେବାଶିଷ ମହାପାତ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଶ୍ରୀଚରଣ ଏବଂ ଅରୂପା ଦାସ। କଣ୍ଠରେ ତାଙ୍କର ବଧୁ ନୁହେଁ ମୁଁ ବନ୍ଧୁ କଥାଚିତ୍ରର ଗୀତ।

କାର୍ଯ୍ୟକ୍ରମର ଶେଷ ଗୀତଟି ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୁର କଥାଚିତ୍ରର। ଗୀତଟିରେ ଦ୍ୱୈତ କଣ୍ଠଶିଳ୍ପୀ ହେଲେ ଦେବାଶିଷ ମହାପାତ୍ର ଏବଂ ତୃପ୍ତି ଦାସ।

0: ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
5: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
4: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
5: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଯୁବବାଣୀ
6: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ସ୍ୱାଗତ କରୁଛି ଆଜିର ଆଇନା କାର୍ଯ୍ୟକ୍ରମକୁ। ମୁଁ ଅଛି ଆପଣଙ୍କ ଉପସ୍ଥାପିକା ଶ୍ରିୟା। ଶ୍ରୋତା ବନ୍ଧୁ, ଆମ ସମାଜରେ ବହୁ ବର୍ଷ ଧରି ଏକ ଧାରଣା ଶୁଣି ଆସୁଛୁ, ଝିଅ ଜନ୍ମ ପର ଘରକୁ, ପୁଅ ଅଟେ କୂଳ ଦୀପକୁ। ଏହି ଚିନ୍ତାଧାରା କେବଳ ଗୋଟିଏ କଥାରେ ସୀମିତ ରହିନାହିଁ, ବରଂ ସମାଜର ମାନସିକତାରେ ଗଭୀର ଭାବେ ପ୍ରଚଳିତ। ଫଳସ୍ୱରୂପ ଆଜି ମଧ୍ୟ ଅନେକ ପରିବାରରେ ଝିଅର ଜନ୍ମକୁ ଚିନ୍ତାର କାରଣ ଓ ପୁଅର ଜନ୍ମକୁ ସୌଭାଗ୍ୟର ପ୍ରତୀକ ଭାବେ ଦେଖାଯାଏ। ପୁଅ ସନ୍ତାନ ପାଇଁ କେତେ ମାନସିକ ଆକାଂକ୍ଷା, କେତେ ପୂଜାପାଠ, ଆଉ କେତେ ଯେ

ପ୍ରାର୍ଥନା କରାଯାଏ ତାହା ଆମ ସମସ୍ତଙ୍କୁ ଜଣା। ମାତ୍ର ବନ୍ଧୁ, ପୁଅଟିଏ ପାଇବାର ମାନସିକତା ଆମ ଭିତରେ ଏତେ ତୀବ୍ର ରୂପ ଧାରଣ କଲାଣି ଯେ ତାହାର ଫଳସ୍ୱରୂପ ଲିଙ୍ଗ ବିଭେଦତା ସମାଜରେ କାୟା ବିସ୍ତାର କରିଚାଲିଛି। କିନ୍ତୁ ଏହି ସମାଜରେ ଏମିତି କିଛି ମଣିଷ ମଧ୍ୟ ଅଛନ୍ତି ବନ୍ଧୁ, ଯେଉଁମାନେ ସମ୍ପର୍କର ପରିଭାଷାକୁ ଦେଇଛନ୍ତି ନୂଆ ଅର୍ଥ। ସେମାନଙ୍କ ପାଇଁ ଝିଅ କେବଳ ଜନ୍ମଦାତ୍ରୀର ସନ୍ତାନ ନୁହେଁ, ସେ ଘରର ଆନନ୍ଦ, ସ୍ନେହର ପରିଚୟ ଓ ଜୀବନର ଆଶୀର୍ବାଦ। ନିଜ ସନ୍ତାନ ନଥାଇ ମଧ୍ୟ ସେମାନେ ଜଣେ ଅନାଥ କନ୍ୟାକୁ ଆଦରରେ ଆପଣାଇ ତାକୁ ନିଜ ଝିଅ ଭରି ଲାଳନ ପାଳନ କରିଥାନ୍ତି। ବନ୍ଧୁ, ଏଭଳି ଦମ୍ପତି ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଏଭଳି ଦମ୍ପତିଙ୍କ ଉଦାହରଣ ଏହି ଆନ୍ଦୋଳନକୁ ନିଶ୍ଚିତ ରୂପେ ଶାଣିତ ଦେବ। ଏହିଭଳି ଏକ ସୁନ୍ଦର ଓ ସମାଜ ସଚେତନ ବାର୍ତ୍ତାକୁ ନେଇ ପ୍ରସ୍ତୁତ ହୋଇଛି ଆଜିର ନାଟକ ବିବେଦ। ଏହି ନାଟକରେ ସୁଶୀଳା ଆଉ ଧର୍ମା ଏକ ମହାନ ଦମ୍ପତିଙ୍କ ରୂପରେ ଅବତରଣ କରିଛନ୍ତି। ତେବେ ବନ୍ଧୁ, ଆସନ୍ତୁ ଶୁଣିବା ଏହି ପ୍ରେରଣାଦାୟୀ ନାଟକ ବିବେଦ। ଏହାକୁ ରଚନା କରିଛନ୍ତି ଶାନ୍ତନୁ କୁମାର ରାଉତ। ଏହାକୁ ପରିବେଷଣ କରିଛନ୍ତି ଜୟଦୁର୍ଗା ସାଂସ୍କୃତିକ ଅନୁଷ୍ଠାନ ଯାଜପୁର ରୋଡ୍ର କଳାକାରମାନେ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଛନ୍ତି ଧର୍ମା, ଶାନ୍ତନୁ ରାଉତ, ସୁଶୀଳା, ମୋନାଲିସା ଜେନା, ଦିକୁ, ଲିପୁନ ସାହୁ, ସୁମି, ପ୍ରଜ୍ଞା ପରମିତା ପୃଷ୍ଟି, ପ୍ରଧାନ ମାନସ କୁମାର ସାହୁ, ଦିନା ସାଗର କୁମାର ସାହୁ, ସନିଆ, ରଞ୍ଜନ ଅଧିକାରୀ, ମଧୁ ମାଷ୍ଟର, ଅନାମ ମାଝି ଏବଂ ସ୍କୁଲ ପିଲାମାନେ ପ୍ରଣତି, ଇତି, ରାକେଶ ଓ ହୃଦାନନ୍ଦ। ତେବେ ଆସନ୍ତୁ ବନ୍ଧୁ ଶୁଣିବା ନାଟକ ବିବେଦ।

Thank you.

Thank you.

prima, le preparavo e cadè un po' dopo. Piccolo? Thank you.

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଗଭୀର ସମୁଦ୍ର ମାଛଚାଷ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମତ୍ସ୍ୟ ଏବଂ ଜଳକୃଷି ଯୋଜନାକୁ ନେଇ ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏଥିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ଯୋଡ଼ାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ସୌରଶକ୍ତି ପ୍ୟାନେଲ ସ୍ଥାପନ ପାଇଁ ହିତାଧିକାରୀଙ୍କୁ ମାତ୍ର 1875 ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଆଇଆଇଏମ୍ ସମ୍ଭଲପୁରଠାରେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ହୀରାକୁଦ ଜଳ ପରିଚାଳନା ନେଇ ସମ୍ଭଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଆସନ୍ତାକାଲି ଦିନ 11ଟାରେ ହୀରାକୁଦର ପ୍ରଥମ ବନ୍ୟା ଜଳ ମହାନଦୀକୁ ନିଷ୍କାସିତ ହେବ। ଯୁକ୍ତ 2 ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନାମ ଲେଖା ଅନୁଷ୍ଠିତ ହେବ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳି ଝଡ଼ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ସାନ୍ଧ୍ୟ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 72ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ 7:25। କୃଷି ସଂସାର 7:30। ଏଥିରେ ବର୍ଷାଦିନିଆ ସୂର୍ଯ୍ୟମୁଖୀ ଚାଷ ଏ ସମ୍ପର୍କରେ ଡକ୍ଟର ସୁମିତା ଦାସଙ୍କ ସହିତ ଶୁଣିବେ ଆଲୋଚନା। 8:02 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଓଡ଼ିଆ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା 8:30। ଚର୍ଚ୍ଚାକା ବିଷୟ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ 9:30। 10:02 ଶୁଣିବେ ବନମଲ୍ଲିକାର 10ମ ଭାଗ। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ 10:30। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ ସକାଳ 6:05। ଅନୁଚିନ୍ତା ସକାଳ 6:35 ଉପସ୍ଥାପନା କରିବେ ଦିଲୀପ ଶ୍ରୀଚନ୍ଦ। ଶ୍ରୀମଦ ଭାଗବତର 90ତମ ଭାଗ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ଶୁଣିବେ ଆଲୋଚନା ବୟସ୍କ ଲୋକଙ୍କ ମୁଖ ଗ୍ରହର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିବେ ଡାକ୍ତର ଅଦିତି ଆଭା ରଥ। ପ୍ରଭାତ ପରିକ୍ରମା ସକାଳ 7:25। କଥିକା ସକାଳ 7:35। ଏଥିରେ ବିଷୟ ରହିଛି ସାମ୍ପ୍ରତିକ ସମୟର ଜୀବନବୋଧ। ଆଲୋଚକ ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ। ସଜଫୁଲ ସକାଳ 7:40। କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଶରଣ୍ୟ ମିଶ୍ର। ସଙ୍ଗୀତ ଓମପ୍ରକାଶ ମହାନ୍ତି। ଶ୍ରୀକ୍ଷେତ୍ର ମାଧୁରୀ ଶୁଣିବେ ସକାଳ 8:30। ବିଷୟ ରହିଛି ଭିତରଛୁ ତଳଛୁ ସେବା। ଆଲୋଚକ ରବୀନ୍ଦ୍ରନାଥ ପ୍ରତିହାରୀ। ବୈଦେଶ ବିଳାସର 79ତମ ଭାଗ ସକାଳ 8:45। ଗୀତ ଗୀତିକା ସକାଳ 9। ଦିନ 10:00 ପ୍ରଚାର କରିବୁ ନାଟକ ବାଣା ପରାଜୟ। ମୂଳ ମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ଗୋପାଳ ଛୋଟରାୟ, ସଙ୍ଗୀତ ବାଳକୃଷ୍ଣ ଦାସ ଏବଂ ଭୁବନେଶ୍ୱର ମିଶ୍ର। ଅବୁଲା ଗୀତ ଦିନ 11:10। କଣ୍ଠଶିଳ୍ପୀ ଏ

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 72ତମ ଭାଗ।
1: ଏପିସୋଡ 72।

0: ନିରୋଗୀ ଜୀବନ ମଧ୍ୟ ଦେଇଥାଏ।
1: ଆଜ୍ଞା
0: ଏମିତିକି ଘରକୁ ସଫା ରଖିବା ଆମ ସମସ୍ତଙ୍କର ଏକ ଭଲ ଅଭ୍ୟାସ ଓ ଦାୟିତ୍ୱ ମଧ୍ୟ ଅଟେ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହିଥାଏ, ପରିବେଶ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଘର ସଫା ନ ରହେ ତେବେ ଧୂଳି ମାଟି, ମାଛି, ମଶା ବଢି ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଯେମିତିକି ଘରର ଚତୁଃପାର୍ଶ୍ୱରେ ପାଣି ଜମି ସବୁ କଣ ମଶା ମାଛି ସବୁ ସେଇ ଯେମିତି ରୋଗ ନ କରିପାରିବ ସେଥିପ୍ରତି ମଧ୍ୟ ଆମ ଧ୍ୟାନ ଦେବା ଦରକାର। ସେଥିପାଇଁ ପ୍ରତିଦିନ ଘର ଝାଡୁ ପୋଛା କରିବା ଦରକାର। ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖିଲେ ଘର ସୁନ୍ଦର ସଜା ସଜା ମଧ୍ୟ ଦେଖାଯାଏ। ଏମିତି ଆମେ ସବୁ ପ୍ରତି ଧ୍ୟାନ ଦେବା। ତା ସଙ୍ଗେ ସଙ୍ଗେ ମଧ୍ୟ ଘରର କଚରା କେବେ ବି ଏଠି ସେଠି ଫିଙ୍ଗିବା ନାହିଁ। ସବୁ କଚରା ଡଷ୍ଟବିନ୍ ରେ ପକାଇ ସମୟରେ ବାହାରକୁ ଫିଙ୍ଗିବା ଉଚିତ। ବିଶେଷ କରି ରନ୍ଧନଶାଳା, ବାଥରୁମ୍ ସବୁବେଳେ ସଫା ରଖିବା ଦରକାର। କାରଣ ଏହି ସ୍ଥାନ ଗୁଡିକ ଅସଫା ରହିଲେ ରୋଗ ଜୀବାଣୁ ବଢିଥାଏ, ଆମକୁ ମଧ୍ୟ ତାର ପ୍ରଭାବ ଆମ ଉପରେ ପଡିଥାଏ। ଖାଦ୍ୟ ସବୁବେଳେ ଢାଙ୍କି ରଖିବା ଓ ବାସନ ପାତ୍ର ଭଲ ଭାବେ ଧୋଇବା ଦରକାର। ଦରଜା ଖୋଲି ରଖିଲେ ଆମକୁ ଶୁଦ୍ଧ ବାୟୁ, ସୂର୍ଯ୍ୟଙ୍କର ଆଲୋକ ଆମ ଦେହକୁ ପ୍ରବେଶ କରିଥାଏ, ଯାହାଫଳରେ କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇପାରେ। ପିଲାମାନଙ୍କୁ ମଧ୍ୟ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଘରକୁ ସଫା ରଖିଲେ ପରିବାର ସୁସ୍ଥ ଆଉ ଗୋଟେ ସୁନ୍ଦର ବା ସୁଖୀ ପରିବାର ହୋଇ ଗଢି ତୋଳିପାରିବ। ରନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ୍ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସେ ସବୁବେଳେ ବ୍ୟବହାର କରିଥାଉ। କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ ସୁନ୍ଦର ଓ ନିରୋଗମୟ ବା ସୁଖମୟ ଜୀବନ ବିତାଇ ପାରିବା। ଘରକୁ ସଫା ରଖିବା ଆମ ଦୈନନ୍ଦିନ ଜୀବନରେ ଏକ ଅତ୍ୟନ୍ତ ଭଲ ଓ ଆବଶ୍ୟକ ଅଭ୍ୟାସ। ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ। ଯେଉଁଠାରେ ସଫା ସୁତୁରା ରହେ ସେଠାରେ ରୋଗ ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ। ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳି ମାଟି ଜମି ରହିଲେ ଆଲର୍ଜି, ସର୍ଦି, ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁ ଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ। ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ। ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କଣ?
0: ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପିଥାଏ ଓ ଜୀବନ ଅସୁବିଧା ପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ୍ କରି କପଡା ବା କାଗଜର ବ୍ୟାଗ୍ ବ୍ୟବହାର

0: କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗ ହୋଇପାରେ। ଗଛ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶକୁ ସବୁଜ ରଖେ। ନଦୀ, ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ। ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟବେଳୁ ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାର ଚେଷ୍ଟା କରିବା, ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ ହୋଇ ଉଠିବ। ଯାନବାହନର ଧୂଆଁ ମଧ୍ୟ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ। ସେଥିପାଇଁ ଅପରିହାର୍ଯ୍ୟ ନହେଲେ ଗାଡି ବ୍ୟବହାର କମ କରିବା ଉଚିତ। ସାଇକେଲ ଚଳାଇବା କିମ୍ବା ସାଧାରଣ ଯାତାୟାତ ବ୍ୟବହାର କଲେ ବାୟୁ ପ୍ରଦୂଷଣ କମିଥାଏ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଅଧିକ ହର୍ନ ବା ଲାଉଡ ସ୍ପିକର ବ୍ୟବହାର ମଧ୍ୟ କମ କରିବା ଆବଶ୍ୟକ। ଯେପରିକି ପରିବେଶ ସଫା ରଖିବା ପାଇଁ ସମାଜରେ ସଚେତନତା ବଢାଇବା ଅତ୍ୟନ୍ତ ଦରକାର।
1: ଆଜ୍ଞା,
0: ସ୍କୁଲ କଲେଜ ଓ ସମାଜରେ ସଫା ସୁତୁରା ଅଭିଯାନ କରାଗଲେ ଲୋକମାନେ ଅଧିକ ସଚେତନ ହେବେ। ସମସ୍ତେ ମିଶି ଯଦି ପରିବେଶ ସୁରକ୍ଷା ପାଇଁ କାମ କରିବା, ତେବେ ଆମ ପୃଥିବୀ ସୁନ୍ଦର, ସବୁଜ ଓ ସୁସ୍ଥ ହୋଇ ରହିବ। ସ୍ୱଚ୍ଛତା ଆମକୁ ଶୃଙ୍ଖଳାବଦ୍ଧ ଓ ସଚେତନ ଜୀବନ ଜୀବନ୍ତ କରିବାକୁ ଶିଖାଏ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଦରକାର। ମହାତ୍ମା ଗାନ୍ଧୀ ଆମ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥିଲେ, ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅଂଶ କରି ସୁସ୍ଥ, ସୁନ୍ଦର ଓ ସୁଖମୟ ସମାଜ ଗଢିବା ଉଚିତ।
1: ଯାହା ହଉ ମ୍ୟାଡାମ, ଆଜି ଆପଣ ଆମେ କେମିତି ଘରର ସ୍ୱଚ୍ଛତା ରଖିବା, ତା ସହିତ ପରିବେଶର ସ୍ୱଚ୍ଛତା କେମିତି ରଖିବା, ଏସବୁ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। ଏହାସହ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶାରେ ମତ୍ସ୍ୟଚାଷ ଓ ଆକ୍ୱା କଲ୍ଚର ଯୋଜନାର ସମୀକ୍ଷା କରି ଶ୍ରୀ ସିଂହ କହିଛନ୍ତି, ଓଡ଼ିଶାରେ 2025-26 ଆର୍ଥିକ ବର୍ଷରେ 12,70,000 ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ଏହାଦ୍ୱାରା 16,00,000ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିପାରିଛି। ଏହାସହ ରାଜ୍ୟରେ 5,428 କୋଟି ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରାଜ୍ୟ ପାଇଁ 1,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ହେବା ଦ୍ୱାରା ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏହାସହ ଭିତ୍ତିଭୂମିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଉତ୍ପାଦନ ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ମତ୍ସ୍ୟ ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ

0: ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ବୈଠକରେ ଶ୍ରୀ ସିଂ କହିଛନ୍ତି।
1: ଓଡ଼ିଶା ମେ ନିର୍ଯାତ ବଢ଼େଗା, ରୋଜଗାର କେ ଅବସର ପୈଦା ହୋଗେ ଔର ଜୋ ହମାରେ ଫିସର ମ୍ୟାନ ହେ ମଛୁଆରେ ହେ ଉନକି ଆୟ ମେ ବୃଦ୍ଧି, ଅଗର ଏକ୍ସପୋର୍ଟ ବଢ଼େଗା ତୋ ଉନକି ଆୟ ମେ ଭି ବୃଦ୍ଧି ହୋଗୀ, ରାଜ୍ୟ ସରକାର କେ ଅର୍ଥବ୍ୟବସ୍ଥା ମେ ବହୁତ ବଡ଼ା ଯୋଗଦାନ ହୋଗା। ଉନ୍ହେ ଓଡ଼ିଶା କେ ନିର୍ଯାତ କୁ କୈସେ ବଢ଼ା ସକେ, ଲେକିନ ଜୋ ଅନ୍ତର୍ଦେଶୀୟ ଉତ୍ପାଦନ ହେ ଉସକୋ ହମ ଲୋଗ କୈସେ ଉସକି ପ୍ରଜାତି ମେ ପରିବର୍ତ୍ତିତ କରକେ ଔର ହମ ଲୋଗ ଇନଲ୍ୟାଣ୍ଡ ଫିସରୀ ସେ କୈସେ ଏକ୍ସପୋର୍ଟ କୁ ଆଗେ ବଢ଼ା ସକତେ ହେ ଉସ ପର ମୁଖ ତୌର ପର ଆଜ ଚର୍ଚ୍ଚା ହୁଇ ହେ।
0: ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ନୀଳ ଅର୍ଥନୀତି ସଂକଳ୍ପକୁ ସାକାର କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ମାଛକୁ ବିଦେଶକୁ ରପ୍ତାନୀ କରି ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିବା ପାଇଁ ବୈଠକରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଗଭୀର ସମୁଦ୍ରରେ ମାଛ ଉତ୍ପାଦନ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆଗାମୀ ବର୍ଷଗୁଡ଼ିକରେ ସାମୁଦ୍ରିକ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହିତ ଓଡ଼ିଶାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: ଓଡ଼ିଶାର ଗାଁ ଗଣ୍ଡାର ମାଛ ବିଦେଶକୁ ଏକ୍ସପୋର୍ଟ ହୋଇପାରିବ, ଏଠୁ କେବଳ ଖଣି ଖଦାନରୁ ଜିନିଷ ଯିବ ନାହିଁ, ଏଇଠୁ କୃଷି ଉତ୍ପାଦିତ ଜିନିଷ ମତ୍ସ୍ୟ ଉତ୍ପାଦିତ ଜିନିଷ ବି ଭାଲ୍ୟୁ ଆଡେଡ୍ ହୋଇକି ବିଦେଶକୁ ଯିବ। ଓଡ଼ିଶାର ଯୁବକମାନଙ୍କୁ, ଷ୍ଟାର୍ଟଅପ୍ ମାନଙ୍କୁ, ଉଦ୍ୟମୀମାନଙ୍କୁ ଆପଣମାନେ ଆଗକୁ ଆସନ୍ତୁ, ପ୍ରଧାନମନ୍ତ୍ରୀଜୀଙ୍କର ଇଏ ସ୍ୱପ୍ନକୁ ଓଡ଼ିଶା କେମିତି ଏକ୍ସପୋର୍ଟରେ ବଡ଼ ଯୋଡ଼ି ହେବା।
0: ରାଜ୍ୟରେ ଖୁବ୍ ଶୀଘ୍ର ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଆଗତ କରାଯିବ। ପେସା ଆଇନ କାର୍ଯ୍ୟ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ଠିକ୍ ଭାବରେ ଲାଗୁ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ପେସା ଆଇନ ଲାଗୁ କରାଯିବା ପରେ ଏହାର ସଠିକ୍ କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଶ୍ରମ ବିଭାଗକୁ ପ୍ରଦାନ କରିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ବାହାର ରାଜ୍ୟକୁ ଶ୍ରମିକ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ସଂଯୋଗ କରାଯିବ। ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସୌରଶକ୍ତିର ସୁବିଧା ପାଇବା ସରକାରଙ୍କ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ବିଶିଷ୍ଟ ଛାତ ଉପରେ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ କେନ୍ଦ୍ର ପକ୍ଷରୁ 30,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 25,000 ଟଙ୍କା ରିହାତି ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ମାତ୍ର 1,875 ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ। ଏହାଦ୍ୱାରା 24 ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। ରାଜ୍ୟର ସମସ୍ତ 4 ବିଦ୍ୟୁତ୍ ବିତରଣ କମ୍ପାନୀ ମାଧ୍ୟମରେ 3,708 କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ, ଫଳରେ କାଳବୈଶାଖୀ ଓ ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସଶକ୍ତ ହୋଇପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସମ୍ଭଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଥିବା 6,10,000 ସ୍ୱୟଂ ସହାୟକ ଗୋଷ୍ଠୀରୁ 24,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରାଯାଇଛି। ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ଭଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ସେହିଭଳି ରାଜ୍ୟରେ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଆଜି ସଂଶୋଧିତ ସୂଚୀ ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ। କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ଏହି ସଂଶୋଧିତ ସୂଚୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ଛାତ୍ରଛାତ୍ରୀମାନେ ଏହି ପର୍ଯ୍ୟାୟରେ ମଧ୍ୟ ଚଏସ୍ ଫିଲିଂ କରିପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ samsodisha.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା 20 ତାରିଖରେ ପ୍ରକାଶ ପାଇବ।

0: ନବରଙ୍ଗପୁର ଜିଲ୍ଲାରେ ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଏହି ତଦାରଖ ଦଳ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ। ସାତ ଦିନ ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରି ସଂଶୋଧନମୂଳକ ପଦକ୍ଷେପ ସମ୍ପର୍କିତ ଏକ ସମନ୍ୱିତ ରିପୋର୍ଟ ଦାଖଲ କରିବେ। ହୀରାକୁଦ ନଦୀବନ୍ଧ ଜଳ ପରିଚାଳନା ନେଇ ସମ୍ଭଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ରେ ଥିବା ହୀରାକୁଦ ଜଳଭଣ୍ଡାରର ସରାଡ଼ି ଓ ସିଓରି ନାରାୟଣଠାରେ ଦୁଇଟି ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବିୟ ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମହ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମହ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ପ୍ରକୃତିର ଅମୂଲ୍ୟ ବରଦାନ ଔଷଧୀୟ ବୃକ୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ପ୍ରାଚୀନ କାଳରୁ ମାନବ ସଭ୍ୟତା ସହିତ ଜଙ୍ଗଲ ଏବଂ ବୃକ୍ଷଲତାର ଅତି ନିବିଡ଼ ସମ୍ପର୍କ ରହିଆସିଛି। ପ୍ରକୃତି ଆମକୁ ଏଭଳି ଅନେକ ବୃକ୍ଷ ଉପହାର ଦେଇଛି ଯାହା କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ ବରଂ ମାରାତ୍ମକ ରୋଗରୁ ମଣିଷକୁ ରକ୍ଷା କରିବା ପାଇଁ ସଞ୍ଜୀବନୀ ସଦୃଶ କାମ କରେ। ଏହି ବୃକ୍ଷଗୁଡ଼ିକୁ ଆମେ ଔଷଧୀୟ ବୃକ୍ଷ ବୋଲି କହିଥାଉ। ଭାରତ ହେଉଛି ଆୟୁର୍ବେଦର ଜନ୍ମଭୂମି। ଆମର ବେଦ, ପୁରାଣ ଆଦିରେ ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେତୋଟି ହେଉଛି ନିମ, ତୁଳସୀ, ଅଁଳା ଏବଂ ଅଶ୍ୱଗନ୍ଧା। ନିମକୁ ପ୍ରକୃତିର ଔଷଧ ଦୋକାନ ବୋଲି ଅଭିହିତ କରାଯାଇଥାଏ। ଏହାର ପତ୍ର, ଛାଲ ଏବଂ ମଞ୍ଜିରେ ଜୀବାଣୁନାଶକ ତଥା ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହାକି ଚର୍ମରୋଗ ଏବଂ ରକ୍ତ ସଫା କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସେହିଭଳି ପ୍ରତ୍ୟେକଟି ଭାରତୀୟଙ୍କ ଘରେ ପୂଜା ପାଉଥିବା ତୁଳସୀ ଗଛ କଫ, ଥଣ୍ଡା ଓ ଜ୍ୱର ଉପଶମ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଭିଟାମିନ୍ ସି'ର ଏକ ବଡ଼ ଉତ୍ସ ହେଉଛି ଅଁଳା ଯାହା ହଜମ ପ୍ରକ୍ରିୟା, କେଶ ଏବଂ ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ସହ ମାନସିକ ଚାପ ହ୍ରାସ ଏବଂ ଶରୀରରେ ସ୍ଫୁର୍ତ୍ତିକୁ ବଢ଼ାଇବାରେ ଅଶ୍ୱଗନ୍ଧା ଏକ ଉପଯୋଗୀ ଔଷଧ ଭାବେ ବ୍ୟବହାର କରାଯାଏ। ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼, ଶିମିଳିପାଳ ଜଙ୍ଗଲ ଆଦି ଅଞ୍ଚଳରେ ଏଭଳି ବହୁ ଦୁର୍ଲଭ ଜଡ଼ିବୁଟି ଏବଂ ଔଷଧୀୟ ବୃକ୍ଷ ରହିଛି। ନିକଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ କର୍କଟ ରୋଗର ପ୍ରତିଷେଧକ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଏବଂ ଜୈବ ସୂଚନା ବିଜ୍ଞାନ ବିଭାଗ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ଗନ୍ଧମାର୍ଦ୍ଦନରୁ ସଂଗୃହୀତ କେତୋଟି ଉଦ୍ଭିଦକୁ ମନୋନୀତ କରାଯିବା ସହ ଏହାର ଉପଯୋଗ ମାଧ୍ୟମରେ କ୍ୟାନ୍ସର ରୋଗକୁ ପ୍ରତିହତ କରିବା ପାଇଁ ଏକ ଫର୍ମୁଲାର ବିକାଶ କରାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନ୍ସର କୋଷଗୁଡ଼ିକ ଉପରେ ଏହାର ପ୍ରଭାବକୁ ଯାଞ୍ଚ କରାଯାଇଛି। ଏହାପରେ ମୂଷା ଉପରେ ମଧ୍ୟ ପ୍ରାଥମିକ କ୍ଲିନିକାଲ ଟେଷ୍ଟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏହାର ଆଶାଜନକ ଫଳାଫଳ ମିଳୁଛି। ମାନବ ଶରୀରରେ ପ୍ରକୃତିରୁ ପ୍ରସ୍ତୁତ ଏହି ଔଷଧର ପରୀକ୍ଷାମୂଳକ ଉପଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗ କହିଛି। ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷା

ଲକ୍ଷଣରୁ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଥିବା ଜଣାପଡ଼ିଛି। କ୍ୟାନ୍ସର ରୋଗରୁ ସୁସ୍ଥତା ପାଇଁ ପ୍ରଚଳିତ କେମୋଥେରାପି ଚିକିତ୍ସାରେ ସୁସ୍ଥ କୋଷ ପ୍ରଭାବିତ ହେଉଥିବା ବେଳେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଏହି ପ୍ରାକୃତିକ ଔଷଧ କେବଳ କ୍ୟାନ୍ସର କୋଷ ଉପରେ ପ୍ରଭାବ ବିସ୍ତାର କରିବା ରୋଗ ନିରାକରଣ ଦିଗରେ ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଏହା ପ୍ରତୀୟମାନ ହୁଏ ଯେ ପ୍ରକୃତି ହିଁ ମଣିଷକୁ ସୁସ୍ଥ ରଖିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପାଥିକ୍ ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ପ୍ରାୟ 80% ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଦେଶରେ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ ଏହାର

0: ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ଚାଷ ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115ରୁ ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପ୍ମେଣ୍ଟ ଅଫ୍ ହର୍ଟିକଲ୍ଚର ଯୋଜନା ଅଧୀନରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅଶ୍ୱଗନ୍ଧା, ଶତାବରୀ, ତୁଳସୀ ଆଦି ଚାଷ କରିବା ପାଇଁ 40-50% ପର୍ଯ୍ୟନ୍ତ ସବ୍ସିଡି ପ୍ରଦାନ କରାଯାଉଛି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଯୋଗାଯୋଗକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଇ ଚରକ ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ବିଭିନ୍ନ ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ ରହିଛି। ଏପରିକି ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଔଷଧୀୟ ବଗିଚା ପ୍ରସ୍ତୁତ କରିବାକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଔଷଧୀୟ ବୃକ୍ଷଲତା ହେଉଛି ଆମର ଐତିହ୍ୟ ଏବଂ ଭବିଷ୍ୟତର ସୁରକ୍ଷା କବଚ। ସେଗୁଡ଼ିକର ମୂଲ୍ୟ ବୁଝିବା ସହ ସଂରକ୍ଷଣ ନେଇ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗ ଶେଷ ହେଲା।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଭୁବନେଶ୍ୱରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ। ରାଜ୍ୟରେ ଗଭୀର ସମୁଦ୍ର ମାଛ ଚାଷ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଆଜି ମତ୍ସ୍ୟ ଏବଂ ଜଳକୃଷି ଯୋଜନାକୁ ନେଇ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଛନ୍ତି। ମତ୍ସ୍ୟ ଏବଂ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ସହ ଯୋଡ଼ାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ ଏକ କିଲୋୱାଟ୍ ସୌରଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ ହିତାଧିକାରୀଙ୍କୁ ମାତ୍ର 1875 ଟଙ୍କା ଦେବାକୁ ପଡ଼ିବ। ଆଇଆଇଏମ୍ ସମ୍ଭଲପୁରଠାରେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯୁକ୍ତ 2 ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନାମ ଲେଖା ଅନୁଷ୍ଠିତ ହେବ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଆସନ୍ତାକାଲି ଦିନ 11:00 ହୀରାକୁଦର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେବ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୋପରେ ବଢ଼ୁଛି କଳାକନ୍ୟା କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ ଏବଂ ଅନୁପମା ଦେଶପାଣ୍ଡେ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
0: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମହ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍କୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବକ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262ରୁ 178କୁ ହ୍ରାସ ପାଇଛି। ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
2: କୃଷି ପରିସ୍ଥିତି ପୈଦା ହୋଇ ଲଗାତାର ହମାରି ନଜର ହର ମଙ୍ଗଲବାର ଗହରାଇ ସମୀକ୍ଷା କରତା ହୁଁ। ଜୁନ୍ କେ ମହିନେ ମେ 33% ବାରିଶ କମ୍ ହୁଇ ଥି, लेकिन जुलाई ने थोड़ा कवर किया है और कल तक 24% बारिश कम हुई है। अभी हाल में 3-4 दिनों में देश के कई हिस्सों में बारिश हुई है, कई राज्यों में बारिश हुई है।
1: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା, ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମହ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍କୋଚନ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମହ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସ ରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ୍ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21ଟି ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41ଟି ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜିକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଇରାନ୍ ଆମେରିକା ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର ମାର୍ଚ୍ଚ 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେବି ବିଶ୍ୱନାଥନ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଇରାନ୍ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ୍ ସହିତ ଆମେରିକା ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ୍ ଅନିଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଆଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ୍ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ୍ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ୍ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ୍ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ୍ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ 85ଟି ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ୍ ସ୍ଥିତ ଅଲ୍ ସଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସି ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ୍ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତ୍ର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟୋନୋସ୍ଫିୟର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟୋନୋସ୍ଫିୟରର ଉପରିଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆୟୋନୋସ୍ଫିୟର ହେଉଛି ପୃଥିବୀର ଉପର ବାୟୁମଣ୍ଡଳର ଏକ ଜଟିଳ ଅଂଶ ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟୋନୋସ୍ଫେରିକ୍ ଇଲେକ୍ଟ୍ରୋ ଡାଇନାମିକାଲ୍ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ୍ ଟ୍ରାନ୍ସମିସନ୍ ପରିବର୍ତ୍ତନ କରି ଜିପିଏସ୍ କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମ୍କୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନା ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ 5 ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର 2ଟି ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି।

0: ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ୱେନ୍, ବେଲ୍ଜିୟମ୍, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 ଜଣ କ୍ୱାର୍ଟର ଫାଇନାଲରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ୱେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲରେ ପ୍ରଥମଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲରେ ଖେଳିବ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ଭାଦଦାତା ଅକ୍ଷୟ କୁମାର ମିଶ୍ର। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। କୋରାପୁଟର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏକ ଦେଶୀ ରିଭଲଭର, 6ଟି ବନ୍ଧୁକ, 11ଟି ଟିଫିନ୍ ବୋମା, ଆଇଇଡି, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ୱେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।
3: ଏଇଟା ଆମର ନକ୍ସଲ ଦମନ ହେଲା ପରେ ଆମର ଯୋଉ ଡେଡ୍ଲାଇନ୍ ଆମକୁ ଦିଆଯାଇଥିଲା 31 ମାର୍ଚ୍ଚ 2026 ଅନରେବଲ ୟୁନିୟନ ହୋମ୍ ମିନିଷ୍ଟର ଡେଡ୍ଲାଇନ୍ ଦେଇଥିଲେ, ସେଇଟା ଆମର କୋରାପୁଟ ନକ୍ସଲ ଫ୍ରି ଘୋଷିତ କରାଯାଇଥିଲା। ତାପରେ ଆମର ଯୋଉ ସରେଣ୍ଡର ନକ୍ସଲ ମାନେ ଅଛନ୍ତି ତାର ସଷ୍ଟେନ୍ ଇଣ୍ଟରୋଗେସନ ଚାଲିଥିଲା। ସେ ଇଣ୍ଟରୋଗେସନ ଭିତରୁ ଆମକୁ କିଛି କିଛି ଖବର ମିଳୁଥିଲା କି ଡମ୍ପ ଜଙ୍ଗଲ ଭିତରେ ରହିଯାଇଛି, ସୋ ସେ ଡମ୍ପକୁ 10 ଦିନ ଆଗରୁ ବି ରିକଭର କରାଯାଇଥିଲା। ସେ ଭିତରୁ ଆମର ଇନ୍ସାସ୍ ରିକଭର ହୋଇଥିଲା। ଯେମିତି ଆମେ ଦେଖିପାରିବେ କି ଆମର ଯୋଉ ଫୋର୍ସେସ୍ ଅଛି, ଆମର ଡିଭିଏଫ୍, ଏସ୍ଓଜି ସେମାନେ ରେଗୁଲାରଲି ଅପରେସନ କରୁଛନ୍ତି ନକ୍ସଲ ଦମନ ହେଲା ପରେ ବି ଆମର ଯେମିତି ନକ୍ସଲ ଆଉ ଥରେ ନା ବଢ଼ିପାରିବେ ତା ଉପରେ ଆମର ଆକ୍ସନ ନିଆଯାଉଛି। ଆଉ ଏଇଟା ଯୋଉ ଡମ୍ପ ରିକଭରି ହୋଇଛି ଏଇଟା ବେପାରୀଗୁଡ଼ା ପିଏସ୍ ଲିମିଟ୍ରେ ଆମର ତେନ୍ତୁଳିଗୁମା ଏରିଆରେ ଏଇଟା ଡମ୍ପ ରିକଭର ହୋଇଛି। ଏଇଟା ଯୋଉ ଡମ୍ପ ଅଛି ଏଇଟା ପୁରୁଣା ଡମ୍ପ ଅଛି, ଏବେ ଯୋଉ ନକ୍ସଲ ମୁକ୍ତ ଆମେ ଘୋଷିତ କରିଥିଲେ ଏବେ କେହି ବି ନକ୍ସଲ କ୍ୟାଡର ଆମ ଜିଲ୍ଲାରେ ଆକ୍ଟିଭ ନାହିଁ। ଏଇଟା ନକ୍ସଲ ଯୋଉ ଆଗରୁ ସେମାନେ ଲୁଚେଇକି ରଖିଥିଲେ ଡମ୍ପ, ସେ ଡମ୍ପକୁ ହିଁ ତାର ଇଣ୍ଟରୋଗେସନ କରିକି ସେ ଡମ୍ପକୁ ବାହାର କରାଯାଉଛି। ଆମର ସଫିସିଏଣ୍ଟ ସୁରକ୍ଷା ବଲ ଅଛି, ଆମର ସିଏପିଏଫ ବିଏସ୍ଏଫ ବି ମୌଜୁଦ ଅଛି, ଆଉ ବାକି ଆମର ଯୋଉ ଜିଲ୍ଲାରେ ଡିଭିଏଫ୍ ଅର୍ ଷ୍ଟେଟ୍ରେ ଏସ୍ଓଜି ଫୋର୍ସ ଅଛି ସେଟା ବି ମୌଜୁଦ ଅଛି।
2: ସଘନ ସଂଶୋଧନ 2026 ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଚିଠା ଭୋଟର ତାଲିକା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଯାଞ୍ଚ ପରେ 62,290 ନାମ ବାଦ ଦିଆଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ 9,04,134 ଜଣ ଭୋଟର ରହିଛନ୍ତି। ଆସନ୍ତା ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ କୋଟିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। 108 ସୁବର୍ଣ୍ଣ କଳସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ସହ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ପରେ ଠାକୁରମାନେ ଅଣସର ଗୃହକୁ ବିଜେ କରିଥିଲେ। ରାଜ୍ୟ ସରକାରଙ୍କ ନୋଡାଲ ସଚିବ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ କୋରାପୁଟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା।

0: ଜିଲ୍ଲାରେ ଚାଲିଥିବା 15 ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଜନସହଯୋଗର ଆହ୍ୱାନ କରାଯାଇଛି। କୋରାପୁଟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଯୋଗ୍ୟ ରେସନ କାର୍ଡଧାରୀମାନେ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଉଦ୍ଘାଟନୀ ଉତ୍ସବରେ 20ଟି ନୂତନ ରାସନ କାର୍ଡ ଓ ମହିଳାମାନଙ୍କୁ 10ଟି ସ୍କାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି?
6: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
5: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କଣ?
6: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
1: କୃଷି ସଂସାର।

0: ନଥିଲା ନଥିଲା ବୋଲି ତ ଗଲା, ଗାଳି ପକଉଛି ଆସିକି, ଆଉ ହାତୀ ଶୁଣ୍ଢ ଭଳିଆ ବରସା ହଉଛି, କେତେ କୁଆଡେ ପାଣି ଜମିଲା, ମଣିଷକୁ ବିତର ନାହିଁ, ଏଠି କାହାର ଦେଖା ବି ନାହିଁ, ଜଣା ପଡୁନାହିଁ, ସମୟ ଜ୍ଞାନ ନାହିଁ ଆଉ ଆଜିକାଲି ଲୋକମାନଙ୍କ।
1: ଜୁହାରେ ଜୁହାରେ ଲବଗଲ ଭାଇ,
0: ଜୁହାରେ ଜୁହାରେ, ଜାଣିଲା ଭଳିଆ ହଉଛି, ସ୍ୱରଟା ବଦଳି ଯାଇଛି, ତମେ କିଏ?
1: ମତେ ପୁରା ଶନିପାତ ହେଇଯାଇଛି, ମୁଁ ବା ମାଳ ଅପା।
0: କଣ କହିଲ?
1: ଶନିପାତ
0: କାହାକୁ?
1: ମତେ ବା।
0: ଗୋଟା ପଳେ ମୋରି ଆଗରେ ବସିକି ଏଡେ ଜୋରରେ କଥା ହଉଛ, ମିଛ କଥା ଗୁଡାକ କହୁଛ?
1: ନାଇଁ ହେ ଭାଇ, ଥଣ୍ଡା ଟିକେ ହେଇଯାଇଛି।
0: ଥଣ୍ଡା ହେଇଗଲା
1: ଆଜ୍ଞା? ହଁ ବା, ମଲା ଗଲା କେଇ ଦିନରେ ଆପଣ ଭୁଲିଗଲେ?
0: ଯୁଗେ ହେଲାଣି ତମର ଦର୍ଶନ ନଥିଲା।
1: ଦେହଟା ପରା ଭଲ ନାହିଁ।
0: ମୁଁ ଜାଣିଥିଲି ଅରିକ୍ଷିତିଆର ମୋର ସାଙ୍ଗ ହେଇକି ଯାଇଥିଲୁ ଶ୍ରୀକ୍ଷେତ୍ର।
1: ଯାଇଥିଲେ ଆପଣ?
0: ଯାଇନଥିଲେ
1: ଏଇ ସ୍ନାନ ଦେଖିବାକୁ?
0: ମଲା, ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଦେଖିଲୁ?
1: ମୁଁ ପରା ଏସନ ଯାଇପାଇଲିନି।
0: ଯାଇପାରିଲୁ
1: ନା?
0: କେମିତି ତ କତରା ଧରିଛ
1: ମଲା? ତାପରେ ପରେ ତ ବର୍ଷା କଣ ହେଲା ଭଳିଆ ହଉଛି।
0: ଅପେକ୍ଷା କରିଥିଲୁ
1: ଆଜ୍ଞା
0: ଯେ ବର୍ଷା ହବ, ହେଲା ନେଇ, କାମ ବିଳମ୍ବ ହେଇଗଲା,
1: କିନ୍ତୁ ଏମିତି ହେଲା ଯେ ଏକାଥରେ ସପ୍ତାହେ।
0: ଆମ ଲୋକଙ୍କୁ ତ ତର ନାହିଁ, ମୁଁ ଦେଖୁଛି ଗାଁଟା ଯାକରେ କେହି ଦୁଶୁନାହାନ୍ତି, ସବୁ ଗହିର ମୁଣ୍ଡରେ।
1: ଆଉ ବିଲରୁ ପୁରା ପାଣି କାଟୁଛନ୍ତି, ଆଣ୍ଠି ଆଣ୍ଠି ପାଣି।
0: ତମ ବିଲରେ?
1: ହଁ ବା ଭାଇ।
0: ଗଲା ଗଲା ଗଲା ଗଲା, ସେଇଠି ତ ଧରି ପକେଇଥବ।
1: କଣ ବା?
0: ମଳା ଯୋଉ କଣ ଦେହ ପୁରା ଖରାପ ହେଲା?
1: ହଁ ବା, ଆସିଲା ପରେ ଟିକେ ତେଲ ଲଗେଇଲି, ଗରମ ପାଣି କୁଳି କଲି,
0: ହେଲେ
1: ତାପରେ ତ ଯାହାକୁ ସେ ଆଉ।
0: ହଁ, ଆଉ ଔଷଧ ଖାଇଲୁନି?
1: ଆଉ ଆଗ ସେ କାମ କରିକି ଆଇଛି, ବୈଦକୁ ପଚାରିକି ଔଷଧ ଖାଇଛି ନା ଆଉ।
0: ଯାଇଥିଲ?
1: ହଁ।
0: ଭଲ କଥା, ଶ୍ରୋତା ବନ୍ଧୁ, ପାଗ ବଦଳୁଛି। ହଁ, ପାଗ ବଦଳୁଛି କଣ, ଖାଲି ଋତୁ ବଦଳିଲା ତ
1: ହେଲା ତ ଚତୁର୍ମାସିଆ ଦିନ କାଳ।
0: ହଁ, ଆଉ ଦିନ କେଇଟାର ରଥଯାତ୍ରା?
1: ଆପଣ କାଇଁ ଏତେ ଥର ରଥଯାତ୍ରା କହୁଛନ୍ତି ବା?
0: ମଲା, ସବୁଥରକ ତମେ ମାନେ ଯାଅ, ମତେ ସାଙ୍ଗରେ ନିଅ, ଖର୍ଚ୍ଚ ବାର୍ଚ୍ଚ ତମର, ଦର୍ଶନ ମୋର, ଏଇଆ ତ ପାଠ।
1: ଏ ଭାଇ, ଆମର ଷ୍ଟଲ ପଡିବ ଏଥର।
0: ହଁ, ମତେ ଡାକିବନି?
1: ଓହୋ, ନୂଆ ବୋଉ ପରା ମେମ୍ବର ଅଛନ୍ତି,
0: ମୁଁ କେତେବେଳେ ମନା କଲି?
1: କଥାଟା କଣ କହୁନାହାନ୍ତି?
0: କଥା ଯଦି ଜାଣିବାକୁ ଚାହୁଁଛ, ପାଠ କହିଲା, ଚାଷ ତର ତର,
1: ବଣିଜ ମଠ,
0: ଯେହେତୁ ଏଥରକ ବିଳମ୍ବିତ ବର୍ଷା ହେଲା,
1: ହଁ,
0: ସମସ୍ତେ ଜାଣିକି ଗୋଟାଏ ଶଙ୍କା ଭିତରେ ଥିଲେ।
1: ହଁ ବା,

0: କିନ୍ତୁ ନିଅଣ୍ଟିଆ ପରିସ୍ଥିତିଟା ଜାଣିକି ହଟିଗଲା।
1: ହଁ, ଯାହା ହଉ ଥଣ୍ଡା ହେଇଗଲା ପରିବେଶ। ଏ ଯୋଉ ଗରମ କଣ ହେଲା ଭଳିଆ ହଉଥିଲା।
0: ମୁଁ କହୁଛି କଣ, ତମେ ଯାଉଛ କୁଆଡେ?
1: କଣ ବା, ମୁଁ ବା ଏଇ ଚାଷବାସ ଉପରକୁ ଆଉଛି।
0: ପରିବେଶ ଥଣ୍ଡା ହେଇଗଲା ବୋଲି କହୁଛ?
1: ହଉ କୁହନ୍ତୁ।
0: ହଁ, ଚାଷବାସ ପାଇଁ ବର୍ତ୍ତମାନ ସମସ୍ତେ ନାଗିଛନ୍ତି।
1: ହଁ,
0: ଜୋରଦାର ପ୍ରସ୍ତୁତି ଚାଲିଛି।
1: ହଁ,
0: କିନ୍ତୁ ଦୁଇଟା ଗୁରୁତ୍ୱପୂର୍ଣ୍ଣ କଥା ବର୍ତ୍ତମାନ ଯୋଉଟାକୁ ଆମେ ଧ୍ୟାନ ଦବା
1: ଉଚିତ
0: ଉଚିତ ପ୍ରଥମ ହଉଛି କୃଷି ବିଶେଷଜ୍ଞଙ୍କର
1: ପରାମର୍ଶ ନବା,
0: ବାସ। ଦ୍ୱିତୀୟ ହଉଛି ଦେହ ପାଟିକି
1: ଜଗିବା।
0: ବହୁତ ଜାଗାରେ ଏଥରକ ମୁଁ ଦେଖିଲି ଚାଷୀ ଭାଇମାନେ ଆମର ଚାଷବାସ କରିବା ପୂର୍ବରୁ ବିଲରେ ଜାଣିକି ଭଲରେ ଖତମୁତ ସବୁ ଦେଇଛନ୍ତି। କିନ୍ତୁ ମନେ ରଖିବା ଯେ ଅଧିକ ଫସଲ ଆଶାରେ ଆମେ ମନ ଇଚ୍ଛା ରାସାୟନିକ ସାର ଔଷଧକୁ ପ୍ରୟୋଗ କରିବା
1: ନାହିଁ।
0: କଣ ପାଇଁ?
1: ଅତି ଦରକାର ନହେଲେ ଆମେ ପକେଇବା ନାହିଁ, କାରଣ ମାଟି ପାଇଁ ଖରାପ, ଆମ ଦେହ ପାଇଁ ଖରାପ, ପରିବେଶ ପାଇଁ ଖରାପ।
0: ବାସ, ଏତକ ତ କଥା ହେଲା। କିନ୍ତୁ ତମ ଦେହଟା କିଆଁ ବିଗିଡି ଗଲା?
1: ଓହୋ, ଏଇ ଯୋଉ ବରସା ଲାଗି ରହିଲାନି, ଏ ବିଲ ଆଡିକି ଟିକେ ପଳେଇଲି, ଆଉ ଟିକେ ଏଇ ଯୋଉ ପନିପରିବା ଗଛ ଗୁଡା ସବୁ ଟିକେ ଉଠା ଉଠି କରିଦେଲି। ଭାଇ ଧରିଛି ତ ଛାଡିଆର ନା ନାହିଁ ଆଉ।
0: ଲୋଭ
1: ମଲା ମୋର କାଇଁ ଲୋଭ ହବ ବା?
0: ଲୋଭ ନଥିଲା ତ ଆଉ ଘରେ କଣ ଗୋଟାଏ ଝାମ୍ପି ନଥିଲା, ପକ୍ଷିଆ ନଥିଲା କି ଛତା ନଥିଲା?
1: ଥିଲା ଯେ ଭାଇ, ହେୟ ଜ୍ଞାନ ତ କରିଦେଇଛି ଆଉ କୁଆଡୁ କଣ ବିଗିଡି ଯାଇଛି। ହଉ ଭାଇ, ସନ୍ଧ୍ୟା ବେଳ ଭଜନ ଶୁଣିବା,
0: ଶୁଣିବା
1: ତାପରେ ଆମେ କଥା ହବା।
0: ଏମିତି?
1: ହଁ
0: ହଉ।

0: ଯୋଉ ଆମର କଣ ମୋ ଜେମା ବାପା?
1: ନାଇଁ ବା, ମୁଁ ମାଳ ବାପା।
0: ମାଳ ବାପା
1: ଆଜ୍ଞା।
0: ତମ ଦେହଟା ବିଗିଡି ଗଲାଣି, ମୋ ମୁଣ୍ଡଟା ବି ଖରାପ ହେଇଗଲାଣି।
1: କାହିଁକି ବା?
0: କାହିଁକି ବା?
1: ହଁ,
0: ଯୋଉ ଦେହ ପା କଥା କହୁଥିଲି।
1: ହଁ,
0: ମନ ଇଚ୍ଛା ନିଜକୁ ନିଜେ ବୈଧ ହେଲେ
1: ଖରାପ
0: ଖରାପ।
1: ଡାକ୍ତରଙ୍କୁ ପଚାରିକି ଔଷଧ ଖାଉଛି।
0: ମୁଁ କଣ ତମ କଥା କହୁଛି?
1: କାହା କଥା?
0: ଯେହେତୁ ବର୍ତ୍ତମାନ ଋତୁ ବଦଳିଲା,
1: ହଁ,
0: ପାଗ ମଧ୍ୟ ଖରାପ ରହୁଛି
1: ଆଜ୍ଞା,
0: ଲୋକମାନଙ୍କର ଦେହ ପା ଖରାପ ରହୁଛି।
1: ବୁଝିଲି
0: ବୁଝିଲି।
1: ଦେହ ପା ପ୍ରତି ଯତ୍ନବାନ ହେ।

0: ବରସାରେ ଓଦା ହେବେ ନାହିଁ, ଡାକ୍ତରଙ୍କ ପରାମର୍ଶ ନେବେ।
1: କିନ୍ତୁ ଘରେ ଆମର ଅନେକ କାମ ଅଛି ଯେ।
0: ହଁ ବା ଠିକ ବେଳାରେ ଖାଇବେ,
1: ଠିକ ବେଳାରେ
0: ଆଉ ଉପଯୁକ୍ତ ବିଶ୍ରାମ ନେବେ,
1: ଚତୁଃପାର୍ଶ୍ୱକୁ ସଫା ସୁତୁରା ରଖିବା,
0: ସେଇଟା ତ ମୂଳ କାମ ଆଉ।
1: ପାଣି ଜମିବାକୁ ଦବା ନାହିଁ, ମଶା ବଢିବେ।
0: ହଁ, ମଶା ମାଛି ରୋଗର ଘର।
1: ମଶାରୀ ଟାଙ୍ଗିକି ଶୋଇବା,
0: ହଁ,
1: ଫୁଟା ପାଣିକୁ ପିଇବା, ଉଷୁମ ଖାଦ୍ୟ ଖାଇବା,
0: କାରଣ ଚତୁର୍ମାସିଆ ଦିନ,
1: ଆଉ ଦିହ ହାତରେ ଟିକେ ତେଲ ମାଖି ହଉଥିବା,
0: ସେଇଟା ତ ଭଲ
1: ଭଲଟି।
0: ଆଜ୍ଞା,
1: ପାଠ ଉପରକୁ ଆସୁନ, ଆଜି କିଛି ଆଲୋଚନା ଅଛି ନା ନାହିଁ?
0: ଆଜି ଆଲୋଚନା ଅଛି,
1: ଅଛି
0: ଭଲ ଆଲୋଚନା ମଲା। ଆମେ ବୈଠକ ଘରକୁ ଆଉଛେ ବା ଆଲୋଚନା ଶୁଣିବା ପାଇଁ।
1: ଖାସ ଆମର ଚାଷୀ ଭାଇଙ୍କ ମନରେ ଗୋଟାଏ କଥା ଘର କରିଯାଇଛି ଯେ ଖରିଫ ଚାଷ ମାନେ ଧାନ ଚାଷ,
0: ସୂର୍ଯ୍ୟମୁଖୀରେ ବହୁତ ଲାଭ ବା ଭାଇ।
1: ସେଇଥିପାଇଁ ଆଜି ଆଲୋଚନାର ବିଷୟ ରହିଛି
0: ବର୍ଷା ଦିନିଆ ସୂର୍ଯ୍ୟମୁଖୀ ଚାଷ।
1: ଆଉ ଆଜି ଆଲୋଚନା କିଏ କରିବେ?
0: ଏ ବିଷୟରେ ଆଲୋଚନା କରିବେ ଡକ୍ଟର ସୁମିତା ଦାସ।
1: ବାସ ଆଲୋଚନା ଆରମ୍ଭ ହଉ। ବର୍ଷା ଦିନିଆ ସୂର୍ଯ୍ୟମୁଖୀ ଚାଷ ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଘଣ୍ଣେ ଆଜି ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଡକ୍ଟର ସୁମିତା ଦାସ, ସହକାରୀ ବିହନ ପ୍ରମାଣନ ଅଧିକାରୀ ଓସ୍କା ଭୁବନେଶ୍ୱର। ଡକ୍ଟର ସୁମିତା ଦାସ, ଆପଣଙ୍କୁ ସ୍ୱାଗତ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
1: ମ୍ୟାଡମ। ଏଇ କିଛି ଦିନ ଭିତରେ ଆମେ ଦେଖିଲୁ ସାରା ରାଜ୍ୟରେ ବର୍ଷା ହେଲା, ଅବଶ୍ୟ ବିଳମ୍ବରେ ବର୍ଷା ହେଲା। ରାଜ୍ୟର ଚାଷୀମାନେ ବର୍ତ୍ତମାନ ଚାଷବାସ କାର୍ଯ୍ୟରେ ଲିପ୍ତ ରହିଗଲେଣି। ପ୍ରାୟତଃ ଗୋଟେ ଧାରଣା ରହିଛି ଯେ ବର୍ଷା ଆସିଲା ମାନେ ଆମେ ଧାନ ଚାଷ ପାଇଁ ପ୍ରସ୍ତୁତ ହେବୁ, ତେଣୁ ଏଇ ଯେଉଁ ବର୍ଷା ଦିନିଆ ସୂର୍ଯ୍ୟମୁଖୀ ଚାଷ, ପ୍ରଥମେ ଟିକେ ସେ ଦ୍ୱନ୍ଦ୍ୱଟା ଦୂର କରନ୍ତୁ ଯେଉଁଟା ଆମ ଶ୍ରୋତା ବନ୍ଧୁମାନେ ବୁଝିପାରିବେ ଯେ ନାହିଁ ବାସ୍ତବିକ ଏ ସମୟରେ ମଧ୍ୟ ସୂର୍ଯ୍ୟମୁଖୀ ଚାଷ ହୋଇପାରିବ, ଏବଂ ସେଥିପାଇଁ ବର୍ତ୍ତମାନ ପାଣିପାଗ ସମ୍ପୂର୍ଣ୍ଣ ଉତ୍କୃଷ୍ଟ ଅଛି, ଏ ପ୍ରକାର ଭରସା ଆପଣ ଦେବେ କି?
2: ଆଜ୍ଞା, ଜୁନ ଜୁଲାଇ ଭିତରେ ଆପଣ କରିପାରିବେ ବର୍ଷା ଦିନେ, ତାକୁ ଛାଡିକି ବି ଶୀତ ଋତୁରେ ଆପଣ ଅକ୍ଟୋବର ନଭେମ୍ବରରେ କରିପାରିବେ, ଖରାଦିନେ ଯୋଉ ଜାନୁଆରୀ 15 ଭିତରେ ବି କରିପାରିବେ। ତେଣୁ ବର୍ଷା ଦିନେ ଏବେ ଜୁନ ଜୁଲାଇ ଭିତରେ ଆପଣ ସୂର୍ଯ୍ୟମୁଖୀ ବୁଣିପାରିବେ।
1: ଟିକେ ଅଧିକ ପରିଶ୍ରମ ପଡିବ?
2: ନାଇଁ, 3 ମାସ ଭିତରେ ଆମେ 3ଟା ସିଜିନ୍ରେ କରିପାରିବେ, ଜୁନ ଜୁଲାଇରେ ଭଲ ଅମଳ ଦବ।
1: ଆଚ୍ଛା,
2: ପ୍ରଥମେ ମୃତ୍ତିକାକୁ ଆମେ ଚଏସ୍ କରିବା, ସେଇ ମୃତ୍ତିକାଟା ଦେଖିବେ ଯେତେବେଳେ ସାଧାରଣତଃ ଉଚ୍ଚ ହେଇଥିବ, ମଧ୍ୟମ ହେଇଥିବ ଆଉ ନିଗିଡ଼ା ଜମି ହେଇଥିବ, ଯେଉଁଟା ଦୋରସା ଜମି ହେଇଥିବ, ଯେଉଁଠିକି ପାଣି ଜମିକି ରହୁନଥିବ, ସେଇସବୁ ଜମିରେ ହିଁ ଆମେ ସୂର୍ଯ୍ୟମୁଖୀ ଚାଷ କରିବା। ଦ୍ୱିତୀୟ କଥା ହେଉଛି ମୃତ୍ତିକାର ଅମ୍ଳତା ଦେଖିବା, ମୃତ୍ତିକାର ଅମ୍ଳତା ଯେତେବେଳେ 6.5 ରୁ 8.5 ଭିତରେ ଥିବ ସେଇ ଟାଇମ୍ରେ ଚାଷ କଲେ ସୂର୍ଯ୍ୟମୁଖୀ ଚାଷ ଭଲ ହବ। ଆଉ ଦେଖିବେ ସବୁବେଳେ ମାଟି ଯେମିତି ଖାରିଆ ହୋଇନଥିବ, ଖାରିଆ ହୋଇଥିଲେ ସୂର୍ଯ୍ୟମୁଖୀ ଚାଷ ଭଲ ଭାବରେ ହବ ନାହିଁ। ତେଣୁ ଦେଖିବେ ଯେଉଁ ଜାଗାରେ ମାନେ ପାଣି ଜମୁନଥିବ ସେଇ ଜାଗାରେ ହିଁ ସାଧାରଣତଃ ଆମେ ସୂର୍ଯ୍ୟମୁଖୀ ଚାଷ କରିପାରିବା।
1: ଗୋଟେ ନିଗିଡ଼ା ଜମି ହେଉଛି ଉତ୍କୃଷ୍ଟ।
2: ଆଜ୍ଞା, ଲୋକ ସଂଖ୍ୟା ହିସାବରେ ଆମର ଜମି କମିଲାଣି, ତେଣୁ ଆମେ ଦେଖିବା ଯେ ଯେମିତି କମ୍ ଜାଗାରେ କେମିତି ଅଧିକ ଅମଳ ପାଇପାରିବ ସେଇ ହିସାବରେ ଆମେ କ'ଣ ଉନ୍ନତ କିସମ ବ୍ୟବହାର କରିପାରିବା। ତେଣୁ ମୁଁ 5-6 ଉନ୍ନତ କିସମ ବିଷୟରେ କହିବି ଯେଉଁଗୁଡାକ 3 ମାସ ଭିତରେ, 3 ମାସ 95 ରୁ 100 ଦିନ ଭିତରେ ସେଇ କିସମ ଗୁଡାକ ଆପଣ ଯଦି କରିବେ ତାହେଲେ ଉତ୍ପାଦନ ଆପଣଙ୍କର ଭଲ ଅମଳ ହେବ।
1: ବାକି ଆପଣ କହୁଥିଲେ ଯେ ତା ପାଇଁ ଗୋଟେ ସର୍ବୋତ୍କୃଷ୍ଟ ଜମି ହେଉଛି ନିଗିଡ଼ା ଜମି,
2: ପାଣି
1: ଜମୁନଥିବ। ବାକି ଆପଣ କିସମର କଥା କହୁଥିଲେ ଯେ କୋଉ କୋଉ କିସମ ଗୁଡିକ ଆମ ପାଇଁ ଭଲ,
2: ଯେମିତିକି ଆମର ଜ୍ୱାଳାମୁଖୀ ଗୋଟେ ଅଛି କିସମ, KBSH ଯୋଉଟାକି ବହୁତ ଲୋକପ୍ରିୟ, KBSH 44, ଆଉ ଗୋଟେ ଅଛି ମଡର୍ନ, ଆଉ ଗୋଟେ ଅଛି MSFH 17, ଆଉ ଗୋଟେ ଅଛି BSH 110। ଏଗୁଡ଼ାକ ସବୁ 95 ରୁ 110 ଦିନ ଭିତରେ ଏହିସବୁ ଉନ୍ନତ କିସମ ଗୁଡିକ ଯଦି ଆପଣ ବ୍ୟବହାର କରିବେ ତାହେଲେ ଅମଳ ଭଲ ହେବ।
1: ତାମାନେ ଏଗୁଡ଼ିକ ସବୁ ପ୍ରାମାଣିକ ବିହନ?
2: ଆଜ୍ଞା।
1: ଆଚ୍ଛା, ତ ଯେତେବେଳେ ବର୍ଷା ଦିନର କଥା ଆସୁଛି, ବର୍ଷା ଦିନ ପାଇଁ ନିର୍ଦ୍ଦିଷ୍ଟ କିଛି ବିହନ ଅଛି ଯାହାକୁ ଆମେ ବ୍ୟବହାର କରିବା?
2: ନାଇଁ, ଏହି ସବୁ ଭେରାଇଟି ଯୋଉ ମୁଁ କହିଲି 6-7 ଏଗୁଡ଼ିକୁ ବର୍ଷା ଦିନେ ଆପଣ ବ୍ୟବହାର କରିପାରିବେ।
1: ଆଚ୍ଛା, ତାମାନେ ପ୍ରଥମ କାର୍ଯ୍ୟ ହେଉଛି ଯେ ଆମେ ଗୋଟେ ଭଲ ଜମି ଚୟନ କରିବା, ଏବଂ ଦ୍ୱିତୀୟ କାର୍ଯ୍ୟ ହେଉଛି ଭଲ ବିହନ।
2: ହଁ, କାହିଁକି ନା ଆପଣ ଯଦି ଭଲ ବିହନ ବ୍ୟବହାର ନ କରିବେ ତାହେଲେ ଆପଣଙ୍କର ଉତ୍ପାଦନ କମିଯିବ ନା, ତେଣୁ ସବୁବେଳେ ଆପଣ ବିହନଟା ସବୁବେଳେ ହୃଷ୍ଟପୃଷ୍ଟ ହେଇଥିବ, ଗୋଟେ ନିରୋଳା ହେଇଥିବ, ଗୋଟେ ପରିପକ୍ୱ ହେଇଥିବ, ଜଳୀୟ ଅଂଶ ସେଥିରେ ଯେତିକି ଦରକାର ସେତିକି ଥିବ, ଅଧିକ ଜଳୀୟ ଅଂଶ ରହିଲେ ସେଥିରେ ଫିମ୍ପି ଲାଗିଯିବେ, ରୋଗ ପୋକ ହେବେ। ତେଣୁ ସବୁବେଳେ ଆପଣ ମୃତ୍ତିକା ସହିତ ଭଲ ବିହନ ଚଏସ୍ କରିବେ, ଯେତେବେଳେ ବି ଗୋଟେ ଚାଷ କରିବେ ଭଲ ବିହନ ହିଁ ଚୁଜ୍ କରିବେ ପ୍ରଥମ କଥା।
1: ଆମେ ବାରମ୍ବାର ଚାଷୀମାନଙ୍କୁ ମଧ୍ୟ ପରାମର୍ଶ ଦଉଛୁ, ଅନୁରୋଧ ବି କରୁଛୁ ଯେ ଯେବେ ଆପଣମାନେ ବିହନକୁ ବ୍ୟବହାର କରୁଛନ୍ତି ତାକୁ ବିଶୋଧନ କରନ୍ତୁ। ତେଣୁ ସୂର୍ଯ୍ୟମୁଖୀ ଚାଷ କ୍ଷେତ୍ରରେ ବିହନ ବିଶୋଧନ କରିବା ବି ଜରୁରୀ କି?
2: ହଁ, ଦେଖନ୍ତୁ, ଯଦି ନର୍ମାଲ ଯୋଉ ଉନ୍ନତ କିସମ ବିହନ ବ୍ୟବହାର କରୁଛନ୍ତି ତାହେଲେ ଏକର ପ୍ରତି କ'ଣ କରିବେ, 4 କିଲୋଗ୍ରାମ ବ୍ୟବହାର କରିପାରିବେ ବିହନ, ପ୍ରଥମ କଥା। ଆଉ ଯଦି ଆପଣ ହାଇବ୍ରିଡ୍ କରୁଛନ୍ତି ମାନେ ଶଙ୍କର ଜାତୀୟ

0: ଯଦି କରୁଛନ୍ତି ତାହେଲେ ଏକର ପ୍ରତି 2 କିଲୋଗ୍ରାମ ବିହନ ଆପଣ ବ୍ୟବହାର କରିପାରିବେ। ଆଉ ଯେତେବେଳେ ଲଗେଇବେ ସେ ବିହନଟାକୁ ମଞ୍ଜିକୁ କଣ କରିବେ, ଆଗ 5-6 ଘଣ୍ଟା ପାଣିରେ ବତୁରେଇ ଦେବେ। ବତୁରେଇ ସାରିଲା ପରେ ତାକୁ ଆଣିକି ଛାଇରେ ଶୁଖେଇ ଦେବେ। ଟିକେ ଶୁଖେଇ ସାରିଲା ପରେ ତାପରେ 1 କିଲୋଗ୍ରାମ ମଞ୍ଜି ପ୍ରତି 3 ଗ୍ରାମ ଥିରାମ କିମ୍ବା କାର୍ବନ ଡାଇଜିମ ଗୋଳେଇକି ବିଶୋଧନ କରିଦେବେ।
1: ଏକୁ ବିଶୋଧନ କରିସାରିବା ପରେ ଆଉ ଶୁଖେଇବାକୁ ପଡିବ କି?
0: ନାଇଁ, ଆପଣ ବିଶୋଧନ କରିକି ଆପଣ କରିପାରିବେ, ବୁଣେଇ ପାରିବେ।
1: ବିହନ ଗୁଡିକର କିସମ ଜାଣିଲେ, ବିଶୋଧନ ପ୍ରକ୍ରିୟା ମଧ୍ୟ ଜାଣିଲେ, ୟାର ଉପଲବ୍ଧ କୋଉଠି ଏସବୁ ହଉଛି, ପ୍ରାମାଣିକ ବିହନ ଚାଷୀ କୋଉ ଜାଗାରୁ ପାଇବ, କାରଣ ବଜାରରେ ବି ବହୁତ କିଛି ଉପଲବ୍ଧ ହଉଛି।
0: ଆପଣ ଓଏସ୍ଏସ୍ରୁ କିଣିପାରିବେ, ପ୍ରାମାଣିକ ବିହନ ମିଳୁଛି, ଓୟୁଟିରୁ ବି କିଣିପାରିବେ, ରିସର୍ଚ୍ଚ ଷ୍ଟେସନ ଗୁଡାକରୁ ବି କିଣିପାରିବେ।
1: ସେଥିରେ କିଛି ରିହାତିର ବ୍ୟବସ୍ଥା ରହୁଛି କ'ଣ?
0: ହଁ, ରହୁଛି, ସରକାରଙ୍କର ସବସିଡି ହିସାବରେ ରହୁଛି, ବିହନ ଅନୁଯାୟୀ ରହୁଛି।
1: ୟା ପୂର୍ବରୁ ଆଉ ଗୋଟିଏ ଟିକେ ମଧ୍ୟ ଧାରଣା ଦେବା ଆମର ଚାଷୀ ଭାଇମାନଙ୍କୁ, ଯେଉଁମାନେ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ଆଗ୍ରହୀ, କି ଚାଷ କରିବା ପୂର୍ବରୁ କୃଷି ବିଜ୍ଞାନୀଙ୍କର ପରାମର୍ଶ ନେବାଟା କେତେ ଜରୁରୀ?
0: ବହୁତ ଜରୁରୀ। ଯଦି ସୂର୍ଯ୍ୟମୁଖୀ ବିଷୟରେ ଜଣେ କୃଷି ବିଜ୍ଞାନୀ ଠୁ ଭଲରେ ନ ଜାଣିବେ ପଦ୍ଧତି, ତାର କେମିତି ଜଣେ ଟେକ୍ନିକାଲ ଜିନିଷଟା ଭଲସେ ଜାଣିପାରିବେନି। ତେଣୁ କୃଷି ବିଜ୍ଞାନୀର ନିହାତି ଟେକ୍ନିକାଲ ନଲେଜଟା କୃଷି ବିଜ୍ଞାନୀ କେନ୍ଦ୍ରରୁ ବି ଆଣିବା କଥା। ଆପଣଙ୍କ ସବୁ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଅଛି, ଆପଣ କୃଷି ବିଜ୍ଞାନ କେନ୍ଦ୍ରରୁ ବି ଆଣିପାରିବେ ତଥ୍ୟ।
1: ଯୋଉ ଚାଷୀ ଭାଇମାନେ ଏଇ ଚଳିତ ଋତୁରେ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ମନୋନିବେଶ କରିଛନ୍ତି, ସେମାନଙ୍କୁ କ'ଣ ପରାମର୍ଶ ଦେବେ କି ବିହନ ବୁଣିବା ଆଗରୁ ଆମେ ଜମିକୁ କେମିତି କ'ଣ ପ୍ରସ୍ତୁତ କରିବା?
0: ପ୍ରଥମ କଥା ହେଉଛି, ଯେତେବେଳେ ଜମିକୁ ଭଲ ଭାବରେ ପ୍ରଥମେ ଗୁଣ୍ଡ କରିଦେବେ। ଗୁଣ୍ଡ କଲା ପରେ ଯେଉଁ ଉନ୍ନତ କିସମ ଗୁଡ଼ିକ ଆପଣ ଯେଉଁ ମୁଁ କହିଲି 6-7 ଉନ୍ନତ କିସମ, ତାକୁ ନେଇକି ଧାଡ଼ି ଟୁ ଧାଡ଼ି ଭିତରେ ବ୍ୟବଧାନ ରଖିବେ 45 ସେଣ୍ଟିମିଟର, ଏବଂ ମଞ୍ଜି ଠୁ ମଞ୍ଜି ଭିତରେ ବ୍ୟବଧାନ 30 ସେଣ୍ଟିମିଟର ରଖିକି ଲଗେଇବେ। ଆଉ ଯେତେବେଳେ ଯଦି ଶଙ୍କର ଜାତୀୟ ବିହନ ଯଦି କରୁଛନ୍ତି, ସେଇଥିରେ ଧାଡ଼ି ଟୁ ଧାଡ଼ି 60 ସେଣ୍ଟିମିଟର ରଖିବେ, ଏବଂ ମଞ୍ଜି ଟୁ ମଞ୍ଜି 30 ସେଣ୍ଟିମିଟର ବ୍ୟବଧାନ କରିକି ବିହନ ଲଗେଇଦେବେ। ସବୁବେଳେ ଲକ୍ଷ୍ୟ ରଖିବେ ଯେ ମଞ୍ଜିକୁ ଯେତେବେଳେ ପୋତିବେ ସେତେବେଳେ 2-3 ସେଣ୍ଟିମିଟର ଭିତରେ ହିଁ ପୋତିବେ, ତାଠୁ ଅଧିକ ଭିତରକୁ ପୋତିବେ ନାହିଁ, ଯାହାଫଳରେ ସେ ଭଲସେ ଉପରକୁ ଉଠିପାରିବନି।
1: ମାନେ ଅଙ୍କୁରୋଦ୍ଗମଟା
0: ଠିକ୍ରେ ହବନି।
1: ଆମେ ଅନ୍ୟାନ୍ୟ ଫସଲ ପାଇଁ ଯେତେବେଳେ ଜମି ପ୍ରସ୍ତୁତ କରନ୍ତି, ସେତେବେଳେ ତ ଗୋଟେ ଭଲ ଚାଷ କରିବାଟା ଜରୁରୀ ହୋଇପଡ଼େ, କିନ୍ତୁ ଧାନ ଚାଷ କ୍ଷେତ୍ରରେ ଦେଖାଯାଇଛି କି ବିହନ ବୁଣିବା ଆଗରୁ ବା ତଳି ରୋଇବା ପୂର୍ବରୁ ଆମେ କିଛି ଖତ ମଧ୍ୟ ପ୍ରୟୋଗ କରିଦିଅନ୍ତି ଜମିରେ, ତ ସୂର୍ଯ୍ୟମୁଖୀ ଚାଷ ପାଇଁ ସେମିତି କ'ଣ ପ୍ରାକ୍ ପ୍ରସ୍ତୁତି ରହୁଛି ନା ନାହିଁ, ଆମେ ମଞ୍ଜି ଲଗେଇ ସାରିଲା ପରେ ଖତ ସାର ଏସବୁର ପ୍ରୟୋଗ କରିବା?
0: ନାଇଁ, ଆମେ ଖତ ସାର ବ୍ୟବହାର କରିବା, କେତେବେଳେ ବ୍ୟବହାର କରିବା, ଯେତେବେଳେ କି ଆମେ ଗୋଟେ ଏକର ଧରାଯାଉ ଆମେ ଚାଷ କରୁଛେ, ଗୋଟେ ଏକର ପ୍ରତି ଆମେ 2 ଟନ୍ ସଢା ଗୋବର ଖତ ଯୋଉଟାକି ମୂଳ ସାର ହିସାବରେ ନେଇପାରିବା, ଆଉ 4 କିଲୋଗ୍ରାମ ବୋରନ ସହିତ ଉନ୍ନତ କିସମ ପାଇଁ 6 କିଲୋଗ୍ରାମ ଯବକ୍ଷାରଜାନ, 16 କିଲୋଗ୍ରାମ ଫସ୍ଫରସ ଓ 12 କିଲୋଗ୍ରାମ ପଟାସ ମଧ୍ୟ ଦେଇପାରିବେ। ଆଉ ଯଦି ଶଙ୍କର ଜାତୀୟ ବିହନ କରୁଛନ୍ତି ତାହେଲେ 12 କିଲୋଗ୍ରାମ ଯବକ୍ଷାରଜାନ, 32 କିଲୋଗ୍ରାମ ଫସ୍ଫରସ ଓ 24 କିଲୋଗ୍ରାମ ପଟାସ ମୂଳ ଖାଦ୍ୟ ସାର ଭାବରେ ପ୍ରୟୋଗ କରିବେ। ଆପଣ ତାକୁ କେମିତି ପ୍ରୟୋଗ କରିବେ? ପ୍ରଥମ ହେଉଛି, ପ୍ରଥମ ଶୀର୍ଷଟା ସାର ହିସାବରେ ଗଛ ଲଗେଇବାର 21 ଦିନ ଭିତରେ କରିଦେବେ। ଆଉ ଯେଉଁ ଅବଶିଷ୍ଟାଂଶ ଯବକ୍ଷାରଜାନ ରହିଲା ତାକୁ 45 ଦିନ ଭିତରେ 2 ଭାଗ କରିକି ପ୍ରୟୋଗ କରିଦେବେ। ନର୍ମାଲି ଆମେ ଉନ୍ନତ ଯେଉଁ କିସମ ବ୍ୟବହାର କରୁଛେ ତାକୁ ଏକର ପ୍ରତି 3 କିଲୋଗ୍ରାମ, ଆଉ ହାଇବ୍ରିଡ୍ ପାଇଁ ଏକର ପ୍ରତି 6 କିଲୋଗ୍ରାମ ଯବକ୍ଷାରଜାନ ପ୍ରତିଥରରେ ପ୍ରୟୋଗ କରିଦେବେ। ଏଟା ହେଲେ ଖତ ସାର ହେଲେ ମାନେ ତାର ଯେଉଁଟାକି ଗଛର ମୂଳ ସାର ହିସାବରେ ଏଇସବୁ ଜିନିଷ ପ୍ରୟୋଗ କଲେ ହିଁ କାମ ଦେବ।
1: ତାମାନେ ଏଇ ପ୍ରସ୍ତୁତିଟା ମଧ୍ୟ କରିବା ବି ଜରୁରୀ। ଆଉ କ'ଣ ଏମିତି ବିଶେଷ ଦିଗ ରହିଛି ଯାହା ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିବ?
0: ଦେଖନ୍ତୁ, ଯେତେବେଳେ ଫୁଲ ଧରି ଆସିବ କି କଢ ଧରିବା ଦିନଠାରୁ ମଞ୍ଜି ଧରିବା ସମୟରେ ଜଳର ଯଦି ଅଭାବ ରହିବ କି ସାର ଅଣୁସାର ଅଭାବ ଯଦି ରହିବ କିମ୍ବା ପରାଗ ସଙ୍ଗମରେ ଯଦି କିଛି ଅଭାବ ରହିବ ତାହେଲେ କ'ଣ ମଞ୍ଜି ଫମ୍ପା ହେଇଯିବ, ମଞ୍ଜି ପୁରା ମାନେ ପରିପକ୍ୱ ହେବନି। ସେଥିପାଇଁ କ'ଣ କରିବେ, ସୂର୍ଯ୍ୟମୁଖୀ ଚାଷରେ ଯେତେବେଳେ ପରାଗ ସଙ୍ଗମ କରିବେ ସେତେବେଳେ ପରାଗ ସଙ୍ଗମ ଟାଇମ୍ରେ କ'ଣ କରିବେ, ସାହାଯ୍ୟ କରିବା ପାଇଁ କିଆରୀ ପାଖରେ ମହୁବାକ୍ସ ରଖିବେ।
1: ଶ୍ରୋତାବନ୍ଧୁ, ଆମେ ପୂର୍ବରୁ ମଧ୍ୟ କିଛି ବିଶେଷଜ୍ଞ ଏ ପ୍ରକାର ପରାମର୍ଶ ଦେଇଛନ୍ତି ଯେ ଆମର ପ୍ରକୃତିରେ ଯଦି ଗୋଟେ ସନ୍ତୁଳନ ବଜାୟ ରଖିବାର ଅଛି, ସୂର୍ଯ୍ୟମୁଖୀ ଭଳି ଯେଉଁ ସବୁ ଫସଲ ଗୁଡ଼ିକ ଏଥିରେ ଯଦି ଭଲ ଉତ୍ପାଦନ ଆମେ ଚାହୁଁଛନ୍ତି ତାହେଲେ ମହୁମାଛି ପାଳନ କରିବାଟା ନିହାତି ଜରୁରୀ। ସେଥିରୁ ମଧ୍ୟ ଆମେ ଲାଭ ବି ପାଇପାରିବା ଯଦି ଆମେ মহুমাছি পালন করছেন নাকি? অর্থাৎ সূর্যমুখী চাষ বি হব এবং মহু চাষ বি হইপারিব। আচ্ছা, ঘাস নিয়ন্ত্রণ কিন্তু অত্যন্ত গুরুত্বপূর্ণ, যেহেতু বর্তমান বর্ষা হচ্ছে ঘাসর পরিমাণ মধ্যে বড়ি।

0: ଯେତେବେଳେ ବୁଣି ଦେବେ ସୂର୍ଯ୍ୟମୁଖୀ, ତାପରେ 3 ସପ୍ତାହ ପରେ କଣ କରିବେ, କୁଡା ଖସା କରିଦେବେ, କରିକି ଘାସ ବାଛିକି ମାଟି ଟେକିଦେବେ। ଆବଶ୍ୟକ ସ୍ଥଳେ କଣ କରିବେ, ଯେତେବେଳେ ଦରକାର ସେତେବେଳେ କଣ କରିବେ, 6 ସପ୍ତାହ ପରେ ଆଉ ଥରେ ଟିକେ କୋଡା ଖସା କରିଦେବେ। ଯଦି କିଛି ଘାସ ରହିଯାଇଥିବ ତାହେଲେ ଆଉ ଟିକେ କୋଡା ଖସା କରିଦେଲେ ସେଟା ଭଲ ବହୁତ। ଆଉ ରାସାୟନିକ ତୃଣନାଶକ ବି ଆପଣ ବ୍ୟବହାର କରିପାରିବେ, ଯେଉଁଟାକି ପେଣ୍ଡିମିଥାଲିନ ହେକ୍ଟର ପ୍ରତି 1 କିଲୋଗ୍ରାମ କ୍ରିୟାଶୀଳ ଉପାଦାନ। କେବେ ମଞ୍ଜି ବୁଣିବାର, ଯେଉଁଦିନ ଆପଣ ମଞ୍ଜି ବୁଣିବେ ତା ପରଦିନ ଶୁଖିଲା ବାଲିରେ ମିଶେଇକି ପ୍ରୟୋଗ କରିଦେବେ।
1: ଆଚ୍ଛା, କିନ୍ତୁ ଏମିତି କିଛି ବାଟ ଅଛି କି ଯେ ନାହିଁ ଆମେ ରାସାୟନିକ ଔଷଧ ପ୍ରୟୋଗ ନ କରିକି ମଧ୍ୟ ଘାସ ଦମନ କରିପାରିବା?
0: ଆପଣ ସେଇ କୁଡା ଖସା ହିଁ କରିଦେବେ ପ୍ରଥମରୁ। ଯଦି ଆପଣ ବୁଣିବା 3 ସପ୍ତାହ ପରେ ଯଦି କୁଡା ଖସା କରିଦେବେ, ପୁଣି 6 ସପ୍ତାହ ପରେ ଆଉ ଥରେ ଟିକେ କୁଡା ଖସା କରିଦେବେ, ତାହେଲେ ଘାସ ଟିକେ କମ୍ ରହିବ।
1: ବର୍ଷାର ଯେହେତୁ ଆମେ ଦେଖୁଛେ ବର୍ତ୍ତମାନ ଟିକେ ପରିମାଣ ବୃଦ୍ଧି ପାଇଛି, କିନ୍ତୁ ଜୁନ ଜୁଲାଇ ମାସ ଭିତରେ ଆମେ ଯେତେବେଳେ ଦେଖିଲେ କି ଗୋଟେ ଅନିୟମିତ ବର୍ଷା ହେଉଛି, ତେଣୁ ସେମିତି ଗଛ ଆମର ଉଠି ଆସିଥିବ ଏବଂ ଫଳ ଧରିବା ଅବସ୍ଥାକୁ ଆସିଥିବ, ପାଣି ଦରକାର ମଧ୍ୟ ହେବ, ତେଣୁ ଜଳସେଚନ ଇଏ ବୋଧହୁଏ ସୂର୍ଯ୍ୟମୁଖୀ ଚାଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
0: ଆଜ୍ଞା, ଯେତେବେଳେ ଚାଷ କରିବେ ଦେଖିବେ ମଞ୍ଜି ବୁଣା ସରିଲା, ଫୁଲ ଧରିବା ଆଉ ଦାନା ଧରିବା ବେଳେ ଫସଲଟା ଟିକେ ସଙ୍କଟକାଳୀନ ଅବସ୍ଥା ଥାଏ ଯଦି ପାଣି ନ ହେବ, ତେଣୁ ଲକ୍ଷ୍ୟ ରଖି ଯେତେବେଳେ ଜଳ ମାନେ ଦରକାର ଯଦି ଅଛି, ଆମର ଏବେ କହୁଛନ୍ତି ଜୁନ ଜୁଲାଇ ମାସରେ ଟିକେ ବର୍ଷା କମିଗଲା, ତେଣୁ ଯଦି ଦରକାର ଅଛି 20ରୁ 25 ଦିନ ଭିତରେ, ମାନେ ଯୋଉ ମଞ୍ଜି ବୁଣିବାର 20ରୁ 25 ଦିନ ଭିତରେ ଜଳସେଚନ କରିବେ। ଆଉ ଯଦି ଫୁଲ ଫୁଟିବା ସମୟରେ ଦେଖିବେ ଯଦି ଗଛଟା ଶୁଖିଯାଉଛି, ତାହେଲେ କଣ ଯଦି ଆମେ ଠିକ୍ସେ ଜଳସେଚନ ନ କରିବା ତାହେଲେ ଅମଳ ଉପରେ ସେଟା ଖରାପ ପ୍ରଭାବ ପକେଇବ। ତେଣୁ ଆବଶ୍ୟକ ଦେଖିକି ଜଳସେଚନ କରିବା, ବର୍ଷା ଦିନେ ନିହାତି ଜରୁରୀ ନଥାଏ, କିନ୍ତୁ ଆବଶ୍ୟକ ଦେଖିକି ଆମେ ଜଳସେଚନ କରିବା।
1: ଅର୍ଥାତ୍ ଚାଷୀ ସେଠି ନିଜର ଅନୁଭୂତିକି ହିଁ
0: କାର୍ଯ୍ୟରେ ଲଗେଇବେ,
1: କିନ୍ତୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ସମୟ ଆସିଯିବ କେତେବେଳେ ନା ଯେତେବେଳେ ଅମଳକ୍ଷମ ହେଇଯାଇଥିବ ଫସଲ, ତାର କେତେ ଦିନ ପୂର୍ବରୁ ଆମେ ଜଳସେଚନକୁ ବନ୍ଦ କରିବା ଦରକାର?
0: ଫୁଲ ଫୁଟିବା ଟାଇମ୍ରେ ହିଁ ଜଳସେଚନ ଦେବେ, ତାପରେ ଫୁଲ ଫୁଟିଗଲା ପରେ ଆଉ ଜଳସେଚନ ଏତେ ବି ଦରକାର
1: ନାହିଁ। ଅର୍ଥାତ୍ ଆମେ ଅମଳ ସମୟ ପାଖେଇ ଆସିଲା ବେଳକୁ ପ୍ରସ୍ତୁତ ହେଇଯାଇଥିବା ଏବଂ ଧ୍ୟାନ ବି ରଖିଥିବା ଯେ କେତେବେଳେ ଇଏ ଅମଳକ୍ଷମ ହେଲା। ଏବେ ଜଣେ ଚାଷୀ ତାର ଜମିରେ ସୂର୍ଯ୍ୟମୁଖୀ ଚାଷ କଲା, ସେ କୋଉ ସମୟକୁ ଅପେକ୍ଷା କରିବ ଯେ ହଁ ବର୍ତ୍ତମାନ ମୋ ଫସଲ ଅମଳକ୍ଷମ ହେଇଗଲା, ମୁଁ ଏବେ ହିଁ ଅମଳ କରିବି?
0: ହଁ, ଯେତେବେଳେ ଦେଖିବେ ଯେ ଆପଣ ସୂର୍ଯ୍ୟମୁଖୀ ଫୁଲଟା ଆମର କଣ ହଳଦିଆ ଦେଖାଯାଉଛି, ତାର ତଳ ଅଂଶ ଯେତେବେଳେ ହଳଦିଆ ଆଗ ପଡି ଆସିକି ତାପରେ ଟିକେ ବାଦାମୀ ଟାଇପ୍ର ରଙ୍ଗ ଆସିଯିବ ଯେତେବେଳେ ଦେଖିବେ, ସେତେବେଳକୁ ଫୁଲ ଗୁଡିକୁ କାଟିଦେବେ।
1: ଆଚ୍ଛା,
0: ତାପରେ ତାକୁ ନେଇକି ଖରାରେ ଆପଣ ଶୁଖେଇଦେବେ, ଖରାରେ ଶୁଖେଇକି ପୁରା ବେଙ୍ଗଳା ପକେଇଦେବେ, ନହେଲେ ବାଡେଇକି ମଞ୍ଜି ସଂଗ୍ରହ କରିଦେବେ, ଯେହେତୁ ବାଡେଇକି ବି କରିପାରିବେ, କାହିଁକିନା ଯେତେବେଳେ ଦେଖିବେ ପୁରା ଶୁଖିଯିବ ସେ ତଳ ଭାଗଟା, ଯେତେବେଳେ ହଳଦିଆରୁ ଟିକେ ଟିକେ ବାଦାମୀ ରଙ୍ଗ ଭଳିଆ ଆସିଯିବ ଫୁଲର ତଳ ଭାଗ, ଆପଣ ସେତେବେଳେ ନିଜେ କାଟି ଆଣିବେ, କାଟି ସାରିକି ତାକୁ ଖରାରେ ଶୁଖେଇଦେବେ, ତାପରେ ବେଙ୍ଗଳା ପକେଇ ଦେଇକି ବାଡେଇକି ମଞ୍ଜି ସଂଗ୍ରହ କରିଦେବେ। ତାପରେ ଆମର ଦେଖିବା ଏକର ପ୍ରତି ଆମେ ପ୍ରାୟ ସାଧାରଣତଃ 4ରୁ 8 କ୍ୱିଣ୍ଟାଲ ମଧ୍ୟ ଅମଳ ମିଳୁଛି।
1: ଡକ୍ଟର ଦାସ, ଫସଲ ଅଛି ମାନେ ତ ରୋଗ ପୋକ ତ ଅଛି ନା, ପୁଣି ସୂର୍ଯ୍ୟମୁଖୀ ଫସଲରେ ବି ତ ରୋଗ ବା ପୋକ ଏସବୁ ଆଶଙ୍କା ବି ରହୁଥିବ, ତାକୁ କେମିତି ଆମେ ଦୂର କରିବା?
0: ପ୍ରଥମ ପୋକ ହେଉଛି ଯୋଉ ଶୃଙ୍ଗ ପୋକ, ଯେଉଁଟାକି କମ୍ ସଂଖ୍ୟାରେ ଥାନ୍ତି, ତାକୁ ହାତରେ ଯଦି ଯେତେବେଳେ କମ୍ ସଂଖ୍ୟାରେ ଥିବେ ହାତରେ ବାଛିଦେବେ, ନହେଲେ ଯଦି ବେଶୀ ହେଇଯିବେ ସେତେବେଳେ କଣ କରିବେ, କ୍ଲୋରୋଫାଇରିଫସ୍ ସ୍ପ୍ରେ କରିବେ। 2 ml କ୍ଲୋରୋଫାଇରିଫସ୍ ନେଇକି 1 ଲିଟର ପାଣିରେ ସ୍ପ୍ରେ କରିପାରିବେ। ଆଉ ଗୋଟେ ଜିନିଷ ହେଉଛି ଫଳବିନ୍ଧା ପୋକ, ଫଳବିନ୍ଧା ପୋକ କଣ ତାକୁ କେମିତି ଦମନ କରିବେ, ଏକର ପ୍ରତି 200 ମିଲିଲିଟର ଇଣ୍ଡୋକ୍ସାକାର 200 ଲିଟର ପାଣିରେ ମିଶେଇକି ସିଞ୍ଚନ କରିଦେବେ। ଆଉ ଗୋଟେ ହେଉଛି ତୃତୀୟ କଥା ହେଉଛି କୁସୁମୀ ମାଛି, କୁସୁମୀ ମାଛି କେମିତି କରିବେ, ସେଟା କୋଉ ଟାଇମ୍ରେ ହବ, ଏଇ ମାଛିଟା ଯୋଉ ଗଛର କଢ ଆଉ ଫୁଲ ଉପରେ ଅଣ୍ଡା ଦେଇଦିଅନ୍ତି, ଏହାଫଳରେ ଫୁଲ ଗୁଡିକ କଣ ହେଇଯିବ, ପଡିଯିବ ତଳେ, ତେଣୁ ସେଇଥିରୁ ଦୁର୍ଗନ୍ଧ ବାହାରିବାରେ ଲାଗିବ, ସେଇଥିପାଇଁ ଅମଳ ବି ଆମର କମିଯିବ। ଏହାକୁ ଦମନ କରିବା ପାଇଁ ଆପଣ କଣ କରିବେ, ଏକର ପ୍ରତି 600 ମିଲିଲିଟର ନବଜାତ କୀଟନାଶକ କିମ୍ବା 80 ଗ୍ରାମ ଫ୍ଲୋବେଣ୍ଡାଡିୟମ ଆମାଇଡ 200 ଲିଟର ପାଣିରେ ମିଶେଇକି ସିଞ୍ଚନ କରିପାରିବେ।
1: ଆଉ ଯଦି କେତେବେଳେ ରୋଗ ହେଇଯାଉଛି ଗଛରେ,
0: ମେନଲି 2ଟା ରୋଗ ଅଧିକ ହେଉଛି, ଗୋଟେ ହେଉଛି ପାଉଁଶିଆ ରୋଗ, ପାଉଁଶିଆ ରୋଗ ପାଇଁ ଗୋଟେ ସାଧାରଣତଃ 1 ଲିଟର ପାଣିରେ 3 ଗ୍ରାମ ସଲଫର ସେଚିତ ଗୁଣ୍ଡ ମିଶାଇକି ସିଞ୍ଚନ କରିଦେବେ।
1: ଆଚ୍ଛା,
0: ଆଉ ଗୋଟେ ହେଉଛି ପତ୍ର ଦାଗ ରୋଗ, ଯେଉଁଥିରେ କି ଆପଣ ଏକର ପ୍ରତି ଗୋଟେ ଏକରରେ 600 ଗ୍ରାମ ମାଙ୍କୋଜେବ 200 ଲିଟର ପାଣିରେ ମିଶେଇକି ସିଞ୍ଚନ କରିପାରିବେ। ଦରକାର ପଡିଲେ ଯଦି ଥରେ ସିଞ୍ଚନ କଲେ ଦେଖିଲେ ପତ୍ର ଦାଗ ରୋଗଟା ଟିକେ କମୁନି, ତାହେଲେ ଦରକାର ପଡିଲେ 15 ଦିନରେ पुणी आउ थरे एकर प्रति 600 ग्राम मांको जे 200 लीटर पानी रे मिसे के आउ थरे सिंचन कर।

0: ଦେବେ?
1: ଏସବୁ ହଉଛି ରାସାୟନିକ ଔଷଧ, କିଛି ଜୈବିକ ପଦ୍ଧତି ଏମିତି ଅଛି?
0: ହଁ, ଆପଣଙ୍କର ଏଇ ଯୋଉ ଜୀବାମୃତ ବୀଜାମୃତ ସେଗୁଡାକ ଏବେ ତ ଆମେ ଜୈବିକ ପଦ୍ଧତିକୁ ଆଗେଇଲେଣି, ଜୈବିକ କେମିତି ରାସାୟନିକ ଜିନିଷ ମାନେ ବ୍ୟବହାର ନ କରିକି ଜୈବିକ ପଦ୍ଧତିରେ ଆମେ ସୂର୍ଯ୍ୟମୁଖୀ ଯୋଉ ବି ଫସଲ ଆମେ କେମିତି ଚାଷ କରିପାରିବା, ସେଇସବୁ ଜିନିଷ ଜୀବାମୃତ ବୀଜାମୃତ ସବୁ ବ୍ୟବହାର କରିକି ମଧ୍ୟ ଆପଣ ସୂର୍ଯ୍ୟମୁଖୀ ଚାଷ କରିପାରିବେ।
1: ଡକ୍ଟର ଦାସ, ଏ ବିଷୟଟି ଆମର ପ୍ରତ୍ୟେକ ଚାଷୀ ଭାଇମାନେ ମଧ୍ୟ ଜାଣିବା ଦରକାର କି ଆମେ ଯେତେବେଳେ ଆମର ଫସଲରେ ଔଷଧ ପ୍ରୟୋଗ କରୁଛେ ସେତେବେଳେ କ'ଣ କ'ଣ ସାବଧାନତା ଅବଲମ୍ବନ କରିବା ଦରକାର। ଆମେ ବହୁ ଜାଗାରେ ଦେଖିଛୁ ଚାଷୀ ଭାଇମାନେ ଏମିତି ଖୋଲା ଦେହରେ, ଖୋଲା ହାତରେ, ଖୋଲା ମୁହଁରେ ଔଷଧ ସ୍ପ୍ରେ କରୁଛନ୍ତି, ଏହାର ବୋଧେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି।
0: ଆପଣ ହାତରେ ଗ୍ଲୋଭ୍ସ ପିନ୍ଧିବେ, ତାପରେ ଦେହ ପୁରା ପୋଷାକ ଆବରଣ ରହିବେ, ତାପରେ ଯାଇକି ଆଖିରେ ଚଷମା ଲଗେଇବେ, ତାପରେ ଯାଇକି ଆପଣ ସ୍ପ୍ରେ କରିବେ।
1: ଆଚ୍ଛା, ଏବଂ ପବନର ଗୋଟେ ବିପରୀତ ଦିଗରେ ମଧ୍ୟ ଏହାକୁ ପ୍ରୟୋଗ
0: କରିପାରିବେ।
1: ଆଚ୍ଛା, ତ ଶ୍ରୋତା ବନ୍ଧୁ, ଯେହେତୁ ସୂର୍ଯ୍ୟମୁଖୀ ଗୋଟେ ହେଉଛି ଅତ୍ୟନ୍ତ ଲାଭକାରୀ ଫସଲ ଏବଂ ବର୍ତ୍ତମାନ ସମୟରେ ମଧ୍ୟ ଏହାର ବେଶ ଭଲ ଉତ୍ପାଦନ ହୋଇପାରିବ, କିନ୍ତୁ ଏସବୁ ଭିତରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କି ଭାରତ ସରକାର ମଧ୍ୟ ଗୋଟେ ଲକ୍ଷ୍ୟ ରଖିଛନ୍ତି ଆମ ଦେଶର ପ୍ରତ୍ୟେକ କୃଷକଙ୍କର ଆୟ କେମିତି ବଢ଼ିବ। ତ ଡକ୍ଟର ଦାସ, ଟିକେ ଆମକୁ ପରାମର୍ଶ ଦିଅନ୍ତୁ ଏମିତି କୋଉ ପଦ୍ଧତିରେ ଆମେ ସୂର୍ଯ୍ୟମୁଖୀ ଚାଷ କରିବା ଯେମିତି ଆମର ଲାଭ ଦୁଇଗୁଣାରୁ ଅଧିକ ହେବ।
0: ସୂର୍ଯ୍ୟମୁଖୀ ଗଛରେ ଆମେ କ'ଣ ବୋରନ୍ ସ୍ପ୍ରେ କରିପାରୁଛେ, ନହେଲେ ପରାଗ ସଙ୍ଗମ ବେଳେ ଆମେ ମହୁବାକ୍ସ ରଖୁଛେ, ଦୁଇଟି କଥା ଅଛି। ପ୍ରଥମ କଥା ହେଉଛି ଯେତେବେଳେ ସୂର୍ଯ୍ୟମୁଖୀ ଗଛରେ ଆପଣ ବୋରନ୍ଟାକୁ ପୋଷକ ତତ୍ତ୍ୱ ହିସାବରେ ବ୍ୟବହାର କରିପାରିବେ, ପୋଷକ ତତ୍ତ୍ୱ ଅଭାବ ହେଲେ କି ପରାଗ ସଙ୍ଗମ ଯଦି ଠିକ୍ ନ ହେବ ତାହେଲେ ମଞ୍ଜି ଫମ୍ପା ହେଇଯିବ। ଅଭାବ ଥିବ କେମିତି ଜାଣିବେ? ସେଟା ହେଉଛି ଗଛରେ ଫୁଲ କୋଡ଼ିଟା ତାରା ଭଳି ଦେଖାଯିବ, ତାକୁ ଷ୍ଟାର ବଡ ଷ୍ଟେଜ କୁହାଯାଉଛି, ଯେଉଁଟାକି ସେହି ସମୟରେ ଗୋଟେ ଲିଟର ପାଣିରେ 2 ଗ୍ରାମ ହିସାବରେ ବୋରନ୍ ମିଶେଇକି ପୁରା ଗଛରେ ଭଲ ଭାବେ ସ୍ପ୍ରେ କରିଦେବେ, ଯେଉଁଟାକି ବୋରନ୍ ଅଭାବ ଆଉ ରହିବ ନାହିଁ। ଦ୍ୱିତୀୟ କଥା ହେଉଛି ଆମେ କଥା ହେଇଥିଲେ ଯେ ପରାଗ ସଙ୍ଗମ ବେଳେ ଆମେ ମହୁମାଛି ମହୁ ବକ୍ସ ରଖିଥିବା, ମହୁମାଛି କମ୍ ଥିବ ସେତିକି ବେଳେ କ'ଣ କରିବେ ଆପଣ, ସକାଳ 8ରୁ 10ଟା ଭିତରେ ହାତରେ ଗୋଟେ ନରମ ସୂତା କପଡ଼ା ନେଇକି ଧୀରେ ଧୀରେ ଗୋଟିଏ ଫୁଲ ଆଉ ଗୋଟେ ଫୁଲ ଉପରେ ଘଷିଦେବେ। ଘଷିଦେଲା ପରେ ଏହାକୁ କୁହାଯାଏ କ'ଣ, ହ୍ୟାଣ୍ଡ ପଲିନେସନ, ତାପରେ 100% ଦାନା ସେ ଭର୍ତ୍ତି ହେଇଯିବ। ଏଇ ଦୁଇଟା ଜିନିଷ ଯଦି ଆପଣ ଠିକ୍ ଭାବରେ ଦେଖିବେ, ଜଣେ ଦୁଇଗୁଣା ଜଣେ ଚାଷୀ ଦୁଇଗୁଣା ଅମଳ
1: ପାଇପାରିବ। ମୁଁ ଯେତିକି ଆଲୋଚନାରୁ ବୁଝିଲି କି ଆମେ କୃଷି ବିଜ୍ଞାନୀଙ୍କର ପରାମର୍ଶ ନେଇକି ଯଦି ଚାଷ କରୁଛେ ସଫଳ ହେବାଟା ନିଶ୍ଚିତ ଏବଂ ଆମ ଫସଲର ଯଦି ଠିକ ଢଙ୍ଗରେ ପରାଗ ସଙ୍ଗମ ହୋଇପାରୁଛି ତାହେଲେ ଉତ୍ପାଦନ ବଢ଼ିବାଟା ମଧ୍ୟ ନିଶ୍ଚିତ
0: ଏବଂ ପୋଷକ ତତ୍ତ୍ୱ ଠିକ ଭାବରେ ଆମେ ଯଦି ଦେବା ତାହେଲେ ବି ଅମଳ ଦୁଇଗୁଣା
1: ହୋଇପାରିବ। ଏବଂ ଆଉ ଗୋଟେ କଥା ବୋଧହୁଏ ରହିଗଲା ଯେ ତା ଭିତରେ ଆମେ ମହୁ ଚାଷ ମଧ୍ୟ
0: କରିପାରିବା,
1: ନୁହେଁ କି? ଯଦି ଆମେ ବିଶେଷଜ୍ଞଙ୍କ ପରାମର୍ଶ ନେଉଛେ ବା ନିଜର ଯଦି ଅନୁଭୂତି ମଧ୍ୟ ରହିଛି ମହୁ ଚାଷ ଉପରେ ତାହେଲେ ସୂର୍ଯ୍ୟମୁଖୀ ଚାଷ ଯୋଉଠି ହେଉଛି ବା ଆମ ନିଜ ଜମି ତା ପାଇଁ ଗୋଟେ ବହୁତ ବଢ଼ିଆ ସ୍ଥାନ, ନା କ'ଣ କହୁଛନ୍ତି? ଆଶା କରୁଛୁ ଆଜିର ଏଇ ଯୋଉ ଆଲୋଚନା ଇଏ ଆପଣମାନଙ୍କୁ ଅନେକ ଲାଭଦାୟକ ହେବ ଏବଂ ଡକ୍ଟର ସୁମିତା ଦାସ ଯେଉଁ ମାର୍ଗଦର୍ଶନ ଆଜି କଲେ ତାକୁ ଯଦି ଆପଣମାନେ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରୁଛନ୍ତି ଆପଣମାନେ ଲାଭାନ୍ୱିତ ହେବା ସହିତ ରାଜ୍ୟର ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ଆପଣମାନେ ନିଜର ସହାୟତା ରଖିପାରିବେ। ଡକ୍ଟର ଦାସ, ଆଜିର ଏହି ଆଲୋଚନା ପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ। ଆଜ୍ଞା,
0: ଧନ୍ୟବାଦ ସାର।
2: ନାଇଁ ଯୋଉ କଣ ଆମ ମାଳପା,
3: ଆଜ୍ଞା,
2: ହଁ ନା ମନେ ରହିଯାଏ,
3: ଯା ହଉ ଲଙ୍କାରେ ହରିଶବ୍ଦ
2: କଣ?
3: ନାଇଁ ବା ଭାଇ କହୁନାହାନ୍ତି।
2: ତମର ପରା କଣ ଦେହ ଖରାପ ହେଇଛି?
3: ଦେହଟା ଖରାପ ଅଛି ହେଲେ ମୁଁ କଣ ଆଲୋଚନାଟା ଶୁଣିଲିନି? ଏଇ ଯୋଉ ମହାଶୟ ଯେମିତି କହିଲେ ସୂର୍ଯ୍ୟମୁଖୀ ଚାଷ କଲେ ଭାଇ ଏତିକି ଲାଭ
2: ତମର କରିବ?
3: ଏଥରକ କରିବି ନା।
2: ହଁ ଭଲ ହେଲା, ମୋର ତ ଟିକେ ତେଲ ଦରକାର ଥିଲା ଆଉ ତମର ଘରୁ ମିଳି
3: ଗଲା। ଯା ସବୁ ତାରେ ଆପଣଙ୍କର ଲୋଭ।
2: ଲୋଭ କେଡେ ସୁନ୍ଦର କଥା,
3: ଆଜ୍ଞା,
2: କି ସୁନ୍ଦର ପରାମର୍ଶ ଆମ ବୈଠକୀ ଘର ତରଫରୁ।
3: ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ।
2: ମୋର ତେଣେ ବହୁତ କାମ ଅଛି, ବେଳ
3: ଚତୁର୍ମାସିଆ ବେଳ କାଳ, ଆଗ ପାଣିପାଗ ଶୁଣିବା ତାପରେ ଉଠିବା,
2: ଏମିତି?
3: ଆଜ୍ଞା
2: ହଉ।
4: ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଆକାଶ ମେଘମୁକ୍ତ ରହିବା ସହିତ ଠାଏ ଠାଏ ଆଂଶିକ ମେଘାଚ୍ଛନ୍ନ ରହିପାରେ।

ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଉପରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର କରିବେ ଶୁଭାରମ୍ଭ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଯୁକ୍ତ ତିନିରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ଆଇଆଇଏମ୍ ସମ୍ଭଲପୁରଠାରେ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅବସରରେ ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଅନୁଷ୍ଠିତ ହେବ। ରାତି 10:00

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶିଖର କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ସାଧନା ସରଗମ, କଣ୍ଠରେ ତାଙ୍କର ଅନାରୀ କଥାଚିତ୍ରର ଗୀତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ତଲାଶ କଥାଚିତ୍ରର। ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ରାତି 10:30ରେ ପୁଣି ଶୁଣିବେ ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଓଡ଼ିଆ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।

0: ପିଲାମାନେ ଆଜି ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଆମେ ଗୋଟିଏ ଓଡ଼ିଆ ଭାଷାର ଗୀତଟିଏ ଶିଖିବା। ଗୀତଟିକୁ ରଚନା କରିଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ, ଆଉ ସ୍ୱର ସଂଯୋଜନା କରିଛନ୍ତି ଅକ୍ଷୟ କୁମାର ମହାନ୍ତି। ଏବେ ତାହେଲେ ପିଲାଏ କାଗଜ କଲମ କାଢ଼ି ଗୀତଟିକୁ ଲେଖିନିଅ। ପ୍ରଥମେ ସ୍ଥାୟୀ ଲେଖ।
1: କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ, କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ।
0: ବର୍ତ୍ତମାନ ପ୍ରଥମ ଅନ୍ତରା ଲେଖ।
1: ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ, ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ, ତୁମେ ଯେ ବେଢ଼ିଚ କୋଟି ବିଶ୍ୱର ସବୁରି ଭିତରେ ବାହାରେ, ତୁମେ ଯେ ବେଢ଼ିଚ କୋଟି ବିଶ୍ୱର ସବୁରି ଭିତରେ ବାହାରେ।
0: ଏବେ ଦ୍ୱିତୀୟ ଅନ୍ତରାଟି ଲେଖ।
1: ଲୁହ ହୋଇ ତୁମେ ଝରି ପଡ଼ ପରା, କେତେ ନୟନର କୋଣରୁ, ଲୁହ ହୋଇ ତୁମେ ଝରି ପଡ଼ ପରା, କେତେ ନୟନର କୋଣରୁ, ହସ ହୋଇ ପୁଣି ଫୁଲ ପରି ଫୁଟ, କେତେ ଯେ ନରମ ଅଧରୁ, ହସ ହୋଇ ପୁଣି ଫୁଲ ପରି ଫୁଟ, କେତେ ଯେ ନରମ ଅଧରୁ, କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ।
0: ଗୀତଟିକୁ ତ ଲେଖିନେଲା ପିଲାମାନେ, ଏବେ ଚାଲ ଗୀତଟିକୁ ଆମେ ତାଳ ସହିତ ଶିଖିବା।

0: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଆସିବେ। ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଉପରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଓଡ଼ିଶା ଗଭୀର ସମୁଦ୍ର

ଉପରାଷ୍ଟ୍ରପତି ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ପାଳନ ମିଶନର ଉପରାଷ୍ଟ୍ରପତି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଛି। ଲୋକସେବା ଭବନରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଦ୍ୱିତୀୟ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଦେଶର ପ୍ରମୁଖ ବିମାନ ବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଦିନିଆ କର୍ମଶାଳା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା ଏବଂ ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ତାରାକାନ୍ତ ପଣ୍ଡା। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ବନମଲ୍ଲିକାର ଦଶମ ଭାଗ।

0: କୁଆଡେ ଗଲ କୁଆଡେ ଗଲ ମ ସମ୍ବିତ ସମ୍ବିତ
1: ଆରେ ମୁଁ ଏଇଠି ବାରଣ୍ଡାରେ
0: ଜାନିଅ ତମେ ତ ଉଠିବ ଏତେବେଳେ ସକାଳ 9:00 ଆସିଗଲାଣି ପରା କାମ ସାରିବ କେତେବେଳେ ଆଉ ମତେ ବୁଲେଇ ନବ କେତେବେଳେ
1: ଚା କଲାବେଳେ ମନଟା କୋଉଠି ଥିଲା କି
0: କାଇଁ କଣ ହେଲା
1: ଆଉ ଚିନି ନଥିଲା
0: ହଁ ମ ଟିକେ ବେଶୀ ହେଇଯାଇଥିବ ଚଳେଇ ନଉନ ସତରେ ମୁଁ ଟିକେ ଅନ୍ୟ ମନସ୍କ ଥିଲି
1: କଣ ଭାବୁଥିଲ ଶୁଣେ
0: ଆଚ୍ଛା ସମ୍ବିତ ଏ ଜନ୍ମରେ ମୁଁ ତମର ସ୍ତ୍ରୀ ଯଦି ମରିଯାଏ ପୁଣି ଆର ଜନ୍ମରେ କଣ ତମର ସ୍ତ୍ରୀ ହେଇ ଜନ୍ମ ହେବି
1: କେଜାଣି ବାବା ଏତେ ଗହିରିଆ ଚାଷ ତ ମୋର ନାହିଁ ମୁଁ ଏ ପୁନର୍ଜନ୍ମରେ ବିଶ୍ୱାସ କରେନି ଏ ଜନ୍ମରେ ତମେ ମୋର ଯାହା ହାଲ କଲଣି ପାହାଡ଼ ପର୍ବତ ଘୁରେଇ ଘୁରେଇ ଆଉ ଦରକାର ନାହିଁ ବାବା ଆଉ ଦରକାର ନାହିଁ ତମକୁ ଏତିକିରେ ଦଣ୍ଡବତ
0: ରୁହନା ଏମିତି ଫାଜିଲେମି କରନା ଏଇ ସତରେ କଣ ତମେ ପୁନର୍ଜନ୍ମରେ ବିଶ୍ୱାସ କର
1: ନା
0: ମୁଁ କିନ୍ତୁ କରେ
1: ହଉ ତମେ ତମର କରୁଥା ମୁଁ ମୋର ନିତ୍ୟକର୍ମ ସାରେ ଆଉ ଟିକେ ପରେ ପଟ୍ଟନାୟକ ବାବୁ ମିଶ୍ର ବାବୁ ହେରିକା ଆସିକି ପହଞ୍ଚିଯିବେ ତମେ ବି ରେଡି ହେଇଯା ହଁ ଶୁଣ ନବରଙ୍ଗପୁରରୁ ରାଇଘର 90 କିଲୋମିଟର ହବ ତ ରାତିରେ ସେଇଠି ରହଣି ସେଇ ଅନୁସାରେ ପ୍ରସ୍ତୁତ ହେଇ ଚାଲ
0: ରାଇଘର ରାଇଘର କାହିଁକି ଯିବେ
1: ଆଚ୍ଛା ଲୋକ ତମେ କାଲି ପଟ୍ଟନାୟକ ବାବୁଙ୍କୁ କହିଲ ଜିପ୍ ବନ୍ଦୋବସ୍ତ କଲେ ସେଠିକି ଯିବ ଆଜି ପୁଣି ହଠାତ୍ ମନରେ ପରିବର୍ତ୍ତନ ଆରେ ଭାଇ ଯିବ ତ ସିଧା କୁହ ନହେଲେ ଅଯଥା କାହିଁକି ଜିପ୍ଟା ନେଇ ପଟ୍ଟନାୟକ ବାବୁ ଆସିବେ
0: ସମ୍ବି ତମେ ପରା କହୁଥିଲ ମତେ ଆଜି ଗଣ୍ଡ ଆଦିବାସୀ ଭାଇମାନଙ୍କ ପାଖକୁ ନବାକୁ ହେଲେ ହଠାତ୍ ରାଇଘର ପ୍ରୋଗ୍ରାମ କାହିଁକି କଲ ତମ ମୁଣ୍ଡ ଆଜିକାଲି ଠିକ୍ ରହୁନି ବୋଧେ
1: ମୋ ମୁଣ୍ଡ ନୁହଁ ସ୍ୱାତି ତମ ମୁଣ୍ଡ

0: ଖରାପ ହେଇଗଲାଣି ଏମିତି ବୁଲି ବୁଲି କିଏ ରାଇଘର ପରା ସେଇ ଗଣ୍ଡ ମାନଙ୍କ ଇଲାକା କାଲି ଏତେ କଥା ହେଲା ତମ ମନଟା କୋଉଠି ଥିଲା କି
1: ମା ସତେ ମୁଁ କେଡେ ବକିଟା ମୁଁ କଥା କଣ କି ସମ୍ବିତ ସେଇ ମାଙ୍କିଡ଼ି ଆଉ ସାନ୍ତାଳ ମାନଙ୍କର ବଙ୍ଗା ହାପଳାମ ବଙ୍ଗା କଥା ଭାବୁଥିଲି ତ କେତେ ସରଳ ବିଶ୍ୱାସ ସେମାନଙ୍କର କହିଲା ସମ୍ବିତ ମୃତ୍ୟୁ ପରେ ମଣିଷଟି ପୁଣି ଜନ୍ମ ନବ ତାଙ୍କରି ବଂଶରେ ପିତୃପୁରୁଷଙ୍କ ପ୍ରତି କେତେ ପ୍ରଗାଢ ଭକ୍ତି ଏମାନଙ୍କର କହିଲ
0: ଥାଉ ବାବା ଲେକ୍ଚର ଦିଅନି କାମ ଶୀଘ୍ର ସାର ପହଞ୍ଚୁ ପହଞ୍ଚୁ ଅତି କମ୍ରେ ଦିନ ଦୁଇଟା ହବ ରାଇଘରଟି
1: ସେଠି ଖିଆପିଆ ସାରି ଯିବା କୁରାବେଡ଼ା ହଉ ତମେ ଆସ ମୁଁ ରେଡି ହେଇଯାଉଛି

0: ଧାନ ବୁଣୁଥିଲୁ, ଏବେ ଏଠି ଆମ ଅଞ୍ଚଳରେ ବେଶୀ ମକା ଚାଷ ହୁଅନ୍ତି।
1: ଆଗରେ ଚାଷ ତ ଭଲ ହଉନଥିଲେ ଆଜ୍ଞା, ଲୋକମାନେ ଜାଣୁନଥିଲେ ଚାଷବାସ କରିବା ପାଇଁ। ଏବେ ଲୋକଙ୍କର ଦେଖି ଦେଖିକି ଚାଷବାସ କରୁଛନ୍ତି, ମଣ୍ଡିଆ ବିରି କୁଟକି ସମସ୍ତେ ହଉଥିଲା, ବାକି ମକା ଚାଷ କରୁନଥିଲା,
2: ଧାନ
1: ବି ସେତିକି ଚାଷ ନ କରୁଥିଲା। ସେଟା ପାଇଁ ଆମର ଲୋକମାନେ ଖାଲି ଆଗ ସାଙ୍କର କୁଲି ବୃତ୍ତି କରିକି ଖାଉଥିଲା। ଏବେ ଲୋକମାନେ ଲୋକଙ୍କୁ ଦେଖି ଦେଖିକିନା ମକା ଚାଷ

0: ଦେଖିଲା ଦେଖିଲା, ଏମାନଙ୍କର ତ ଚାଳା ଘର, କୋଉଠି ଗୋଟେ ଗୋଟେ ଟାଇଲ ଘର ବି ଅଛି। ଆରେ ଘର ବାରଣ୍ଡା କଳା ମାଟି, ଘର ଭିତର ବି କଳା ମାଟିରେ ଲିପା ହେଇଛି, ଆଉ ଘର ଆଗରେ କାଠ ପୋତାଇ ପାଚେରୀ ହେଇଛି। ଅନ୍ୟମାନଙ୍କ ଠାରୁ ବେଶ କିଛିଟା ଅଲଗା ଅଲଗା ଲାଗୁଛି ନୁହେଁ।
1: ଆଗରେ ଥିଲା ଆଜ୍ଞା ଖାଲି ସେ ତୁମର କରଜାକ ଥିଲା, ଆମେ କହୁଛି ଆମର ଭାଷାରେ କହୁଛନ୍ତି କଦର ବୋଲିକିନା, ସେ କଦରଟା ଥିଲା। ଏବେ ଏବେ ଲୋକଙ୍କୁ ଦେଖିକିନା ଜିକର ଫିକର ଛାଣା ଛାଇ ହଉଛି, ତୁମର ଇଟା ପିଟା ବି ହଉଛି, ନହେଲେ ଖାଲି ମାଟିର ଘର ଥିଲା, ସାଠି ଚଟ ଚଟ ଚଟ କରିବା କରିକିନା ଥିଲା।
2: ଏବେ ବଡ଼ ବଡ଼ ଘର ସବୁ କରିଛନ୍ତି,
1: ଏବେ ବଡ଼ ବଡ଼ ଘର କରିଛନ୍ତି।
2: ଆଚ୍ଛା, ଇ ଯୋଉ କଳା ହେଇକି ଯୋଉ ତମର ଏଇଟା ସିମେଣ୍ଟ ଭଳିଆ ଦୁଶୁଛି ଘର ତଳେ ଲିପିଛନ୍ତି, ଏଇଟା କଣ ସବୁ ଲଗେଇକି ଏମିତି ଲିପିଛନ୍ତି?
1: ସେ ଗୋବର ଦେଇକି ନା, ଗୋବର ଦେଇକିନା ସେ ଭିତରେ ସେ ପହଁରାକୁ ଜରାଇକିନା, ଆମର ଭାଷାରେ କହିବେ ପହଁରା,
2: ପହଁରା ବୋଲି କଣ ସେଇଟା?
1: ସେଇଟା ଦାଣ୍ଡର ତାଙ୍କର କଟା
2: ଛଣ,
1: ହଁ ଛଣ, ତାଙ୍କେ ଜଳାଇକିନା ତାଙ୍କ ସାଙ୍ଗରେ ମିକ୍ସଚର କରିକିନା ସେ ଗୋବରକୁ ଲିପେ ପଛ କରିଛନ୍ତି।
2: ପାଳ କୁଟା ଆଉ ଗୋବର,
1: ହଁ
2: ପାଳ କୁଟା ପୋଡ଼ାଇ ଦେବେ,
1: ପୋଡ଼ାଇ ଦେବେ।
2: ଆଚ୍ଛା, ସେଟା କୋଉଥିରେ ମିଶେଇବେ?
1: ସେ ଗୋବର ମିଶେଇକିନା ତାଙ୍କୁ ଲିପିବେ,
2: ସେମିତି ଏତେ କଳା ହଉଛି,
1: କଳା ହଉଛି।
2: ଆଉ କଣ କଣ ରଙ୍ଗ ବ୍ୟବହାର ହଉଛି?
1: ରଙ୍ଗ ସେ ମାଟି ଭିତରୁ ସେ ଆଣିଛନ୍ତି,
2: କଣ
1: ସେ ମାଟିଟା ଆଣିଛନ୍ତି? ସେଟା ଆମେ କହିବୁ ଚୁଇ ମାଟି। ତାଙ୍କର ଦୁଇଟା ରଙ୍ଗ ହେବ ଆଜ୍ଞା, ତାଙ୍କର ରଙ୍ଗ କରିବା ପାଇଁ ହାଟରୁ ସେ ରଙ୍ଗ କିଣିକି ଆଣିଛନ୍ତି, ଧଳାଟା ହଉଛି, ତୁମରେ କଳାଟା ହଉଛି, ତଳେ ଖୋଲାଟା ସେ ଖାନ୍ତି ଜାଗାରେ ସେ ଧଳାଟା ହଉଛି।
2: ଆଚ୍ଛା, ଆମେ ଦେଖୁଛୁ ସବୁ ଯୋଉ ବାଡ଼ ଦେଇଛନ୍ତି, କାଠ ପୋତିକିରି ବାଡ଼ ଦେଇଛନ୍ତି, ଆଉ ଅନ୍ୟ ମୁର୍ଗା କି ଅନ୍ୟାନ୍ୟ ଜିନିଷ ଦେଇଥିଲେ ବାଡ଼ ହେଇପାରିବ? କାଠ ଯାକ କାହିଁକି ପୋତୁଛନ୍ତି?
1: ପୋତୁଛନ୍ତି ଆଜ୍ଞା, ମାନେ ସେ ତାଙ୍କର ମାନେ ଲୋକଙ୍କର କାଟ ଦେଲେ ସୁବିଧା ହଉଛି ବୋଲି।
0: ଆଚ୍ଛା ସମ୍ବିତ, ଗଣ୍ଡ ମାନଙ୍କ ଭିତରେ କଣ ବିଭିନ୍ନ ଗୋଷ୍ଠୀ ଅଛନ୍ତି?
3: ଏଇ ଯୋଉ ବୁଢା ମଉସା ଆସୁଛନ୍ତି ତାଙ୍କୁ ପଚାରୁନ।
0: ମଉସା, ଓଡ଼ିଶାର ଗଣ୍ଡ ମାନଙ୍କ ଭିତରେ କି କି ଗୋଷ୍ଠୀ ଅଛନ୍ତି?
4: ମାର୍କାମ, ଆଉ ନେତାମ, ଆଉ ମାରାଇ।
2: ତମର ଜାତି ଲୋକ ସେ ନ ଆସିଥିବ ତାହେଲେ ତାଙ୍କର ତମେ ଖାଇବ?
4: ନାଇଁ, ଉବିନେ କୁଟୁମ୍ବରେ ଆମେ ଖାଇବୁ ନାହିଁ। ଅଛି ଗାଣ୍ଡା ଜାତି, ସେ ଗାଡ଼ି ଆମେ ଖାଇବୁ ନାହିଁ। ଆଉ ଲୁହରା ଅଛି ସେ ଆଡ଼ରୁ, ଚାମରା ଅଛି ସେ ହାତ ଆମେ ଖାଇବୁ ନାହିଁ।
2: ଆଚ୍ଛା, ତମର ଦୁଇ ପ୍ରକାର ଅଛନ୍ତି,
4: ଆଉ ଭକ୍ତ ଶକ୍ତ ମାନେ
2: କିଏ
4: ତ ଖାଉଛ, କିଏ ତ ଖାଇବୁ ନାହିଁ, କେତେ ପ୍ରକାର ଅଛି, କିଏ ତ ନେଉଛ, ଆଉ ଗାଈ ସ୍ତ୍ରୀ ବାଲା ମାନେ କେତେ, ଆଉ ରୂପରେ ଅନ୍ୟ ପ୍ରକାର କେତେ ଜଣ ଅଛି, ସେ ଆମ ଭିତର ଲୋକ ମାନେ ଆମେ ସବୁ ଆମେ ଚାଲୁଛୁ, ଆମେ ଖାଉଛୁ, ସେମାନେ ଖାଇବେ ନାହିଁ, ସେ ମାଉ ମାସୀର ଖାଇବେ ନାହିଁ,
2: ସେମାନେ ଭକ୍ତ
4: ଭକ୍ତ,
2: ଆଉ ଶକ୍ତ ବାଲା ମାନେ ଖାଇବେ
4: ଖାଇବେ, ଆମେ ଶକ୍ତ ବାଲା ହଉଛୁ, ସେମାନେ ଭକ୍ତ ବାଲା।
0: ଆଚ୍ଛା, ଏମାନଙ୍କ ଗାଁରେ କାଇଁ ଧାଙ୍ଗଡ଼ି ବସା ଦେଖାଯାଉନି ତ?
3: କିଏ କହିଲା? ଆଦିବାସୀ ସମ୍ପ୍ରଦାୟ ମାନଙ୍କର ସେଇଟା ତ ହଉଛି ମୂଳ, ଅବିବାହିତ ପ୍ରତ୍ୟେକଟି ପୁଅ ଝିଅମାନଙ୍କର ଜୀବନ ପରିଚର୍ଯ୍ୟା ଏଇଠୁ ଆରମ୍ଭ ହୁଏ।

0: ଆମ ପରି ସେମାନେ ନିଜ ଗୋତ୍ର ଭିତରେ ବାହା ହୁଅନ୍ତିନି, ବରଂ ସେମାନଙ୍କ ଭିତରେ ବାଲ୍ୟ ବିବାହ, ଯୁବତୀ ବିବାହ, ବିଧବା ବିବାହ, ଘିଚା ବିବାହ,
1: ଘିଚା ବିବାହ ତ ଅନ୍ୟ ଆଦିବାସୀ ସମ୍ପ୍ରଦାୟରେ ଅଛି।
0: ଓହୋ, ଶୁଣ ନା, ପ୍ରେମ ବିବାହ, ଯୁବକ ପାଇଁ ଯୁବତୀ ଘର ଛାଡ଼ି ପଳେଇବା, ପଇସା ଯୋଡ଼ି ବିବାହ, ଏମିତି କେତେ ବିବାହ ପ୍ରଥା ରହିଛି।
2: ତମେ କେମିତି ତମର ବିବାହ ରହୁଛି ଆମକୁ ଟିକେ କହିବ ନା, ତମର କେମିତି ବିବାହ ରହୁଛି? ହେଲେ ତମେ କେମିତି ପୁଅ ଘର ତମକୁ ଯାଇକି ପସନ୍ଦ କଲେ ନା ତମେ ନିଜ ପୁଅକୁ ପସନ୍ଦ କରି ଆସିଲ?
3: ପୁଅ ଯାଇଛି ପସନ୍ଦ କର।
2: ତମ ବାପ ଘର କଣ ଦେଇଛନ୍ତି?
3: ସୋନା ଚାନ୍ଦି ଥାରି ବଟକି ସବୁ ଦେଇଛି।
2: ଆଚ୍ଛା, ତମର ବିବାହ କେମିତି କରୁଛ ଆମକୁ ଟିକେ କହିଲ।
4: ମାଙ୍ଗିବା ପାଇଁ ଯିବ ଟିକେ ସେ ଲାଇ ରୁଟି ପିଠା କରିକିନା ସେ ସମୁଦିଗାରେ ଯିବାଟା, ସେ ଆଡ଼େ ଯିବାଟା, ଟିକେ ଚାହା ପାଣି ସବୁ ଖାଇବାଟା, ତାଙ୍କେ ପୁଜ ପଚାର ହେଇକିନା ସେ ଭଉଣୀକୁ ମାଙ୍ଗବାଟା। ହଁ ହଁ, ବଲବେ ଦେବୀ ବଲବେ ସେ ଦେଲେ ମିଶା ତାର ପରେ ତାର ଶକ୍ତି ଅନୁସାରେ ହେଲେ ତାର ଯିବାଟା ଅଛି, ଧାର ଚାଉର ସବୁ ଧରିକିନା ଯିବାର ଅଛି, ସେଗା କୁଟୁମକୁ ଧରିକରି ନେବାର ଅଛି।
2: ପୂଜାପାଠ କିଏ କରିବ ସେଟା?
4: ସେ
2: ତମର ଭିନ୍ନ କିଏ ପୂଜାରୀ ଅଛି କି?
4: ପୂଜାରୀ ଅଛି, ତାଙ୍କେ କହୁଛେ ଦୋଷୀ।
2: ହେଲେ ପୁଅ ଯିବ ଝିଅ ଘରକୁ ବିବାହ?
4: ହଉ, ଝିଅ ଘରକୁ ଯିବାର ଅଛି, ତେଲ ହରଦି ଧରିକିନା ନେବେ, ସିଆଟୁ ବାନ୍ଧିବେ ପତ୍ର ଥିବ କି ନାଇଁ, ସେ ପତ୍ରରେ ସେ ଗାତି ଥିବ, ପୂଜା ପାଠ କରବାଟା ସେ ନୀତି ଗତି ସେ ଦୋଷୀ ଦେବେ ସେତିକିଟା।
0: ଜାଣ ସ୍ୱାତି, ଗଣ୍ଡ ମାନଙ୍କର ବିବାହ ସମୟରେ ପିଲାର ଜନ୍ମ, ଝିଅର କର୍ମ ଉଭୟ ଦେଖାଯାଏ।
1: ସତେ?
0: ପ୍ରଥମେ ବରକନ୍ୟାଙ୍କ ମେଳକ ହୁଏ, ଯାହାକୁ କୁହାଯାଏ ମନ୍ଦ ତର୍କା। ତାପରେ ବିବାହ ବିଷୟରେ କଥାବାର୍ତ୍ତା ହେଲେ କନ୍ୟାକୁ ବରପିତା ମାଳି ପିନ୍ଧାଏ। ତାପରେ ଆସେ ନିର୍ବନ୍ଧ ବା ମାଙ୍ଗେ। ତାପରେ ହୁଏ ଲଗନ। ଆମର ଯେମିତି ବାହାଘର ଗୋଟେ ଦିନରେ ହୁଏ, ତାଙ୍କର ଲାଗେ ତିନି ଦିନ।
1: ଆମର ଦିନେ କୋଉଠି ମ? ଦି ଦିନ ପରେ ମଙ୍ଗନ ଦିନେ ବାହାଘର, ଆଉ ଦିନେ ପୁଣି ଯୋଉଠି ଅଛି। ତମେ ପରା କୁଆଡେ ବାହା ହେଇଛ, ଖାଲି ବେଦିରେ ବସିବାଟା ମନେ ପଡୁଛି
0: ନୁହେଁ? ହେଲା ଯେ, ତାଙ୍କର ଯୋଉ ତିନି ଦିନ, ପ୍ରଥମ ଦିନ ଗନସନ, ଦ୍ୱିତୀୟ ଦିନ ଲଗନ, ତୃତୀୟ ଦିନ ମୋଡ଼ ଝରେନ। ଢୋଲ ମହୁରୀ ନିଶାଣ ସବୁ ବାଜେ, ବରକୁ ଆଉ କନ୍ୟାକୁ ପିଠିରେ ଲାଉ କରି ଯାହାକୁ କହନ୍ତି ପେଟଗୁନା, ଯୋଗ ଖୁଣ୍ଟ ଚାରିପଟରେ ନାଚନ୍ତି।

0: ଗନମ କେତେ ଦେବାକୁ ପଡେ?
1: ସବୁଠୁ ବଡ଼ କଥା ହଉଛି ସ୍ୱାତି, ଯୌତୁକ ରାକ୍ଷସର ଦାଉ ଗଣ୍ଡ ସମ୍ପ୍ରଦାୟରେ ନାହିଁ।
2: ତମର ପୁଅ ତ ଯିବ ଝିଅ ଘରୁ ବିବାହ ହେବାକୁ, ହେଲେ ତମେ କିଛି ତାଙ୍କୁ ପଇସା ପତ୍ର ମାଗିବ କି ଝିଅ ଘରକୁ?
3: ନାଇଁ ଆମେ ମାଗୁ ନା, ଆମର ଚଳିବ ନାହିଁ, ସେଟା ପଇସା ପତ୍ର ମାଗିବୁ ନାହିଁ, କିଛି ନାହିଁ।
2: ଝିଅ ଆସିଲା ବେଳକୁ କଣ ନେଇକି ଆସେ?
3: ସେଟା କିଛିଟା ଦେବା ନାହିଁ, ସିଆଡ଼େ ତାର ବାପା ଦେବ ନାହିଁ, ସିଆଡ଼ୁ ସେ ଫୋର ବାପା କିଛି ଦେବ ନାହିଁ, ସେଟା କାଲି ଯେତିକି ଲୋକ ଦେବେ ସେ ଖାନା ପିନା କରିଦେବେ ସେତିକିଟା।
0: ସତେ ବାହ, କେଡେ ସୁନ୍ଦର ପ୍ରଥମ, ଆମେ ହେଲେ ତାଙ୍କଠୁ ଶିଖନ୍ତେ।
1: ସତରେ ସ୍ୱାତି, ଅଦ୍ଭୁତ ଏ ଗଣ୍ଡ ସମ୍ପ୍ରଦାୟ।

0: ଆଚ୍ଛା ସମ୍ବିତ, ପ୍ରାୟ ଆଦିବାସୀ ମାନେ ବଳି ଉପରେ ବେଶୀ ବିଶ୍ୱାସ କରନ୍ତି, କାରଣ ସାଧାରଣ କିଛି ରୋଗ ହେଲେ ବା ଦେହ ଖରାପ ହେଲେ ପୂଜା କରନ୍ତି ଆଉ ବଳି ଦିଅନ୍ତି। ମଉସା, କୋଉ ଦେବତାଙ୍କ ପାଖରେ ବଳି ଦିଅନ୍ତି?
1: ଭୀମା ଦେବତା ପାଖରେ ବଳି ଦେଉଛୁ ଆଜ୍ଞା, ପେଣ୍ଡ୍ରାମଣ୍ଡିନ ମା ପାଖରେ ବଳି ଦେଉଛୁ ଆଜ୍ଞା, ଆହୁରି ଇଂରାଜୀ ମା ଅଛି ତାଙ୍କ ପାଖରେ ବଳି ଦେଉଛୁ ଆଜ୍ଞା।
2: ହେଲେ ତମର ବଡ଼ ପର୍ବ କୋଉଟା ଭାଇ?
1: ବଡ଼ ପର୍ବ ଆଜ୍ଞା ଆମର ନୂଆ ପର୍ବ ଭାଦ୍ର ମାସେ, ବକଳା କୁକୁଡ଼ା ଯେତେ ଜିନିଷ ମଦ ପଦ ସବୁ ଯୋଗାଡ କରିକିନା, ଚିଉଡ଼ା ଲାଇ ସବୁ ରେଡି କରିକିନା,
2: ଲାଇ ବୋଲେ ଲିଆ
1: ଲିଆ,
2: ଆଚ୍ଛା ଆଚ୍ଛା, ସବୁ
1: ଯୋଗାଡ କରିକିନା ଆଜ୍ଞା, ସେଦିନ ବେଶୀ ବାଜା ବାଜି ସବୁ ଆଜ୍ଞା, ଗୀତ ଗୋବିନ୍ଦ ସବୁ କରିକିନା, ସକାଳ ଟୁ ସନ୍ଧ୍ୟା ପର୍ଯ୍ୟନ୍ତ ରାତି ସାରା ମଧ୍ୟ ସେଦିନ ଧୁମଧାମ ଚାଲୁଛି ଆଜ୍ଞା।

0: ମଉସା, ଆପଣଙ୍କ ପରିବାରରେ କେହି ମରିଗଲେ କଣ କଣ କରିବାର ପ୍ରଥା ରହିଛି?
1: ପଢ଼ାଇବି, ଲୋକମାନେ ପଢ଼ାଉଛନ୍ତି ଆଉ କଥା ଲୋକ ପୋତୁଛନ୍ତି। ପୋତିକିନା ସେଟା ବାଦେ ଆମେ ଗାଧା ପାଦା କରିକିନା ତେଲ ତଲା ସବୁ ଇଏ କରିକିନା ସବୁ ସରଘୁଛୁ ଆଜ୍ଞା। ତାପରେ 11 ଦିନ ଭିତରେ ଆମର ସେ ଦୋଷ କ୍ରିୟା କରୁଛୁ। ନୀତି ମାନେ ଆମର ଡୁମା ଡୁମା ଦେବତା, ତାକୁ ଡୁମା ଦେବତାକୁ ଆମେ ସେବା କରୁଛୁ। ହେଲେ ଗୋଟେ ମାଟିଆ ଭିତରେ ପାଣି ବର୍ତ୍ତିକିନା ଗୋଟେ ବେଙ୍ଗଟା ତା ଭିତରେ ବେଙ୍ଗ ରଖିକିନା ତାକୁ ବୋହିକିନା ଆଣିଛୁ ଆଜ୍ଞା। ତାକୁ ଆଣିକିନା ଭିତରେ ତାଙ୍କୁ ନେଇକିନା ଗୋଟେ ନଡ଼ିଆ ନଡ଼ି ତାକୁ ଚପାଇ
2: କୋଉଠି ରଖିବ ନେଇକି ଘର ଭିତରେ
1: ଘର ଭିତରେ ବେଙ୍ଗ ବେଙ୍ଗ ତାକୁ ଜୀବନ ବୋଲି କହୁଛୁ ଆଜ୍ଞା। ଆମେ
2: ଆତ୍ମାର ଜୀବନ
0: ଦେଖୁଛ ନା ସମ୍ବିତ, ଏମାନେ ବି ପୁନର୍ଜନ୍ମରେ ବିଶ୍ୱାସ କରନ୍ତି। ଏମାନଙ୍କର ସଂସ୍କାର

0: କେତେ ସିଧା କୁହ ତ, କେତେ ସୁନ୍ଦର ବୋଧ। ବ୍ୟକ୍ତି ଶରୀରର ମୃତ୍ୟୁ ହୁଏ, ଆତ୍ମାର ମୃତ୍ୟୁ ହୁଏ ନା। ସେ ଆତ୍ମା ଦେବତା ହେଉଛନ୍ତି ଡୁମା, ଯାହାଙ୍କୁ ସେମାନେ ପୁରୁଷାନୁକ୍ରମେ ପୂଜା ଦିଅନ୍ତି।
1: କଣ ଚୁପଚାପ ରହିଲ ଯେ, ଚାହିଁଛ କଣ? କଣ ହେଲା?
0: ନା ସମ୍ବିତ, ଭାବୁଥିଲି ସେମାନଙ୍କର ଏ ଅପୂର୍ବ ସଂସ୍କାର କଥା। କେତେ ସରଳ, ନିର୍ଭୀକ, ପରମ୍ପରା ସିଦ୍ଧ ତାଙ୍କର ଏ ସଂସ୍କାର। ପ୍ରଣାମ ଜଣାଇବାକୁ ଇଚ୍ଛା ହେଉଛି।
1: ଖାଲି ଗଣ୍ଡମାନଙ୍କର ନୁହେଁ ସ୍ୱାତି, ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ଗୋଷ୍ଠୀ ସମ୍ପର୍କରେ ଏମିତି ଅନେକ କଥା ଅଛି ଯାହାକୁ ଜାଣିବାକୁ ଆମେ ଏଯାଏ ପ୍ରୟାସ ବି କରିନୁ।
0: ମୋର ତ ମନେ ହୁଏ ସଂସ୍କାର ପରମ୍ପରା ପର୍ଯ୍ୟାୟରେ ସେମାନେ ଆମଠାରୁ ବହୁ ଉର୍ଦ୍ଧ୍ୱରେ। ଆମେ ଶିକ୍ଷିତ ହେଇ ଅଶିକ୍ଷିତ, ସେମାନେ ଶିକ୍ଷାର ଦୂରରେ ଥାଇବି ଜ୍ଞାନଦୀପ୍ତ।
1: ହଁ ଠିକ କହିଛ, ମୁଁ ବି ବେଳେବେଳେ ସେଇ କଥା ଭାବେ। ଚାଲ ଯିବା, ମିଶ୍ର ବାବୁ ଆଉ ପଟ୍ଟନାୟକ ବାବୁ ବହୁବେଳୁ ଇଙ୍ଗିତ ଦେଲେଣି।
0: ଚାଲ।

0: ବନ ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
1: ବନ ମଲ୍ଲିକା ଶୁଣିବେ ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ।
0: ଆମର ପରବର୍ତ୍ତୀ ପର୍ଯ୍ୟାୟ ଲୋଧା ସମ୍ପ୍ରଦାୟ।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକାର ଦଶମ ଭାଗ। ରଚନା ରମାପ୍ରଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ତାରାକାନ୍ତ ପଣ୍ଡା।

ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣମାନଙ୍କ ଚିଠି ଆଉ ଆପଣମାନଙ୍କ ଅନୁରୋଧ ଗୀତର। ଆଜିର ଗୀତରେ ସ୍ଥାନ ପାଇଛି ଡର, ରାମ ତେରି ଗଙ୍ଗା ମେଲି, 1942 ଏ ଲଭ୍ ଷ୍ଟୋରି ମୋହରା ଏବଂ ପ୍ୟାସା ସାବନ କଥାଚିତ୍ରର ଗୀତ। ଆଜିର ପ୍ରଥମ କଥାଚିତ୍ରଟି ହେଉଛି ଡର, କଣ୍ଠରେ ସଜେଇଛନ୍ତି।

ଉଦିତ ନାରାୟଣ ଗୀତଟିକୁ ପସନ୍ଦ କରି ଚିଠି ଲେଖିଛନ୍ତି ଗୁଲେଇ ହିନ୍ଦୋଳ ଢେଙ୍କାନାଳରୁ ଘାସିରାମ ପ୍ରଧାନ, ସୁଚିତ୍ରା ସାହୁ, ଦେବଦତ୍ତ ପ୍ରଧାନ ଏବଂ ସୁଫଳା ପ୍ରଧାନ। ଶୁଣି ଦେଉଛି ବନ୍ଧୁ ଆପଣମାନେ ଚାହିଁଥିବା ଗୀତଟି।

ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ଆନନ୍ଦପୁର ହାଟଡିହିରୁ ଶାନ୍ତନୁ ନାୟକ, ନବିନ୍ଦା ନାୟକ, ସାଇସାନ ନାୟକ, ଗୀତା ପହି, ସୀତା, ପିଣ୍ଟୁ, ସତୀମା, ବଡ଼ ନନା, ଦାସ ସାର୍ ଏବଂ ଛୁଞ୍ଚିଆ ଭାଇ। ପସନ୍ଦର କଥାଚିତ୍ର ରାମ ତେରି, ଗଙ୍ଗା ମେଲି, କଣ୍ଠଶିଳ୍ପୀ ଶୁରୀଶ ୱାଡ଼କର।

ଏଥର କଥା ଚିତ୍ର ପ୍ୟାସା ସାୱାନ ଶୁଣିବାକୁ ଚିଠି ପଠାଇଛନ୍ତି ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ଼ କଟକରୁ। ଶୁଣନ୍ତୁ ବନ୍ଧୁ ସୁରେଶ ୱାଡକର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଆପଣଙ୍କ ପସନ୍ଦର ଗୀତ।

ଏହି ଚିଠିରେ ଆପଣମାନେ ହେଲେ ସ୍ୱରାଜ ଲେଙ୍କା, ପୁଷ୍ପରାଜ ଲେଙ୍କା, ବୋଉ ପ୍ରିୟତମା ଲେଙ୍କା, ତବୁ, ଲିକୁ, ପୂଜା ଏବଂ ତପିନା ତପସ୍ୱିନୀ ମହାନ୍ତି, ବଛାଳ, ନାଉଗାଁ, ଜଗତସିଂହପୁରରୁ। କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତିଙ୍କ କଣ୍ଠରେ ପସନ୍ଦର କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:00 ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं वैष्णवी।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ ଶେଷ କରି ଆଜି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ଦେଶର ପ୍ରମୁଖ ବିମାନ ବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମୀକ୍ଷା କରିଛନ୍ତି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଦିନିଆ କର୍ମଶାଳା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। କଟକ ମହାନଗର ନିଗମ ପକ୍ଷରୁ ବଡ଼ ମେଡିକାଲ ପରିସରରେ ନିର୍ମିତ ଦ୍ୱିତୀୟ ଆହାର କେନ୍ଦ୍ରକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଉଦ୍ଘାଟନ କରିଛନ୍ତି। ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେବା ପୂର୍ବରୁ ମହାନଦୀ ଓ ଏହାର ଶାଖା ନଦୀରେ ଗାଧୋଇବା ଓ ମାଛ ଧରିବା ପାଇଁ ନିଷେଧାଦେଶ ଜାରି କଲେ କଟକ ଜିଲ୍ଲାପାଳ। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ କରାଯାଇଛି। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

ଆକାଶବାଣୀ କଟକ। ସମୟ ବର୍ତ୍ତମାନ ରାତି 11:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35। ଉପସ୍ଥାପନା କରିବେ ଦିଲୀପ ଶ୍ରୀଚନ୍ଦନ। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ଶୁଣିବେ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗ୍ରହରର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିବେ ଡାକ୍ତର ଅଦିତି ଆଭା ରଥ। କଥିକା 7:35। ଏଥିରେ ବିଷୟ ରହିଛି ସାମ୍ପ୍ରତିକ ସମୟର ଜୀବନବୋଧ। ଆଲୋଚକ ଡକ୍ଟର ଲକ୍ଷ୍ମଣ କୁମାର ପ୍ରଧାନ। ଦିନ 10:00 ପ୍ରଚାର କରିବୁ ନାଟକ ବାଣା ପରାଜୟ। ମୂଳ ମଞ୍ଚ ନାଟକ ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ଗୋପାଳ ଛଟରାୟ, ସଙ୍ଗୀତ ବାଳକୃଷ୍ଣ ଦାସ ଏବଂ ଭୁବନେଶ୍ୱର ମିଶ୍ର। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:55। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ ହିନ୍ଦ।

0: ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meters ତଥା 972 kilohertz ଯୋଗେ। ଆସନ୍ତୁ ଶୁଣିବା କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ହରଡ଼ର ଉନ୍ନତ ଓ ଡେରିରେ ଅମଳ ହେଉଥିବା କିସମଗୁଡ଼ିକ ହେଉଛି ପାର୍ବତୀ, ଆଶା, ଲକ୍ଷ୍ମଣ, ମାରୁତି ଇତ୍ୟାଦି। ଧାଡ଼ିରେ ବୁଣିବା ପାଇଁ ଏକର ପ୍ରତି ସଅଳ ଅମଳ ହେଉଥିବା କିସମରୁ 8 kilograms ଏବଂ ବିଳମ୍ବରେ ହେଉଥିବା କିସମରୁ 6 kilograms ବିହନ ଦରକାର ହୋଇଥାଏ। ବିହନକୁ ବୁଣିବା ଆଗରୁ 1 kilogram ବିହନରେ 2 grams କାର୍ବେଡ୍ନାଜିମ୍ କିମ୍ବା 3 grams କାର୍ବୋସିନ୍ ଓ ଥିରାମ୍ର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିହନ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିସାରିବା ପରେ ଏହା ଶୁଖି

0: ହେଲା ପରେ ବୁଣିବାର ପ୍ରାୟ ଏକ ଘଣ୍ଟା ପୂର୍ବରୁ ହରଡ଼କୁ ରାଇଜୋବିୟମ୍ ବୀଜାଣୁ କଲଚର 20 ଗ୍ରାମ ପ୍ରତି 1 କିଲୋଗ୍ରାମ ବିହନରେ ଗୋଳାଇ ଉପଚାର କରନ୍ତୁ। ରାସାୟନିକ ବିହନ ବିଶୋଧନ ଏବଂ ରାଇଜୋବିୟମ୍ ଜୀବାଣୁ କଲଚର ଦ୍ୱାରା ବିହନ ଶୋଧନ ମଧ୍ୟରେ ଅତି କମ୍ରେ 7 ଦିନର ବ୍ୟବଧାନ ରହିବା ଉଚିତ। ବିହନକୁ 3-5 ସେଣ୍ଟିମିଟର ଗଭୀରରେ ପୋତି ମାଟି ଘୋଡ଼ାଇ ଦିଅନ୍ତୁ। ଆଖୁ ଫସଲରେ ଅଗବିନ୍ଧା ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ଫିପ୍ରୋନିଲ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ପତ୍ର ସିଞ୍ଚନ କରନ୍ତୁ। ଚିନାବାଦାମର ଉପଯୁକ୍ତ କିସମଗୁଡ଼ିକ ହେଉଛି ଦେବୀ, କାଦ୍ରି 6, କାଦ୍ରି 9, TG 37A, TAG 51, TAG 38, TAG 24, ସ୍ମୃତି, CO7 ଓ ଧରଣୀ ଆଦି ଚୟନ କରନ୍ତୁ। ବିହନ ବୁଣିବାର ଏକ ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ୍ ବୀଜାଣୁ କଲଚର ଉପଚାର କରି ବୁଣନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁଷା ଡେଲିସିୟସ୍, ପୁଷା ମାଜେଷ୍ଟିକ୍, ପୁଷା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5:2.5 ଦୂରତାରେ 0.5:0.5 ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ବାଇଗଣ ଫସଲରେ ଏକର ପ୍ରତି ଯବକ୍ଷାରଜାନ 50 କିଲୋଗ୍ରାମ, ଫସ୍ଫରସ୍ 30 କିଲୋଗ୍ରାମ ଓ ପଟାସ 50 କିଲୋଗ୍ରାମ ତିନିଥରରେ ଦେଲେ ଭଲ। ଲଗାଇବା ସମୟରେ ସମୁଦାୟ ଫସ୍ଫରସ୍ ସାର 20 କିଲୋଗ୍ରାମ, ଯବକ୍ଷାରଜାନ 20 କିଲୋଗ୍ରାମ, ପଟାସ ସାର ଦିଅନ୍ତୁ। ଚାରା ଲଗାଇବାର 30 ଦିନ ପରେ ଆଉ ଥରେ 50 ଦିନରେ ବାକି ସାରକୁ ଭାଗ କରି ଦିଅନ୍ତୁ। ଚାରା ଲଗାଇବାର 40 ଦିନ ପରେ ମିଶ୍ରିତ ଅନୁସାର 1 ଲିଟର ପାଣିରେ 3 ଗ୍ରାମ ଦେଲେ ଭଲ ଅମଳ ମିଳେ। ବର୍ଷାଦିନିଆ ଭେଣ୍ଡି ଚାଷ ପାଇଁ ଏକର ପ୍ରତି 4 କିଲୋଗ୍ରାମ ଉନ୍ନତ ବିହନ କିସମ କିମ୍ବା 1.5 କିଲୋଗ୍ରାମ ଶଙ୍କର ବା ହାଇବ୍ରିଡ୍ ବିହନ ଆବଶ୍ୟକ ହୁଏ। ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡାକ୍ଲୋପ୍ରିଡ୍, 70% WP କୀଟନାଶକ ମିଶାଇ ବିହନ ବିଶୋଧନ କଲେ ଫସଲରେ ରୋଗ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଏ। ଏହି ମାସ ହେଉଛି କାଜୁ ଗଛ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ କିସମ ଯଥା ବଳଭଦ୍ର, OUAT କଳିଙ୍ଗ କାଜୁ 1, ଜଗନ୍ନାଥ, BPP 4 এবং 8, ভুবনেশ্বর 1, VRI 2, হাইব্রিড 2-17 লগাঁতু। 45:45 সেমিটর আকারর গাত খোলি উপকূল অঞ্চলরে 7.5:7.5 মিটর এবং আভ্যন্তরীণ অঞ্চলরে 6:6 মিটর এবং অনুর্বর জমিরে 4:4 মিটর দূরে চারা রোপণ করন্তু। প্রতি একরে প্রায় 70-80টি চারা রোপণ করন্তু।
1: ଶୁଣିଲି କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
3: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଠାରେ ଆସନ୍ତା ଶୁଣିବା ବୃକକ୍ରି ପଥର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।
4: ମନୁଷ୍ୟ ଶରୀରର ପେଟର ତଳ ଭାଗରେ ଦୁଇଟି ବୃକକ୍ ଅବସ୍ଥିତ। ଏହା ଦୁଇଟି ସିଂହବଜି ପରି ଦୃଶ୍ୟମାନ। ଏହା ଅଶୁଦ୍ଧ ପାଣିକୁ ଛାଣି ମୂତ୍ର ଦ୍ୱାରା ଦେଇ ନିର୍ଗତ କରିବାର ଭୂମିକା ଗ୍ରହଣ କରିଥାଏ। ବୃକକ୍ର ପଥର ସମସ୍ୟାକୁ ନେଇ ଆମେ ଆଜି ଆଲୋଚନା କରିବା। ପରିସ୍ରାକୁ ଅଧିକ ସମୟ ବନ୍ଦ କରି ରଖିଲେ ବା ଅନିୟମିତ ଖାଦ୍ୟ ଖାଇଲେ ଏହି ରୋଗ ହୋଇଥାଏ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହି ରୋଗ ମଧ୍ୟ ହୋଇଥାଏ। କମ୍ ମାତ୍ରାରେ ପାଣି ପିଇଲେ ଏହି ରୋଗ ମଧ୍ୟ ହୋଇଥାଏ। ଏହି ରୋଗ ପ୍ରାୟତଃ 40 ବର୍ଷର ଅଧିକ

0: ପାଖରେ ଦେଖାଯାଇଥାଏ। ବୋକା କି ପ୍ରଦାହର ପ୍ରାରମ୍ଭିକ ଲକ୍ଷଣ ଗୁଡ଼ିକ ହେଲା ପୋକ କାମୁଡ଼ିଲା ପରି ଏବଂ ଚାପ ହେଲା ପରି ବୋକକ ପାଖରେ ଯନ୍ତ୍ରଣା ହୁଏ। ବୋକକ ଭଲ ଭାବରେ କାମ କରେ ନାହିଁ। ପରିସ୍ରାରେ ଆଲ୍ମିନମ୍ ସହିତ ଅନ୍ୟାନ୍ୟ ଦ୍ରବ୍ୟ ଥାଏ। ପରିସ୍ରା ତାତିଲା, କଳା, ଲାଲ ସହିତ ଧଳା ମଳ, ନାଲି ଓ ପରିଷ୍କାର ପରିସ୍ରା ବନ୍ଦ ହୋଇଯାଏ। ବୋକକ ପାଖରେ ଅତ୍ୟଧିକ ସମ୍ବେଦନଶୀଳତା ଏବଂ ତା ସହିତ ଗୁଳିବିନ୍ଧ ପରି ଯନ୍ତ୍ରଣା ହୁଏ। ପରିସ୍ରା କଲାବେଳେ ଯନ୍ତ୍ରଣା ହୁଏ। ବୋକକର ତରୁଣ ପ୍ରଦାହ ଏବଂ ତତ୍ ସହିତ ପରିସ୍ରାରେ ଆଲ୍ମିନମ୍ ପଡ଼େ। ଯେକୌଣସି ପ୍ରକାରର ବୋକକ ପୀଡ଼ା ହେଲେ ବୋକକରେ ମୃଦୁ ଯନ୍ତ୍ରଣା ଓ ପରିଷ୍କାର ପରିସ୍ରା ବନ୍ଦ ହୁଏ। ବମନନ୍ଥ ପରି ବାନ୍ତି କରେ, ଶୀତ ଶୀତ ଲାଗେ, ବହୁ କଷ୍ଟରେ ପରିସ୍ରା କରେ। ବୋକକରେ ରକ୍ତାଧିକ ସହିତ ଲଘୁ ଯନ୍ତ୍ରଣା, ପାଉଁଶ ରଙ୍ଗର ପରିସ୍ରା, ବୋକକ ମୂତ୍ରାଶୟ ଓ ମୂତ୍ର ପଥରର ଭୟଙ୍କର ପୋଡ଼ାଜଳ ହୁଏ। ବସିଲା ବେଳେ ବୋକକରେ ଚାପ ପଡ଼େ, କିନ୍ତୁ ଚାଲିଲା ବେଳେ ଭଲ ଲାଗେ। କଠିନତା ସହିତ ବୋକକ ପାଖରେ ଭାରି ଭାରି ଲାଗେ। ବୋକକ ଜନିତ ରୋଗ ଦ୍ୱାରା ଶୋଥ ଅଣ୍ଟାରେ ଯନ୍ତ୍ରଣା ହୁଏ। ପରିସ୍ରା ବହୁ ପରିମାଣରେ କମିଯାଏ ବା ବନ୍ଦ ହୋଇଯାଏ। ପ୍ରଥମ ଅବସ୍ଥାରେ ଜିଭ ପରିଷ୍କାର ଓ ଲାଲ ଦିଶେ, କିମ୍ବା ଜିଭରେ ପ୍ରଲେପ ଚକାଚକା ହୋଇ ବାହାରେ, ଚର୍ମରେ ନୀଳ ନୀଳ ଦାଗ ଦିଶେ। ବୋକକ ପାଖରେ ମୂତ୍ରାଶୟ ଜନିତ ଦୋଷରୁ ପ୍ରତ୍ୟେକ ନଳୀରୁ ରକ୍ତ ବାହାରେ। ପ୍ରତ୍ୟେକ 5 ମିନିଟରେ ପରିସ୍ରା କରେ। ସବୁ ସମୟରେ ପରିସ୍ରା ଠୋପାଠୋପ ହୋଇ ପଡ଼େ, ନିଆଁ ପରି ପୋଡ଼ାଜଳା କରେ। ପରିସ୍ରା କରିବା ପାଇଁ ପ୍ରବଳ ଇଚ୍ଛା ହୁଏ। ମଳତ୍ୟାଗ କଲାବେଳେ କଷ୍ଟରେ ରକ୍ତଯୁକ୍ତ ପରିସ୍ରା ହୁଏ, ଗଭୀର ଭାବରେ ପୋଡ଼ାଜଳା ସହିତ କୁନ୍ଥାଏ। ରୋଗୀ ଦୁର୍ବଳ ଅନୁଭବ କରେ, କିନ୍ତୁ ତାର କାରଣ ଜାଣିପାରେ ନାହିଁ। ସ୍ତ୍ରୀ ଜନନେନ୍ଦ୍ରିୟରେ ମଧ୍ୟ ଏ ରୋଗ ସୃଷ୍ଟି ହୁଏ। ବୋକକର କ୍ଷତ ଯୋଗୁଁ ପରିସ୍ରା ତ୍ୟାଗରେ ବାଧା ସୃଷ୍ଟି ହୁଏ ବା ବେଶୀ ପରିମାଣରେ ପଥର ଜମା ହୁଏ। ଏଗୁଡ଼ିକ ଛୋଟ ବୋକକରୁ ମୂତ୍ରନଳୀ ବାଟ ଦେଇ ମୂତ୍ରାଶୟକୁ ଯାଏ। ଏହି ରୋଗ ଚିକିତ୍ସା କରିବା ପୂର୍ବରୁ ନିକଟସ୍ଥ ହୋମିଓପାଥିକ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଏହି ଔଷଧ ବ୍ୟବହାର କରିପାରିବେ। ବୋକକରେ ଯଦି 2-5 ମିଲିମିଟର ପଥର ହୋଇଥାଏ, କାଲକାରିଆ କାର୍ପ ଓ ସରିଷା ପରିଲା ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। 5ରୁ ଯଦି ଅଧିକ ମିଲିମିଟର ହୋଇଥାଏ, ଏଲିୟମ୍ ସଫା ବାର୍ବାରିସ ଆକ୍ୟୁଫାଇଲମ୍ ଦିନକୁ 2 ଥର ସକାଳେ ସନ୍ଧ୍ୟାରେ ଦେଇପାରିବେ। ରୋଗୀକୁ ଅଣ୍ଡା, ମାଛ ମାଂସ, ଚର୍ବି ଜାତୀୟ ଖାଦ୍ୟ ଓ ସେଉ, ନାସପାତି, ତେନ୍ତୁଳି, ଆମ୍ବ, ଖଟା ଜାତୀୟ ଦ୍ରବ୍ୟ ଖାଇବାକୁ ଦେବେ ନାହିଁ ଓ କଞ୍ଚା ପିଆଜ ରସୁଣ ଦେବେ ନାହିଁ। ଏହି ରୋଗ ଯଦି ଠିକ୍ ସମୟରେ ଚିକିତ୍ସା କରାଯାଏ, ଅତି କମ୍ ସମୟ ଭିତରେ ରୋଗୀ ଆରୋଗ୍ୟ ଲାଭ କରେ, ପଥର ପରିସ୍ରା ଦେଇ ବାହାରକୁ ବାହାରି ଆସେ, ରୋଗୀ ସୁସ୍ଥ ଅନୁଭବ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ବୃକକରେ ପଥର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ।
1: ନମସ୍କାର, ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

ଶ୍ରୀମଦ୍ ଭାଗବତ ଅନୁଯାୟୀ ଆମେ ସମସ୍ତେ ପରମେଶ୍ୱରଙ୍କ ଠାରୁ ଉତ୍ପନ୍ନ। ତାଙ୍କର ସୃଷ୍ଟିକୁ ସୁନ୍ଦର ଓ ସମୁନ୍ନତ କରିବା ପାଇଁ ବିଶେଷ ଉଦ୍ଦେଶ୍ୟ ରଖି ସେ ଆମକୁ ପଠାଇଛନ୍ତି। ଆମେ ତାଙ୍କରି ଅଂଶ। ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଉଦ୍ଭିଦ ଓ ପ୍ରାଣୀ ଗୋଟିଏ ଉତ୍ସରୁ ସମ୍ଭୂତ, ପରସ୍ପର ପରିପୂରକ, ଏକ ଆରେକ ବିନା ତିଷ୍ଠିବା ଅସମ୍ଭବ। ସଭିଏ ଭାଇ ଭାଇ, ଯଦି ଏମିତି ଭାବ ରହିବ ତାହେଲେ ପ୍ରକୃତି ପରିବେଶ ପ୍ରତି ସମ୍ବେଦନା ଆମର ନିଶ୍ଚୟ ରହିବ। ଆମେ ପରିବେଶର କ୍ଷତି କରିବା ନାହିଁ, ମୁଖ୍ୟତଃ ଜଙ୍ଗଲ ଧ୍ୱଂସ କରିବା ନାହିଁ, ଗଛ ନିଶ୍ଚୟ ଲଗେଇବା। ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଚାରା ଗଛଟିଏ ଲଗେଇବାର ଉପଯୁକ୍ତ ସମୟ। ସେଥିପାଇଁ ତ ଜୁଲାଇ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ

ଆମେ ପାଳନ କରୁଛୁ ଜାତୀୟ ବନ ମହୋତ୍ସବ ସପ୍ତାହ। ଏହି ସମୟରେ ହେଳା କରିବା ନାହିଁ, ନିଜ ବାଡ଼ିରେ ହେଉ କି କୌଣସି ଫାଙ୍କା ସ୍ଥାନ, ଖାଲି ପଡ଼ିଆ, ରାସ୍ତାକଡ଼, ଶ୍ମଶାନ ଭୂମି, ଯେଉଁଠି ହେଲେ ବି ସୁବିଧା ଦେଖି ଗଛଟିଏ ଲଗେଇବା। ବେଶୀ ନହେଲେ ନାହିଁ, ଗୋଟିଏ ମାତ୍ର ଗଛ ଲଗେଇବା, ତାର ଯତ୍ନ ନେବା। ଏବେ ଆମ ଚାରିଆଡ଼କୁ ଲକ୍ଷ୍ୟ କଲେ କେତେ ଫୁଲ, ଫଳ ଓ ଅନ୍ୟାନ୍ୟ ଗଛ ସବୁ ନୂଆ କରି ମୁଣ୍ଡ ଟେକିଥିବାର ଆମେ ଦେଖିପାରିବା। ସେଗୁଡ଼ିକର ମାତ୍ର ସ୍ଥାନାନ୍ତରଣ କରିଦେବା। 4.5 କୋଟି ଲୋକଙ୍କର ଆମର ଏହି ରାଜ୍ୟରେ ସମସ୍ତ ଦାୟିତ୍ୱବାନ ବ୍ୟକ୍ତି ଯଦି ସଚେତନ ହେଇ ଗୋଟିଏ ଗୋଟିଏ ଲେଖା ଗଛ ଲଗେଇବା, ତାହେଲେ କେତେ ଭଲ ହେବ କହିଲେ। କଟାଯାଉଥିବା ଗଛର ସଂଖ୍ୟା ଭରଣା ହୋଇପାରିବ, ପ୍ରତିବର୍ଷ ପାଳନ କରାଯାଉଥିବା ବନ ମହୋତ୍ସବ ସାର୍ଥକ ହେବ।

ମୋର ନାଁ ଗଙ୍ଗାଧର ମହାନ୍ତି, ଯାଜପୁର ଜିଲ୍ଲାର ପ୍ରସିଦ୍ଧ ବୌଦ୍ଧ ପୀଠ ରତ୍ନଗିରି ନିକଟସ୍ଥ ଅସଲପୁର ଗ୍ରାମରେ ମୋର ଜନ୍ମ। ଦକ୍ଷିଣ ଦିଗରେ କଳ୍ପନାଗିନୀ ବିରୂପା, ପୂର୍ବ ଦିଗରେ ବିରାଟ ପଡ଼ିଆ ପରେ ଅନ୍ୟ ଗୋଟିଏ ଗାଁ ଆରମ୍ଭ, ପଶ୍ଚିମରେ ସେମିତି ଗୋଟାଏ କିଲୋମିଟର ପରେ ଆଉ ଗୋଟିଏ ଗାଁ ଆରମ୍ଭ। ମୋ ଜନ୍ମଭୂମି ଗାଁର ପରିବେଶ ଅତିମାତ୍ରାରେ ନୈସର୍ଗିକ ସଭାରେ ପରିପୂର୍ଣ୍ଣ। ସେହି ମୈକୁଳ ଛିଡ଼ା ହେଲେ ବଡ଼ିଆ ପର୍ବତର ଶ୍ୟାମଳ ସଭା ଏବଂ ବିଦାୟ ସୂର୍ଯ୍ୟର ଆହ୍ୱାନ ମଧ୍ୟ ଖୁବ୍ ଆକୃଷ୍ଟ କରେ। ଗାଁର ଯୋଉ ପର୍ବପର୍ବାଣି, ଆମର ଗାଁରେ ଗୋଟେ ରାଧାକାନ୍ତ ମଠ ଅଛି, ସେ ଦୋଳ ମେଳରେ ହୁଏ। ଗାଁ ଆମ ପରିବାରର ଗୋଟେ ଭାଗବତ ଟୁଙ୍ଗି ଅଛି ସାତ ପୁରୁଷର, ସେଠି ପ୍ରତିଦିନ ଭାଗବତ ପଢା ହୁଏ, ସମସ୍ତେ ପହଞ୍ଚନ୍ତି, ଗୋଟେ ଭାବାବେଗ ପରିବେଶ ସୃଷ୍ଟି ହୁଏ। ତାପରେ ପର୍ବପର୍ବାଣି ଆନନ୍ଦ ବିଚାର ସହିତ ସମସ୍ତେ ଯୋଗ ଦିଅନ୍ତି, ପ୍ରାୟ କୌଣସି ଭାଗ ବିସମ୍ବାଦ ନଥାଏ। ପିଲାଦିନେ ମୁଁ ଜଣେ ଚାଷଶାଳୀ, ପ୍ରଥମ ପାଠ ଆରମ୍ଭ କରିଥିଲି ଯୋଉ ମାଟି ଏ ପଥରର ଶୁଆ ପକ୍ଷିଆ ଖଡ଼ି ନେଇକିରି ପୂଜାପୂଜି ହେଇକିରି ପାଠପଢା ଆରମ୍ଭ ହେଇଥିଲା। ତାପରେ ଗାଁ ନିକଟସ୍ଥ ସିଦ୍ଧାଶ୍ରମ ମଧ୍ୟ ବିଦ୍ୟାଳୟରେ ପାସ୍ କଲା ପରେ ମାଇନର ମୁଁ ଯାଇ ଶୁକ୍ଳେଶ୍ୱର ହାଇସ୍କୁଲ ଭଗବତୀ ବିଦ୍ୟାପୀଠରେ ପାଠ ପଢ଼ିଲି। ଯାଜପୁର ସ୍କଲାରସିପ୍ ଦେବାକୁ ଯାଇଥିଲି, ସେତେବେଳେ ଯାଜପୁର 40 କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିଲା। ମୋ ଗାଁର ସୁଷମା, ତାର ଯୋଉ ଶାନ୍ତି, ତାର ଯୋଉ ଆନନ୍ଦ, ତାର ଯୋଉ ସୌହୃଦତା, ଯୋଉ ଭାଇଚାରା ପଣ, କାହାର କଣ ଅସୁବିଧା ହେଲେ ଛାଏ ଯାଇ କାନ୍ଧ ପତେଇ ଦେଉଥିଲେ ବିନା ଡକରାରେ, ଦୁଃଖ ସୁଖରେ ନାୟ ନିମିତ୍ତରେ। ଆଉ ସେ ବର୍ତ୍ତମାନ ସେଇଟା ମୁଁ ଯୋଉଠି ରହିଲେ ବି, ଭୁବନେଶ୍ୱରରେ ଫେରେ ବା ଯୋଉଠି ରହିଲେ ବି, ସେ ଦୃଶ୍ୟ ମୋ ଆଖ୍ୟାଗରେ ନାଚି ଯାଉଛି। ସେତେବେଳର ପଣା ସାଥୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗାଁର ଦେଖିଲେ କେମିତି ଗୋଟେ ଗୋଟେ ଦୁର୍ଲଭ ବସ୍ତୁ ମିଳିଲା ଭଳିଆ ଲାଗୁଛି।

ଭାରତ ଇତିହାସରେ ଆଜିର ଦିନ ଏହି କ୍ରମରେ ମନେ ପକାଇବା ଆଜି ଦିନରେ ଶହୀଦ ହୋଇଥିବା ଆମ ଦେଶର ମହାନ ବୀର ବିକ୍ରମ ବାତ୍ରାଙ୍କୁ ଇଏ ଦିଲ୍ ମାଙ୍ଗେ ମୋର୍ ଏଥିଲା ଜଣେ ପରମ ଦେଶ ସେବକ ଭାବେ ଭାରତୀୟ ସେନାରେ କର୍ମରତ କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କର ବାଣୀ। 1999 ମସିହାରେ ହୋଇଥିବା କାର୍ଗିଲ୍ ଯୁଦ୍ଧରେ ସେ ଥିଲେ ଅଗ୍ରଣୀ ଚରିତ୍ର। ଘନ ପାର୍ବତ୍ୟାଞ୍ଚଳରେ କଷ୍ଟକର ପରିସ୍ଥିତିରେ ଯୁଦ୍ଧ କରିବାର ନେତୃତ୍ୱ ନେଇ ବହୁ ସଫଳତା ହାସଲ କରିଥିଲେ ସେ। ତାଙ୍କୁ ଦିଆଯାଇଥିବା ସମସ୍ତ ଦାୟିତ୍ୱ ସଫଳ ହେଲା ପରେ ମଧ୍ୟ ଇଏ ଦିଲ୍ ମାଙ୍ଗେ ମୋର୍ କହି ଉଚ୍ଚ ପଦାଧିକାରୀଙ୍କଠାରୁ ଅନୁମତି ନେଇ ପୁଣି ଯୁଦ୍ଧ ପାଇଁ ବାହାରି ପଡ଼ିଲେ। ନିଜର ଅସୁସ୍ଥତାକୁ ମଧ୍ୟ ସେ ଖାତିରି କରିନଥିଲେ। ତାଙ୍କର ଲକ୍ଷ୍ୟ ଥିଲା ସମଗ୍ର ଶତ୍ରୁ ସୈନ୍ୟଙ୍କୁ ଧ୍ୱଂସ କରିବା। 13 JAK ରାଇଫଲର ନେତୃତ୍ୱ ନେଉଥିଲେ ବିକ୍ରମ ବାତ୍ରା। 1999 ମସିହା ଜୁନ୍ 6 ତାରିଖରେ କାଶ୍ମୀରର ଦ୍ରାସ ସେକ୍ଟରରେ ପହଞ୍ଚିଥିଲା ତାଙ୍କ ଟିମ୍। ସେଇଠୁ ହିଁ ସେ ତାଙ୍କର

ବିଜୟ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ଏକ ମାସ ଧରି ସେ ଅନବରତ ଯୁଦ୍ଧ କରିଚାଲୁଥିଲେ। ଶେଷରେ ଜୁଲାଇ ମାସ 7 ତାରିଖ ତାଙ୍କ ପାଇଁ ଆଣି ଆସିଥିଲା ଜୀବନର ସେହି ସାର୍ଥକ ରାସ୍ତାର ମୋଡ଼। ସେତେବେଳକୁ ଟାଇଗର ହିଲ୍ ଦଖଲ ହୋଇସାରିଥିଲା। ସେ ତାଙ୍କ ଟିମ୍ର ସଦସ୍ୟ ଓ ଅନ୍ୟ କେତେକ ସ୍ୱେଚ୍ଛାସେବୀ ସୈନ୍ୟଙ୍କ ସହାୟତାରେ PT-4875 ଅତି ଦୁର୍ଗମ ଅଞ୍ଚଳରେ ଶତ୍ରୁ ସୈନ୍ୟଙ୍କ ସହ ଲଢୁଥିବା ବେଳେ ବାତ୍ରାଙ୍କର କେତେଜଣ ସୈନ୍ୟ ଆହତ ହୋଇପଡ଼ିଲେ। ସେମାନଙ୍କୁ ଗୋଟି ଗୋଟି କରି ବାତ୍ରା ନିଜେ ଉଦ୍ଧାର କଲାବେଳେ ତାଙ୍କ ମୁଣ୍ଡରେ ଶତ୍ରୁ ସୈନ୍ୟର ଗୁଳି ଲାଗିଲା। ଏହିପରି ଭାବେ କ୍ୟାପ୍ଟେନ୍ ବିକ୍ରମ ବାତ୍ରା ଶତ୍ରୁର ମୁକାବିଲାରେ ସର୍ବୋଚ୍ଚ କ୍ରମରେ ବ୍ୟକ୍ତିଗତ ସାହସ ଏବଂ ନେତୃତ୍ୱ ପ୍ରଦର୍ଶନ କରିଥିଲେ। ଭାରତୀୟ ସେନାର ସର୍ବୋଚ୍ଚ ବଳିଦାନ ଦେଇଥିଲେ। ପରେ ମରଣୋତ୍ତର ଭାବେ ତାଙ୍କୁ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣା। 1854 ମସିହା ଆଜି ଦିନରେ ବମ୍ବେ ସ୍ପିନିଂ ଆଣ୍ଡ ୱିଭିଂ କମ୍ପାନୀ କାୱାସଜୀ ନାନଭୟ ଦାଭର ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। 1855 ମସିହାରେ 30,000 ଲୋକ ବ୍ରିଟିଶମାନଙ୍କ ସହିତ ଲଢ଼ିବା ପାଇଁ କଲିକତା ଯାଇଥିଲେ। ଏହା ଏକ ଆକର୍ଷଣୀୟ ପ୍ରବେଶ ଥିଲା। ମହମ୍ମଦ ବରକତୁଲ୍ଲା ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ବ୍ରିଟିଶ ବିରୋଧୀ ସାମ୍ରାଜ୍ୟବାଦୀ କ୍ରାନ୍ତିକାରୀ ଥିଲେ। ବରକତୁଲ୍ଲା ତାଙ୍କ ଜୀବନର ଅଧିକାଂଶ ସମୟ ବିଦେଶରେ ବିତାଇଥିଲେ ଏବଂ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରିଥିଲେ। 1854 ମସିହାର ଆଜି ଦିନରେ ଭୋପାଳଠାରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରସିଦ୍ଧ ଶିଖ ନେତା ଏବଂ ବିପ୍ଳବୀ, ଯିଏକି ଅସ୍ପୃଶ୍ୟତା ବିରୋଧୀ ଏବଂ ମହିଳା ଅଧିକାରର ସମର୍ଥକ ଥିଲେ, ସେ ହେଉଛନ୍ତି ରଣଧୀର ସିଂ। 1878 ମସିହା ଜୁଲାଇ 7 ତାରିଖରେ ସେ ପଞ୍ଜାବର ଲୁଧିଆନାଠାରେ ଜନ୍ମଗ୍ରହଣ କରିଥିଲେ। 1763 ମସିହା ଜୁଲାଇ 7 ତାରିଖରେ ମିର୍ଜାଫରଙ୍କୁ ବଙ୍ଗର ନବାବ ଭାବେ ପୁନଃନିଯୁକ୍ତି କରାଯାଇଥିଲା। 1799 ମସିହା ଆଜି ତାରିଖରେ ମହାରାଜ ରଞ୍ଜିତ ସିଂ ଆଜିର ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ ଲାହୋରକୁ ଦଖଲ କରିଥିଲେ। 1948 ମସିହା ଜୁଲାଇ 7 ତାରିଖରେ ଦାମୋଦର ଭ୍ୟାଲି କର୍ପୋରେସନ ପ୍ରତିଷ୍ଠିତ ହୋଇଥିଲା।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀ ମାଳା ହରିଚନ୍ଦନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକା ଆଜି ଏଥିରେ ଆସନ୍ତୁ ଶୁଣିବା, ବନ ହିଁ ଜନପଦର ଆଧାର, କହିଛନ୍ତି ବିଜୟ କେତନ ପଟ୍ଟନାୟକ।
1: କଥିତ ଅଛି, ସଭ୍ୟତାର ସୃଷ୍ଟି ଓ ଅଭ୍ୟୁଦୟ ଅରଣ୍ୟରୁ ଆରମ୍ଭ ହୋଇଛି ଏବଂ ତାର ପରିସମାପ୍ତି ଘଟିବ ବୃକ୍ଷଲତା ଶୂନ୍ୟ ମରୁଭୂମିରେ। ଆଦିମ ମନୁଷ୍ୟ ଅରଣ୍ୟରୁ ଫଳମୂଳ ସଂଗ୍ରହ କରି ଓ ଜୀବଜନ୍ତୁ ଶିକାର କରି ଜୀବନ ଧାରଣ କରୁଥିଲା। ସେଥିପାଇଁ ପ୍ରକୃତି ପ୍ରତି ତାର ଶ୍ରଦ୍ଧା ଥିଲା। ପ୍ରକୃତିର ବିଭିନ୍ନ ପ୍ରତିକୃତିକୁ ସେ ଦେବଦେବୀ ରୂପେ ପୂଜା କରୁଥିଲା। ଏବେ ମଧ୍ୟ ଆଦିବାସୀ ସମାଜରେ ଜାହିରା ଓ ପବିତ୍ର ବୃକ୍ଷବନକୁ ପୂଜା କରିବାର ପରମ୍ପରା ରହିଛି। କିନ୍ତୁ ହଜାର ହଜାର ବର୍ଷର କ୍ରମ ବିବର୍ତ୍ତନ ଫଳରେ ମନୁଷ୍ୟର ବୈଜ୍ଞାନିକ ଓ ବୈଷୟିକ ଜ୍ଞାନର ଅଭିବୃଦ୍ଧି ପରିପ୍ରକାଶ ହେଲା କୃଷି ବିପ୍ଳବ ଓ ଶିଳ୍ପ ବିପ୍ଳବ। ଏହି ଉଭୟ କ୍ଷେତ୍ରରେ ଶହୀଦ ହେଲା ଜଙ୍ଗଲ। ଜଙ୍ଗଲ ସଫା ହୋଇ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ଚାଷ ଜମି ପ୍ରସ୍ତୁତ ହେଲା। ଜଙ୍ଗଲ କଟାଯାଇ କଳକାରଖାନା, ନଦୀବନ୍ଧ ଯୋଜନା ଓ ରାସ୍ତାଘାଟ, ରେଳପଥ ନିର୍ମାଣ ହେଲା। ବାସଗୃହ ଯୋଗାଇବା ପାଇଁ ସବୁଜ ଜଙ୍ଗଲ ପରିବର୍ତ୍ତେ ଚାରିଆଡ଼େ କଂକ୍ରିଟ୍ ଜଙ୍ଗଲ ଗଢ଼ି ଉଠିଲା। ମନୁଷ୍ୟ ଜାତି ଏହି ଚରମ ସତ୍ୟଟିକୁ ଭୁଲିଗଲା, ବନ ହିଁ ଜନପଦର ଆଧାର। ଜଳ ବିନା ମୀନ ଯେପରି, ଜଙ୍ଗଲ ବିନା ମନୁଷ୍ୟ ଓ ପ୍ରାଣୀ ଜଗତର ଜୀବନ ମଧ୍ୟ ଠିକ୍ ସେହିପରି। ଅତୀତରେ ଅନେକ ସଭ୍ୟତା ଓ ଜନପଦ ଏପରି ଲୋପ ପାଇଯାଇଛି। ଅଷ୍ଟମ ଓ ନବମ ଶତାବ୍ଦୀରେ ବର୍ତ୍ତମାନର ଗୁଏତମାଲା ଅଞ୍ଚଳର ଏକଦା ସମୃଦ୍ଧି ଲାଭ କରିଥିବା ମାୟା ସଭ୍ୟତା ହଠାତ୍ ବିଲୁପ୍ତ ହୋଇଗଲା।

0: ଏହାର ମୂଳ କାରଣ ଥିଲା ଦ୍ରୁତଗତିରେ ଜଙ୍ଗଲ ଅବକ୍ଷୟ ହେବା ଦ୍ୱାରା ବୃଷ୍ଟିପାତର ପରିମାଣ ମଧ୍ୟ ହ୍ରାସ ପାଇଲା ଏବଂ କ୍ରମାଗତ ଭାବେ ଦୁର୍ଭିକ୍ଷ ଲାଗି ରହିଲା। ଖ୍ରୀଷ୍ଟପୂର୍ବ 2500ରେ ସିନ୍ଧୁ ନଦୀ ଉପତ୍ୟକାରେ ଗଢ଼ି ଉଠିଥିବା ମହେଞ୍ଜୋଦାର ଏବଂ ହରପ୍ପନ ସଭ୍ୟତା ଲୋପ ପାଇଯିବା ପଛରେ ପ୍ରତ୍ୟକ୍ଷ ଭାବରେ ନହେଲେ ମଧ୍ୟ ପରୋକ୍ଷ ଭାବରେ ଜଙ୍ଗଲ ଅବକ୍ଷୟର ଭୂମିକା ରହିଛି। ଖ୍ରୀଷ୍ଟପୂର୍ବ 3500ରୁ ଖ୍ରୀଷ୍ଟପୂର୍ବ 1700 ମଧ୍ୟରେ ଟାଇଗ୍ରିସ୍ ଓ ୟୁଫ୍ରେଟସ୍ ନଦୀ ମଧ୍ୟରେ ଗଢ଼ି ଉଠିଥିବା ମେସୋପଟାମିଆର ପ୍ରାଚୀନ ଗ୍ରୀକ୍ ସଭ୍ୟତା ସେଠିକାର ଚାଷ ଜମିରେ ଲୁଣ ମାଡ଼ିଯିବା ହେତୁ ଧ୍ୱଂସ ପାଇଗଲା। ଏହା ପଛର କାରଣ ମଧ୍ୟ ହେଉଛି ଉଭୟ ନଦୀର ଜଳଚକ୍ର ସୁଚାରୁ ରୂପେ ସଞ୍ଚାଳନ କରିବାକୁ ସେଠି ଆବଶ୍ୟକ ପରିମାଣର ଜଙ୍ଗଲ ନଥିଲା। ସାଧାରଣ ଭାବେ ଦେଖିବାକୁ ଗଲେ ଜୀବଜଗତ ବଞ୍ଚି ରହିବା ପାଇଁ ତିନୋଟି ମୌଳିକ ଜିନିଷର ଆବଶ୍ୟକତା ରହିଛି, ଯଥା ପାଣି, ପବନ ଓ ଖାଦ୍ୟ। ପ୍ରାଣୀ ଜଗତକୁ ପ୍ରକାରାନ୍ତରେ ବୃକ୍ଷ ଜଗତ ବା ଉଦ୍ଭିଦ ସମ୍ପଦଠାରୁ ମିଳିଥାଏ। ମୌଳିକ ଆବଶ୍ୟକତା ବ୍ୟତୀତ ଆହୁରି ଅନେକ ଆବଶ୍ୟକତା ମଧ୍ୟ ରହିଛି, ଯେପରିକି ଖାଦ୍ୟ ରାନ୍ଧିବା ପାଇଁ ଜାଳେଣୀ, ଗୃହ ନିର୍ମାଣ ପାଇଁ କାଠ ବା ବାଉଁଶ, ପଶୁପକ୍ଷୀ ଓ ଅନ୍ୟ ପ୍ରାଣୀମାନଙ୍କ ପାଇଁ ଆବାସସ୍ଥଳୀ। ସୃଷ୍ଟିର ପାଞ୍ଚଗୋଟି ମୌଳିକ ଉପାଦାନ ହେଲା ଜଳ, ବାୟୁ, ମୃତ୍ତିକା, ଉଦ୍ଭିଦ ଜଗତ ଓ ଜୀବଜଗତ। ଏମାନେ ସମସ୍ତେ ପରିବେଶର ଗୋଟିଏ ଗୋଟିଏ ଉପାଦାନ, କିନ୍ତୁ ଏମାନଙ୍କ ମଧ୍ୟରୁ ବୃକ୍ଷମାନେ ମୌଳିକ ଉତ୍ପାଦନକାରୀ ହୋଇଥିବାରୁ ପରିବେଶର ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ଭାରସାମ୍ୟ ଆଣିବାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥାର ସର୍ବଶେଷ ଆକଳନ ଅନୁଯାୟୀ ପୃଥିବୀ ଭୂଭାଗର 31% ଅର୍ଥାତ୍ ପ୍ରାୟ 40 ନିୟୁତ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ, ଯଦିଓ ପାଖାପାଖି 30 କୋଟି ଜନତା ତାହାର ଆଖପାଖ ଅଞ୍ଚଳରେ ବସବାସ କରି ରହୁଛନ୍ତି, କିନ୍ତୁ ପ୍ରାୟ 160 କୋଟି ଲୋକଙ୍କର ଜୀବନ ତଥା ଜୀବିକାର ମାଧ୍ୟମ ଜଙ୍ଗଲ ଉପରେ ନିର୍ଭରଶୀଳ। 2000ରୁ ଅଧିକ ଜନଜାତି ସମ୍ପ୍ରଦାୟର ବେଉସା ବନଜାତ ଦ୍ରବ୍ୟ ସଂଗ୍ରହ ଓ କିଣାବିକା ସହିତ ଅନୁବନ୍ଧିତ। ସେହିପରି ଦେଖିଲେ ଭାରତରେ ଭୂଭାଗର 21.5% ଅର୍ଥାତ୍ 7,08,000 ବର୍ଗ କିଲୋମିଟର ପରିମିତ ଜଙ୍ଗଲ ରହିଛି। ବିଶେଷ କରି 5 ଉତ୍ତର ପୂର୍ବ ରାଜ୍ୟ ଯଥା ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ମିଜୋରାମ ଏବଂ ମଣିପୁରରେ ଘଟିଥିବା ଜଙ୍ଗଲ ଅବକ୍ଷୟ ଦେଶରେ ମୋଟ ଜଙ୍ଗଲ ହାନିର 50%। ପରିବେଶ ଦୃଷ୍ଟିକୋଣରୁ ଏହିସବୁ ରାଜ୍ୟଗୁଡ଼ିକ ଯଥେଷ୍ଟ ସମ୍ବେଦନଶୀଳ। ବିଗତ କିଛି ବର୍ଷ ହେଲା ଓଡ଼ିଶାରେ ମଧ୍ୟ ଜଙ୍ଗଲର ଆୟତନରେ ଅଭିବୃଦ୍ଧି ଘଟୁଛି, କିନ୍ତୁ ଯାହା ଦେଖାଯାଉଛି ଘଞ୍ଚ ଜଙ୍ଗଲ କ୍ରମଶଃ ହ୍ରାସ ପାଇ ଲାଗିଛି ଏବଂ ଖୋଲା ଜଙ୍ଗଲ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଜଙ୍ଗଲରେ ଥିବା ଗଛର ଡାଳପତ୍ର ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବିଶୋଷଣ କରି ବହୁଦିନ ପର୍ଯ୍ୟନ୍ତ ଧାରଣ କରି ରଖିପାରୁଥିବାରୁ ଏହାକୁ ମଧ୍ୟ ଅଙ୍ଗାରକ କୁଣ୍ଡ କୁହାଯାଏ। ଜଙ୍ଗଲ ନଷ୍ଟ ହେଲେ ବା ଜଙ୍ଗଲରେ ନିଆଁ ଲାଗିଲେ ଏହି ଗଚ୍ଛିତ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ନିର୍ଗତ ହୋଇ ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ ହୋଇଥାଏ। ବିଶ୍ୱବ୍ୟାଙ୍କର ଏକ ଆକଳନ ମୁତାବକ ପୃଥିବୀରେ ଘଟୁଥିବା ତାପମାତ୍ରା ବୃଦ୍ଧିର 20% କେବଳ ଜଙ୍ଗଲ କ୍ଷୟଜନିତ। ଜଙ୍ଗଲ ବା ବନସମ୍ପଦର କ୍ଷୟ ଘଟିଲେ ଏହିପରି ଭାବେ ତାପମାତ୍ରା ବଢ଼ି ଚାଲିଲେ ଭବିଷ୍ୟତରେ ଏହା ମାନବ ସମାଜର ସ୍ଥିତି ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ତେଣୁ ଯଥାର୍ଥରେ କୁହାଯାଇଛି, ବନ ହିଁ ଜନପଦର ଆଧାର।
1: ବନ ହିଁ ଜନପଦର ଆଧାର କହିଲେ ବିଜୟ କତନ ପଟ୍ଟନାୟକ, ଶୁଣୁଥିଲେ କଥିକା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରର। ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲୀ ଗୀତ ପ୍ରାଣ ମିତଣୀ ମନ ଖୋଲି କହିଯା ଦୂରିକି ମୋତେ ଭୁଲିବୁ ସତୀ ମୋରାଣ ତତେ କହିଯା।

ଶେଷରେ ସେବେ ବାଦଲ କୁମାର ଆଚାର୍ଯ୍ୟ ଗାଇଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା ମେଘ ପରଶିଲା ଟୁପୁରୁ ଟୁପୁରୁ କେଶରୁ ମାଇଲା ଗଜା ଚମ୍ପେଇ ନାନୀ ମୋ ବାହା ହୁଏ ବାଜି ତେଲିଙ୍ଗି ପାଇ ତବାଜା।

ଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ସ୍ୱରସୁନ ଯୋଜନା ଓ ସଙ୍ଗୀତ ପରିଚାଳନା ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ପ୍ରଯୋଜନା ଅଭୟ କୁମାର ଦାସ, ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ରବିଶଙ୍କର ପ୍ରଧାନ, ଡମ୍ବରୁଧର ରାଓ, ଜଗତଚନ୍ଦ୍ର ଖୁଣ୍ଟିଆ, ଗୋବିନ୍ଦ ଚନ୍ଦ୍ର ବେହେରା, ସରୋଜ କୁମାର ରଥ, ଅନିଲ କୁମାର ଦାସ ଏବଂ ସତୀଶ କୁମାର ତ୍ରିପାଠୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏସ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

0: କଥା
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ବିଷୟ ରହିଛି ଦଇତା ସେବା। ଆଲୋଚକ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଶ୍ରୀକ୍ଷେତ୍ର ମାଧୁରୀ।

ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ ସେବାକାରୀମାନଙ୍କ ସହିତ ସେବ୍ୟ ସେବକ ରୂପରେ ବିଦ୍ୟମାନ ହୋଇଛନ୍ତି। ମହାପ୍ରଭୁଙ୍କର ସବୁ ପ୍ରକାରର ସେବାରେ ମୁଖ୍ୟତଃ ଦାସ୍ୟ ଭାବ ପ୍ରକଟିତ। ସେବାକାରୀମାନଙ୍କର ଏକମାତ୍ର ଚରମ ଅଭିଳାଷ ହେଉଛି ପୁରୁଷୋତ୍ତମଙ୍କର ସେବା ସୁଯୋଗ ପ୍ରାପ୍ତି। ସେବାକାରୀ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣ ସେବା ବ୍ୟତୀତ ଆଉ କିଛି ଆଶା କରେ ନାହିଁ। ଭକ୍ତ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଜନ୍ମାନ୍ତରର ଦାସ।

0: ଶ୍ରୀଜଗନ୍ନାଥଙ୍କର ଦଇତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ ଦଇତା ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦଇତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦଇତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର କୁହାଯାଏ। ଐତିହାସିକ ଗ୍ରନ୍ଥରୁ ଐତିହାସିକ ପ୍ରମାଣରୁ ଜଣାଯାଏ ଯେତେବେଳେ ରକ୍ତବାହୁର ଆକ୍ରମଣ ସମୟରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସୋନପୁରର ଗୋପାଳିଠାରେ ପାତାଳି କରାଯାଇଥିଲା ଏବଂ ଯଯାତି ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଦେଶ ପାଇ ଜଗନ୍ନାଥଙ୍କର ବିଗ୍ରହଙ୍କୁ ଖୋଜି ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ, ସେ ସମୟରେ ବିରିବନ୍ଧରୁ ଦଇତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ, ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
0: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱାବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ ତୃତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଳିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱାବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦଇତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର, ଅଣସର ଓ ମହାଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
1: ଶ୍ରୀମନ୍ଦିରର ସତ୍ୱଲିପି ଅନୁଯାୟୀ ଦଇତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ, ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି। ଦଇତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ଶାଢ଼ୀ ବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରୀ ପଦବାଚ୍ୟ ହୋଇ ସେବକ ରୂପେ ଦଇତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବରସିଂହାର ଭୋଗ ସରିଲା ପରେ ଦଇତାମାନେ ବାହୁଟି କଣ୍ଠ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳ ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ।

ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃକାଳରୁ ଦୈତାପତିମାନେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦୈତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ, ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

ସ୍ନାନ ପୂର୍ଣ୍ଣିମା ଦିନ ଧାଡ଼ିପହଣ୍ଡିରେ ପହଣ୍ଡିକରି ସ୍ନାନବେଦୀକୁ ନେବା ପରେ ସେଠି ଜଗନ୍ନାଥଙ୍କର ଅନ୍ୟାନ୍ୟ ନୀତି ଆଳତି ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେରାପହରା କରିଥାନ୍ତି। ତାପରେ ଯେତେବେଳେ ହାତୀବେଶ କରାଯାଏ, ହାତୀବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦୈତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀବେଶ ସମ୍ପାଦନ କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳା ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ ଏବଂ ଅନବସର ଘରେ ପହଞ୍ଚିଲା

ସମ୍ପାଦନ କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳା ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଧୀପର ଧୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର ଧଳା ବସ୍ତ୍ର ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳ ମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦୈତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବେଦୀରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଓଷ ଲାଗି କରିଥାଉ। ଦ୍ୱିପର ଦୂପ ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ, ଏପଟେ ଚକଟା ଭୋଗ ସରେ, ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକାଇ ଦିଅଙ୍କରୁ ଲୁଗା ପିନ୍ଧେଇ ଫୁଲ ପିନ୍ଧେଇ ସାରିଲା ପରେ କର୍ପୂର ଇତ୍ୟାଦି ଲାଗିକରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ରୋତ୍ସବ ଯେଉଁଦିନ ହୁଏ, ନବଯୌବନ ଦର୍ଶନ ଯେଉଁଦିନ ହୁଏ, ପ୍ରାତଃ କାଳରୁ ଚକା ଅପସର କରି ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ସମ୍ପାଦିତ ହୋଇଥାଏ।

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟା ଲାଗି କରାଯାଏ ଏବଂ ତାପରେ ଶ୍ରୀଗୁଣ୍ଡିଚା ଦିନ ଖେଚେଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀବିଗ୍ରହମାନେ ବସିଲା ପରେ ସୋଲୋ ଚିତା ବାରଗ୍ରାହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରାହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରାହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତା ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି, ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ ସେବା, ବର୍ଷ ତମାମ ସବୁ ପର୍ବପର୍ବାଣୀ ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରି ବିଜେ। ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି,
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖସାପଟା ଲାଗି ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀଠାରୁ ରାମନବମୀ ପରଦିନଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର

0: ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସତ୍ୱଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରୁନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରୁନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରାନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି। ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତା ଲାଗିରେ ଚିତା ଲାଗି କରାନ୍ତି, ଗମ୍ହା ପୂର୍ଣ୍ଣିମା ଆଦି ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି। ମାର୍କଣ୍ଡ କୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି। ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁରେଖା ଲାଗି କରନ୍ତି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି, ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି। ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ ବିଜେ କରନ୍ତି। ଏହା ବାଦ ନୀତିବର୍ଣ୍ଣିତ ସକଳ କାମ କରନ୍ତି, ଅଣସରରେ ପଣାଭୋଗ ଯୋଗାନ୍ତି।
1: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବଂଶଧର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତ ବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରି ହାତା ହାତୀ, କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ଦୈତା ସେବା। ଆଲୋଚକ ଥିଲେ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହୀ ବିଳାସର 71ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଝରଣା ଦାସ।

ବୋଧିଦ୍ରୁମ ବା ଅଶ୍ୱତ୍ଥ ଗଛ ତଳେ କଅଁଳପତ୍ରରେ ବସାଇଲେ ହନୁମାନ ରାମ ଲକ୍ଷ୍ମଣଙ୍କୁ। ବିକର୍ତ୍ତନ ସୂତ ଅର୍ଥାତ୍ ସୂର୍ଯ୍ୟସୂତ ସୁଗ୍ରୀବ କହିଲେ, ବିଧିବଶେ ବା ଦୈବ ଯୋଗେ ବାନର ରୁକ୍ଷ ରାଜା ସ୍କନ୍ଦ ବା କାର୍ତ୍ତିକେୟଙ୍କ ବନରେ ପଶି ପୁରାଣ ବର୍ଣ୍ଣିତ ପାର୍ବତୀଙ୍କ ଶାପ ହେତୁ ପୁରୁଷ ରୂପ ଛାଡ଼ି ସ୍ତ୍ରୀ ହୋଇଗଲେ। ପୃଷା ବା ଇନ୍ଦ୍ର ଓ ଭାନୁ ବା ସୂର୍ଯ୍ୟ ତାଙ୍କୁ ଦେଖି ମୋହିତ ହେବାରୁ ଉଭୟଙ୍କ ଔରସରୁ ଜାତ ହେଲେ ବାଳି ଓ ସୁଗ୍ରୀବ। ପାର୍ବତୀଙ୍କ ବନରୁ ଏ ଦୁହିଙ୍କୁ ଉଦ୍ଧାର କରି ବନରୁ ହୋଦ୍ଭବ ଅର୍ଥାତ୍ ପଦ୍ମରୁ ଉଦ୍ଭବ ହୋଇଥିବା ବ୍ରହ୍ମା କିସ୍କିନ୍ଦା ରାଜା ଖଡ଼ିଦଙ୍କୁ ଏ ଦୁହିଙ୍କୁ ସମର୍ପିଦେଲେ। ବାଳି ହେଲା ଯୁବରାଜ, ତାହାର ସମକକ୍ଷ ଯୋଦ୍ଧା କେହି ନଥିଲା। ଦୁନ୍ଧୁବି ରାକ୍ଷସ ତା ସହିତ ବାଦ କରି ପରାଜିତ ହେଲା। ବାମ ହାତରେ ତା ପାଦ ଧରି ବୁଲାଇଲା ବାଳି, ତା ନାକରୁ ରକ୍ତ ବହି ମତଙ୍ଗ ଋଷି ଥିବା ଋଷ୍ୟମୁଖ ପର୍ବତରେ ପଡ଼ିବାରୁ ଋଷି ସାପ ଦେଲେ, ଏ ପର୍ବତକୁ ଆସିଲେ ତୋର ମୃତ୍ୟୁ। ତାର ଭ୍ରାତା ସଙ୍ଗରେ ଯୁଦ୍ଧ କରିବାରୁ ପାତାଳକୁ ଯାଇଥିବା ଗର୍ତ୍ତରୁ ରକ୍ତ ବୋହିଲା। ବାଳି ନାଶଗଲା ଭାବି ଦୁଃଖରେ ମୁଁ ଫେରିଲି। ମୋର ଅଭିଷେକ ହେଉଥିବା ବେଳେ ବାଳି ପହଞ୍ଚି ମୋ ପତ୍ନୀକୁ ନେଇଗଲା, ମୋତେ ଜୀବନରେ ମାରିଦେବାକୁ ବସିଥିଲା। ଏ ପର୍ବତକୁ ଆସି ମୁଁ ବଞ୍ଚିଯାଇଛି।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 71ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର। ବର୍ଣ୍ଣନାରେ ଥିଲେ ଝରଣ ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଏବେ କେମିତି ଲାଗୁଛି ଋତୁ? କେବେ ଥିରି ଥିରି ବର୍ଷାରେ ପତ୍ରରୁ ଝରି ପଡ଼ୁଛି ଟପଟପ ପାଣି, କେବେ ଖରା କେବେ ଛାଇ, କେବେ ମେଘ ମେଘ ଆକାଶ କେବେ ବର୍ଷା, ଅସହାୟ ଗୁଳିଗୁଳି ପରେ ଏବେ ଏ ମନ ସତେ ଯେମିତି ଟିକିଏ ଅଲଗା। ତଥାପି ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତ ସୁନ୍ଦର ପ୍ରକୃତି ମନରେ ଭରି ଦେଇଥାଏ ସେତିକି ଆନନ୍ଦ। ଟିକେ ଟିକେ ମେଘରେ ମାଟି ଉପରେ ସୁପ୍ତଚାରା ମୁଣ୍ଡ ଟେକିବା ଆରମ୍ଭ କଲାଣି। ତଥାପି ସ୍ୱଚ୍ଛତା କ୍ଷେତ୍ରରେ ଆମ ପରିବେଶକୁ ସେତିକି ପରିଷ୍କାର ପରିଚ୍ଛନ୍ନ ରଖିପାରିଲେ ଆମେ ସୁସ୍ଥ ରହିପାରିବା, କାହିଁକିନା ଆମେ ସମସ୍ତେ ଜାଣିଛେ ସୁସ୍ଥ ପରିବେଶ ସୁସ୍ଥ ଜୀବନ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ଶ୍ରୋତାବନ୍ଧୁ, ଏ ଜୀବନ ମାଟି ପାଣି ପୁଣି ପବନକୁ ନେଇ, କିନ୍ତୁ କୌଣସି କାରଣରୁ ପ୍ରକୃତି ବିଗିଡ଼ିଗଲେ, ଋତୁଚକ୍ରରେ ପରିବର୍ତ୍ତନ ଆସିଲେ, ପ୍ରକୃତି ତାର ଭାରସାମ୍ୟ ହରାଇଲେ, ଆମେ ଆମର ଜନଜୀବନ ସେତିକି ମାତ୍ରାରେ ବାଧାପ୍ରାପ୍ତ ହୋଇଥାଏ। ସେଇଥିପାଇଁ ତ ଆମ ଜୀବନ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରକୃତି ଆମର ମିତ୍ର। ପ୍ରକୃତିରେ ମିଳୁଥିବା ପ୍ରତ୍ୟେକଟି ଜିନିଷ ଆମ ଜୀବନରେ ଆସିଥାଏ, ତେଣୁ ପ୍ରକୃତି ଉପରେ ଗଢ଼ି ଉଠିଥିବା ନଦନଦୀ, ଝରଣା, ପାହାଡ଼, ପର୍ବତ, ପୁଣି ମାଟିପାଣି, ପବନକୁ ନେଇ ଆମ ଏ ଜୀବନ।

ଶ୍ରୋତା ବନ୍ଧୁ, ଟିକେ ପୂର୍ବରୁ କହୁଥିଲି ଆପଣଙ୍କୁ ସେ ମେଘ ଆଉ ମାଟିର କଥା, କିନ୍ତୁ ଆସନ୍ତୁ ଏବେ ଫେରିଯିବା ସେହି ବାସ୍ତବତା ଭିତରକୁ। ଥରେ ମନେ ପକାନ୍ତୁ ତ ସେହି ଜଙ୍ଗଲ ଯାହା ମୋ ଜୀବନ, ପାହାଡ଼ ପାଖ ସେହି ଅଗନାଅଗ୍ନି ବନସ୍ଥ, ଯେଉଁ ବନସ୍ଥ ବା ଜଙ୍ଗଲ ଉପରେ ଆମେ ନିର୍ଭରଶୀଳ, ଯେଉଁ ଜଙ୍ଗଲ ଗଛର ଡାଳରେ ପକ୍ଷୀର ବସା, ନିର୍ଭୟରେ ବନ୍ୟଜନ୍ତୁମାନଙ୍କର ଜୀବନଶୈଳୀ, ମାଟି ଦେହରେ ବୃକ୍ଷରାଜେ ଯାହାର ମଣିଷ ସମାଜ ପାଇଁ ଅବଦାନ ଏବଂ ତାହା ଅବର୍ଣ୍ଣନୀୟ। କିନ୍ତୁ ଆଜି ସହର ନବୀକରଣ ନାଁରେ, ଶିଳ୍ପର ଉନ୍ନତି ନାଁରେ ଆଜି ଆମେ ଆମ ହାତରେ ସେହି ଜଙ୍ଗଲକୁ କାଟିପଦା କରୁଛେ। କିନ୍ତୁ ଶ୍ରୋତାବନ୍ଧୁ, ସେହି ଗଛ ଯିଏ ମେଘକୁ ଡାକି ଆଣେ, ଯିଏ ଆମ ପ୍ରକୃତିର ଭାରସାମ୍ୟକୁ ରକ୍ଷା କରେ, ଯିଏ ବନ୍ୟଜନ୍ତୁମାନଙ୍କର ସାହାରା ପାଲଟେ, ସେହି ଜଙ୍ଗଲକୁ ସୁରକ୍ଷା ଦେବା କ'ଣ ଆମର କର୍ତ୍ତବ୍ୟ ନୁହେଁ?

ଶ୍ରୋତାବନ୍ଧୁ, ସବୁପରି ଏଠି କଥାରେ କହିବା ଯେତିକି ସହଜ ମନେ ହୁଏ, ସେହିସବୁ କଥାକୁ କାର୍ଯ୍ୟରେ ପରିଣତ କରିବା ସେତିକି ସହଜ ମନେ ହୁଏ ନା। କିନ୍ତୁ କହୁଥିଲି ଆପଣଙ୍କୁ, ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ପ୍ରକୃତିକୁ ଛାଡ଼ି ମଣିଷ ସମାଜ ବଞ୍ଚିବା ଅସମ୍ଭବ। ଏହି ପ୍ରକୃତିକୁ ମଣିଷ ସେତିକି ଭଲ ପାଏ। ପ୍ରକୃତିର ସୌନ୍ଦର୍ଯ୍ୟରେ ତାର ମନ କେବେ ବିଫର, କେବେ ମନର ଭାବନାରେ ପ୍ରକୃତିର ରଙ୍ଗକୁ ନେଇ, କେବେ କବିତା ତାର ସୌନ୍ଦର୍ଯ୍ୟତାକୁ ନେଇ, କେବେ ଗପ, କେବେ ଋତୁମାନଙ୍କୁ ନେଇ, କେତେ କେତେ ଅନୁଭୂତି, ଯାହା ଆମକୁ ଗାଳ୍ପିକଟିଏ, କବିତାଟିଏ, କବିଟିଏ ଅବା ନାଟ୍ୟକାରଟିଏ ଅବା ସୁନ୍ଦର ଭାବକଟିଏ ହେବାରେ ସେତିକି ସାହାଯ୍ୟ କରିଥାଏ। ତା ସହିତ ସୌନ୍ଦର୍ଯ୍ୟମୟ ପ୍ରକୃତି କୂଳରେ ଏ ଜୀବନ ପ୍ରତି ମୁହୂର୍ତ୍ତରେ ନିଜ ମନ ଭିତରେ କିଛି ନୂଆ ନୂଆ ସ୍ୱପ୍ନ ପ୍ରତି ମୁହୂର୍ତ୍ତରେ ସେ ଦେଖୁଥାଏ, ନୂଆ ଗୀତ ଲେଖୁଥାଏ।

କିନ୍ତୁ ସବୁପରେ ଶ୍ରୋତାବନ୍ଧୁ ଆମେ କହିପାରିବା, ଯେଉଁଠି ଦିନ ଅଛି ସେଠି ରାତି ବି ରହିଛି, ଯେଉଁଠି ଖରା ସେଇଠି ଛାଇ, ଯେଉଁଠି ଦୁଃଖ ସେଇଠି ସୁଖ। କିନ୍ତୁ ଦୁଃଖକୁ ଭୁଲି ସୁଖର ସନ୍ଧାନର ମାନେ ହିଁ ତ ପ୍ରକୃତ ଜୀବନ। କିନ୍ତୁ ଏ ପୃଥିବୀ ପୃଷ୍ଠରେ ଆମ ପାଇଁ ଆମେ ଅନେକ ସମସ୍ୟାକୁ ସାମ୍ନା କରିଥାଉ, କିନ୍ତୁ ସେମିତି ଦିନ କେବେ ନ ଆସୁ। ସମସ୍ୟାର କାରଣକୁ ଖୋଜିବା, ତା'ର ସମାଧାନ ପାଇଁ ବାଟ ତିଆରି କରିବାର ଅର୍ଥ ଏ ପ୍ରକୃତିକୁ ସେତିକି ଭଲ ପାଇବା, ଅର୍ଥାତ୍ ଏ ଜୀବନକୁ ସେତିକି ଅମୂଲ୍ୟ ମନେ କରିବା।

ଶ୍ରୋତାବନ୍ଧୁ କଥା କହୁଥିଲେ, ବେଳେବେଳେ କଥା ସରେ ନା, କିନ୍ତୁ ସରି ସରି ଆସୁଥାଏ ସମୟ, ଧୀରେ ଧୀରେ ବଢ଼ି ବଢ଼ି ଯାଉଥାଏ ଦିନର ବୟସ, ଦିନ ଗଡ଼ିଗଲେ ସଞ୍ଜ, ସଞ୍ଜ ପରେ ପୁଣି ରାତି, କିନ୍ତୁ ସବୁପରେ କେମିତି ଏ ଜୀବନ, ପଟେ ସୁଖ ହେଲେ ପଟେ ଦୁଃଖ, ତଥାପି ଜୀବନ ଚାହେଁ ଟିକେ ଖୁସି ଖୁସି। ସେଇଥିପାଇଁ ତ ପୃଥିବୀ ପୃଷ୍ଠରେ ଛିଡ଼ା ହୋଇଥିବା ବୃକ୍ଷ କି ପାହାଡ଼ଟିଏ ହେଉ, ବହି ଯାଉଥିବା ନଦୀଟିଏ ହେଉ, ନୀଳ ଆକାଶ ତଳେ ମୁକ୍ତ ଭାବରେ ଉଡ଼ି ଯାଉଥିବା ପକ୍ଷୀଟିଏ ହେଉ, ଗଛର ଡାଳରେ ଲୁଚକାଳି ଖେଳୁଥିବା ପକ୍ଷୀ ହେଉ, ସବୁ ଜୀବନ ଆମର ଏହି ପ୍ରକୃତି ଉପରେ ନିର୍ଭରଶୀଳ, ଯାହା ବିନା ଜୀବନ ଏଠି ଅସମ୍ଭବ। ଏଠି ସାତରଙ୍ଗର ଜନ୍ମ ଏହି ପ୍ରକୃତି କୋଳରୁ, ଆକାଶରେ ସାତରଙ୍ଗର ଇନ୍ଦ୍ରଧନୁ, ରାତି ହେଲେ ଆକାଶରେ ଜହ୍ନ, ସାଗର ବାଲିରେ ସେହି ଝାଉଁବଣ, ନୀଳ ସମୁଦ୍ରର ଉତ୍ତାଳ ତରଙ୍ଗ, ସାଗର କୂଳରେ ଶାମୁକା, ଏଠି ମାଛ ବେଉସାରେ ସେହି ଧୀବର ମନରେ ସ୍ୱପ୍ନ, କଥା ଦେଇ କଥା ରଖିବାକୁ କହିଲା ବେଳେ ଏଠି ଲାଜେଇ ପଡ଼ୁଥିବା ସେହି ପୁନେଇ ଜହ୍ନ। ଆମ ସଂସ୍କୃତି ଆମ ପରମ୍ପରାରେ ବାର ମାସର ତେର ପର୍ବ ଭିତରେ କେତେ କେତେ ଜାନିଯାତ୍ରା, ଯାହା ପ୍ରକୃତି କୋଳରୁ, ପ୍ରକୃତି ସାଥିରେ, ପ୍ରକୃତିର ଭିନ୍ନ ଭିନ୍ନ ରୂପ ଆଉ ରଙ୍ଗ ଭିତରେ।

ଶ୍ରୋତାବନ୍ଧୁ କଥାରେ ଅଛି କହିଲେ କି ହେବ, କିନ୍ତୁ ପ୍ରତିଟି କଥାରେ ପ୍ରତି ମୁହୂର୍ତ୍ତରେ ନିଜେ ସଚେତନ ହୋଇଗଲେ ଏ ଦୁନିଆ ସଚେତନ ହେବାକୁ କେତେ ସମୟ ଲାଗିବ? ଏ ସବୁଜିମା ଭରା ପୃଥିବୀ, ଜଙ୍ଗଲର ଅବକ୍ଷୟ ଆମ ପାଇଁ ଦିନେ ଯେ ମହାବିପଦ ନ ଆଣିବ ସେ କଥା କିଏ କହିବ? ଶାନ୍ତ ପରିବେଶ ଆମ ଜୀବନ ପାଇଁ ସେତିକି ଅପରିହାର୍ଯ୍ୟ। କିନ୍ତୁ ବେଳେବେଳେ ଶ୍ରୋତାବନ୍ଧୁ ଆମେ ବୁଝୁନା, ଯେତେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଆଜିର ସମୟରେ ପାଶ୍ଚାତ୍ୟର ଅନୁକରଣରେ ଆମେ ଭୁଲି ଯାଉନି ତ ଆମ ଅତୀତର ସେଇ ହଜିଲା ଦିନକୁ, ସେଇ ପାଦ ଅଳତା ହେଉ ଅବା ରଜପୋଡ଼ ପିଠା, ଗୁରୁବାରର ଝୁଟି ଚିତା ଅବା ଓଡ଼ିଆ ଘରର ସେଇ ପଖାଳ ଆଉ ଶାଗ ଭଜା। ସତରେ ଶ୍ରୋତାବନ୍ଧୁ ଆଜି ଆମେ କେଉଁଠି? କିନ୍ତୁ ଏ ମନ ଚାହିଁଲେ ଆମେ ଫେରାଇ ଆଣିପାରିବା ଆମ ଅତୀତର ମିଠା ଫର୍ତ୍ତକୁ, ସେହି ଜଙ୍ଗଲ ଭିତରର କଣ୍ଟେଇ ଅବା ଜାମୁକୋଳି, ଚୁଲିରେ ରୋଷେଇ ପାଇଁ ଜଙ୍ଗଲରୁ ଶୁଖିଲା କାଠ, କେତେ କେତେ ଜଙ୍ଗଲଜାତ ଦ୍ରବ୍ୟ ସେହି ଜଙ୍ଗଲକୁ ଏହି ହାତରେ ସୃଷ୍ଟି କରିବାରେ ସମୟ ଆସିଛି। ସେହି ଭରସାରେ, ସେହି ବିଶ୍ୱାସରେ, କାହିଁକିନା ଜଙ୍ଗଲ ହେଉଛି ଆମ ଜୀବନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ମେଘମେଦୁର, ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେତାର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ନାଟକ ମେଘମେଦୁର।
1: ମୁଁ ଚନ୍ଦ୍ରମୁଖୀ, ସ୍ୱାମୀ ଆଦିତ୍ୟଙ୍କ ଗଭୀର ପ୍ରେମର ବାହୁ ଛାୟା ତଳେ ସଯତ୍ନେ ସୁରକ୍ଷିତ ବଧୁଟି। ମୋ ମନ ଆକାଶରେ ଆଦିତ୍ୟଙ୍କ ଉଜ୍ଜଳ ଉଦ୍ଭାସର ଅନେକ ବର୍ଣ୍ଣାଳୀ, ଦାମ୍ପତ୍ୟ ପ୍ରେମର ସ୍ୱାକ୍ଷର ବହନ କରି ମୋ ପ୍ରାଣର ଶେଷ ପୁତ୍ର ଅନୁରାଗ ଯେଉଁଦିନ ପୃଥିବୀର ଆଲୋକ ଦେଖିଥିଲା, ସେଦିନ ଅଜାଣତରେ ମୋ ମନ ଭିତରେ ସୃଷ୍ଟି ହୋଇଥିଲା ଗୋଟିଏ ଅହତିକୁ ଅଭିମାନର ତରଙ୍ଗ। ସେ ତରଙ୍ଗରେ ଫାଶି ଯାଉ ଯାଉ ବିପର୍ଯ୍ୟୟର ଅତଳ ଗହ୍ୱର ଭିତରକୁ ମୁଁ ଟାଣି ହୋଇଗଲି। ଯୌବନର ଚପଳ ପରିହାସ ମୋତେ ମିଥ୍ୟାର ନିବୁଜ ଖୋଳପା ଭିତରେ ସାରା ଜୀବନ ବନ୍ଦିନୀ କରି ରଖିଲା। ହଠାତ୍ ମୁଁ ଚନ୍ଦ୍ରମୁଖୀରୁ ଅଶ୍ରୁମୁଖୀ ହୋଇଗଲି। ଗୋଟିଏ ମିଛ ନାଁ ଆଉ ମିଛ ପରିଚୟ ନେଇ ଜୀବନର ଅବଶିଷ୍ଟ ଦିନଗୁଡ଼ାକ ବିତେଇବାକୁ ହେଲା।

0: ଅଦାଲତରେ କାଠଗଡ଼ାରେ ଠିଆ ହୋଇ ନିଜ ଅପରାଧର ବୟାନ ଦେଲା ଭଳି ଆଜି ତାର ସତ୍ୟପାଠ ମୁଁ ଆପଣମାନଙ୍କ ଆଗରେ କରୁଛି।
1: କୁଆଡ଼େ ଯିବେ?
0: ଦିଲ୍ଲୀ।
1: ଓ, ତାହେଲେ ଆମ ଦୁଇଙ୍କର ଲକ୍ଷ୍ୟ ସମାନ।
0: କଣ କହିଲେ?
1: କଣ ଦିଲ୍ଲୀରେ ପଢ଼ନ୍ତି? ରହନ୍ତି କେଉଁଠି? ହଷ୍ଟେଲରେ। କୋଉ ହଷ୍ଟେଲରେ? କୋଉ ହଷ୍ଟେଲରେ ରହନ୍ତି?
2: ଶୁଣନ୍ତୁ, ଇଏ ସେସବୁ କି ଜାଣିନି, ଏଇ ପ୍ରଥମ ଥର ଯାଉଛି ପଢିବା ପାଇଁ, ମୁଁ ତାର ଅଭିଭାବକ, ଆପଣଙ୍କର କିଛି ଜାଣିବାକୁ ଥିଲେ ମତେ ପଚାରନ୍ତୁ।
1: ଆଚ୍ଛା ଆଚ୍ଛା, ଖୁବ ଭଲ କଥା। ଶୁଣନ୍ତୁ ନା, ତାସ୍ ଖେଳିବା ସମୟ କଟିଯିବ।
2: କ୍ଷମା କରିବେ, ମତେ ତାସ୍ ଖେଳ ଜଣା ନାହିଁ।
1: ଠିକ ଅଛି ଠିକ ଅଛି।
0: ଆପଣ ପୂଜାକୁ ଯିବେ?
2: ଆଗ୍ରହ, ତେବେ ଆପଣ ଚାହିଁଲେ ମୁଁ ଦିଲ୍ଲୀ ପର୍ଯ୍ୟନ୍ତ ବି ଚାଲି ଯାଇପାରେ।
0: ନା ନା, ମୋ ପାଇଁ ଆପଣ ଅଯଥା କାହିଁକି କଷ୍ଟ କରିବେ? ଯୋଗକୁ ଆପଣ ଏଇ କମ୍ପାର୍ଟମେଣ୍ଟରେ ଉଠିଥିଲେ ବୋଲି, ତା ନ ହେଇଥିଲେ ମତେ ଏକା ଏକା ଏଇ ଅଭଦ୍ର ଲୋକଗୁଡାଙ୍କ ସାଙ୍ଗରେ ଯିବାକୁ ପଡ଼ିଥାନ୍ତା।
2: ଅବଶ୍ୟ, ତେବେ ଆପଣଙ୍କ ଭଳି ଅବିବାହିତା ଝିଅମାନଙ୍କର ଏକାକା ଏତେ ଲଙ୍ଗ ଜର୍ଣ୍ଣି କରିବାଟା ମୋତେ ଭଲ ନୁହେଁ।
0: ମାନେ
2: ଆପଣଙ୍କ ନାଁଟା ନିଶ୍ଚୟ ଅରେ ଆରମ୍ଭ।
0: ଆପଣ କେମିତି ଜାଣିଲେ?
2: ଏଇ ଆପଣଙ୍କ ଆଙ୍ଗୁଠିରେ ମୁଦି ଉପରେ ଏ ଲେଖା ହେଇଛି ତ।
0: କିନ୍ତୁ
2: ମୋ ନାଁ ଅମ୍ବୁଜ, ଅମ୍ବୁଜ ସାହାନି। ମନେ ରଖନ୍ତୁ, ମୁଁ ଆପଣଙ୍କର ଅଭିଭାବକ। ଏଇ ଲୋକମାନଙ୍କ ସାମ୍ନାରେ ଆମକୁ କିଛି ବାଟ ଏଇଭଳି ଅଭିନୟ କରିବାକୁ ହେବ।
0: ଠିକ ଅଛି।
2: ହଁ, ଆପଣଙ୍କ ନାଁଟା କହିଲେନି ଯେ? ମୁଁ ଯଦିଓ ପଞ୍ଜାବର ଅଧିବାସୀ, ତେବେ ଓଡ଼ିଶାରେ ମୋ ବାପାଙ୍କର ବିଜନେସ୍ ଥିଲା, ଏଣୁ ଓଡ଼ିଶା ସହିତ ମୋର ସମ୍ପର୍କ ଖୁବ୍ ଘନିଷ୍ଠ। ହଉ, ଏଥର ଚୁପଚାପ ବସନ୍ତୁ, ସାବଧାନ। ଆମେ ଏଇମାତ୍ର ପରିଚିତ ହେଲୁ ବୋଲି ଏ ଲୋକଗୁଡାକ ଯେମିତି କିଛି ନ ଜାଣନ୍ତି। କଣ ହେଲା?
0: ମୁଣ୍ଡଟା କାହିଁକି ବୁଲେଇ ଦେଲା?
2: ତମେ ଟିକେ ଶୋଇପଡ, ଉପର ବର୍ତ୍ତ ଖାଲି ଅଛି।
0: ଠିକ ଅଛି,
2: ଦେଖ ସାବଧାନ, ଧୀରେ ଧୀରେ ଉପରକୁ ଉଠି ଯାଅ। ହଁ ଠିକ ଅଛି, ଯାଅ। ହଁ।

0: ନାଟକ ମେଘ ମେଦୁର ମୂଳ ଉପନ୍ୟାସ ଡକ୍ଟର ଶ୍ରୀମତୀ ପ୍ରତିଭା ରାୟ ବେତାର ନାଟ୍ୟ ରୂପାନ୍ତର ଓ ପରିଚାଳନା ହିମାଂଶୁ ଭୂଷଣ ସାବତ ନାଟକ ମେଘ ମେଦୁର
1: କେମିତି ଦେଖିଲେ ଡକ୍ଟର ପ୍ରସାଦ
2: ଶାରୀରିକ କ୍ଷତ ପ୍ରାୟ ଶୁଖି ଆସିଲାଣି ତେବେ ମୋର ଯାହା ମନେ ହେଉଛି ଅତ୍ୟଧିକ ମାନସିକ ଦୁଶ୍ଚିନ୍ତାରୁ ହୁଏତ ବେଳେବେଳେ ସେ ଏମିତି ନିଶ୍ଚୁପ ହୋଇ ପଡୁଛନ୍ତି ତାଙ୍କର ଏ ସାମୟିକ ମୌନତା ଭାଙ୍ଗିବାକୁ ହେଲେ
1: କିଛି ଆଡଭାଇସ୍ କରନ୍ତୁ ଡକ୍ଟର
2: ଆପଣ ତାଙ୍କ ସହିତ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରନ୍ତୁ ମୁଁ ଯୋଉ
1: ମୋ ବ୍ୟବସାୟରୁ ମୋତେ ଫୁର୍ସତ ମିଳୁଛି କହୁଛି ଡକ୍ଟର
2: ତେବେ ତାଙ୍କୁ କୌଣସି ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିଦିଅନ୍ତୁ କେତେଦିନ ଆଉ ନିଜ ଘରେ ରଖି ଚିକିତ୍ସା କରିବେ
1: ନା ଡକ୍ଟର ଅଶ୍ରୁ ଯିଏ ହେଉ ନା କାହିଁକି ମୁଁ ଉପରେ ପଡ଼ି ତାର ଅଭିଭାବକ ହେଇଛି ଯେତେବେଳେ ଆଉ କିଛିଦିନ ଚେଷ୍ଟା କରି ଦେଖିବି ଯଦି ସେ ଭଲ ହେଇଯାଏ ମୋର ଅର୍ଥ ଆଉ ଶ୍ରମ ସାର୍ଥକ ହେଇଛି ବୋଲି ଜାଣିବି
2: ଅଲ୍ ରାଇଟ୍ ଓସ୍ ତ ଲେଖିଦେଇଛି ନିୟମିତ ଖାଇବାକୁ ଦିଅନ୍ତୁ ତେଣିକି ଯାହା ତାଙ୍କ ଭାଗ୍ୟରେ ଥିବ ଆସୁଛି ନମସ୍କାର
1: ନମସ୍କାର ଅରୁ ଅରୁଣିମା ଆରେ ଆରେ କଣ ହଉଛି ସେ ଚଉରା ଉପରେ ଚଢୁଛୁ କାହିଁକି ଆୟା ଆୟା
3: ବାବୁ
1: ତୋ ଆଖି କଣ ଦେଖାଯାଉନି ଦେଖ ଦେଖ ଅରୁ କାହା ଉପରେ ଚଢୁଛୁ ଦେଖ
4: କାନ୍ଦନା ପୁଅ ମୋ ସୁନାଟା ପରା କାନ୍ଦନା ନାଇଁ ନାଇଁ କାନ୍ଦନା ତୁ ନିଅ ତୁ ନେଇ ଯା ମୋ ରାଜା ମୋ ହେଲା ଦେଖ ମୁଁ ଗୀତ ଗାଉଛି ତୁ ଶୋଇପଡ଼

0: que é
1: ଆପଣ?
0: ମୁଁ ମିଷ୍ଟର ମହାନ୍ତି।
1: କିନ୍ତୁ ଏଠି ତ ମିଷ୍ଟର ମହାପାତ୍ର।
0: ଓ ଆପଣ ଆଦିତ୍ୟ ମହାପାତ୍ରଙ୍କ କଥା କହୁଛନ୍ତି?
1: ହଁ ହଁ।
0: କିନ୍ତୁ ସେ ତ ଏଠି ଆଉ ରହୁନାହାନ୍ତି।
1: ଆଉ
0: ଆପଣ ତାହେଲେ କିଛି ଜାଣିନାହାନ୍ତି?
1: କଣ କଣ ହେଇଛି ତାଙ୍କର?
0: କ୍ଷମା କରିବେ, ଆପଣ ତାଙ୍କର
1: ମାନେ?
0: ଓ କି ଆତ୍ମୀୟା?
1: ଆଜ୍ଞା।
0: ଆଦିତ୍ୟ ବାବୁଙ୍କ ସ୍ତ୍ରୀ ହଠାତ୍ ଆକ୍ସିଡେଣ୍ଟରେ ମରିଗଲେ।
1: ଆକ୍ସିଡେଣ୍ଟରେ?
0: ଆଜ୍ଞା। ନଣନ୍ଦ ସାଙ୍ଗେ ନଈକି ଗାଧେ ହୋଇ ଯାଇଥିଲେ, ହଠାତ୍ ଗୋଡ଼ ଖସିଗଲା। ତେବେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ତାଙ୍କର ଭାଗ୍ୟ ବଦଳେଇ ଦେଲା। ଦୁର୍ଘଟଣାର କିଛିଦିନ ଆଗରୁ ସେ ତାଙ୍କ ସ୍ତ୍ରୀଙ୍କ ନାଁରେ ଖୁବ୍ ମୋଟା ଅଙ୍କର ଗୋଟାଏ ଇନ୍ସୁରାନ୍ସ ପଲିସି କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ପରେ ସେ ହେଇଗଲେ ଲକ୍ଷପତି। ଏଇ ତ କିଛିଦିନ ତଳେ ସେକେଣ୍ଡ ମ୍ୟାରେଜ୍ କରିଛନ୍ତି।
1: କଣ କହିଲେ? ସେକେଣ୍ଡ ମ୍ୟାରେଜ୍?
0: ଆଜ୍ଞା। ରୁହନ୍ତୁ, ମୁଁ ତାଙ୍କ ଆଡ୍ରେସ୍ଟା ଲେଖିଦେଉଛି। ଏଇ ନିଅନ୍ତୁ।
1: ଅନେକ ଧନ୍ୟବାଦ, ମୁଁ ଆସୁଛି। ନମସ୍କାର। ରିକ୍ସା ଏଇଠି ରଖ, ଏଇଠି।
2: ଉଷା, ଉଷା! ଆରେ ଅନୁରାଗ ଶୋଇଲା? ଉଷା,
3: ଏମିତି ଚିଲ୍ଲଉଛୁ କାହିଁକି? ଅନୁରାଗ ଉଠିପାରିବ?
2: ଏତେ ବଡ ପିଲା ହେଲାଣି, ମା କୋଳ ନହେଲେ ନିଦ ହଉନି। ଏସବୁ ବଦ ଅଭ୍ୟାସ ତା ମା ଶିଖେଇ ଦେଇଯାଇଛି।

0: ମୁଁ କହିଦଉଛି ଉଷା, ଆଉ ଟିକେ ବଡ଼ ହେଇଗଲେ ତାକୁ ବାହାରେ ହଷ୍ଟେଲରେ ଆମକୁ ରଖିବାକୁ ପଡିବ।
1: ଦେଖୁଛି ମୁଁ ନୁହେଁ, ତମେ ସତକୁ ସତ ଅନୁର ବିମାତା ପାଲଟି ଯାଇଛ। ଆହା, ବିଚାରୀ ଚନ୍ଦ୍ରବାପା ଅକାଳରେ ଚାଲିଗଲେ, ମୁଁ କଣ ତାଙ୍କ ଅଭାବ ପୂର୍ଣ୍ଣ କରିପାରିବି। ତମେ ତାଙ୍କୁ ଖୁବ୍ ଭଲ ପାଉଥିଲ ନା?
0: ଦେଖିଲ ତ ମୋ ଗଭୀର ପ୍ରେମର କି ସୁନ୍ଦର ପ୍ରତିଦାନ ମତେ ସେ ଦେଇଗଲା।
1: ଏଥିରେ ତାଙ୍କର ବା ଦୋଷ କଣ?
0: ଦୋଷ ନାହିଁ, କି ଦରକାର ଥିଲା ନଈକି ଗାଧୋଇ ଯିବାର?
1: ସେ ଗୋଟେ ଦୁର୍ଯୋଗ, ସେ କଣ ଜାଣିଥିଲେ ଅକସ୍ମାତ ଏମିତି?
0: ଛାଡ଼, ତା କଥା କହି ମତେ ଆଉ ବିବ୍ରତ କରିଦିଅନି। ଏବେ ବି ମୋର ମନେ ହୁଏ ତାର ଜ୍ୱଳନ୍ତ ଆଖି ଦେଟା ସତେ ଯେମିତି ମୋ ପଛେ ପଛେ ଘୁରି ବୁଲୁଛି, ମତେ ତାର ଅତୃପ୍ତ ଆତ୍ମାର ଶିକାର କରିବାକୁ।
1: ଛି, ସେମିତି କଣ ଭାବୁଛ? ଅସମୟରେ ଚାଲିଗଲେ ବି ସେ କଣ କେବେ ନିଜ ସ୍ୱାମୀ ବା ସନ୍ତାନର ଅମଙ୍ଗଳ ଚାହିଁବେ?
0: ତମେ ଚନ୍ଦ୍ରକୁ ଜାଣିନ ଉଷା, ଭାରି ଅଭିମାନୀ ସେ। ତାର ମୃତ୍ୟୁ ପରେ ମୁଁ ଯେ ସୁଖୀ ହେଇଛି ଏକଥା ପରପାରରେ ଥାଇବି ସେ କେବେ ସହ୍ୟ କରିପାରିବନି।
1: ହଉ ହଉ, ତମେ ଚୁପଚାପ ଶୋଇପଡ଼, ତାଙ୍କ ଆତ୍ମାକୁ ତମେ ଏତେ ଭର୍ଛନା ଦିଅନି।
0: ମୁଁ ସତ କହୁଛି ଉଷା, ତମ ପରି ସ୍ତ୍ରୀଟିଏ ପାଇ ମୁଁ ଅତୀତର ସବୁ ଦୁଃଖକୁ ଭୁଲି ଯାଉଛି। ତମକୁ ବାଦ ଦେଲେ ମୁଁ ନିଶ୍ୱ ଅସହାୟ ହୋଇପଡ଼ି। ମତେ କଥା ଦିଅ ଉଷା, ଚନ୍ଦ୍ରା ପରି ତମେ ଅସମୟରେ ମତେ ଛାଡ଼ି ଚାଲିଯିବନି। ସତ କହୁଛି, ତମ ଛଡ଼ା ମୁଁ ବଞ୍ଚିପାରିବି।
1: ତମେ ପିଲାଙ୍କ ପରି କଥା କହୁଛ, ଏ ଦୁନିଆରେ କେହି କାହା ପାଇଁ ଅପରିହାର୍ଯ୍ୟ ନୁହେଁ। ସେଦିନ ଚନ୍ଦ୍ରାପା ଥିଲେ, ଆଜି ମୁଁ ଅଛି, କାଲିକି ଯଦି ହଠାତ୍ ମୁଁ ମରିଯାଏ ପୁଣି ଆଉ କିଏ ଆସି ମୋ ସ୍ଥାନ ପୂରଣ କରିବ? ତମେ ଚନ୍ଦ୍ରାପାଙ୍କୁ ହରେଇ ଯେମିତି ବଞ୍ଚିପାରିଲ, ମତେ ହରେଇ ମଧ୍ୟ ଠିକ୍ ବଞ୍ଚିପାରିବ। ମୃତ୍ୟୁ ଉପରେ ମଣିଷର ନିୟନ୍ତ୍ରଣ ନାହିଁ, ଯେତେବେଳେ ମିଛ ପ୍ରତିଶ୍ରୁତିର କୌଣସି ମୂଲ୍ୟ ନାହିଁ, ବୁଝିଲ? ତମେ ଶୋଇପଡ, ମୁଁ ଦେଖେ ଅନୁକାଳେ ସ୍ୱପ୍ନରେ ହାଉଳି ଖାଇ ଉଠି ପଡ଼ିବ।
0: କିଏ ସେ ସରକାର ପାଖରେ ଛିଡ଼ା ହେଇଛି? ଏ ଚନ୍ଦ୍ର, ନା ନା, ତୁମେ ଫେରି ଯାଅ, ମତେ ଟିକେ ବଞ୍ଚିବାକୁ ଦିଅ। ମୁଁ କିଛି ଦୋଷ କରିନି, ତମକୁ କେବେ ଅବହେଳା କରିନି, ତଥାପି ତମେ ଅଭିମାନ କରି ଚାଲିଗଲ। ନା, ଯାଅ, ଚାଲିଯାଅ, ତମେ ଚାଲିଯାଅ।
1: କଣ ହେଲା? ଆରେ ଶୁଣୁଛ, ଏଇ କଣ ହେଲା? ଏମିତି ଚିତ୍କାର କଣ କାହିଁକି? କଣ ସ୍ୱପ୍ନ ଦେଖିଲ?
0: ନା ନା, ସ୍ୱପ୍ନ ନୁହେଁ, ମୁଁ ଝରକା ବାଟେ ଆକାଶର ଜହ୍ନକୁ ଯାଇଥିଲି। ହଠାତ୍ ଚନ୍ଦ୍ରର ପ୍ରେତାତ୍ମାକୁ ଦେଖିଲି, ଏଇ ଝରକା ସେପଟେ ରେଲିଂ ଧରି ସେ ଠିଆ ହେଇଥିଲା। ମତେ ବିଶ୍ୱାସ କର ଉଷା।
1: କାଇଁ, କୋଉଠି? କେହି ତ ନାହାନ୍ତି, ତମେ ନିଶ୍ଚୟ ସ୍ୱପ୍ନ ଦେଖିଛ।
0: ସ୍ୱପ୍ନ କିଏ ଜାଣି ହେଇଥିବ।
1: ହଉ ହଉ, ତମେ ଶୁଅ, ମୁଁ ଝରକାଟା ବନ୍ଦ କରିଦଉଛି।
2: ରିକ୍ସା, ଏ ରିକ୍ସା, ଷ୍ଟେସନ ଚାଲ।

0: ଦିନ ମୁଁ ତା ମାୟାରେ ପଡ଼ିଯାଇଛି। ଆରେ ଇଏ କଣ, ଘରଟା ତ ବିଲକୁଲ ଶୂନଶାନ, ଅରୁର ପାଠି ଶୁଭୁନି।
1: ସେ ନାହିଁ,
0: କୁଆଡେ ଯାଇଛି?
1: ଜଣେ ବନ୍ଧୁଙ୍କ ଘରେ ଛାଡ଼ି ଦେଇଛି। ସେ ଯା ଚଗଲା ହେଇଛି ନା, ଏକା ଏକା ତାକୁ ସମ୍ଭାଳିବା ସମ୍ଭବ ନୁହେଁ।
0: ଏକା ଏକା କାହିଁକି? ଅରୁନ୍ଧତୀ ଦିଦି, ରେଖା, ଏମାନେ?
1: ଅରୁନ୍ଧତୀ ହସ୍ପିଟାଲରେ, ରେଖା ତା ସେବା କରୁଛି।
0: ହଠାତ୍ ତାଙ୍କର କଣ ହେଲା?
1: ହଠାତ୍ ନୁହେଁ, ବେଳେବେଳେ ତାର ସେ ରୋଗଟା ବାହାରେ। ତେବେ ଅରୁଣିମା ଜନ୍ମ ହେବା ପରଠାରୁ ପ୍ରାୟ ଫ୍ରିକ୍ୱେଣ୍ଟଲି ବାହାରୁଛି।
0: ରୋଗଟା କଣ କହିଲେ? ଶୀଘ୍ର ଭଲ ହେଇଯିବେ ତ?
1: ମାନସିକ ମାନେ ପାଗଳାମୀ, ଭଲ ହେବାର ଆଶା ଖୁବ୍ କମ୍। ବାରମ୍ବାର ଇଲେକ୍ଟ୍ରିକ୍ ସକ୍ ନେଲେ କିଛି ଦିନ ପାଇଁ ସ୍ୱାଭାବିକ ହୋଇ ଉଠେ, ପୁଣି ଯୋଉ କଥାକୁ ସେଇ କଥା। ଏ ରୋଗଟା ତାର ବଂଶଗତ, ତା ମା ମଧ୍ୟ ଏ ରୋଗର ଶିକାର ହେଇଥିଲେ।
0: ତେବେ ଅରୁଣିମାକୁ ଆଉ କେତେ ଦିନ ବାହାରେ ରଖିବେ? ଯେତେ ହେଲେ ବି ପର ଘରେ
1: ଉପାୟ ନାହିଁ, ତା ସ୍କୁଲ ଯିବା ବୟସ ହେବା ପର୍ଯ୍ୟନ୍ତ ବାହାରେ ରହିବାକୁ ହିଁ ପଡ଼ିବ। ସେତେବେଳେ ବରଂ ହଷ୍ଟେଲର କଥା ଚିନ୍ତା କରିବି, ତା ନହେଲେ ତାକୁ ସବୁବେଳେ ଜଗି ରହିବା ତ ସମ୍ଭବ ନୁହେଁ। ଛାଡ଼ନ୍ତୁ, ସମସ୍ୟା ନଥିଲେ ଜୀବନର ସ୍ୱାଦୁ ହୁଏତ ଉପଲବ୍ଧି କରିହୁଏନି। ରେଖା, ରେଖା
2: ବାବୁ,
1: ଦି କପ୍ କଫି ଆଣିଲୁ?
2: ନଉଛି।
0: ଅରୁଣିମା ନିଶ୍ଚୟ ସେମାନଙ୍କୁ ଭାରି ହଇରାଣ କରୁଥିବ, ମୁହଁରେ କିଛି ନ କହିଲେ ବି ମନେ ମନେ ସେମାନେ ବିରକ୍ତ ହୋଇଥିବେ। ନା ନା, ଆପଣ ବରଂ ଘରକୁ ନେଇ ଆସନ୍ତୁ।
1: ଆଣିବାକୁ ତ ହବ, ତାକୁ ଦେଖିବା ପାଇଁ ଆପଣ ଏତେ ବାଟରୁ ଆସିଛନ୍ତି ଯେତେବେଳେ।
3: ଆରେ ଅଶ୍ରୁ ଦିଦି, ଯେ ତମେ ଫେରି ଆସିଲ, ଖୁବ୍ ଭଲ କଲ, ଘରଟା ଟିକେ ଘର ଭଳି ଲାଗିବ। ମା ଡାକ୍ତରଖାନା ଯିବା ପରେ ବାବୁ ତ ସବୁବେଳେ ବାହାରେ ବାହାରେ, ଅରୁଣିମାକୁ ବାହାରେ ଛାଡି ଦେଇଛନ୍ତି, ମଣିଷ ମୁହଁଟିଏ ବି ଦେଖିବାକୁ ମିଳୁନି ଏ ଘରେ।
1: ଫେରି ଆସିଲେ ମାନେ ତୁ କଣ ଭାବୁଛୁ, ତତେ ଏକୁଟିଆ ଲାଗୁଛି ବୋଲି ସେ ତାଙ୍କର ପାଠ ପଢା ଛାଡି ଏଠି ଖାଲି ପଡ଼ି ରହିବେ? ଖାଲି ଅରୁଣିମାକୁ ଦେଖି ସେ ଚାଲିଯିବେ।
3: କାହିଁକି, ଏଠି କିଛି ଦିନ ରହିଲେ କ୍ଷତି କଣ ଯେ? ଏଇଟା କଣ ତାଙ୍କ ଶତ୍ରୁର ଘର? ତମେ ବାବୁ ଯୋଉ ଅବସ୍ଥାରେ ଦିଦିକୁ ଘରକୁ ଆଣି ତାଙ୍କର ଚିକିତ୍ସା କଲ, ବିପଦରୁ ତାଙ୍କର ସାହା ପକ୍ଷ ହେଲ, ତମ ଉପକାର ସେ କାଳ କାଳକୁ ମନେ ରଖିବେ। ଆଜିକ ସେମିତି ତମର ଅସୁବିଧା ବେଳେ ଠାକୁର ପଠେଇ ଦେଲା ପରି ସେ ନେଉଟି ଆଇଛନ୍ତି, ସେ ତମକୁ ସାହା ପକ୍ଷ ହେବେ। ଏଇଆ ତ ମଣିଷ ପଣିଆ, ବନ୍ଧୁଅନ୍ତି ଆଉ କେମିତି। ମା ଟିକେ ଭଲ ହେବା ଯାକେ ଦିଦି ଏଠି ରହିଲେ କ୍ଷତି କଣ ଯେ? ଅରୁଟି ବି ତାଙ୍କୁ ଆଦିରି ନବ। ମୋକୁ ଯା, ସେ ମୁହଁ ଉପରେ କହିଦିଏ ହଁ, ତହିଁକି କିଏ ମତେ ଭଲ ପାଇଲେ ପା, ନହେଲେ ନାଇଁ।
0: ସତରେ ରେଖାଟି ଭାରି ସରଳ, ମୂର୍ଖ ହେଲେ ବି ବୁଦ୍ଧି ଖୁବ୍ ପ୍ରଖର। କେତେ ସତ କଥା ଗୁଡା ସେ କେମିତି ଅନର୍ଗଳ କହିଗଲା ଦେଖିଲେ ତ?
1: ଆପଣ ତା କଥାରେ ମୋଟେ ଗୁରୁତ୍ୱ ଦେବେନି ଅଶ୍ରୁ ଦେବୀ, ଆଗ ଚଲା ହେଇ ମୁହେଁ ମୁହେଁ କହିବା ତାର ଅଭ୍ୟାସ। ଛାଡ଼ନ୍ତୁ, ମୁଁ ଯାଏ ଆଗ ଅରୁଣକୁ ନେଇ ଆସେ, ଆପଣ ବିଶ୍ରାମ କରନ୍ତୁ।
3: ଏ ଦିଦିଟା ବି କେମିତି କେଜାଣି, ତମ ବିପଦ ବେଳେ ଯିଏ ତମକୁ ଘରକୁ ଆଣି ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଦେଲେ, ପଇସା କିଏ ବି ଫେରି ପାଇବା କଥା ତୁଣ୍ଡରେ ଧରିଲେନି, ଆଜି ତାଙ୍କ ଘରର ଏ ଅବସ୍ଥା, ତମେ ମୁହଁ ଖୋଲି ସଂଖଳିବା କଥା କୁହନ୍ତୁନି, ତମ କଥା ମତେ କହିବାକୁ ହେଲା?
4: ଆରେ ଅଶ୍ରୁ ଦିଦି, ଏଇ ତ ଦିଦି, ଆଉ ତମେ ସେତେବେଳୁ ଏକୁଟିଆ ବସିଛ, ଆସ ଭିତରକୁ ଆସ, ଲୁଗାପଟା ବଦଳି ମୁହଁ ହାତ ଧୁଅ, ମୁଁ ଜଳଖିଆ କରୁଛି।
0: ନାଇଁ ରେଖା, ଥାଉ, ମୁଁ ଲୁଗାପଟା କିଛି ଆଣିନି।
3: କଣ ହେଲା ସେଉଠୁ? ମାଙ୍କ ଶାଢୀରୁ ଖଣ୍ଡେ ପିନ୍ଧି ନବ? ତମେ ଆମ ବାବୁଙ୍କୁ ଜାଣିନ, ଯେତେ ଅସୁବିଧାରେ ପଡିଲେ ବି ସେ କେବେ ତମଠୁ ସାହାଯ୍ୟ ଚାହିଁବେନି।
0: ସତରେ ଅମ୍ବୁଜ ବାବୁ ଖୁବ୍ ଉପକାରୀ, ହେଲେ ଏତେ ଛୋଟ ପିଲା ଅରୁ ତାକୁ ପର ଘରେ ଛାଡି ଦେଇ କେମିତି ସେ ରହିପାରୁଛନ୍ତି?
3: ହେଇଟି ଦିଦି, ଏ ଦୁନିଆରେ କାହା କାମ କାହା ପାଇଁ ଅଟିକି ଯାଏନି ମ। ତମେ ଭାବୁଛ ଅରୁ ତାଙ୍କ ସାଙ୍ଗ ଘରେ ଅଛି ବୋଲି ଅସୁବିଧାରେ ଚଳୁଥିବ, ଦେଖିବ ଯା, ସେ ଠିକ ତା ବାଟରେ ଚାଲିଛି। ମାଙ୍କ ବିନା ବାବୁଙ୍କ ସଂସାର ବି ଗଢି ଚାଲିଛି ଠିକ ସକାଳ ଆଉ ସଞ୍ଜ ହେଲା ଭଳି।
0: ତଥାପି ତାଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିବା କଥା, ସ୍ତ୍ରୀ ପାଗଳିଣୀ, ଛୋଟ ଝିଅ ପର ଘରେ ବଢୁଛି, ଅଥଚ ନିର୍ବିକାର ଭାବରେ ସେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି।
3: ସବୁ ପୁରୁଷ ପୁଅ ସେମିତି ମୋ ଦିଦି, ଭାବୁଛ ମାଙ୍କର କିଛି ଗୋଟେ ହେଇଗଲେ ବାବୁ ଏକୁଟିଆ ରହିବେ, ତମେ ଦେଖିବ ସିଏ ବି ଆଉ ଜଣକୁ ବାହା ହେଇ ନୂଆ ସଂସାର କରିବେ। ନାଇଁ ମୁଁ କଣ ମିଛ କହିଲି?
0: ନା ନା, ମିଛ କାହିଁକି ହବ, କିଏ ଜାଣେ କାହା ମନ ଭିତରେ କଣ ଅଛି।
3: ମଣିଷ ମନରେ ପର ଲାଗିଛି ମୋ ଦିଦି, ସେ କଣ ଗୋଟାଏ ଜାଗାରେ ସ୍ଥାୟୀ ହେଇ ରୁହେ? ଏଇ ଦେଖୁନ, ତମେ ଏଠି ଯେ 6 ମାସ କାଳ ରହିଗଲ, ତମ ଘର ଲୋକେ କେହି ତମକୁ ଲୋଡ଼ିଲେ, ତମ ବିନା କାହା କାମ ଅଚଳ ହେଇଗଲା, ପୁଣି ଦିନ କେଇଟା ପରେ ତମେ ଘର ଛାଡି ଆସିଛ। ଦେଖ ଏଥର ତମ ଘର ଲୋକେ ତମକୁ ଡାକି ନେବା ପାଇଁ ଧାଇଁ ଆସୁଛନ୍ତି କି ନାଇଁ।
0: ହଁ ରେଖା, ତମେ ଠିକ କହୁଛ, ଆମେ ଯାହାକୁ ନିଜର

0: ଅରୁନ୍ଧତୀ ଅରୁନ୍ଧତୀ ଦେଖ ତ କିଏ ଆସିଛନ୍ତି।
1: ଅରେ ଅରେ ଅନୁ, ତୁ ତୁ ଆସିଛୁ। ତୁ ତେବେ ମରିନୁ? ସେମାନେ ତତେ ମାରିଦେଇ ନାହାନ୍ତି।
0: ଅନୁ ଅନୁ କିଏ? ହେ ତ ଅଶ୍ରୁଦେବୀ, 6 ମାସ ଧରି ଆମ ଘରେ ରହି ଚିକିତ୍ସିତ ହଉଥିଲେ।
1: ଭାରି କହିଲା ବାଲା, ତମେ ତାକୁ ପୁଣି ସେ ଜମ ମୁହଁକୁ ଠେଲି ଦେବାକୁ ଚାହୁଁଛ ନୁହେଁ? ହେଲେ ସେ କଥା ହେଇପାରିବନି। ଅନୁ ଏଇଠି ରହିବ ମୋରି ପାଖରେ, ତୁମେ କେହି ତାକୁ ମୋଠୁ ଛଡେ ନେଇ ପାରିବନି। ସତ କହୁଛି ଲୋ ଅନୁ, ମୁଁ ସତ କହୁଛି। ତୋ ମରିବା ଖବର ପାଇବା ପରଠୁ ନା ମୋର ଏମିତି ଅବସ୍ଥା ହେଇଛି। ତୁ ଯଦି ପୁଣି ଫେରି ଯାଉ ଅନୁ, ମୁଁ ସତକୁ ସତ ପାଙ୍ଗଳି ହେଇଯିବି।
2: କଣ ହେଲା କଣ ହେଲା, ଏତେ ଗୋଳମାଳ କାହିଁକି?
1: ଦେଖନ୍ତୁ ନା ଡାକ୍ତର ବାବୁ, ଇଏ କହୁଛନ୍ତି ଇଏ କୁଆଡେ ଅନୁ ନୁହଁ। ଆପଣ କହିଲେ ମୁଁ ପୁଣି ଅନୁକୁ ଚିହ୍ନି ପାରିବିନି? ପିଲାଦିନେ ସାଙ୍ଗ ହେଇ କେତେ ଖେଳିଛୁ, ଏଇଠି ପାଠ ପଢିଛୁ, ବିଚାରି ଯୌତୁକ ନେଇନଥିଲା। ସେଥିପାଇଁ ତା ସ୍ୱାମୀ ଶ୍ୱଶୁର ହରିକା ତାକୁ ମାରି ପକେଇଲେ। ସେଇ ଖବର ପାଇବା ଦିନଠୁ ମୋ ମନ ମରିଯାଇଥିଲା। ହେଲେ ଝିଅନ୍ତା ଅନୁ ଆଜି ମୋ ପାଖକୁ ଫେରି ଆସିଛି, ମୁଁ କଣ ତାକୁ ଛାଡି ବଞ୍ଚି ରହିପାରିବି?
2: ନା ନା ନା ନା, କିଏ କହିଲା ଅନୁ ଫେରିଯିବେ? ସେ ତ ଆପଣଙ୍କ ପାଖକୁ ଆସିଛନ୍ତି, ଏଣିକି ବରାବର ଆପଣଙ୍କ ପାଖେ ପାଖେ ରହିବେ। ଆପଣ ଚୁପ୍ ହେଇ ଯାଆନ୍ତୁ। ୱେଲ ଅମ୍ବୁଜ ବାବୁ,
3: ୟେସ୍ ଡକ୍ଟର,
2: ମିସେସ୍ ସାହାନୀ ଭଲ ଥିବା ପର୍ଯ୍ୟନ୍ତ ଅନୁଦେବୀଙ୍କୁ ଏଠି ରହିବାକୁ ପଡିବ।
1: ନାଇଁ ନାଇଁ ନାଇଁ, ମୁଁ ତ ଭଲ ହେଇଗଲିଣି, ମୁଁ ଆଜି ଅନୁ ସାଙ୍ଗେ ଆମ ଘରକୁ ଫେରିଯିବି। ଅନୁକୁ ଦେଖି ନା ଡାକ୍ତର ବାବୁ, ମୋ ମା କଥା ମନେ ପଡିଯାଉଛି। ସେଇ ଯୌତୁକ ପାଇଁ ମା ମୋର ଦେହରେ କିରାସିନି ଢାଳି ନିଆଁ ଲଗେଇଦେଲା।

0: ତାକୁ କିନ୍ତୁ ଦଣ୍ଡ ଦେଲେ ସେ ଯଦି କିଛି ବୁଝିପାରୁଥାନ୍ତା, ମୁଁ ତାକୁ କଠୋର ଶାସ୍ତି ଦିଅନ୍ତି, କିନ୍ତୁ କୌଣସି ଶାସ୍ତିର ଯୋଗ୍ୟ ସେ ନୁହେଁ।
1: ତାକୁ କିଏ ଶାସ୍ତି ଦେବେ ଆପଣ? ସେ ଯାହା କରୁଛି ନିଜେ କ'ଣ କିଛି ବୁଝୁଛି? ତା ଛଡ଼ା ଏଇଟା ତ କିଛି ନୂଆ କଥା ନୁହେଁ, ଆଗରୁ ତ ଅନେକ ଥର ମୋତେ ମାରପିଟ କରିଛି। ଅବଶ୍ୟ ଆଜିର ଆଘାତଟା ଟିକେ ବେଶୀ, କିନ୍ତୁ ଏମିତି ଆଘାତ ତ ସେ ଅନେକ ଥର ଆପଣଙ୍କୁ ଦେଇଛି, ଅରୁଣାକୁ ଦେଇଛି।
0: ମୁଁ ବା ଅରୁଣା ଅରୁନ୍ଧତୀ ତ ଆଘାତ ସହିଲେ କିଛି ଯାଏ ସିନା, ସେଟା ତ ଆମ ଘର କଥା, ଆମ ନିଜ କଥା, କିନ୍ତୁ ତମେ ଅଲଗା। ଅଯଥାରେ ତମେ କାହିଁକି ଆମ ପାଇଁ କଷ୍ଟ ପାଇବ?
1: ଅମ୍ବୁଜ ବାବୁ, ଜୀବନରେ କ'ଣ ଥରକ ପାଇଁ ବି ନିଜକୁ ଏ ଘରର ଜଣେ ମଣିଷ ବୋଲି ଭାବିବାର ସୁଯୋଗ ମୋତେ ଆପଣ ଦେବେନି? ଏ ଘରେ ମୋର କୌଣସି ଅଧିକାର ମୁଁ କେବେ ସାବ୍ୟସ୍ତ କରିବାକୁ ଚାହିଁନି, ତଥାପି ମୋତେ ଲାଗୁଛି କୋଉ ଅନନ୍ତ କାଳରୁ ଯେମିତି ମୁଁ ଏ ଘରେ ରହିଛି। ଏଇଟା ମୋ ଅରୁ ଦିଦିର ଘର, ଅରୁଣା ମୋ ଝିଅ,

0: ତୁ ଏମିତି ଆଘାତ ସେ ଅନେକ ଥର ଆପଣଙ୍କୁ ଦେଇଛି, ଅରୁଣାକୁ ଦେଇଛି।
1: ମୁଁ ବା ଅରୁଣା ଅରୁନ୍ଧତୀ ତ ଆଘାତ ସହିଲେ କିଛି ଯାଏ ସିନା, ସେଟା ତ ଆମ ଘର କଥା, ଆମ ନିଜ କଥା, କିନ୍ତୁ ତମେ ଅଲଗା। ଅଯଥାରେ ତମେ କାହିଁକି ଆମ ପାଇଁ କଷ୍ଟ ପାଇବ?
0: ଅମ୍ବୁଜ ବାବୁ, ଜୀବନରେ କଣ ଥରକ ପାଇଁ ବି ନିଜକୁ ଏ ଘରର ଜଣେ ମଣିଷ ବୋଲି ଭାବିବାର ସୁଯୋଗ ମୋତେ ଆପଣ ଦେବେନି? ଏ ଘରେ ମୋର କୌଣସି ଅଧିକାର ମୁଁ କେବେ ସାବ୍ୟସ୍ତ କରିବାକୁ ଚାହିଁନି, ତଥାପି ମୋତେ ଲାଗୁଛି କୋଉ ଅନନ୍ତ କାଳରୁ ଯେମିତି ମୁଁ ଏ ଘରେ ରହିଛି। ଏଇଟା ମୋ ଅରୁ ଦିଦିର ଘର, ଅରୁଣା ମୋ ଝିଅ, ଅଥଚ ଆଜି ବୁଝୁଛି ଏଇଟା ବର ଘର, ମୁଁ ବର ଲୋକ, ଦିନେ ହୁଏତ ମୋତେ ଏ ଘରୁ ଚାଲିଯିବାର ନିର୍ଦ୍ଦେଶ ମିଳିବ। ସତରେ ଏ ଦୁନିଆରେ ଯାହାର ଘର ଖଣ୍ଡେ ନାହିଁ ତାର ନିଜର ବୋଲି କେହି ନାହିଁ।
1: ନା ଅଶ୍ରୁ, ତମେ ହୁଏତ ମୋତେ ଭୁଲ ବୁଝିଲ, ମୋ କହିବାର ଅର୍ଥ ତା ନୁହେଁ। ବେଳେବେଳେ ମୋ ନିଜର ଆତ୍ମଗ୍ଲାନୀ ମୋତେ ଦଂଶନ କରୁଛି। ତମର ଅଯଥା ଜିଦକୁ ମାନି ନେଇ ସେତେବେଳେ ମୁଁ ତମକୁ ଭଲ ପାତ୍ର ହାତରେ ଛନ୍ଦି ଦେଇନଥିଲି। ନିଜ ମା ପେଟରେ ଭାଇ ହେଇଥିଲେ ମୁଁ କଣ ଆଜି ପର୍ଯ୍ୟନ୍ତ ମୋ ଭଉଣୀକୁ ଅବିବାହିତ ହୋଇ ରହିବାକୁ ଦେଇଥାନ୍ତି? ତମ ପାଇଁ କିଛି ନ କରିପାରିବାର ଗ୍ଲାନୀ ମୋତେ ତମ ପାଖରେ ପରମଣିଷ କରିଦେଇଛି ଅଶ୍ରୁ। ସେଇ ଗ୍ଲାନୀରେ ମୁଁ ଦୂରକୁ ଦୂରକୁ ଠେଲି ହେଇଯାଉଛି।
2: କଣ ଏତେ ଭାବୁଛ ଦିଦି?
0: ନା କିଛି ନାହିଁ,
2: ସେ ଘରେ ଥାଇ ବାବୁଙ୍କ କଥା ମୁଁ ସବୁ ଶୁଣିଛି ମ, ସେ ବି କିଛି ଭୁଲ କହିନାହାନ୍ତି। ସତ କହିବାକୁ ଗଲେ ଯଦି ତମକୁ ସେ ନିଜର ବୋଲି ଭାବିଥାନ୍ତେ, ତମର କିଛି ଗୋଟେ ବ୍ୟବସ୍ଥା କଣ ସେ କରିନଥାନ୍ତେ? ଆଉ ବର୍ଷେ କେଇଟା ପରେ ଅରୁ ବାହାସା ହେଇ ତା ସଂସାର କରିବ, ମାଙ୍କ ଦେହର ବା ଭରସା କଣ? ସେ ଆଖି ବୁଝିଲା ପରେ ତମେ ଏ ଘରେ ଆଉ ଚଳିବ କେମିତି କହିଲ?
0: ମୁଁ ଭବିଷ୍ୟତରେ ବିଶ୍ୱାସ କରିନି ରେଖା, ଆଗକୁ ଚାହିଁଲେ ସବୁ ଅନ୍ଧାର ଦିଶେ, ପଛକୁ ଚାହିଁଲେ ଆଖି ଲୁହରେ ସବୁ ଝାପ୍ସା ହେଇଯାଏ।
2: ହଁ ତା ନୁହେଁ ତ ଆଉ କଣ, ନିଜ ହଜିଲା ଦିନ ଗୁଡା କଥା ମନେ ପକେଇ ତମେ ଯାହା ମନକୁ ମନ ଜଳୁଛ
0: ରେଖା, ସେ ଜଳିବାର ଆନନ୍ଦ ମିଳନ୍ତା ଯଦି ଏ ଘରର ଜଣେ ବୋଲି ମୋତେ ବିଚାର କରାଯାଆନ୍ତା। ଦୁଃଖ ମୋର ଏତିକି, ଏ ଘରେ ନିଜକୁ ଉଜାଡ଼ି ଦେଇ ଯେତେ ଯାହା କଲେ ବି ମୁଁ ଜଣେ ପର ମଣିଷ।
2: ଆମ ବାବୁଟର କଥା ଗୁଡା ସେମିତି ମୋ ଦିଦି, ତମେ କିଛି ମନରେ ଧରିବନି, ଯିଏ ଯାହା କହିଲେ ବି ତମେ ଏଇଠି ରହିବ। ଯୋଉ ସ୍ୱାମୀ ଘରକୁ ଛିଇ କରି ଏଠିକି ପଳେଇ ଆସିଛ, ଆଜି ସେଠିକି ଫେରିଗଲେ ତମ ସ୍ୱାମୀ କଣ ତମକୁ ଚିହ୍ନି ପାରିବେ? କେ ଜାଣି ଆଉ କୋଉ ଝିଅକୁ ନେଇ ସେ ନୂଆ ସଂସାର ବି କରିଥାଇ ପାରନ୍ତି। ପୁରୁଷ ପୁଅର ମନ ତ
0: ରେଖା, ଏସବୁ କଣ କହୁଛ?
2: ମୋ ମନକୁ ଯାହା ଆସିଲା କହିଦେଲି ମ, ମୋ କଥାକୁ ସତ ବୋଲି ଭାବୁଛ କାହିଁକି ଯେ?
0: ତମେ ହୁଏତ ଠିକ କହୁଛ, ନିଜ ଘରକୁ ଯିଏ ନିଜର କରିପାରିନି, ପର ଘରକୁ ନିଜର ବୋଲି କହି ଯଦି ତାକୁ ପର ବୋଲି ବିଚାର କରାଯାଏ, ତେବେ ମନ ଦୁଃଖ କରି କି ଲାଭ? ଛାଡ଼, ଆଚ୍ଛା ହଁ, ଆଜି ପରା ବାବୁଙ୍କର କୋଉ ଅତିଥି ଆସିବାର ଅଛି, ସେ କୁଆଡ଼େ ତାଙ୍କର ଖୁବ ଅନ୍ତରଙ୍ଗ ବନ୍ଧୁ, ସାଙ୍ଗରେ ତାଙ୍କର ସ୍ତ୍ରୀ ବି ଆସୁଛନ୍ତି।
2: କେଜାଣି ଏମିତି କେତେ ତ ଅତିଥି ଆସୁଛନ୍ତି ଯାଉଛନ୍ତି, କିଏ ତ ହିସାବ ରଖୁଛି? ସେମାନେ ବି ହେଇଥିବେ ସେମିତି କେହି ଜଣେ।
0: ସେମାନଙ୍କ ରହିବା ପାଇଁ ସେ ଗେଷ୍ଟ ରୁମ୍ଟା ପରିଷ୍କାର କରିଦେଇଛ ତ?
2: ମଲା, ସେ କାମ କଣ ଏଯାଏ ବାକି ରହିଛି ବୋଲି ଭାବୁଛ?
3: ଏଇ ତ ପୋଟିକରେ ଗାଡି ରହିଲା, ବୋଧେ ବାବୁ ହେରିକା ଆସିଗଲେ।
0: ରେଖା ରେଖା ରେଖା, ଶୁଣିଲ ଶୁଣିଲ, ଏ ଝରକା ପାଖକୁ ଆସ।
3: କଣ ହେଲା ଦିଦି?
0: ଦେଖିଲ ଏଇ କଣ ତମ ବାବୁଙ୍କ ବନ୍ଧୁ, ଆଉ ଇଏ ତାଙ୍କ ସ୍ତ୍ରୀ
2: ହେଇଥିବେ, ମୁଁ କି ଜାଣେ ମ। ହେଇଟି ଦିଦି, ସେମାନଙ୍କୁ ଦେଖି ତମେ ଯେମିତି ଚମକି ପଡୁଛ ନା, ମନେ ହଉଛି ସତେ ବା ତମ ସ୍ୱାମୀ ତମ ସୌତୁଣୀକୁ ସାଙ୍ଗରେ ନେଇ ବାବୁଙ୍କ ପାଖକୁ ଆସିଛନ୍ତି।
0: ସ୍ତ୍ରୀ ବଞ୍ଚିଥାଉ ଥାଉ ଯିଏ ଅନ୍ୟ ଝିଅକୁ ବିବାହ କରିପାରନ୍ତି, ତାଙ୍କୁ ସ୍ୱାମୀ ସମ୍ବୋଧନ କଲେ ବି ତାଙ୍କ ପ୍ରଥମ ସ୍ତ୍ରୀ ଜୀବନରେ କୌଣସି ପରିବର୍ତ୍ତନ ହେବନି ରେଖା।
2: ହେଇ ଦେଖ, ପୁଣି ମୋ କଥାକୁ ନିଜ ଉପରକୁ ଟାଣି ନଉଛ, ମୁଁ କଣ ତମକୁ ଦେଖେଇ କହିଲି?
0: ହଉ ଛାଡ଼, ମୁଁ ଯାଏ ରୋଷେଇ କଥା ବୁଝେ।
4: ମତେ ବଡ ଆଶ୍ଚର୍ଯ୍ୟ ଲାଗୁଛି ସାହାନୀ, ଓଡ଼ିଶା ବାହାରେ ରହିଲେ ବି ସବୁତକ ଓଡ଼ିଶା ଖାଦ୍ୟ ତୋ ଘରେ ରନ୍ଧା ହେଲା କେମିତି? ସତରେ ଏମିତି କେତେଟା ଆଇଟମ ଆଗରୁ ମୋର ଖୁବ ପ୍ରିୟ ଥିଲା, ଅଥଚ ଅନେକ ବର୍ଷ ପରେ ଏଠି ଖାଇବାକୁ ମିଳିଲା। ଉଷା ଆସିବା ପରେ ସେସବୁର ସ୍ୱାଦ ମୁଁ ସମ୍ପୂର୍ଣ୍ଣ ଭୁଲି ଯାଇଛି, କାରଣ ଉଷାଙ୍କ ରୁଚି ଏ ଧରଣ ଖାଦ୍ୟର ପ୍ରତିକୂଳ। ହଁ, ମୁଁ ବି ଆଡଜଷ୍ଟ କରିନେଇଛି ତାଙ୍କ ରୁଚି।

0: ସାଙ୍ଗେ ମରୁଛିକୁ ହଁ ତା ଅବଶ୍ୟ କରିବାକୁ ହୁଏ। ବିବାହିତ ଜୀବନରେ ସ୍ୱାମୀ ସ୍ତ୍ରୀ ପରସ୍ପର ରୁଚି ସହିତ ନିଜକୁ ଖାପ ଖୁଆଇ ନ ନେଲେ ଯେତେ ସବୁ ବିଭ୍ରାଟ ଭୁଲ ବୁଝାମଣା ସନ୍ଦେହ ଦେଖାଦିଏ। ମୁଁ ଅବଶ୍ୟ ଅରୁନ୍ଧତିଙ୍କ ସହିତ ନିଜକୁ ଆଡଜଷ୍ଟ କରିନେଇପାରୁଛି।
1: ରିଏଲି ମୋ ମନ ଜାଣି ଯେମିତି ଏସବୁ ମୋ ପାଇଁ ରନ୍ଧା ହେଇଛି, ଘର ଲୋକ କିଏ ରାନ୍ଧିଲା ପରି ଲାଗୁଛି, ବେଶୀ ରାଗ ନାହିଁ, ତେଲ ମସଲା ବି କମ୍, ଅଥଚ ଟେଷ୍ଟଫୁଲ।
0: ତୁ ଠିକ କହିଛୁ ଆଦିତ୍ୟ, ପ୍ରକୃତରେ ଏସବୁ ରାନ୍ଧିଛି ମୋ ସ୍ତ୍ରୀଙ୍କ ସାନ ଭଉଣୀ ଅଶ୍ରୁମୁଖୀ।
1: ଅଶ୍ରୁମୁଖୀ
0: ସମସ୍ତଙ୍କ ମନ ବୁଝି କାମ କରିବା ତା ଜୀବନର ବିଶେଷତ୍ୱ, ତାକୁ କିଛି କହିବାକୁ ପଡ଼େନି, ଲୋକ ଦେଖି ସେ ଜାଣିପାରେ କୋଉ ଜିନିଷ କାହାକୁ କେମିତି ଲାଗେ। ହଁ ମୋର ଚିଡିଆଖାନା ଭଳି ଘରକୁ ସେଇ ଏକା ଚଳେଇ ନେଉଛି ବୋଲି ତ ମୁଁ ନିଶ୍ଚିନ୍ତ ହୋଇ ରହିଛି।
2: କିନ୍ତୁ କାଇଁ ସେ ତ ଦିଶୁ ନାହାନ୍ତି, ଆମ ସଙ୍ଗେ ଏକାଠି ବସି ତାଙ୍କର ବି ତ ଖାଇବା କଥା, ଆପଣ ଏପର୍ଯ୍ୟନ୍ତ ତାଙ୍କ କଥା ଆମକୁ କହିନାହାନ୍ତି।
0: କେଜାଣି କାହିଁକି ଅତିକ୍ରାନ୍ତ ବୟସରେ ବି ସେ ବାହାର ଲୋକମାନଙ୍କ ସାମ୍ନାକୁ ଆସିବାକୁ କୁଣ୍ଠିତ ହୁଏ, ବୋଧହୁଏ ସବୁ ଅବିବାହିତା ଝିଅଙ୍କ ସ୍ୱଭାବ ସେମିତି, ବୟସ୍କା ହେଲେ ବି ତରୁଣୀ ସୁଲଭ ଲଜ୍ଜାରେ ସେମାନେ ଜଡ଼ସଡ଼ ହେଇଯାନ୍ତି। ଅଶ୍ରୁ ଏ ଘରେ ଏତେ ବର୍ଷ ଧରି ରହିଲାଣି, ଅଥଚ ମୋ ସାଙ୍ଗେ ବି ତାର ସେଇ ମାପଚୁପ ବ୍ୟବହାର। ହଁ ଆଉ ତମେମାନେ ତ ସହଜ ବାହାର ଲୋକ,
1: ବାସ୍ତବିକ ବୁଝ, ବେଳେବେଳେ ଗୋଟାଏ ନିର୍ଦ୍ଦିଷ୍ଟ ପଦାର୍ଥ ବା ଘଟଣା ସହିତ ଜୀବନର କେତେକ ସ୍ମୃତି ଏମିତି ନିବିଡ଼ ଭାବରେ ଜଡ଼ିତ ହୋଇପଡ଼େ ଯେ ତାକୁ ଦେଖିଲେ ଅତୀତର ସେହି ସ୍ମୃତିମାନେ ସତେବ ଜୀବନ୍ତ ହୋଇ ଉଠନ୍ତି। ଏଇ ଦେଖୁନୁ ଏସବୁ ଆଇଟମ ଦିନେ ମୋର ଖୁବ୍ ପ୍ରିୟ ଥିଲା, ଆଜି ବହୁ ବର୍ଷ ପରେ ପୁଣି ଥରେ ଖାଇବାର ସୁଯୋଗ ମିଳିବ ବୋଲି ପଛକୁଥା ଗୁଡାକ ମୋ ମନରେ କେମିତି ଘାଣ୍ଟି ଛୁକୁଟି ହେଉଛନ୍ତି।
0: ହଉ ହଉ କଥାର ଭୁଲ ହେଇ ଖିଆଟା ଆଜି ପୁରାପୁରି ବନ୍ଦ କରିଦେଲୁଣି, ଥଣ୍ଡା ହେଇଯିବୁ, ଖା ଖା ଖା। ଓକେ ଓକେ
3: ଦିଦି ଝରକା ପାଖେ ଠିଆ ହେଇ ସେମାନଙ୍କ ଖିଆଡ଼ିକି ଏକଲରେ ଚାହିଁଛି ରହିଛ ଯେ, କଣ ଦେଖୁଛ? ଆରେ କିଏ କଣ, ତମେ କାନ୍ଦୁଛ କାହିଁକି ଦିଦି? ତମେ ବାବୁଙ୍କୁ ଚିହ୍ନିଛ ନା କଣ?
4: କାହିଁ ନା ମୁଁ କେମିତି ଚିହ୍ନିବି?
3: ଆଉ ସେ କେମିତି କହୁଛନ୍ତି ଏମିତି ରାନ୍ଧଣା ସେ ବହୁ ବର୍ଷ ଆଗରୁ ଖାଉଥିଲେ, ଏସବୁ ତାଙ୍କର ଭାରି ପ୍ରିୟ ଥିଲା, ମଣିଷର ପାଞ୍ଚ ଆଙ୍ଗୁଠି କଣ ସମାନ, ଜଣକ ଛଡା ଏକାପରି କିଏ ବା କେମିତି ରାନ୍ଧିବ କହିଲ?
4: ହୁଏ ତ କେହି ପରିଚିତ ଲୋକର ହାତ ରନ୍ଧା ତାଙ୍କର ଖୁବ୍ ପସନ୍ଦ ହେଇଥିବ।
3: ହେଲେ ତମେ ତ ଆଉ ସେଇ ପରିଚିତ ଲୋକ ନୁହଁ, ତମେ କେମିତି ତାଙ୍କ ମନ ଜାଣି ତାଙ୍କ ପସନ୍ଦର ଜିନିଷ ରାନ୍ଧିବ? ସେ ବାବୁଙ୍କ କଥା ଶୁଣି ମୋର କଣ ମନେ ହଉଛି ଜାଣ ଦିଦି?
4: କଣ?
3: ଦିନେ ଠିକ ଏମିତି ଲକ୍ଷ୍ମୀ ଠାକୁରାଣୀଙ୍କ ହାତ ରନ୍ଧା ତାଙ୍କୁ ଜଗନ୍ନାଥଙ୍କ ପାଖରେ ଚିହ୍ନା ପକେଇ ଦେଇଥିଲା, ଓ ଅବଶ୍ୟ ସେଦିନ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଇ ବଡ ଠାକୁର ସୁଖୀ ହେଇଥିଲେ। ହେଲେ ଆଜି ଯଦି ଏ ବାବୁ ତମକୁ ଦେଖିବା ପରେ ଦୈବ ଦୁର୍ଯୋଗ ଭଳି ତାଙ୍କ ହସ ଖୁସିର ସଂସାର ଉଜୁଡି ଯାଏ, ବାବୁ ଜଣକ ଲକ୍ଷ୍ମୀ ଛଡା ହେଇଯାନ୍ତି।
4: ରେଖା କଣ ଏସବୁ ବାଜେ କଥା ଗୁଡା କହିଯାଉଛ?
3: ହଁ ଦିଦି ସେୟା ହଉ, ମୋ ମୁହଁର କଥା ସତ ନ ହଉ, ତମ ପରି ଦେବୀ ପ୍ରତିମା ମୁଣ୍ଡରେ କଳଙ୍କ ନ ଲାଗୁ।
4: ଆଜି ତମର କଣ ହେଇଛି ରେଖା, ଏମିତି ବାଜଳ ହଉଛ କାହିଁକି? ଯଦି ବା ତମ କଥା ସତ ହୁଏ, ମୋର ଏ ଯୋଉ ରୂପ, କପାଳରେ କ୍ଷତର ଚିହ୍ନ, ଗାଲ ଉପରରେ ବିକୃତ ଫଟା ଦାଗ, କୋରଡ଼ଗତ ଆଖି, ହାଡ଼ ଚମଘେରା ଦେହଟାକୁ ଦେଖି ସେ କଣ ମତେ ଆଉ ଚିହ୍ନି ପାରିବେ? ତମେ କାହିଁକି ବ୍ୟସ୍ତ ହଉଛ? ଯା ଦେଖ ତାଙ୍କର ଆଉ କଣ ଦରକାର ଦେଖ।
3: ଖାଇସାରି ସେମାନେ ହାତ ଧୋଇଲେଣି ଦିଦି, ଏଇନି ହୁଏ ତ ମାଙ୍କୁ ଖୋଜିବେ, ତମେ ମାଙ୍କ ପାଖକୁ ଯା, ମୁଁ ଅଇଁଠା ବାସନ ତକ ଉଠେଇ ଦଉଛି।
4: ଦିଦି ଦିଦି ଉଠ ଖାଇବୁ, ଉଠ ଉଠୁ, ଖାଇବାର ଆଣିଛି ପରା,
5: ଆଜି କଣ ଏତେ ବେଗି ଆଣିଲୁଣି?
4: ତତେ ଶୀଘ୍ର ହେଇଛି, ଆସି ଦିନ ଦିଟା ବାଜିବ ବୁଝିଲୁ।
5: କାହିଁକି ଶୋଇଲା ବେଳେ ଆସି ବ୍ୟସ୍ତ କରୁଛୁ କହିଲୁ?
4: ନ ଖାଇ କଣ ଉପାସରେ ଶୋଇବୁ? ଉଠୁ କଣ ଦିଟା ଖାଇଦେ, ଉଠୁ।
5: ହଉ ଦେ
4: ଆଗଲୁ ଆଗର ଘର ସାରା ଅଇଁଠା ଗୁଡା ବିଞ୍ଚେଇ ପଡୁଛି, କଣ ହେଲା? କଣ ଭାତ ଗୁଣ୍ଡାରେ ଗୋଡି ପଡିଲା କି?
5: ମୁଁ ଏକ ଖାଇବିନି ଯା।
4: ହଉ ହଉ ଗୋଡି ବାଛି ମୁଁ ଆଉ ଗୁଣ୍ଡାଏ ଦଉଛି, ନେ
5: କହିଲି ମା ମୁଁ ଖାଇବିନି।
4: ଛି ସୁନା ଭଣ୍ଡା ପରା ଖାଇଦେ କଥା ମାନ,
5: ମତେ ଜମାରୁ ଭୋକ ନାହିଁ, ମୁଁ ଶୋଇଲି ପରେ ଖାଇବି।
4: ଆଚ୍ଛା ଅମାନିଆ ଲୋକ ତ, ହଉ ନେ ପାଣି ବୁନ୍ଦାଏ ପିଇଦେ, ଦେଖି ମୁଁ ତୋ ମୁହଁଟା ଧୋଇଦିଏ।
5: ରହ ମୁଁ ପିଇ ସାରେ।

0: ଏଥରକ ଶୋଇପଡ଼, ଉଠିଲେ ଦୁଧ ପିଇବୁ।
1: ଆଣ୍ଟି, ଅନୁରାଗ ଭାଇ ବୋଧେ ଆଉ ଆସିବନି।
2: ଆସିବେନି କାହିଁକି?
1: ତା ବାପା ବୋଉ ତାକୁ ଆଣିବାକୁ ଆଜି ଦିଲ୍ଲୀ ଗଲେ, ଆଉ କଣ ଏଠି ଓହ୍ଲେଇବେ? ଅନୁରାଗ ଭାଇ ଯଦି ଆସେ ପୁଣି ସେଇ ଦଶହରା ଛୁଟିରେ।
2: ଆଚ୍ଛା ମା ଅରୁଣା, ଅନୁରାଗ ତତେ ଖୁବ ସ୍ନେହ କରେ ନା?
1: ହଁ ଆଣ୍ଟି, ମୁଁ ପରା ତା ହାତରେ ରାକ୍ଷୀ ବାନ୍ଧି ତାକୁ ଭାଇ କରିଛି।
2: ଅରୁଣା, ତୁ ସତ କହୁଛୁ?
1: ଜାଣିଛୁ ଆଣ୍ଟି, ସେ ପରା ରାକ୍ଷୀ ବାନ୍ଧିବାକୁ ମତେ ଜୋର କଲା।
2: କାହିଁକି?
1: କହିଲା ମୋର ଗୋଟେ ଭଉଣୀ ଦରକାର।
2: ତା ନିଜ ଭଉଣୀ ପରା ଅଛି?
1: ଅଛି ଯେ, ତା ସଙ୍ଗେ ଅନୁରାଗ ଭାଇର ଜମା ପଡ଼େନି। ସେ ତା ବାପର ଗେହ୍ଲା ଝିଅ, ସେଥିପାଇଁ ଭାଇ ଭଉଣୀ ଭିତରେ ସବୁବେଳେ ବାଡ଼ିଆ ପିଟା।
2: ଯା ଯା, ଭଲ ହେଲା ତୁ ତାକୁ ଭାଇ କଲୁ, ଖୁବ ଭଲ ହେଲା। ତୋର ବି ତ କେହି ଭାଇ ନାହାନ୍ତି,

0: ଭଲ ହେଇଛି ଅମ୍ବୁଜ, ଭାଉଜ ଚାଲିଯାଇ ତତେ ମୁକ୍ତ କରିଦେଇଛନ୍ତି। ବିଚାରେ କେତେଦିନ ଆଉ ଭୋଗିଥାନ୍ତେ, ତତେ କଷ୍ଟ ଦେଇଥାନ୍ତେ। ବରଂ ତୋ ଆଖି ଆଗରେ ଚାଲିଯାଇ ମୁକ୍ତି ପାଇଗଲେ, ନହେଲେ ତୋ ଅନ୍ତି କିଏ ତାଙ୍କର ଏତେ ସେବା କରିଥାନ୍ତା।
1: ହଁ ଆଦିତ୍ୟ, ବିଚାରୀ ଅରୁନ୍ଧତୀର ସବୁ ଅସହାୟତାର ସମାପ୍ତି ଘଟିଛି। ଅନେକ ଦିନରୁ ତାର ଚାଲିଯିବାର ଥିଲା, ଖାଲି ଅକାରଣେ ଯା କଷ୍ଟ ପାଇଲା। ତେ ମୁଁ ଭାବୁଛି ଅଶ୍ରୁ କଥା, ୟା ପରେ ସେ କ'ଣ କରିବ, କୁଆଡ଼େ ଯିବ? ତା ଆକାଶରେ କଳା କଳା ମେଘ, ସୂର୍ଯ୍ୟ ଲୁଚିଗଲାଣି ଅନେକ ଦିନରୁ, ଆଗରେ ଅନ୍ଧାର ରାସ୍ତା, ସେଇ ଦିଗନ୍ତ ବ୍ୟାପୀ ଅନ୍ଧକାର ଭିତରେ ସେ ବାଟ ଚାଲିବ କେମିତି?
0: ହେ ଜୀବନଟା ବଡ଼ ବିଚିତ୍ର ଅମ୍ବୁଜ, କାହା ପାଇଁ କାହାରି କାମ ଅଟକି ଯାଏନି। ଭାଉଜ ଚାଲିଗଲେ ଅଶ୍ରୁମୁଖୀ ବଞ୍ଚିଛନ୍ତି, ତାଙ୍କ ବିନା ସେ ଠିକ୍ ବଞ୍ଚିବେ, ତୁ ତାଙ୍କ ପାଇଁ ବ୍ୟସ୍ତ ହେଇ କିଛି ଲାଭ ନାହିଁ। ଆରେ ହଁ, ତମ ଆୟା ରେଖାର ଖବର କ'ଣ?
1: ଅଠଳ ମହାମାରୀ ପରି ସେ ଅବିଚଳିତ ଆଦିତ୍ୟ, ସମସ୍ତଙ୍କ ଭିତରେ ଯୋଗସୂତ୍ର ରକ୍ଷା କରିବାକୁ ସେଇ ଏକା ସ୍ଥିର ହୋଇ ରହିଛି। ଯେମିତି ଅରୁନ୍ଧତୀ ସାଙ୍ଗରେ ଏ ଘରକୁ ଆସିଥିଲା, ଅରୁନ୍ଧତୀ ଚାଲିଗଲା ସତ, ହେଲେ ତାର ଏ ଘରୁ କର୍ତ୍ତବ୍ୟ ଶେଷ ହୋଇନି। ହାତ ଗୋଡ଼ ଚଳୁଥିବା ଯାକେ ସେ ଏଇଠି ପଡ଼ି ରହିଥିବ, ଏ ଘରର ବାକି ମଣିଷମାନଙ୍କୁ ବଞ୍ଚାଇ ରଖିବାକୁ, ଏଇଟା ହେଉଛି ତାର ଜୀବନ ଦର୍ଶନ।
0: ଆଚ୍ଛା
1: ଛାଡ଼ ଭାଇ, ତୁ ଟିକେ ରେଷ୍ଟ ନେ, ସନ୍ଧ୍ୟାବେଳକୁ ତାଜମହଲ ଆଡ଼େ ଯିବା ପରା।
0: ଓକେ
2: ଦିଦି, ଇଏ କଣ ଆଜି ଏକି ବେଶ ତମର? ଦେହରେ ମାଙ୍କ ବାହାବେଳର ପାଟ ଶାଢ଼ୀ, ତାଙ୍କ ଗହଣା ସବୁ ବେକରେ ହାତରେ ନାଇଚ, କପାଳରେ ଏତେ ବଡ ସିନ୍ଦୁର ଟୋପା, ସିଥିରେ ବି ବହଳିଆ ସିନ୍ଦୁର ଗାର, କଣ ଆଉ ତେରେ ବାହାବାକୁ ମନ କରିଛ କି?
3: ମୋର ଏ ବେଶ ଦେଖି ତମର କଣ ଈର୍ଷା ହଉଛି ରେଖା?
2: ମଲା ମଲା, ମୋର କାଇଁ ଈର୍ଷା ହବ ମ? ତେବେ ଦିନେ କାଳେ ଯାହାକୁ ପିନ୍ଧି ନଥିଲ
1: ରେଖା, ତାକୁ ବାଧ ଦେନା।
3: ଆରେ ଆପଣ ଦିଅନ୍ତୁ ଦିଅନ୍ତୁ ସେ ଗୋଲାପ ଫୁଲ ସ୍ତବକ।
1: ଅଶ୍ରୁ ତମେ,
3: ଆରେ ଚାହେଁ ଯଦି କଣ ଦିଅନ୍ତୁ ନା, ମୁଁ ଗଭାରେ ଖସିବିନି ମ, ଦିଦିର ଫଟୋ ଦେହରେ ମାରିବି।
2: ହଉ ବେଶ ହବ ପରେ, ଚଞ୍ଚଳ ଆସିଲ, ତା ଜଳଖିଆ ବାଢି ରଖିଲେଣି,
3: କଣ ଏମିତି ଗାରିଡେଇକି ଚାହିଁ ରହିଛନ୍ତି ମତେ?
1: ଆଜି ହଠାତ୍ ବେଶ ପିନ୍ଧି କାହିଁକି ତମେ ମତେ ପରିହାସ କରୁଛ ଅଶ୍ରୁ?
3: ପରିହାସ କରୁଛି?
1: ତମର ବେଶ ମତେ ବିବ୍ରତ କରିଦଉଛି, ଏ ଦୁନିଆର ସର୍ବଶ୍ରେଷ୍ଠ ସ୍ୱାର୍ଥପର ପୁରୁଷ ବୋଲି ମତେ ଯେମିତି ବିଦ୍ରୁପ କରୁଛି ତମର ରୂପ।
3: ଏସବୁ ଆପଣ କଣ କହିଯାଉଛନ୍ତି?
1: ମିଛ କହୁନି ଅଶ୍ରୁ, ସତରେ ସତରେ ଆଜି ବଡ଼ ଅନୁତପ୍ତ ମୁଁ। ବହୁ ଆଗରୁ ତମକୁ ଏ ବେଶରେ ସଜେଇ ଶାଶୁଘରକୁ ପଠେଇ ଦେବା ମୋର ଉଚିତ ଥିଲା।
3: ଆପଣ ଭୁଲ କହୁଛନ୍ତି ଅମ୍ବୁଜ ବାବୁ, ପ୍ରକୃତରେ ମୁଁ ଅବିବାହିତ ନୁହେଁ, ମୋର ଏଇ ସୀମନ୍ତର ସିନ୍ଦୁର ମିଛ ନୁହେଁ। ଆଜି ପର୍ଯ୍ୟନ୍ତ ମୁଁ କେବଳ ଅବିବାହିତା ଝିଅର ଅଭିନୟ କରି ଆସୁଥିଲି।
1: ଅଶ୍ରୁ
3: ମିଛ ବୋଲି ଭାବୁଛନ୍ତି? ମୁଁ ବିବାହିତ ହେବାଟା କଣ ଅସମ୍ଭବ କଥା? ଆପଣ ତ ମୋ ଜୀବନର ସବୁ କଥା ଜାଣିନାହାନ୍ତି।
1: ତେବେ ତମେ ତମର ସ୍ୱାମୀ ଘରକୁ ଫେରି ନ ଗଲ କାହିଁକି? ସ୍ୱାମୀର ଠିକଣା ମତେ କହିଲନି କାହିଁକି? ମୁଁ ତ କୌଣସି ଦିନ ଜୋର କରି ତମକୁ ଏଠି ବାନ୍ଧି ରଖିନି, ତମେ ଫେରି ଯାଇଥିଲେ ବରଂ ସବୁଠୁ ବେଶୀ ଖୁସି ହେଇଥାନ୍ତି ମୁଁ।
3: ମୋ ସ୍ୱାମୀ ଆଉଥରେ ବିବାହ କରିବା ପରେ ମୁଁ ସେଠିକି ଫେରିଯିବାଟା କଣ ସମ୍ଭବ ହେଇଥାନ୍ତା?
1: ମୁଁ ତମ କଥା କିଛି ବୁଝିପାରୁନି ଅଶ୍ରୁ, ମତେ ତମେ ଖୋଲି କରି କୁହ, କିଏ ତମ ସ୍ୱାମୀ? ଲୋକଟାର ସାହସ ତ କିଛି କମ୍ ନୁହେଁ। ତମେ ତମେ ତା ଠିକଣା ମତେ ଦିଅ, ମୁଁ ତାକୁ ସିଧା କରିଦେବି।

0: ବାପା ନିର୍ଯାତିତା ଛୋଟ ଭଉଣୀ ଅନୁ, ଏବେ ଭଉଣୀ ମୋ ଦେହରେ ଏକ ନୂଆ ରଙ୍ଗ ଲାଗିବ। ମୁଁ ହେବି ସେବିକା।
1: ସେବିକା?
0: ହଁ ବୁଝ ବାବୁ, ମୋ ଆଖି ଆଗରେ ବିରାଟ ମେଣ୍ଟାଲ ହସ୍ପିଟାଲ, ଦିଦିର ଆତ୍ମାର ଜୀବନ୍ତ ସ୍ମାରକୀ। ଜାଣିଶୁଣି ଜୀବନ ସାରା ଜର୍ଜରିତ ହେଇ ଆସିଲି, ବାକି ଯୋଉ କେତେ ଦିନ ବଞ୍ଚିବି ସେ ଉତ୍କ୍ରାନ୍ତ ବିକୃତ ମସ୍ତିଷ୍କ ଅସହାୟ ରୋଗୀଙ୍କର ସେବା କରି ନିଜ ଭୁଲ ପ୍ରାୟଶ୍ଚିତ କରିଛି, ନିଜ ଭୁଲ ପ୍ରାୟଶ୍ଚିତ କରିଛି।
1: ସତରେ ବଡ଼ ଅଦ୍ଭୁତ ଏ ଝିଅ, ବିଚିତ୍ର ତା ଜୀବନ ଦର୍ଶନ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ପର ପାଇଁ ଶ୍ରମ ଦେବାକୁ ସେ କୁଣ୍ଠିତ ନୁହେଁ।
2: ଏସବୁ କ'ଣ ହେଇଗଲା ଅମ୍ବୁଜ? ଏତେ ବର୍ଷ ପରେ ଏମିତି ଭାବରେ ଚନ୍ଦ୍ରକୁ ଆବିଷ୍କାର କରି ମୁଁ ମୋ ନିଜ ମନର ଭାରସ୍ୟ ହରେଇ ବସୁଛି।
1: ବ୍ରସ୍ତନ ଆଦିତ୍ୟ, ଏ ଅତିକ୍ରାନ୍ତ ବୟସରେ ନିଜର ଆତ୍ମସନ୍ତୋଷ ଭିତରେ ଆଉ କିଛି ବର୍ଷ ବଞ୍ଚି ରହିବାକୁ ତାକୁ ସୁଯୋଗ ଦେ। ବନ୍ଧୁ ହିସାବରେ ତତେ ମୋର ଏତିକି ଅନୁରୋଧ।
3: ଆପଣମାନେ ଶୁଣୁଥିଲେ ନାଟକ ମେଘମେଦୁର। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଅମ୍ବୁଜ ଅମରେନ୍ଦ୍ର ଚୌଧୁରୀ, ଆଦିତ୍ୟ ପ୍ରେମାଞ୍ଜନ ପରିଡ଼ା, ଡକ୍ଟର ପ୍ରସାଦ ଜୟଦୀପ୍ତ ଦାସ, ମହାନ୍ତି ବାବୁ ବାବାଜୀ ଚରଣ ସାହୁ, ସହଯାତ୍ରୀ ଶିବେନ୍ଦ୍ର ଦାସ, ଅରୁନ୍ଧତୀ ଲୀଳା ଦୁଲାଳି, ଉଷା ସନ୍ଧ୍ୟାରାଣୀ ମିତ୍ର, ରେଖା କୁଞ୍ଜଲତା ଦାସ, ଅରୁଣିମା ଶୁଭଶ୍ରୀ ତ୍ରିପାଠୀ ଏବଂ ଚନ୍ଦ୍ରମୁଖୀ ପାର୍ବତୀ ଘୋଷ। ମେଘମେଦୁର ନାଟକଟିର ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେଦର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଆଜିର ଶିଳ୍ପୀ ଏ ମହେଶ୍ୱର ରାଓ ଏବଂ ସଙ୍ଗୀତା ପଣ୍ଡା। ପ୍ରଥମେ ଶିଳ୍ପୀ ଏ ମହେଶ୍ୱର ରାଓ ଗାଇଛନ୍ତି କୁଳମଣି ଦାସଙ୍କ ରଚନାରୁ।

ଆମ ଗୀତରେ ଆପଣମାନେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଶିଳ୍ପୀ ଏ ମହେଶ୍ୱର ରାଓ ଏବଂ ସଙ୍ଗୀତା ପଣ୍ଡାଙ୍କ କଣ୍ଠରେ। ଆମ ଗୀତ ଆଜି ପାଇଁ ଏତିକି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ଲକ୍ଷ୍ମୀନ୍ଦ୍ର ସ୍ୱାଇଁ ଏବଂ ସାଥୀ।

ସମ୍ମାନୀୟ ସଜ୍ଜନ ବୃନ୍ଦ, ସର୍ବପ୍ରଥମେ ଭକ୍ତ ଭଗବାନ ଜଗନ୍ନାଥ ମହାପ୍ରଭୁଙ୍କ ପଦାରବିନ୍ଦରେ ନିବେଦନ କରି ଆଜ୍ଞା ପଦଟିଏ କହିବାକୁ ଯାଉଛି।

ସମ୍ମାନୀୟ ସ୍ୱଧୀ ବୃନ୍ଦ, ବର୍ତ୍ତମାନ ଆପଣ ମାନଙ୍କ ନିକଟରେ ଆମେ ପରିବେଷଣ କରିବାକୁ ଯାଉଛୁ ଭକ୍ତ ଧ୍ରୁବର ତପସ୍ୟା ଫଳ। ଆସନ୍ତୁ ଯିବା, ଏକ ଦିନ କର ହେଲା।

0: ଦିନକର ରାଜା ଉତ୍ତାନପାଦ ସିଂହାସନ ଆରୋହଣ କରି ବସିଛନ୍ତି। ଠିକ ସମୟରେ ପଣ୍ଡିତ ସୁରୁଚିପୁତ୍ର ଉତ୍ତମକୁ ଘେନି ଯେତେବେଳେ ଦାସୀ ରାଜାଙ୍କ ନିକଟରେ ପହଞ୍ଚିଗଲା, ରାଜା ଉପରେ ମହୋଦୟ କଲେ। କଣ
1: କଲେ?

ସଜରମ୍ଭ ସେଇ ସମୟରେ ପଣ୍ଡିତେ ଦାସିଏ ବଳରାଣୀର ପୁତ୍ର ଧ୍ରୁବକୁ ନେଇ ଆଜ୍ଞା ପହଞ୍ଚିଗଲା। ଏଥିପାଇଁ ଆପଣଙ୍କର ଓଡ଼ିଆ ଭାଗବତ ଶ୍ରୀମନ୍ ଜଗନ୍ନାଥ ଦାସ ଲେଖିଲେ।

ବରେନା ମହୋଦୟ ଲାଜକୁଳି ବୋଲନ୍ତେ ଲାକ କାନ୍ଦୁରୀ, ତା ଦେହରେ କର ବାଜିଲେ ଯେମିତି ଝାଉଁଳି ଯାଏ, ମା ସାନ ରାଣୀଙ୍କ କଥାରେ ପଣ୍ଡିତ ଧ୍ରୁବଙ୍କ ମୁଖଟି ସେଇଭଳି ଝାଉଁଳି ଗଲା। ତେଣୁ ଆଜ୍ଞା ଧ୍ରୁବ କଲେ କଣ।

ମାଙ୍କ କଥାରେ ଆଜ୍ଞା ଧ୍ରୁବ ପ୍ରତିପାଳିତ ହୋଇ ଜଗନ୍ନାଥ ମହାପ୍ରଭୁଙ୍କର ନାମ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହୋଇଗଲା। କହିଲା ମା, ସେ ପ୍ରଭୁଙ୍କୁ ନାମ କୀର୍ତ୍ତନ କରିବାକୁ ହେଲେ ମତେ ଅଟବ୍ୟକୁ ଜଙ୍ଗଲକୁ ଯିବାକୁ ପଡିବ।

ବନକୁ ଯାଇ ଭଗବତ ପ୍ରେମରେ ମଜିବା ପାଇଁ ପ୍ରସ୍ତାବିତ କରନ୍ତେ। ମା ପଣ୍ଡିତେ କହୁଛନ୍ତି ରେ ଧନ, ତୁ ପରା ମୋର ଏକମାତ୍ର ସଂଘାଳି, ତୁ ମୋତେ ଛାଡି ଚାଲିଯିବୁ? ଏଇଥିପାଇଁ ଆପଣ ମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ ପତ୍ର ଲେଖିବାକୁ ଯାଉଛନ୍ତି।

ସଜନବୃନ୍ଦ ଧ୍ରୁବ କହିଲେ ମା ଯେହେତୁ ଧରା ପକ୍ଷରେ ମୋ ଜନ୍ମ ହୋଇଛି ଦିନ ରାତି ଆମର ମୃତ୍ୟୁ ହେବ କାହିଁକି ଏଥିପାଇଁ ଭାଗବତ ଲେଖିଛନ୍ତି ଦେହରେ

ଠାକୁର କହିଲେ ମା ଆପଣ ମତେ ଟିକେ ଆଶୀର୍ବାଦ ଦିଅନ୍ତୁ, ଜଙ୍ଗଲ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ନାମକୁ ମୁଁ ଭଜନ କୀର୍ତ୍ତନ କରିବି ନା ନାଇଁ ନା।

ସେଦିନ ଧ୍ରୁବ କହିଲେ ବାପା ଆପଣଙ୍କ କୋଳରେ ବସିବା ପାଇଁ ମୋତେ ହସ୍ତ ପ୍ରସାରି ଦେଲି। ସାନ ରାଣୀ ମୋତେ ବହୁତ ଅପମାନ କରି କହିଲେ, ଆପଣ ତ ପଦେଲେ ସେଠି କିଛି କହିଲେ ନା, ତେଣୁ ମୁଁ ଏ ଭଗବାନଙ୍କର ପବିତ୍ର ନାମକୁ କେବେ ହେଲେ ଛାଡ଼ିବି ନାହିଁ। ବରିଣ୍ୟ ମହୋଦୟ ଭୂତାନ ମଧ୍ୟ ଫେରି ଆସିଲେ, ଜଙ୍ଗଲରେ ପଣ୍ଡିତ ଧ୍ରୁବ ତପସ୍ୟା କରି ପଡ଼ିତେ ଦୀପଟି।

ସଜରବୃନ୍ଦ ପରେଣ୍ୟ ଏଇ ସମୟରେ ପଣିତେ ଭଗବାନ ସନ୍ତୋଷ ଲାଭ କରି ଧ୍ରୁବ କଲେ ରେ ଧନ ତୁ ଘରକୁ ଯା ତୋ ପିତାମାତାଙ୍କୁ ଆଜି ବିଷ୍ଣୁ ରଥରେ ବସିଯାଏ ସ୍ୱର୍ଗପୁରକୁ ନେଇ ପଳେଇ ଆସ। ଏତିକି କୁହନ୍ତେ ଘଟଣାଟି ହେଲା କଣ? ଧ୍ରୁବ ଆଜ୍ଞା ଘରେ ଗୃହରେ ପହଞ୍ଚନ୍ତେ ଘଟଣାଟି ହେଲା କଣ? ପିତାମାତାଙ୍କୁ ସେ ଆଜ୍ଞା ବିଷ୍ଣୁ ରଥରେ ବସାଇ ଧୀରେ ଧୀରେ ସ୍ୱର୍ଗକୁ ସେ

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଏବେ ସମୟ ହେଉଛି କାର୍ଯ୍ୟକ୍ରମ ଶୁଣିବା ମଞ୍ଜୁଳ ମଧ୍ୟାହ୍ନ। ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ ଆମ ପାଖରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ପହଞ୍ଚିସାରିଛି। ବାହାରେ ଖୁବ୍ ଜୋରେ ବର୍ଷା ବି ହେଉଛି, ଆଉ ସେଇଥିପାଇଁ ବୋଧହୁଏ ଅନେକଗୁଡ଼ିଏ ଶ୍ରୋତାବନ୍ଧୁ କେବଳ ବର୍ଷା ଉପରେ ଆଧାରିତ ଗୀତଗୁଡ଼ିଏ ଲେଖି ପଠାଇଛନ୍ତି। ବହୁତ ବଢ଼ିଆ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ, ଯାହା ଆପଣମାନଙ୍କର ପସନ୍ଦ, ମୋର ମଧ୍ୟ ପସନ୍ଦ। ଆଜି ଉପସ୍ଥାପନରେ ଅଛି ମୁଁ ଝୁନା ପଟ୍ଟନାୟକ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର, ସେକ୍ଟର 11 ସିଡିଏ କଟକରୁ। ଆପଣମାନେ ଲେଖିଛନ୍ତି ହାଭ୍ ଏ ନାଇସ୍ ଡେ, ବହୁତ ଦିନଟି ଭଲରେ ଯାଉ ଆପଣମାନଙ୍କର, ସମସ୍ତେ ଭଲରେ ଥାଆନ୍ତୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମଞ୍ଜିଲ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ରିମ୍ ଝିମ୍ ଗିରି ସାୱନ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ମୋହରା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଆଗ୍ନିକ। ବର୍ଷା ଯୋଗୁଁ ଖୁବ୍ ସୁନ୍ଦର ସୁନ୍ଦର ଗୀତଗୁଡ଼ିକ ଆପଣ ବାଛି ଲେଖି ପଠାଉଛନ୍ତି, ତେବେ ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ।

ବରହମପୁର ବୁଗୁଡ଼ା ଗଞ୍ଜାମରୁ ଲେଖିଛନ୍ତି ନାରାୟଣ ପ୍ରଧାନ। ଆପଣ ଆମର ନିୟମିତ ଶ୍ରୋତା, ସବୁବେଳେ କେମିତି କେତେବେଳେ କାମ କରନ୍ତି ଆଉ କେତେବେଳେ ରେଡ଼ିଓ ଶୁଣନ୍ତି ଜଣାପଡ଼େନି, କିନ୍ତୁ ରେଡ଼ିଓକୁ ପ୍ରଚୁର ଭଲ ପାଉଛନ୍ତି ଆପଣ। ଆପଣ ଶୁଣିବାକୁ ଚାହିଁଛନ୍ତି ବେୱଫା ସନମ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ସୋନୁ ନିଗମ।

ଏସଏମଏସଟି ଆସିଛି ଜିଗରନ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣଙ୍କ ଗୀତ ବାଜିବା ଆରମ୍ଭ ହେଲାଣି, ଆପଣ ନିଶ୍ଚିତ ଭାବରେ ଶୁଣିପାରୁଥିବେ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। କଥାଚିତ୍ର ଜଗା ହାତରେ ପଘା।

ଆଉ ଗୋଟିଏ ଏସ୍ଏମ୍ଏସ୍ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା, ସୌରୀ, ମହାସିଂହପୁର ବହୁଗ୍ରାମରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ବାବୁ ଆଇ ଲଭ୍ ୟୁ କଥା ଚିତ୍ରର ଗୋଟିଏ ଗୀତ। ସେ ଗୀତଟି ଆମ ପାଖରେ ନାହିଁ, ବାବୁ ଆଇ ଲଭ୍ ୟୁର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ, ଲେଖିଛନ୍ତି ମଞ୍ଜୁ ନାନୀ, ଝିଅ ଯାଜ୍ଞସେନୀ, ପୁଅ ମୃତ୍ୟୁଞ୍ଜୟ। ଆପଣମାନେ ବଡ଼ ଫ୍ୟାନ୍ ଗିରିଜା ସାର୍ଙ୍କର ମୁଁ ଜାଣିପାରୁଛି। ଆପଣମାନେ ଲେଖିଛନ୍ତି ଭାଇ ତ ଭାଇ ଗିରିଜା ଭାଇ, ଏମିତି ଭାଇ ଜଗତେ ନାହିଁ। ନିଶ୍ଚୟ ଆଜ୍ଞା, ବହୁତ ଭଲ ଲୋକ ଜଣେ ସେ ଗିରିଜା ଭାଇ। ଆପଣ କେମିତି ଅଛନ୍ତି? ଆପଣ ମଝିରେ ମଝିରେ କୁଆଡ଼େ ଯାଉଛନ୍ତି ଯେ ସବୁ ଶ୍ରୋତା ଭାଇ ଭଉଣୀମାନେ ଆପଣଙ୍କୁ ଅପେକ୍ଷା କରି ଚାହିଁଛନ୍ତି। ବାଃ ବହୁତ ବଢ଼ିଆ, ଆପଣମାନେ ସମସ୍ତେ ଗିରିଜା ସାର୍ଙ୍କୁ ଏତେ ଖୋଜୁଛନ୍ତି ମାନେ ନିଶ୍ଚିତ ଭାବରେ ତାଙ୍କର ଡ୍ୟୁଟି ଏବେ ପଡ଼ିଯିବ। ଆପଣମାନେ ତାଙ୍କ କଣ୍ଠରୁ ଶୁଣିବେ ସୁନ୍ଦର ସୁନ୍ଦର ଗୀତ। ତେବେ ଶ୍ରୋତା ବନ୍ଧୁ, ଆପଣ ଶୁଣିବାକୁ ଚାହିଁଛନ୍ତି ଜଗାବଳିଆ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର ଏବଂ ଅନୁରାଧା ପଡ଼ବାଲ। ଆପଣଙ୍କର ପସନ୍ଦର ଗୀତ ଶୁଣିନିଅନ୍ତୁ, ଆଉ ଗିରିଜା ସାର୍ଙ୍କୁ ହାଏ ହାଲୋ ଟିକେ କହିଦିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ପାରାଦୀପରୁ ଦିଲୀପ ନାୟକ। ଆପଣ ଶୁଣିବାକୁ ଚାହିଁଛନ୍ତି ଜିସ୍ ଦେଶ ମେ ଗଙ୍ଗା ବେହତି କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜଟଣୀରୁ। ଲେଖିଛନ୍ତି କୁମୁଦିନୀ ଏବଂ ଉତ୍ତ୍ରିନାଥ। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ, ମୋର ବି ବହୁତ ପସନ୍ଦ, ସବୁ ଝିଅମାନଙ୍କର ପସନ୍ଦ ଯେଉଁମାନେ ଶାଶୁଘରକୁ ଯାଆନ୍ତି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି ଦକ୍ଷିଣକୁଳ ଯାଜପୁରରୁ। ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରବଣ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି ବାଣିଜ୍ୟ ରାମ ଏବଂ ଚିତ୍ତରଞ୍ଜନ ଜେନା।

ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି ନରେନ୍ଦ୍ର ମହାକୁଡ଼। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବେତାବ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସବୀର କୁମାର ଏବଂ ଲତା ମଙ୍ଗେସ୍କର। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣମାନେ ତ ଶୁଣୁଛନ୍ତି, ଏମିତି ଆପଣ ଭଲ ପାଇବା ଦେଉଥାନ୍ତୁ ଆମ ପାଖକୁ। SMS ଜରିଆରେ ଆପଣଙ୍କ ପସନ୍ଦର ଗୀତ ଲେଖି ପଠାଉଥାନ୍ତୁ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଗୁଲେହି ହିନ୍ଦୋଳ ଢେଙ୍କାନାଳରୁ ଲେଖିଛନ୍ତି ନୀଳାଦ୍ରି ସାହୁ ରୀନାବାଳା ସାହୁ ଆପଣ ଶୁଣିବାକୁ ଚାହିଁଛନ୍ତି ଅସଲି ନକଲି କଥାଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଭୂୟାଁ ୱାସ ଗୁଆମାଲ ଭଦ୍ରକରୁ। ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଦିଲ୍ ତୋ ପାଗଲ ହେ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

କବାଟବନ୍ଧା ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣଙ୍କ ପସନ୍ଦର ଗୀତ ଏକ ଡାଲବର, କଥାଚିତ୍ର ଚୋର ମଚାଏ ସୋର, ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସକର।

ପରବର୍ତ୍ତୀ ଏସଏମଏସଟି ଆସିଛି ନିଆଳି ମାଧବରୁ। ଲେଖିଛନ୍ତି ଜିତେନ୍ଦ୍ର। ଅଲକା ଏଗ୍ନିକ ଏବଂ ଅଭିଜିତଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ଆପଣମାନେ ପସନ୍ଦ କରିଛନ୍ତି। କଥାଚିତ୍ର ୟେ ତେରା ଘର ୟେ ମେରା ଘର।

କାର୍ଯ୍ୟକ୍ରମ ଶେଷରେ ଗୋଟିଏ ଏସ୍ଏମ୍ଏସ୍ ଆସିଛି ପୁରୀ ଡିଷ୍ଟ୍ରିକ୍ଟ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି ଆପଣମାନେ ଶୁଣିବାକୁ ଚାହିଁଛନ୍ତି କୁଛ୍ କୁଛ୍ ହୋତା ହେ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଆରତୀ ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଉଲ୍କା କଥାଚିତ୍ରର ଏହି ସୁନ୍ଦର ଗୀତଟି।

ଶ୍ରୋତା ବନ୍ଧୁ, ଆଜି ମୁଁ ଅଛି ମୋ ସହିତ ପୂର୍ବ ଭଳି ପ୍ରତି ଗୀତରେ ବ୍ୟବହାର କରାଯାଇଛି ଗୋଟିଏ ଶବ୍ଦ, ସେ ଶବ୍ଦକୁ ଆପଣମାନେ ଶୁଣନ୍ତୁ ଆଉ ଭରପୁର ମଜା ଉଠାନ୍ତୁ। ତେବେ ଆଉ ଡେରି କରି ଆରମ୍ଭ କରିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରସାରଣୀ ଅପରାହ କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପର୍ବାଲ ଏବଂ ଦୀପ ନାରାୟଣ। କଥାଚିତ୍ର ଆଶିକା।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।